ଆପଣଙ୍କୁ ହାର୍ଦ୍ଦିକ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 101 ମେଗାହର୍ଜ ଯୋଗେ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ବରଷକେ ଥରେ ନୀଳାଦ୍ରି ଈଶ୍ୱର, ବଡ଼ ଭାଇ ପ୍ରଭୁ ଶ୍ରୀ ବଳଭଦ୍ର, ଭଉଣୀ ମା ସୁଭଦ୍ରା ଏବଂ ଆୟୁଧ ସୁଦର୍ଶନଙ୍କ ସହ ତିନି ରଥରେ ବିଜେ କରି ପୂରଣ କରିଥିଲେ ଭକ୍ତମାନଙ୍କର ଅଭିଳାଷ। ତାଙ୍କୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଆସିଥିଲେ ଅଗଣିତ ଭକ୍ତ। ରଥାରୂଢ଼ ପ୍ରଭୁଙ୍କୁ ଦର୍ଶନ କରି ପବିତ୍ର କରିଥିଲେ ନୟନ ଆଉ ମନ। ସେହି ପ୍ରଭୁଙ୍କୁ ଦେଖି ଆପଣା ଛାଏଁ ଉନ୍ମୁକ୍ତ ହୋଇଯାଉଥିଲା ହୃଦୟ। ସେତେବେଳେ ଇଚ୍ଛା ହେଉଥିଲା ଉଚ୍ଚାରଣ କରିବା ପାଇଁ, ହେ ଜଗାନୟନ, ତୁମେ ପରା ଅଗତିର ଗତି, ତୁମେ ପରା ଦୁଃଖ ନାଶନ, ଦେଉଳ ବାହାରେ ରହି ତୁମେ କ'ଣ କିଛି ଶୁଣିପାରୁନ।

ପାନ୍ଥ ଶାଳାର କ୍ଳାନ୍ତ ପଥିକ ଅଶାନ୍ତ ଏ ମନ ମୋର ଭୁଲିବା ପାଇଁକି ସକାଳ କ୍ଳାନ୍ତି ଆସିଛି ଦ୍ୱାରେ ତୁମର। ପାନ୍ଥଶାଳାର କ୍ଳାନ୍ତ ପଥିକ ଅଶାନ୍ତ ଏ ମନ ମୋର। ନୈବେଦ୍ୟର ପରବର୍ତ୍ତୀ ଭକ୍ତିଗୀତ କଣ୍ଠଶିଳ୍ପୀ ଲୋପିତା ମିଶ୍ର, ଗୀତ ରଚନା କରିଛନ୍ତି ମୀନାକ୍ଷୀ ଦେବୀ।

ହେ ଈଶ୍ୱର, ତୁମେ ଅଛ କି ନ ଅଛ, ଅବା କେଉଁଠି ଅଛ, ଅନେକଙ୍କ ଦ୍ୱନ୍ଦ୍ୱ, କିନ୍ତୁ ମୁଁ ଜାଣେ ତୁମ ମହିମା ଓ ଭବ୍ୟତା, ବାୟୁର ସୁଗନ୍ଧ, ଅଗ୍ନିର ଉତ୍ତାପ ଓ କ୍ଷୀର ଭିତରେ ଥିବା ଲହୁଣୀ ସଦୃଶ ସମଗ୍ର ବିଶ୍ୱବ୍ରହ୍ମାଣ୍ଡରେ ପରିବ୍ୟାପ୍ତ। ପରବର୍ତ୍ତୀ ଭକ୍ତିଗୀତ, କଣ୍ଠଶିଳ୍ପୀ ଦିବାକର ମହାନ୍ତି।

କଳା କୃଷ୍ଣ କମଳା ଆଖି ମୋହ ଦୁଃଖ ଦେଖି ଯାଉଛ ସଙ୍କି ଆହେ କଳା କୃଷ୍ଣ କମଳା ଆଖି। ଏଥର ଶିଳ୍ପୀ ପ୍ରଫୁଲ୍ଲକର ଗାଇଛନ୍ତି ପାରମ୍ପରିକ ରଚନାରୁ।

ଆଜି ପାଇଁ ଏଇଠି ଶେଷ ହେଲା ଭାବଭକ୍ତିର କାର୍ଯ୍ୟକ୍ରମ ନୈବେଦ୍ୟ। କଣ୍ଠଶିଳ୍ପୀ ଥିଲେ ସୁବାସ ଦାସ, ଲୋପିତା ମିଶ୍ର, ଦିବାକର ମହାନ୍ତି ଏବଂ ପ୍ରଫୁଲ୍ଲ କର। ଗୀତ ରଚନା କରିଥିଲେ ଜଗନ୍ନାଥ ପଣ୍ଡା, ମୀନାକ୍ଷୀ ଦେବୀ, ଧନେଶ୍ୱର ରାଉତ ଏବଂ ଶୁଣୁଥିଲେ ପାରମ୍ପରିକ ରଚନାରୁ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ବେଳେବେଳେ ଭଗବାନଙ୍କୁ ମଧ୍ୟ ଖୋଜିବା ପାଇଁ ପଡ଼େ। ଦୀର୍ଘକାଳ ଅପେକ୍ଷାରେ ରହିବାକୁ ହୁଏ। ଗରାଖ ଈଶ୍ୱରଟିଏ ପାଇଁ ଦୋକାନୀ ଅପେକ୍ଷା କଲାପରି ଠାକୁର ମଧ୍ୟ କାହାକୁ ନା କାହାକୁ ଅପେକ୍ଷା କରନ୍ତି। ମନେ ମନେ କେତେ ଅକୁଳାନ ହୋଇ ଖୋଜୁଥାନ୍ତି। ଖୋଜୁଥିବା ଉପାଦାନଟି କିନ୍ତୁ ତା ମୁରାଟରେ ଉଭା ହୋଇଥାଏ। ବ୍ରହ୍ମାଣ୍ଡକର୍ତ୍ତାଙ୍କ ଖୋଜିବା ପ୍ରତି ବେଫି କରିଥାଏ ସେ। ଏହି ଖୋଜା ଲୋଡ଼ାପଣ ଜାରି ରହିଥାଏ ଅନନ୍ତ କାଳ ଧରି। ସେ ସତ୍ୟଯୁଗର କଥା। ଭଗବାନଙ୍କୁ ଏକନିଷ୍ଠ ଭକ୍ତି କରୁଥିବା ହେତୁ ବାପ ହାତରୁ ଅକଥନୀୟ ଯନ୍ତ୍ରଣା ଭୋଗୁଥାଏ କଅଁଳା ପୁଅ। କେତେବେଳେ ଜଳନ୍ତା ନିଆଁରେ ତ ଆଉ କେତେବେଳେ ବିଷଧର ସାପର ଆଁ ଭିତରେ, ଆଉ କେତେବେଳେ ବା ମତୁଆଲା ହାତୀର ମୁନିଆ ଦାନ୍ତ ଅଗରେ ତ ତାକୁ ଛାଡ଼ି ଦିଆଯାଉଥାଏ। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଉଥାଏ ପୁଅ। କହ ତେବେ କେଉଁଠି ଅଛି ତୋର ସେହି ମାୟାବୀ ଭଗବାନ? କ୍ରୋଧି ପିତାର ଅରୁଣ କଷାୟିତ ସ୍ୱର ଥିଲା ପଞ୍ଚମରେ, ଛାୟାଛନ୍ନ ନିଷ୍କମ୍ପ ସରସିର ବଚଞ୍ଚଳ ଜଳ ପରି ଥିଲା ପୁତ୍ରର ଉତ୍ତର, ମୋ ଭଗବାନ ସବୁଠାରେ ବାବା, କୀଟ ପତଙ୍ଗ ତରୁ ତୃଣ ସର୍ବତ୍ର ବିଦ୍ୟମାନ ମୋ ପ୍ରଭୁ। ଭକ୍ତକୁ ଖୋଜି ଖୋଜି ଭଗବାନ ସେଠି କେତେବେଳେ ନିଆଁ ରୂପରେ ତ କେତେବେଳେ ସାପ ରୂପରେ, ଆଉ କେତେବେଳେ ବା ହାତୀର ଭୟଙ୍କର ଚେହେରା ଭିତରେ, ପୁଣି ଖମ୍ବର ନିଟୁଳ ଟାଣପଣରେ, ଅଧା ମଣିଷ ଅଧା ପଶୁ ବେଶରେ। ଦ୍ୱାପର ଯୁଗରେ ଖୋଜିବାପଣ ଆହୁରି ନିବିଡ଼, ଆହୁରି ଅନ୍ତରଙ୍ଗ। ଦୁର୍ଯ୍ୟୋଧନର ଦିବ୍ୟ ଅନ୍ନ ବ୍ୟଞ୍ଜନକୁ ଅସ୍ୱୀକାର କରି ଖୋଜି ଖୋଜି ବିଦୁର ପୁରକୁ ଯାଇ ହାତ ପତାଇ ଶାଗ ଭାତ ମୁଠାଏ ମାଗନ୍ତି, ଭକ୍ତ ତୁମର କ'ଣ କରିବ ପ୍ରଭୁ, ତୁମେ ତ ଭକ୍ତର ବୋଲକରା ବଚସ୍କର ଠାକୁର। କଳିଯୁଗ କଥା କ'ଣ କହିବା, ଜଗମୋହନିଆଙ୍କ ଭକ୍ତ ଖୁଜାର ପଟାନ୍ତର କାହିଁ। ସେଦିନ ଗୀତଗୋବିନ୍ଦର ଲଳିତ ପଦ କେତୋଟି ଗାଉଥିବା ବୁଢ଼ୀକୁ ଖୋଜୁ ଖୋଜୁ ବାଇଗଣ କଣ୍ଟାରେ ଚିରିଯାଏ ପ୍ରଭୁଙ୍କର କ୍ଷୀରୋଦ୍ରି ପାଟ। ଭକ୍ତ ନୀଳାମ୍ବରକୁ ଦସ୍ୟୁ ନାଉରିଆ କବଳରୁ ଉଦ୍ଧାର କରିବା ପାଇଁ ଗଙ୍ଗା କୂଳରେ କ୍ଷତ୍ରିୟ ବେଶରେ ପହଞ୍ଚି ଯାଆନ୍ତି ସେ। ରଘୁ ଅରକ୍ଷିତକୁ ବିଷ ଦାଉରୁ ରକ୍ଷା କରିବା ପାଇଁ କମ୍ ଧୁମ୍ଦି ହୁଅନ୍ତି ନାହିଁ ସେ। ଘର ଖୋଜି ଖୋଜି ବନ୍ଧୁ ମହାନ୍ତିଙ୍କ ଦୁଆରେ ଭାର ଘେନି ପହଞ୍ଚି ଯାଆନ୍ତି। ମହାର୍ଚ୍ଚା ପୁରୁଷୋତ୍ତମ ଦେବଙ୍କ ଅମଳର କଥା। କାମଚି ରାଜକନ୍ୟା ପଦ୍ମାବତୀଙ୍କ ରୂପରେ ମୋହିତ ହୋଇ ତାଙ୍କୁ ବିବାହ ହେବାର ପ୍ରସ୍ତାବକୁ ନାକଚ କରିଦେଇଥାନ୍ତି ପଦ୍ମାବତୀଙ୍କର ପିତା କାମଚିରାଜ ସାଲ୍ବନର ସିଂହ। ପୁରୁଷୋତ୍ତମ ଏହି ଅପମାନର ପ୍ରତିଶୋଧ ପାଇଁ କାମଚି ଆକ୍ରମଣ କରନ୍ତି। ମାତ୍ର ପରାଜିତ ହୋଇ ଓଡ଼ିଶାକୁ ଫେରିଆସନ୍ତି ସେ। ଆଖିରୁ ଲୁହ ଝରାଇ ଇଷ୍ଟଦେବ ଜଗନ୍ନାଥଙ୍କ ନିକଟରେ ଦୁଃଖ ନିବେଦନ କରନ୍ତି। ତାପରେ ଦେଖେ କିଏ କଳା ଧଳା ଦୁଇ ଠାକୁରଙ୍କର ଭକ୍ତ ଟେକ ରକ୍ଷଣ ଲୀଳା। କଳା ଘୋଡ଼ା ଧଳା ଘୋଡ଼ା ଚଢ଼ି ଦୁଇ ଭାଇ ଖେଦି ଯାଆନ୍ତି ଗାଁ ପରେ ଗାଁ, ନଗର ପରେ ନଗର। ପରାଜିତ ରାଜାଙ୍କୁ ଆପଣାର ଆସିବାର ଖବର ମାଣିକି ଗୌଣୁଣୀ ହାତରେ ରତ୍ନମୁଦି ଧରାଇ ଜଣାନ୍ତି। କାମଚି ଗଣପତିଙ୍କୁ ପରାଜିତ କରାନ୍ତି। କାମଚି ରାଜାଙ୍କ ଟାଣପଣ ଭାଙ୍ଗନ୍ତି। କାହିଁ ଶ୍ରୀକ୍ଷେତ୍ର କାହିଁ କାମଚି, ଖୋଜି ଖୋଜି ଭକ୍ତ ପାଖରେ ପହଞ୍ଚି ଯାଆନ୍ତି ସେ। ଫେରନ୍ତା ବାଟରେ ଭକ୍ତର ହୃଦ ସିଂହାସନରେ ତାଙ୍କ ଅଧିକା ପାଦ ଦୁଇଟି ଝଟ ଝଟ ହୋଇ ଝଳି ଦିଶୁଥାଏ।

ଶୁଣୁଥିଲି ଅନୁଚିନ୍ତା। ଉପସ୍ଥାପନା କରିଥିଲି ଡକ୍ଟର ତୀର୍ଥାନନ୍ଦ ମିଶ୍ର। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ।

ମୈତ୍ରେୟ ବିଦୁରଙ୍କୁ କହିଲେ ଯେ ବ୍ରହ୍ମାଙ୍କ ସ୍ତୁତିରେ ଶିବ ସନ୍ତୁଷ୍ଟ ହୋଇ ଦକ୍ଷଙ୍କ ପୁନର୍ଜୀବନର ଉପାୟ ବତେଇଥିଲେ। ଦକ୍ଷଙ୍କ ମୁଣ୍ଡରେ ଛେଳି ମୁଣ୍ଡ ଲଗାଇ ତାଙ୍କୁ ପୁନର୍ଜୀବନ ପ୍ରଦାନ କରାଗଲା। ଆଉ ଅସମ୍ପୂର୍ଣ୍ଣ ଯଜ୍ଞର ସମାପ୍ତି ମଧ୍ୟ ଘଟିଲା। ଦକ୍ଷ ମଧ୍ୟ ନିଜର କୃତକର୍ମ ପାଇଁ ଅନୁତାପ କଲେ ଏବଂ ଶିବଙ୍କୁ ଯଜ୍ଞ ଭାଗ ପ୍ରଦାନ କଲେ।

ଶୁଣିଲି ଅତିପ୍ରିୟ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 102ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲି ଇନ୍ଦ୍ରାଣୀ ମିଶ୍ର, ପ୍ରୀତିନନ୍ଦା ରାଉତରାୟ, ମନ୍ମଥ ମିଶ୍ର, ଆସାମୁକୁଲ ବାରିକ ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା କୃଷି ସୂଚନା।

କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି ପୂର୍ବାହ୍ନ 10:02 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1332 ଭାଗ ଶୁଣିପାରିବେ। ପୂର୍ବାହ୍ନ 10:30 ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଟିଏମ୍ଏଫ୍ 3:20। ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5:30 ପ୍ରଚାର କରିବୁ। ଯୁବ ଶ୍ରୋତାବନ୍ଧୁଙ୍କ ନିମନ୍ତେ କାର୍ଯ୍ୟକ୍ରମ ଯୁବବାଣୀ। ଆଦିବାସୀ ଗୀତ କ୍ରମରେ ଶୁଣିବେ ଜୁଆଙ୍ଗ ଗୀତ। ବନସୁରଭି କାର୍ଯ୍ୟକ୍ରମରେ ସନ୍ଧ୍ୟା 6:02 ପରିବେଷଣ କରିବେ ହରିବନ୍ଧୁ ଜୁଆଙ୍ଗ ଏବଂ ସାଥୀ କଳାକାର। ରାମଚରିତମାନସ ସନ୍ଧ୍ୟା 6:10 ଏବଂ କାର୍ଯ୍ୟକ୍ରମ ଉଦୟ ଭାରତ ସନ୍ଧ୍ୟା 6:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ଶୁଣିବେ ରାତି 7:00। ରାତି 7:30 କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ। ଆଜିର ବିଷୟ ଧାନ ଫସଲରେ ଖାଦ୍ୟସାର ପରିଚାଳନା। ଏ ସମ୍ପର୍କରେ ନବଦୁର୍ଗା ସିଂଙ୍କ ସହିତ ଏକ ସାକ୍ଷାତକାର। ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:00। ରାତି 8:15 ସାପ୍ତାହିକୀ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ। ମୌସୁମୀ ଅଧିବେଶନ 2026ର ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 10:00। ଶୁଣିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାର ପ୍ରଥମ ଡେଙ୍ଗୁ ଟିକା କ୍ୟୁ ଡେଙ୍ଗାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଟାକୁଡ଼ା ବାୟୋଫାର୍ମାସ୍ୟୁଟିକାଲ୍ସ ବିକଶିତ ଏହି ଟିକାକୁ ଭାରତର ଔଷଧ ମହାନିୟନ୍ତ୍ରକ ବିପଣନ ଅଧିକାର ପ୍ରଦାନ କରିଛନ୍ତି। 4 ବର୍ଷରୁ 60 ବର୍ଷ ବୟସର ଲୋକମାନଙ୍କୁ ଏହି ଟିକା ଦିଆଯାଇପାରିବ।

0: ଟୀକାଟି ପୂର୍ବରୁ 40 ଦେଶରେ ଅନୁମୋଦନ ଲାଭ କରିଛି। ମଶା କାମୁଡ଼ା ଦ୍ୱାରା ବ୍ୟାପୁଥିବା ଡେଙ୍ଗୁ ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥାନ୍ତି। ପୁରୀରେ ଆଜି 3 ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି 3 ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିବେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ନନ୍ଦୀଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ। ଗତକାଲି ବିଳମ୍ବିତ ରାତିରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ବିଳମ୍ବିତ ରାତିରେ ମା ଲକ୍ଷ୍ମୀଙ୍କ ହେରାପଞ୍ଚମୀ ନୀତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ମା ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ନିକଟକୁ ବିଜେ କରି ସ୍ୱତନ୍ତ୍ର ପୂଜା ଓ ଭୋଗ ନୈବେଦ୍ୟ ଗ୍ରହଣ କରିଥିଲେ। ପାରମ୍ପରିକ ରୀତିନୀତି ପାଳନ ପରେ ସେ ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ପାଳିତ ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ସନ୍ଧ୍ୟା ଆଳତୀ ପରେ ମହାଲକ୍ଷ୍ମୀଙ୍କ ମାଜଣା ନୀତି ଅନୁଷ୍ଠିତ ହୋଇଥିଲା। ପରେ ମହାଲକ୍ଷ୍ମୀ ସୁସଜ୍ଜିତ ଦୋଳ ବିମାନରେ ଶୋଭାଯାତ୍ରା କରି ଗୁଣ୍ଡିଚା ମନ୍ଦିର ନିକଟସ୍ଥ ନନ୍ଦୀଘୋଷ ରଥ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପାରମ୍ପରିକ ନୀତି ସମ୍ପନ୍ନ ହେବା ପରେ ସେ ନିଜ ମନ୍ଦିରକୁ ବାହୁଡ଼ି ଆସିଥିଲେ। ପୁରୀ ରଥଯାତ୍ରା ସମୟରେ ଅସୁସ୍ଥତା ହେତୁ ଚିକିତ୍ସାଧୀନ ଅବସ୍ଥାରେ 2 ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରତ୍ୟେକ ନାଗରିକ ବିଶେଷ କରି ସମାଜର ଦୁର୍ବଳ ବର୍ଗର ଲୋକଙ୍କ ଆତ୍ମବିଶ୍ୱାସ, ସମ୍ମାନ ଓ ସମାନ ସୁଯୋଗ ସହ ଅଗ୍ରଗତି ମାଧ୍ୟମରେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନରେ ଓଡ଼ିଶାର ଅନୁନ୍ନତ ଜନଜାତି ଗୋଷ୍ଠୀ ଆଗକୁ ରାସ୍ତା ଶୀର୍ଷକ ଏକଦିବସୀୟ ସମ୍ମିଳନୀରେ ଯୋଗଦେଇ ରାଜ୍ୟପାଳ PVTG ସମୁଦାୟର ଅନ୍ତର୍ଭୁକ୍ତିମୂଳକ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ସୁବିଧା ବିସ୍ତାର ସହ ସେମାନଙ୍କ ସାଂସ୍କୃତିକ ପରିଚୟ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ PVTGଙ୍କ ସାମାଜିକ, ସାଂସ୍କୃତିକ, ପୁଷ୍ଟି ଓ ସ୍ୱାସ୍ଥ୍ୟ ସ୍ଥିତି ସମ୍ପର୍କିତ ଏକ ରିପୋର୍ଟ ଉନ୍ମୋଚିତ ହୋଇଛି। ରାଜ୍ୟର ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ ଓ ସହରାଞ୍ଚଳମାନଙ୍କର ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସଂଶୋଧିତ ବନାନକୁ ସମସ୍ତ ସରକାରୀ ଦସ୍ତାବିଜ, ପତ୍ରାଳାପ, ୱେବ୍ସାଇଟ୍, ପୋର୍ଟାଲ ଓ ନାମଫଳକରେ ବ୍ୟବହାର କରିବାକୁ କୁହାଯାଇଛି। ବେସରକାରୀ ସଂସ୍ଥାମାନଙ୍କୁ ନାମଫଳକ ପରିବର୍ତ୍ତନ ପାଇଁ 6 ସମୟ ଦିଆଯାଇଛି। ବିକଶିତ ଗ୍ରାମପଞ୍ଚାୟତ ଯୋଜନାରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର 30 ପଞ୍ଚାୟତର ବିକାଶ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିଲାଗି ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି। ପଞ୍ଚାୟତିରାଜ ବିଭାଗ ଅଧୀନରେ ସମ୍ପୃକ୍ତ ପଞ୍ଚାୟତଗୁଡ଼ିକରେ ଜଳସମ୍ପଦ ପରିଚାଳନା, ଭିତ୍ତିଭୂମି ବିକାଶ, ଜଳ ସଂରକ୍ଷଣ ଓ ବିପର୍ଯ୍ୟୟ ମୁକାବିଲା ପରିଚାଳନା ଭଳି ପ୍ରକଳ୍ପ କାର୍ଯ୍ୟ କରାଯିବ। ଆସନ୍ତା ମାସ 15 ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଶୋର କିଶୋରୀଙ୍କ ସଶକ୍ତିକରଣ, ବାଲ୍ୟ ବିବାହ ନିରାକରଣ, ଶିଶୁଶ୍ରମ ଉଚ୍ଛେଦ ଏବଂ ଚାଇଲ୍ଡ ଲାଇନ୍ ଆଡ଼ଭାଇଜରି ବୋର୍ଡ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକରେ ଜିଲ୍ଲା କାର୍ଯ୍ୟ ଯୋଜନାର ଅଗ୍ରଗତି, ବାଲ୍ୟ ବିବାହମୁକ୍ତ ଗ୍ରାମ ଓ ୱାର୍ଡ଼ ଗଠନ, ଶିଶୁ କଲ୍ୟାଣ କମିଟିର ଭୂମିକା ଏବଂ ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଖଇରପୁଟ ବ୍ଲକର ସିସାପୁଟ ଗ୍ରାମରେ ସିଲଭର ଓକ୍ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜନଜାତି ଚାଷୀଙ୍କ ଜୀବିକା ବିକାଶ ଓ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ପ୍ରାୟ 180 ଜମିରେ ଏହି ଚାରାରୋପଣ କରାଯିବ। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ମଧ୍ୟରେ 14 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 4 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଅପରପକ୍ଷରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ସୁଦ୍ଧା 613.29 ଘନଫୁଟ ରହିଛି। ଜଳଭଣ୍ଡାର 4 ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଜନ୍ମଗତ ବକ୍ରପାତ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶକ୍ତି ପ୍ରସାଦ ଦାସ।
2: ମୁଖ୍ୟତଃ 2 ବା 3 କାରଣ ଯୋଗୁଁ ଜନ୍ମ ସମୟରେ ପିଲାର ପାଦଟି ବଙ୍କା ଥାଏ। ଏହି ବକ୍ରପାଦ ଓ କ୍ଲବ୍ ଫୁଟ୍ ଜନ୍ମଗତ ବିକଳାଙ୍ଗ ମଧ୍ୟରେ ସବୁଠାରୁ ଅଧିକ ଦେଖାଦେଇଥାଏ। ଅତି କମ୍ରେ ପ୍ରତି 1000 ଜନ୍ମ ହୋଇଥିବା ପିଲାଙ୍କ ମଧ୍ୟରୁ ଏହା 2 ଜଣଙ୍କୁ ହୋଇଥାଏ। ଗର୍ଭାଶୟ ମଧ୍ୟରେ ସଠିକ ସ୍ଥାନ ନ ରହିବା ଓ ବଂଶଗତ ଜନିତ ଇତ୍ୟାଦି କେତୋଟି କାରଣ ମଧ୍ୟରୁ ଅନ୍ୟତମ। ଆଉ କିଛି ମାଂସପେଶୀ ଜନିତ ରୋଗ ଯୋଗୁଁ ମଧ୍ୟ ଏହା ହୋଇଥାଏ। ଏହା ଗୋଟିଏ ବା 2 ଗୋଡ଼ରେ ମଧ୍ୟ ହୋଇଥାଏ। ଏହି ଅବସ୍ଥାକୁ ଚିହ୍ନିବାରେ କୌଣସି ଅସୁବିଧା ହୋଇନଥାଏ। ଆଜିକାଲି ତ ପିଲାଟି ମାଆ ପେଟରେ ଥିଲାବେଳେ ଅଲ୍ଟ୍ରାସାଉଣ୍ଡ ମାଧ୍ୟମରେ ମଧ୍ୟ ଏହା ଜଣାପଡ଼ିଯାଉଛି। ଏହି ରୋଗ ସହିତ ସ୍ଥାନଚ୍ୟୁତ ନିତମ୍ବ ବା ଜନ୍ମଗତ ହିପ୍ ଡିସ୍ଲୋକେସନ୍ ମିଶିକରିଥାଏ। ସାଧାରଣତଃ ପାଦଟି ଭିତରପଟକୁ ମୋଡ଼ି ହୋଇଥାଏ। ପାଦର ଭିତରପଟ ମାଂସପେଶୀ ଛୋଟ ହୋଇଯାଇଥାଏ ଓ ଏହା ପାଦକୁ ବଢ଼ିବାକୁ ଦିଏ ନାହିଁ। ଫଳରେ ବାହାର ପଟଟି ଅଧିକ ବଢ଼ିଥାଏ ଓ ଭିତରପଟ ବଢ଼ିନଥାଏ। ପାଦର ଛୋଟ ଛୋଟ ହାଡ଼ଗୁଡ଼ିକ ମଧ୍ୟ ନିଜ ସ୍ଥାନରୁ ଖସିଯାଇଥାନ୍ତି। ଏହି ପାଦଗୁଡ଼ିକ ଅନେକ ସମୟରେ ଅତ୍ୟନ୍ତ ନରମ ଥାନ୍ତି ବା ବହୁତ ଟାଣ ଥାନ୍ତି। ଚିକିତ୍ସାର ଭଲ ଫଳ ନରମ ପାଦରେ ମିଳିଥାଏ। ପୂର୍ବରୁ ପ୍ରଥମ ସପ୍ତାହରୁ ମାଆକୁ ତେଲ ମାଲିସ୍ କରି ସିଧା କରିବାକୁ କୁହାଯାଉଥିଲା ଓ ପିଲାଟି 1 ମାସ ହେଲା ପରେ ଗୋଡ଼ରେ ପ୍ରତି 3 ସପ୍ତାହରେ ପ୍ଲାଷ୍ଟର କରାଯାଉଥିଲା। ଗତ 4 ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ପ୍ରଥମ ସପ୍ତାହରୁ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଣାଳୀ ଦ୍ୱାରା ଗୋଡ଼ରେ ପ୍ଲାଷ୍ଟର ଲଗାଯାଇଥାଏ। ଏହି ପ୍ଲାଷ୍ଟର ପ୍ରତି ସପ୍ତାହରେ ବଦଳା ଯାଇଥାଏ। ସାଧାରଣତଃ ଦେଖାଯାଇଛି ଯେ 6 ବା 8 ପ୍ଲାଷ୍ଟର କରାଯିବା ପରେ ବକ୍ରପାଦ ସମ୍ପୂର୍ଣ୍ଣ ଠିକ୍ ହୋଇଯାଏ। ତାପରେ ଡିବି ସ୍ପ୍ଲିଣ୍ଟ ବା AFO ନାମକ ଜୋତା ଦ୍ୱାରା ପାଦକୁ ଠିକ୍ କରି ରଖାଯାଏ। ଏହି ଜୋତାକୁ ଅତି କମ୍ରେ 20 ଘଣ୍ଟା ପିନ୍ଧିବାକୁ ପଡ଼ିଥାଏ। ସକାଳେ ବା ସନ୍ଧ୍ୟାରେ 2 ଥର 1 ଘଣ୍ଟା କରି ପାଦକୁ କସରତ କରାଯାଇଥାଏ। ପିଲା ଚାଲିଲେ ଅଲଗା ପ୍ରକାର ଜୋତା ଦିଆଯାଏ। ଏହି ପିଲାମାନଙ୍କୁ 4-6 ବର୍ଷ ପର୍ଯ୍ୟନ୍ତ ନଜର ରଖାଯାଇଥାଏ। ଏହି ପ୍ରକ୍ରିୟା 10 ମାସ ପର୍ଯ୍ୟନ୍ତ ଚେଷ୍ଟା କରାଯାଇଥାଏ। ଯଦି ପିଲାଟି 10 ମାସ ପରେ ଆସେ ତେବେ ଅସ୍ତ୍ରୋପଚାର କରି ପାଦକୁ ସିଧା କରିବାକୁ ପଡ଼ିଥାଏ। ମାଂସପେଶୀକୁ କାଟି ଲମ୍ବା କରାଯାଏ। ଯଦି 3 ବର୍ଷ ମଧ୍ୟରେ ପିଲାଟି ଆସେ ତେବେ ଏହି ମାଂସପେଶୀ ଲମ୍ବା କରି ଠିକ୍ କରାଯାଇଥାଏ। ଆମ ଦେଶରେ ପିଲା ବିଭିନ୍ନ ବୟସରେ ଡାକ୍ତରଖାନା ଆସିଥାନ୍ତି। ଯଦି 3-10 ବର୍ଷ ମଧ୍ୟରେ ପିଲାଟି ଆସେ ତେବେ ହାଡ଼ କାଟି ପାଦକୁ ସିଧା କରାଯାଇଥାଏ। ବିଭିନ୍ନ ପ୍ରକାର ପରୀକ୍ଷା କରି ଜଣାଯାଇଛି ଯେ ମାଂସପେଶୀ ଲମ୍ବା କରି ଅସ୍ତ୍ରୋପଚାର କରାଗଲେ ପାଦଟି ଦୁର୍ବଳ ହୋଇଯାଏ ଓ ହାଡ଼ କାଟି ପାଦ ସିଧା କଲେ ପାଦ ଛୋଟ ହୋଇଯାଇଥାଏ। ରୁଷିଆର ଡାକ୍ତର ଇଲିଜାରୋ ତାଙ୍କ ଅନୁଧ୍ୟାନ ମାଧ୍ୟମରେ ଜଣାଇଦେଲେ ଯେ ହାଡ଼, ରକ୍ତନଳୀ ଓ ମାଂସପେଶୀ ଇତ୍ୟାଦିକୁ ଧୀରେ ଧୀରେ ଟାଣିଲେ ଏହା ଲମ୍ବା ହୋଇଯାଇଥାଏ। ଏହି ପଦ୍ଧତି ଅନୁସରଣ କରି ଅନେକ ଦେଶରେ ବକ୍ରପାଦର ଚିକିତ୍ସା ମଧ୍ୟ ବଦଳିଗଲା। ଭାରତରେ ଏହି ଚିକିତ୍ସା ଜେସ୍ ବା ଉମେକ୍ସ ନାମକ ଯନ୍ତ୍ର ଦ୍ୱାରା କରାଗଲା। ଯଦି ରୋଗୀଟି 12 ବର୍ଷ ପରେ ଆସେ ତେବେ ଇଲିଜାର ରିଙ୍ଗ ମାଧ୍ୟମରେ ଏହା କରାଯାଇଥାଏ। ଏହି ଜେସ୍ ବା ଇଲିଜାର ପଦ୍ଧତି ଦ୍ୱାରା ଶରୀରର କୌଣସି ଅଂଶକୁ କାଟିବାକୁ ପଡ଼ିନଥାଏ। 7 ବା 8 ତାର ଗୋଡ଼ର ବିଭିନ୍ନ ସ୍ଥାନରେ ହାଡ଼ ଭିତର ଦେଇ ପ୍ରବେଶ କରାଯାଇଥାଏ। ଏହି ତାରକୁ ବାହାରୁ ଯନ୍ତ୍ର ଦ୍ୱାରା ସଂଯୋଗ କରାଯାଏ। ଏହାକୁ ପ୍ରତ୍ୟହ 1 ମିଲିମିଟର ହିସାବରେ ଲମ୍ବା କରାଯାଇଥାଏ। ଫଳରେ ପାଦଟି ଧୀରେ ଧୀରେ ସିଧା ହୋଇଯାଏ। ସିଧା ହେବାକୁ 6 ବା 8 ସପ୍ତାହ ଲାଗିଥାଏ। ତାପରେ ଏହି ଯନ୍ତ୍ର ତା ଦେହରୁ କାଢ଼ି ଦିଆଯାଇଥାଏ। ତେଣୁ ଏଥିରୁ ଜଣାପଡ଼ିଲା ଯେ ପ୍ରଥମ ସପ୍ତାହରୁ ବକ୍ରପାଦର ଚିକିତ୍ସା ସହଜ, ଅଳ୍ପ କଷ୍ଟ ଓ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ସିଧା ହୋଇଯାଇଥାଏ। ଶରୀରର କୌଣସି ଜାଗା କଟାଯାଇନଥାଏ। ତେଣୁ ବକ୍ରପାଦ ପିଲା ଜନ୍ମ ହେବାର ପ୍ରଥମ ସପ୍ତାହରେ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଡେରିରେ ଡାକ୍ତରଙ୍କ ପାଖକୁ ଆସିଲେ ଚିକିତ୍ସା ସମ୍ଭବ, କିନ୍ତୁ ସମୟ ଲମ୍ବା ଲାଗିଥାଏ ଓ କଷ୍ଟସାଧ୍ୟ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଜନ୍ମଗତ ବକ୍ରପାତ। ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶକ୍ତିପ୍ରସାଦ ଦାସ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତରୁ ଅଧିକ ଉପଭୋକ୍ତା UPI ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଛନ୍ତି। ଜଣେ ଭାରତୀୟ ରାଷ୍ଟ୍ରପତିଙ୍କର ଏହା ସେହି ରାଷ୍ଟ୍ରକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି ମୁର୍ମୁ ଉତ୍ତର ମାସିଡୋନିଆ ପ୍ରତିପକ୍ଷ ସେଲେଜାନୋଭାସ୍କା ଡାଭୁକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜାନ୍ ମିକୋସ୍କି ଏବଂ ସେଠାକାର ସଂସଦର ବାଚସ୍ପତି ଆଫ୍ରିମୋ ଗାସିଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଉତ୍ତର ମାସିଡୋନିଆ ସଂସଦକୁ ମଧ୍ୟ ସମ୍ବୋଧନ କରିବେ। ଦୁଇ ଦେଶର ବ୍ୟାବସାୟିକ ସମ୍ମିଳନୀରେ ରାଷ୍ଟ୍ରପତି ମୁର୍ମୁ ଯୋଗଦେବା ସହ ସମାବେଶକୁ ସମ୍ବୋଧନ କରିବେ। କୃଷି, ଔଷଧ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତିବିଦ୍ୟା ଆଧାରିତ ବିଭିନ୍ନ କ୍ଷେତ୍ର ଉପରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଉଭୟ ଦେଶ ଆଗ୍ରହ ପ୍ରକାଶ କରୁଛନ୍ତି। ରାଷ୍ଟ୍ରପତି ମୁର୍ମୁ ସେଣ୍ଟ ସ୍ପାସ୍ ଚର୍ଚ୍ଚ ପରିଦର୍ଶନ କରିବା ସହ ପ୍ରମୁଖ ମାସିଡୋନିଆ ସଂଗ୍ରାମୀ ଗାସେ ଡେଲଚେଭ୍ଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିସରରେ ଆଜି ପୂର୍ବାହ୍ନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ସଂସଦୀୟ ଦଳର ସାପ୍ତାହିକ ରଣନୀତିକ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେଇ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅଂଶୀଦାର ଦଳଗୁଡ଼ିକ ମଧ୍ୟରେ ଏକତା ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ସଂସଦ ଅଧିବେଶନ କାଳରେ ମଙ୍ଗଳବାର ଦିନ ଏହି ବୈଠକ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଜୁନ୍ ସୁଦ୍ଧା 554.9 ନିୟୁତରୁ ଅଧିକ ଉପଭୋକ୍ତା UPI ବ୍ୟବସ୍ଥା ସହ ସାମିଲ ହୋଇଛନ୍ତି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ଚୌଧୁରୀ କହିଛନ୍ତି, ଗତ ଆର୍ଥିକ ବର୍ଷରେ UPI ମାଧ୍ୟମରେ 24,162 କୋଟି କାରବାର ହୋଇଛି। ଏହାଦ୍ୱାରା ଆର୍ଥିକ କାରବାରର ପରିମାଣ 314,00,000 କୋଟି ଟଙ୍କାରେ ପହଞ୍ଚିଛି। ସୁରକ୍ଷିତ ତଥା UPIରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଭାରତୀୟ ଜାତୀୟ ଦେଣନେଣ ନିଗମ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। UPI ଆପ୍କୁ ଅଧିକ ଉନ୍ନୀତ କରାଯାଇ ଉପଭୋକ୍ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ସାଇବର ଠକେଇକୁ ରୋକିବା ସହ ମୋବାଇଲ ନମ୍ବରରେ ବାରମ୍ବାର ପରିବର୍ତ୍ତନ କିମ୍ବା SMS ଆଧାରିତ ଅପବ୍ୟବହାରକୁ ରୋକାଯାଇପାରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବିଭିନ୍ନ ଦେଶର ଆର୍ଥିକ କାରବାର ବ୍ୟବସ୍ଥା ସହିତ UPIକୁ ସମନ୍ୱିତ କରାଯାଇଛି। ଏହାଦ୍ୱାରା ବ୍ୟକ୍ତିଗତ ତଥା ବ୍ୟବସାୟଗତ ଆର୍ଥିକ କାରବାର ଅଧିକ ସହଜ ହୋଇପାରିଛି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚୌଧୁରୀ ଗୃହରେ ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ନୂଆଦିଲ୍ଲୀଠାରେ ତାଙ୍କ ପାନାମା ପ୍ରତିପକ୍ଷ ଜାଭିୟର ଏଡୁଆର୍ଡୋ ମାର୍ଟିନେଜ୍ ଆଚା ଭାସ୍କେଜ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା କାଳରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ବାଣିଜ୍ୟ, ବ୍ୟବସାୟ, ଦକ୍ଷତା ବିକାଶ, ସାମୁଦ୍ରିକ ବ୍ୟାପାର, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା ଏବଂ ଡିଜିଟାଲ ସହଯୋଗ ନେଇ ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତା ମତ ବିନିମୟ କରିଛନ୍ତି। ବିଭିନ୍ନ ବହୁପକ୍ଷୀୟ ଫୋରମରେ ପାରସ୍ପରିକ ସହଯୋଗ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ପାନାମା ବୈଦେଶିକ ମନ୍ତ୍ରୀଙ୍କ ଏହି ଭାରତ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବ ବୋଲି ଡକ୍ଟର ଜୟଶଙ୍କର ପୂର୍ବରୁ ମତବ୍ୟକ୍ତ କରିଥିଲେ। ଡକ୍ଟର ଜୟଶଙ୍କର କହିଛନ୍ତି, ତାଙ୍କ ପ୍ରତିପକ୍ଷଙ୍କ ଏହି ଗସ୍ତ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି ନେଇ ନୂତନ ମାର୍ଗ ଉନ୍ମୁକ୍ତ କରିବ। ଭାରତ ଏହାର ପ୍ରଥମ ଡେଙ୍ଗୁ ଟିକାର ବ୍ୟବସାୟକୁ ଅନୁମୋଦନ ପ୍ରଦାନ କରିଛି। ଟାକୋଡ଼ା ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ଦ୍ୱାରା ବିକଶିତ ଏହି କୋଡେଙ୍ଗା ଟିକାର ବିପଣନକୁ ଔଷଧ ନିୟାମକ ସଂସ୍ଥା ମଞ୍ଜୁରୀ ପ୍ରଦାନ କରିଛି। କମ୍ପାନୀ ଦେଇଥିବା ସୂଚନା ଅନୁଯାୟୀ 4-60 ବର୍ଷ ବୟସ୍କ ଲୋକଙ୍କ ପାଇଁ ଏହି ଟିକା ପ୍ରଦାନ କରାଯାଇପାରିବ। ପୂର୍ବରୁ ଡେଙ୍ଗୁ ସଂକ୍ରମଣ ନେଇ କୌଣସି ତଥ୍ୟ ନଥିଲେ ମଧ୍ୟ ଏହାକୁ ନିଆଯାଇପାରିବ ବୋଲି କମ୍ପାନୀ ସୂଚନା ଦେଇଛି। ୟୁରୋପୀୟ ସଂଘ, ବ୍ରିଟେନ୍, ବ୍ରାଜିଲ, ଇଣ୍ଡୋନେସିଆ ଏବଂ ଆର୍ଜେଣ୍ଟିନା ସମେତ 40+ ଦେଶରେ ଏହି ଟିକାର ପ୍ରଚଳନ କରାଯାଉଛି ବୋଲି କମ୍ପାନୀ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ଗତକାଲି 11 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ମହିଳା ଏବଂ ତାଙ୍କର 2 ସନ୍ତାନ ରହିଛନ୍ତି। ଏଥିସହ ଗତ 3 ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା 23 ବୃଦ୍ଧି ପାଇଛି। ସ୍ଥାନୀୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଲଗାତାର ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ରାଜୌରୀ ଏବଂ ପୁଞ୍ଚ ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସେଠାରେ 7 ଜଣ ନିଖୋଜ ଥିବା ଜଣାପଡ଼ିଛି। ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରବଳ ବର୍ଷା ଏବଂ ତତ୍ଜନିତ ଆକସ୍ମିକ ବନ୍ୟା ଓ ଭୂସ୍ଖଳନର ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଉପରାଜ୍ୟପାଳ ଶ୍ରୀ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ମୃତକଙ୍କ ପରିବାରବର୍ଗଙ୍କ ଲାଗି 6 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସେଠାକାର ପୁଲିସ୍ ଏବଂ ସେନା ସମେତ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ନିୟୋଜିତ ହୋଇଛନ୍ତି। ଗତକାଲି ଅନ୍ୟ ଏକ ଘଟଣାକ୍ରମରେ ଡୋଡା ଜିଲ୍ଲାର ଜାମ୍ମୁ କିଶୱର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ରାଗେନାଲ୍ଲାଠାରେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ପାହାଡ଼ରୁ ଖସୁଥିବା ପଥର ପଡ଼ିଯିବାରୁ 2 ଜଣଙ୍କର ମୃତ୍ୟୁ ହୋଇଛି। ଆସନ୍ତା 23 ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ନଦୀ, ଝରଣା ଆଦି ପ୍ରାକୃତିକ ସ୍ରୋତ ନିକଟକୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ସମନ୍ୱିତ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 24 ପର୍ଯ୍ୟନ୍ତ ପ୍ରତି 6 ଘଣ୍ଟା ଅନ୍ତରରେ ପରିସ୍ଥିତି ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ଅଭିଯୋଗର ତଦନ୍ତ ଲାଗି ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ଏସ୍ଆଇଟି ଗଠନ କରାଯିବା ଉପରେ ଆବଶ୍ୟକ ନିର୍ଦ୍ଦେଶ ପ୍ରାପ୍ତ କରିବା ଲାଗି ସୁପ୍ରିମକୋର୍ଟ ଗତକାଲି ସଲିସିଟର ଜେନେରାଲଙ୍କୁ କହିଛନ୍ତି। ଏଥିସହିତ ଏହି ଘଟଣାର ରାଜନୀତିକରଣ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି, ଦାନ ଅର୍ଥ ହେରଫେର ଘଟଣାର ଯେଭଳି ଉପଯୁକ୍ତ ତଦନ୍ତ କରାଯିବ ସେ ଦିଗରେ ଅଦାଲତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ଏହି ଅଭିଯୋଗର ତଦନ୍ତ କରିବା ଲାଗି ଏସ୍ଆଇଟି ଗଠନ କରାଯାଇଛି ବୋଲି ସଲିସିଟର ଜେନେରାଲ କୋର୍ଟକୁ ଅବଗତ କରାଇବା ସହିତ ବର୍ତ୍ତମାନ ରାଜ୍ୟ ପୁଲିସ୍ ଏହାର ତଦନ୍ତ କରୁଛି ବୋଲି କହିଛନ୍ତି। ଶ୍ରୀ ମେହେଟ୍ଟା କହିଛନ୍ତି, ଏହି ମାମଲାରେ ଏପର୍ଯ୍ୟନ୍ତ 8 ଜଣଙ୍କୁ ଗିରଫ କରାଯାଇଛି। ଏସ୍ଆଇଟି ତଦନ୍ତର ସବିଶେଷ ତଥ୍ୟ ଉତ୍ତରପ୍ରଦେଶ ସରକାର ଅଦାଲତରେ ଉପସ୍ଥାପନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହିତ ଆସନ୍ତା 27 ଏହାର ପରବର୍ତ୍ତୀ ଶୁଣାଣି ଲାଗି ଦିନ ଧାର୍ଯ୍ୟ କରିଛନ୍ତି। ଦାନ ଅର୍ଥର ହେରଫେର ଅଭିଯୋଗରେ ମନ୍ଦିର ଟ୍ରଷ୍ଟର ଅନୁରୋଧ କ୍ରମେ ଗତ ମାସ 23 ଉତ୍ତରପ୍ରଦେଶ ସରକାର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସ୍ଆଇଟି ଗଠନ କରିଥିଲେ। ଇରାନ ଉପରେ ଆମେରିକା ସେନା ପକ୍ଷରୁ ପୁନଃ ଆକ୍ରମଣ କରାଯାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଇରାନର ସାମରିକ କ୍ଷମତାକୁ ଅଧିକ ଦୁର୍ବଳ କରିବା ଲକ୍ଷ୍ୟ ନେଇ ଏହି ଆକ୍ରମଣ ହୋଇଛି। ଫଳରେ ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନ କରୁଥିବା ଆକ୍ରମଣ ବାଧାପ୍ରାପ୍ତ ହେବ ବୋଲି ସେଣ୍ଟକମ୍ କହିଛି। ଅନ୍ୟପକ୍ଷରେ ପୂର୍ବରୁ ଇରାନର ଇସ୍ଲାମିକ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି ଦେଇଥିବା ସୂଚନା ଅନୁଯାୟୀ ଆମେରିକାର ଆକ୍ରମଣ ଜବାବରେ ଇରାନର ନୌସେନା ପକ୍ଷରୁ ବାହାରିନ୍ ଏବଂ କୁଏତରେ ଥିବା ଆମେରିକୀୟ ଘାଟିଗୁଡ଼ିକ ଉପରେ 3 କ୍ଷେପଣାସ୍ତ୍ର ଡ୍ରୋନ୍ ଆକ୍ରମଣ କରାଯାଇଛି। ଏହାଦ୍ୱାରା ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଇଆର୍ଜିସି ଦାବି କରିଛି। ବାହାରିନ୍ର ବୈଦେଶିକ ମନ୍ତ୍ରଣାଳୟ ଇରାନର ବାରମ୍ବାର ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି। କୁଏତରେ ନାଗରିକ ବିମାନ ନାଭିଗେସନ୍ ବ୍ୟବସ୍ଥାକୁ ଲକ୍ଷ୍ୟ କରି ଇରାନ ଡ୍ରୋନ୍ ଆକ୍ରମଣ କରିଥିଲେ ମଧ୍ୟ ଏହି ସେବା ପ୍ରଭାବିତ ହୋଇନାହିଁ ବୋଲି ସେଠାକାର କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଓଡ଼ିଶା ସମେତ ଗୁଜରାଟ, ଝାଡ଼ଖଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସେହିଭଳି ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ୍, ବାଲ୍ତିସ୍ତାନ ଏବଂ ମୁଜାଫରବାଦରେ ଅତି ପ୍ରବଳ ବର୍ଷା ହୋଇପାରେ। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଉତ୍ତର ପୂର୍ବାଞ୍ଚଳ, ବିହାର ଏବଂ ପୂର୍ବ ମଧ୍ୟପ୍ରଦେଶ, କୋଙ୍କଣ ଏବଂ ଗୋଆ ଓ ମଧ୍ୟ ମହାରାଷ୍ଟ୍ର, ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତର ଅଧିକ ଉପଭୋକ୍ତା ୟୁପିଆଇ ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23 ବୃଦ୍ଧି ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ସମ୍ବାଦ ଶେଷ ହେଲା।
0: ଆକାଶବାଣୀ କେନୁଝର ସମୟ ସକାଳ 7:25 ପ୍ରଚାର କରୁଛୁ ଭକ୍ତିଗୀତ। କଣ୍ଠଶିଳ୍ପୀ ମହମ୍ମଦ ଅଜିଜ, ଶିଳ୍ପୀଙ୍କ କଣ୍ଠରେ ଡାକ୍ତର ଗିରିଧର ନାୟକଙ୍କ ଗୀତ ରଚନା।

0: ପ୍ରାଚ୍ୟର କଲୁ ଭକ୍ତିଗୀତ କଣ୍ଠଶିଳ୍ପୀ ଥିଲେ ମହମ୍ମଦ ଅଜିଜ୍, ଗୀତ ରଚନା କରିଥିଲେ ଡାକ୍ତର ଗିରିଧର ନାୟକ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:30। ଆଦିବାସୀ ଗୀତ କ୍ରମରେ ଶୁଣନ୍ତୁ ଜୁଆଙ୍ଗ ଗୀତ, ପରିବେଷଣ କରିଛନ୍ତି ବୈକୁଣ୍ଠ ନାଥ ଅଧିକାରୀ ଏବଂ ସାଥୀ କଳାକାର।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍?
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ଆକାଶବାଣୀ କେନ୍ଦୁଝର ସମୟ ସକାଳ 8 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା ଯେମିତି ମହତ୍ତ୍ୱପୂର୍ଣ୍ଣ ସେମିତି ରହସ୍ୟାତ୍ମକ। କେବଳ ଲୀଳା କାହିଁକି, ନାମ ରୂପ ଗୁଣ ଓ ତତ୍ତ୍ୱ ମଧ୍ୟ ଅନନ୍ତ ତଥା ଅଚିନ୍ତ୍ୟ। ଭଗବାନଙ୍କର ଏହି ଲୀଳା ସାଧାରଣତଃ ଚାରି ଭାଗରେ ବିଭାଜିତ, ଯଥା ଐଶ୍ୱର୍ଯ୍ୟମୟୀ, ମାଧୁର୍ଯ୍ୟମୟୀ, ଔଦାର୍ଯ୍ୟମୟୀ ଏବଂ ପ୍ରେମମୟୀ। ଏହିସବୁ ଲୀଳା ତରଙ୍ଗ ବାର ମାସରେ ତେର ଯାତ୍ରାକୁ ମାଧ୍ୟମ କରି

ପ୍ରଭୁ ସମ୍ପାଦନ କରିଥାନ୍ତି। ତେଣୁ ତ କଲ୍ୟାଣ କଳ୍ପତରୁ ଆନନ୍ଦକନ୍ଦ ଭଗବାନ ଶ୍ରୀଜଗନ୍ନାଥଙ୍କ ଲୀଳାସାଗରରେ ଅବଗାହନ କରି ମୁକ୍ତିଲାଭ ନିମିତ୍ତ ପୁଣ୍ୟଭୂମି ଭାରତବର୍ଷରେ ଜନ୍ମଗ୍ରହଣ କରିଥିବା ଅନେକ ସାଧୁ ସନ୍ଥ ମହାତ୍ମା ମହାପୁରୁଷମାନେ ସେମାନଙ୍କର ଅନନ୍ୟ ଭାବନା ସହ ନୀଳାଚଳ ଧାମକୁ ଆସି ନିଜକୁ ପ୍ରଭୁଙ୍କ ପାଦରେ ସମର୍ପଣ କରିଛନ୍ତି।

0: ଯେତେ ମହାପୁରୁଷ ଶ୍ରୀକ୍ଷେତ୍ରକୁ ଆସି ଶ୍ରୀଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ସେମାନଙ୍କ ମଧ୍ୟରୁ ଶ୍ରୀଚୈତନ୍ୟ ଅନ୍ୟତମ। ପୁରୁଷୋତ୍ତମ ଧାମର ଆକାଶ ବତାସ ଶ୍ରୀଚୈତନ୍ୟଙ୍କ ଜଳଦମନ୍ଦ୍ର ଆହ୍ୱାନରେ ଚିରନିନାଦିତ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ସମେତ ସମସ୍ତ ପର୍ବପର୍ବାଣି ଦର୍ଶନ କରି ଆଉ ସେଥିରେ ସ୍ୱୟଂ ଅଂଶଗ୍ରହଣ କରି ସେ ଅତ୍ୟନ୍ତ ଆନନ୍ଦ ପାଉଥିଲେ। ଶ୍ରୀ ଚୈତନ୍ୟଙ୍କ ଅଜସ୍ର ଲୀଳା କାହାଣୀର ସ୍ମୃତି ବହନ କରିଛି ପରମତୀର୍ଥ ପୁରୁଷୋତ୍ତମ କ୍ଷେତ୍ର। ସେହିସବୁ ସ୍ମୃତି ମଧ୍ୟରୁ ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା ଅନ୍ୟତମ। ତେବେ କ'ଣ ଏହି ମାର୍ଜନା ଲୀଳା? ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା ହେଉଛି ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋକପାତ କରିବେ ଆମ ଗହଣରେ ଉପସ୍ଥିତ ଶ୍ରୀ ସଚ୍ଚିଦାନନ୍ଦ ଦାସ ମହାରାଜ।
1: ଚୈତନ୍ୟ ମହାପ୍ରଭୁ ଯେତେବେଳେ ଥିଲେ ସେତେବେଳେ ତତ୍କାଳୀନ ରାଜଗୁରୁ କାଶୀ ମିଶ୍ର ଏବଂ ତତ୍କାଳୀନ ପରିଛା ଆଉ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ନେଇ ଗୋଟିଏ ପ୍ରସ୍ତାବ ଥୋଇଥିଲେ ଯେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଆସିବା ପୂର୍ବରୁ ବର୍ଷ ବର୍ଷ ଧରି ଯାହା ସେ ମଇଳା ଆବର୍ଜନା ହୋଇ ପଡ଼ି ରହିଛି ତାକୁ ସଫା ସୁତୁରା କରି ପ୍ରସ୍ତୁତ କରିବାର ସେବା ଆମକୁ ମିଳୁ। ଏଥିରେ ତତ୍କାଳୀନ ରାଜା ପ୍ରତାପରୁଦ୍ରଦେବ ମଧ୍ୟ ସ୍ୱୀକୃତି ଦେଇଥିଲେ। ସେଇଦିନଠାରୁ ଏପର୍ଯ୍ୟନ୍ତ ଗୁଣ୍ଡିଚା ମାର୍ଜନ ଲୀଳା ହେଇଆସୁଛି, ତା ପୂର୍ବରୁ ହେବାର କୌଣସି ପ୍ରମାଣ ମିଳୁନି। ଚୈତନ୍ୟ ମହାପ୍ରଭୁ ସହସ୍ରାଧିକ ଭକ୍ତଙ୍କ ସହ ମାଠିଆରେ ଜଳ ଏବଂ ସମାର୍ଜନୀ ଅର୍ଥାତ୍ ନଡ଼ିଆ ଖଡ଼ିକାର ଛାଞ୍ଚୁଣୀ ନେଇ ଗଛ ଲତା ଘାସ ଇତ୍ୟାଦି ସବୁ ଗୁଣ୍ଡିଚା ମନ୍ଦିରରୁ ଉପାଡ଼ି ଆଉ ସିଂହାସନ ପ୍ରଭୃତି ମନ୍ଦିର ପ୍ରଭୃତି ମନ୍ଦିର ଚଟାଣ ପ୍ରଭୃତି ଧୁଆ ଧୋଇ ସଫା ସୁତୁରା କରି ଧୂଳି ମଇଳା ସବୁ ଦୂର କରି ସଂକୀର୍ତ୍ତନ ମାଧ୍ୟମରେ ଏ ସମସ୍ତ କାର୍ଯ୍ୟ ନିର୍ବାହ କରିଥିଲେ ଏବଂ ସ୍ୱହସ୍ତରେ ମଧ୍ୟ କରିଥିଲେ। ଗୁଣ୍ଡିଚା ମାର୍ଜନ ମହୋତ୍ସବର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ବଡ଼ ମହାନ। ଏହା ତ ଚୈତନ୍ୟ ମହାପ୍ରଭୁଙ୍କ ଠାରୁ ଆରମ୍ଭ ହୋଇଛି। ଚୈତନ୍ୟ ମହାପ୍ରଭୁ ନିଜକୁ ଗୋପୀ ଭାବରେ ଭାବୁଥିଲେ ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ କୃଷ୍ଣ ରୂପେ ଗ୍ରହଣ କରିଥିଲେ। ତେଣୁ ମୋ ମନ୍ଦିରକୁ ମୋ ଗୃହକୁ ଆମ ବ୍ରଜକୁ ଆମ ଗୋପକୁ କୃଷ୍ଣ ରୂପୀ ଶ୍ରୀ ଜଗନ୍ନାଥ ଆସିବେ, ତା ପୂର୍ବରୁ ତାର ପ୍ରସ୍ତୁତି ତାଙ୍କର ସ୍ୱାଗତ ଓ ତାଙ୍କର ଅଭିବାଦନ ଓ ତାଙ୍କ ସେବା ଶୁଶ୍ରୂଷା ନିମନ୍ତେ ଯେଉଁ ପ୍ରସ୍ତୁତି ତାହା ହିଁ ଏ ଗୁଣ୍ଡିଚା ମାର୍ଜନ ଲୀଳାର ତାତ୍ପର୍ଯ୍ୟ।

0: ସମ୍ପ୍ରତି ସେହି ସ୍ମୃତିକୁ ବଜାୟ ରଖି ଝାଞ୍ଜପିଟା ମଠରୁ ଗୋଟିଏ ଦଳ, ରାଧାକାନ୍ଥ ମଠରୁ ଆଉ ଗୋଟିଏ ଦଳ, ଏହିପରି ଦୁଇ ଦଳଙ୍କର ପ୍ରଚେଷ୍ଟାରେ ସମସ୍ତ ବୈଷ୍ଣବ ସମ୍ପ୍ରଦାୟ ଗୁଣ୍ଡିଚା ମାର୍ଜନ ଲୀଳା ସମ୍ପାଦନ କରନ୍ତି। ହାତରେ ଝାଡ଼ୁ ମାଠିଆ ଧରି ସଂକୀର୍ତ୍ତନ ଗାନ କରି ସେମାନେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସମୁଦାୟ ମନ୍ଦିର ପରିସରକୁ ସଫା କରି ଧୋଇଦେଇ ଶ୍ରୀଜୀଉମାନଙ୍କର ଆଗମନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଦେଉଛନ୍ତି। ଶ୍ରୀ ଚୈତନ୍ୟଙ୍କ ସ୍ମୃତିରେ ପୂର୍ବରୁ ଯାହା କରାଯାଉଥିଲା ଠିକ୍ ସେହିପରି ଆଜି ବି ଏହି ମାର୍ଜନ ସେବାକୁ ସମ୍ପନ୍ନ କରାଯାଏ।
1: ଯେତେବେଳେ ପ୍ରଥମ କରି ଚୈତନ୍ୟ ମହାପ୍ରଭୁ ଏହି ଲୀଳା ସମ୍ପାଦନ କରିଥିଲେ, ସେତେବେଳେ ରାଜା ପ୍ରତାପ ରୁଦ୍ରଦେବ ମଧ୍ୟ ବଡ଼ ଖୁସି ହୋଇଥିଲେ ଏବଂ ମହାପ୍ରଭୁଙ୍କର କଠୋର ପରିଶ୍ରମ, ଭକ୍ତମାନଙ୍କର ମଧ୍ୟ କ୍ଳାନ୍ତ ଶ୍ରାନ୍ତ ଅବସ୍ଥାରେ ଥିବା ପରିଶ୍ରମକୁ ଲକ୍ଷ୍ୟ କରି ସେମାନଙ୍କ ଭୋଜନ ନିମନ୍ତେ ପ୍ରତାପ ରୁଦ୍ରଦେବ ଦହି ପଖାଳ ଓ ଅନ୍ୟାନ୍ୟ ମହାପ୍ରସାଦ ଏବଂ ଖଜା ପିଠା ପ୍ରଭୃତି ପଠାଇ ଦେଇଥିଲେ। ସେହି ସ୍ମୃତି ଚାରଣ କରି ବର୍ତ୍ତମାନ ଝାଞ୍ଜପିଟା ମଠ ତରଫରୁ ମଧ୍ୟ ଏଇ ଦିନ ପ୍ରାୟ 40 ହାଣ୍ଡି ମହାପ୍ରସାଦର ଦହି ପଖାଳ ବ୍ୟବସ୍ଥା ହୋଇଥାଏ। ଆଗନ୍ତୁକ ସହସ୍ରାଧିକ ଭକ୍ତ ଏବଂ ସମସ୍ତ ସାଧୁ ସନ୍ନ୍ୟାସୀ ସେଠାରେ ଏ ମହାପ୍ରସାଦ ସେବନ କରନ୍ତି ଏବଂ ଗୁଣ୍ଡିଚା ମନ୍ଦିରକୁ ଧୋଇଧାଇ ସଫା କରନ୍ତି। ଏଥିରେ ମହାପ୍ରଭୁଙ୍କର ସ୍ମରଣ ନିମନ୍ତେ ସେ ଯାହା ଯାହା କରିଥିଲେ ତା ତ ହେଉଛି, ତା ଛଡ଼ା ଆଉ ଅଧିକା ହିସାବରେ ଏତିକି ହେଉଛି ଯେ ଆଗନ୍ତୁକ ଭକ୍ତମାନଙ୍କୁ ଯିଏ ଆସିପାରିଲେ ସେମାନଙ୍କ ପାଇଁକି ପ୍ରସାଦ ବ୍ୟବସ୍ଥା ହେଉଛି। ଆଉ ଦିନକୁ ଦିନ କୀର୍ତ୍ତନରେ ମଧ୍ୟ କିଛି ସଂସ୍କାର ହୋଇ ନୂଆ ନୂଆ କୀର୍ତ୍ତନ ଧାରାରେ ସଂକୀର୍ତ୍ତନ ହେଉଛି, କିନ୍ତୁ ସଫା ସୁତୁରା କାର୍ଯ୍ୟ ପୂର୍ବବତ ହିଁ ନିର୍ବାହ ହେଉଛି।

ଗୁଣ୍ଡିଚା ମାର୍ଜନ ଲୀଳାର ଏକ ମହାନ ପ୍ରଭାବ ସାମୂହିକ ସମାଜ ଉପରେ ଅବଶ୍ୟ ରହିଛି। ଚିନ୍ତା କଲେ ଦେଖାଯାଏ, ରଥଯାତ୍ରା ଏକ ଧାର୍ମିକ ବ୍ୟବସ୍ଥା ଏବଂ ଧାର୍ମିକ ଚେତନା ସୃଷ୍ଟି କରିବା ଏହାର ଲକ୍ଷ୍ୟ। ଧାର୍ମିକ ଚେତନା ମନରେ ରହିଲେ ମନୁଷ୍ୟର ଚରିତ୍ର ବକ୍ତା ସୃଷ୍ଟି ହୁଏ, ସେ ଦୁଷ୍ଟକର୍ମରୁ ନିବୃତ୍ତ ହୁଏ, ଅତଏବ ସମାଜରେ ଶାନ୍ତି ଶୃଙ୍ଖଳା ସହାବସ୍ଥାନ ସହାନୁଭୂତି ପ୍ରଭୃତି ବିରାଜେ। ଏହି ମୂଳ ଉଦ୍ଦେଶ୍ୟକୁ ନେଇ ରଥଯାତ୍ରାର ଯେପରି ପ୍ରାଧାନ୍ୟ ରହିଛି, ଗୁଣ୍ଡିଚା ମର୍ଜନ ଲାଳାର ମଧ୍ୟ ତାଠୁ ଅଧିକ ପ୍ରାଧାନ୍ୟ ରହିଛି ଯେ କୌଣସି ଅନୁଷ୍ଠାନ ରଥଯାତ୍ରା ପ୍ରଭୃତି କରିବା ପୂର୍ବରୁ ତାର ପୂର୍ବ ପ୍ରସ୍ତୁତି, ମାନସିକ ପ୍ରସ୍ତୁତି, କେବଳ କାର୍ଯ୍ୟ ନୁହେଁ ମାନସିକ ପ୍ରସ୍ତୁତି ମଧ୍ୟ। ଗୁଣ୍ଡିଚା ମାର୍ଜନ ଦିନ ପୁରୀ ଧାମରେ ଥିବା ଲକ୍ଷ ଲକ୍ଷ ଭକ୍ତ ଉଦ୍ବୁଦ୍ଧ ହୋଇ ଆନନ୍ଦରେ ନାଚୁଥାନ୍ତି। କାଲି ଜଗନ୍ନାଥ ଆସିବେ, କାଲି ରଥରେ ଆମେ ଜଗନ୍ନାଥଙ୍କୁ ଦର୍ଶନ କରିବା, ପୁରୀ ଆସିବାର ଶ୍ରମ ଆମର ସାର୍ଥକ ହେବ, ଏହି ଉନ୍ମାଦନା ମନ ଭିତରେ ଆସେ, ଏକ ମାନସିକ ପ୍ରସ୍ତୁତି ସୃଷ୍ଟି ହୁଏ। ଉତ୍ତମ ମାନସିକ ପ୍ରସ୍ତୁତି ଦ୍ୱାରା ରଥଯାତ୍ରାକୁ ଯେପରି ଉତ୍ତମ ରୂପେ ଉପଭୋଗ କରିହୁଏ, ମାନସିକ ପ୍ରସ୍ତୁତି ନଥିଲେ କୌଣସି କାର୍ଯ୍ୟ ହୁଏ ନା। ତେଣୁ ସମାଜର ସାମୂହିକ ଭାବରେ ଧର୍ମ ଚେତନା ମୂଳକ ମାନସିକ ପ୍ରସ୍ତୁତିକୁ ଉନ୍ମୋଚିତ କରେ ଏହି ଗୁଣ୍ଡିଚା ମାର୍ଜନ ଲୀଳା। ଏବଂ ସର୍ବସାଧାରଣ ରଥଯାତ୍ରା ପାଇଁ ବ୍ୟାକୁଳିତ ଓ ବ୍ୟଗ୍ରଚିତ୍ତରେ ଏହି ଦିନଠାରୁ ହିଁ ଅପେକ୍ଷା କରନ୍ତି।

ନୀଳାଚଳର ନୀଳସାଗରର ବେଳାଭୂମିରେ ମହାପ୍ରଭୁଙ୍କର ଅଜସ୍ର ଲୀଳାବିଳାସ ସଂଘଟିତ ହୋଇଛି। ଏହି ପୁଣ୍ୟକ୍ଷେତ୍ରରେ ବହୁ ଭକ୍ତ ସନ୍ନ୍ୟାସୀ ପଣ୍ଡିତ ମହାପୁରୁଷ ପ୍ରଭୁଙ୍କର ଦର୍ଶନ ନିମନ୍ତେ ଆବିର୍ଭୂତ ହୋଇ ତାଙ୍କର ନାମ ସଂକୀର୍ତ୍ତନ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ନିଜକୁ ଧନ୍ୟ କରିବା ସହିତ ସେବା ଧର୍ମର ମହତ୍ତ୍ୱକୁ ଯୁଗେ ଯୁଗେ ପ୍ରତିଷ୍ଠା କରିଛନ୍ତି।

ଶ୍ରୀମନ୍ଦିରର ଭିତର ବେଢ଼ାର ଚାରିଦ୍ୱାର ମଧ୍ୟରୁ ସବୁଠୁ ସୁଦୃଶ୍ୟ ସୁନ୍ଦର କାରୁକାର୍ଯ୍ୟ ସମ୍ପନ୍ନ ହେଲା କୁର୍ମବେଢ଼ା। ସିଂହଦ୍ୱାର ବାଟେ ବାଇଶି ପାହାଚ ଅତିକ୍ରମ କଲାବେଳେ କୁର୍ମବେଢ଼ା ସମ୍ମୁଖରେ ପଡ଼େ। ପ୍ରକୃତରେ ମନ୍ଦିରର ଚାରି ପ୍ରବେଶ ଦ୍ୱାରର ଠିକ୍ ପଶ୍ଚାତରେ ପ୍ରଧାନ ଦ୍ୱାରଗୁଡ଼ିକ ସହ ଗୋଟିଏ ସରଳ ରେଖାରେ ଭିତର ବେଢ଼ା ପାଚେରୀ ସହ ସଂଯୁକ୍ତ ହୋଇ ରହିଛି ଚାରିଗୋଟି ଦ୍ୱାର। ମନ୍ଦିରର ବାହାର ବେଢ଼ା ପରିସରରୁ ଭିତର ବେଢ଼ା ପରିସରକୁ ଯିବାକୁ ହୁଏ ଏହି ଦ୍ୱାରଗୁଡ଼ିକ ଦେଇ। ପୂର୍ବପଟେ ସିଂହଦ୍ୱାର ସହ ଗୋଟିଏ ସରଳ ରେଖାରେ ରହିଥିବା ଭିତର ବେଢ଼ାର ଦ୍ୱାରଟିକୁ କୁହାଯାଏ କୁର୍ମବେଢ଼ା ଦ୍ୱାର। ସାଣ ପଥରରେ ନିର୍ମିତ ଏବଂ ବହୁ ଭାସ୍କର୍ଯ୍ୟ ପରିଶୋଭିତ ଏହି ଦ୍ୱାରଟି ଅନ୍ୟ ସମସ୍ତ ଦ୍ୱାରଠାରୁ ଯଥେଷ୍ଟ ଅଧିକ ସୁନ୍ଦର। ପାଚେରୀ ମଝିରେ ଥିବା ଦ୍ୱାର ପଥର ପ୍ରସ୍ତ ପ୍ରାୟ 6 ଫୁଟ। ଦ୍ୱାରର ଉଭୟ ପାର୍ଶ୍ୱର କାନ୍ଥ ଉତ୍ତର ଦକ୍ଷିଣ ହୋଇ ରହିଛି ଏବଂ ଉଭୟ ପାର୍ଶ୍ୱରେ 10 ଫୁଟ ଆକ୍ରାନ୍ତରେ ପ୍ରାଚୀରଟି କାରୁକାର୍ଯ୍ୟ ସମ୍ପନ୍ନ ହୋଇଛି। ବେଢ଼ାରେ ଖୋଦିତ ଭାସ୍କର୍ଯ୍ୟଗୁଡ଼ିକର ସୌନ୍ଦର୍ଯ୍ୟ ଏବଂ ବୈଚିତ୍ର୍ୟ ଏହି ବେଢ଼ାକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଛି। ପୁରୀ ମନ୍ଦିର ବିଷ୍ଣୁଙ୍କ ଆବାସ ରୂପେ ପରିଗଣିତ ହୋଇଥିବାରୁ କୁର୍ମବେଢ଼ାରେ ପ୍ରଧାନତଃ ଶ୍ରୀକୃଷ୍ଣଙ୍କ ଲୀଳା ରୂପାୟିତ ହୋଇଛି। ପ୍ରାଚୀରର ଉତ୍ତର ଭାଗରେ 2 ରାଧାକୃଷ୍ଣ ଯୁଗଳମୂର୍ତ୍ତି ରହିଛି। ପ୍ରାଚୀରର ଦକ୍ଷିଣ ପଟ ଅଂଶରେ ବଂଶୀ ବାଦନରତ ଶ୍ରୀକୃଷ୍ଣ, ରାମ ଲକ୍ଷ୍ମଣ ଏବଂ ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିବା ବାନର ସେନାଙ୍କ ଭାସ୍କର୍ଯ୍ୟ ବିଦ୍ୟମାନ। ପ୍ରବେଶ ଦ୍ୱାରର ଦ୍ୱାରବନ୍ଧଟି ମଧ୍ୟ ସୂକ୍ଷ୍ମ ଖୋଦନରେ ସୁଶୋଭିତ ହୋଇଛି। ଲତା, ପୁଷ୍ପ, ସରୀସୃପ ପ୍ରଭୃତି ଆକୃତି ଧାଡ଼ି ଧାଡ଼ି ଭାସ୍କର୍ଯ୍ୟ ଦ୍ୱାରବନ୍ଧର 3 ଯାକ ପଟକୁ ସୁଦୃଶ୍ୟ କରିଛି। କୁର୍ମବେଢ଼ାର ସମସ୍ତ ଭାସ୍କର୍ଯ୍ୟ ଉପରେ ଗେରୁଆ ରଙ୍ଗର ପ୍ରଲେପ ମଧ୍ୟ ରହିଛି। ଗବେଷକମାନଙ୍କ ମତରେ ମହାରାଜା ପୁରୁଷୋତ୍ତମ ଦେବ ତାଙ୍କ ରାଜତ୍ୱର 7 ଅଙ୍କରେ ଅର୍ଥାତ୍ 1470 ସାଲରେ କୁର୍ମବେଢ଼ା ନିର୍ମାଣ କରିଥିଲେ।

ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା। ଏ ସମ୍ପର୍କରେ ଆଲୋଚନା କଲେ ଗବେଷକ ସଚ୍ଚିଦାନନ୍ଦ ଦାସ ମହାରାଜ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହାୟତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।

0: ଆକାଶବାଣୀ କେନ୍ଦୁଝର, ସମୟ ସକାଳ 8:45, ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନାରେ ଅଛନ୍ତି ପ୍ରଶାନ୍ତ କୁମାର ପଲେଇ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ,
2: ଇଏ ସୌଦାର 15,000, ପରିବାର 2,000,
1: ଆଉ ଲାଇଟ ବିଲ
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ କରନ୍ତୁ pmsuryaghar.gov.in।

0: ତେବେ ଆପଣମାନେ ଯେମିତିକି ଜାଣିଛନ୍ତି, ବର୍ତ୍ତମାନ ସମୟରେ ଜନସଂଖ୍ୟାର ବିସ୍ଫୋରଣକୁ ଆଖି ଆଗରେ ରଖି ଜନସଂଖ୍ୟା ନିୟନ୍ତ୍ରଣ ପକ୍ଷ ପାଳନ କରାଯାଉଛି। ସେହି ଅବସରରେ ଜନସଂଖ୍ୟା ବୃଦ୍ଧିର କାରଣ ଏବଂ ତା'ର ନିରାକରଣ ଉପରେ ଏକ ଆଲୋଚନା ରହିଛି। ଆଲୋଚନା କରୁଛନ୍ତି ଡକ୍ଟର ପ୍ରିୟବ୍ରତ ରାଉତ, ମେଡିକାଲ ଅଫିସର, ଜଗନ୍ନାଥପୁର, ପିଏସ୍ସି ନ୍ୟୁ।
1: ଜନସଂଖ୍ୟା ବୃଦ୍ଧି ଚାଲିଛି, ତାକୁ କେମିତି ରୋକ ଦବା ଆଉ ସୁନ୍ଦର ବିଶ୍ୱ ତିଆରି କରିବା ଉଦ୍ଦେଶ୍ୟ ଥିଲା। ଯୋଉ ବିଶ୍ୱର କ୍ରାଇସିସ ବଢୁଛି, ଅଭାବ ଅନଟନ ବଢୁଛି, ତାକୁ ରୋକ ଲଗେଇବା ପାଇଁ ଯେମିତିକି ଚାରିଟା ଜିନିଷ ଉପରେ ସେମାନେ ସର୍ଭେ କରିକି ଏହାର ଡିସିସନ ନେଇଥିଲେ, ଇକୋନୋମିକାଲ, ସୋସିଆଲ, ହେଲ୍ଥ ଆଉ ଏଜୁକେସନ।
2: ତେବେ ଯେହେତୁ ସାରା ବିଶ୍ୱରେ ଗୋଟେ ଜନସଂଖ୍ୟାର ସ୍ଥିରତା ରଖିବା ଏବଂ ବିଭିନ୍ନ ପ୍ରକାର ଯୋଉ ଅଭାବ ଅନଟନ ଦେଖାଯାଉ ତାକୁ ସ୍ଥିର ରଖିବା, ତେବେ ବିଶ୍ୱ ଜନସଂଖ୍ୟା ସ୍ଥିର ରଖିବା ପାଇଁ କଣ କଣ ସବୁ ଆମେ ପଦକ୍ଷେପ ନେବା? ବା ପ୍ରଥମତଃ ଆମେ ଜାଣିବା ବିଶ୍ୱ ଜନସଂଖ୍ୟା ଯୋଉ ବୃଦ୍ଧି ଚାଲିଛି ତାର ମୁଖ୍ୟ କାରଣ କଣ ହେଇପାରେ?
1: ମୁଖ୍ୟ କାରଣ ଆମର ପ୍ରଥମେ ମୁଁ ଯେମିତି ଚାରିଗୋଟି କଥା କହିଲି ଆପଣଙ୍କୁ, ପ୍ରଥମରେ ହେବ ଏଜୁକେସନ, ଆମର ଶିକ୍ଷା। ଶିକ୍ଷାର ଅଭାବ ଯୋଗୁଁ ଆମେ ବୁଝିପାରୁନେ ଜନସଂଖ୍ୟା ବୃଦ୍ଧି ହେଲେ ଆମେ ଆମର କଣ ସବୁ କ୍ଷତି ହବ, କଣ ଲାଭ ହବ, ଆମେ ଆଗକୁ କଣ ସବୁ ଅସୁବିଧାର ସମ୍ମୁଖୀନ ହବା, ଏକ କଥା। ଦ୍ୱିତୀୟ କଥା, ଆମର ଯୋଉ ରାପିଡ ଗ୍ରୋ ହେଲା ହେଲ୍ଥର, ମାନେ ବିଭିନ୍ନ ପ୍ରକାର ହେଲ୍ଥ ସମସ୍ୟା ଯୋଉ ଆଗରୁ ଥିଲା, ଯେମିତିକି ମହାମାରୀ ହଉ କିମ୍ବା ଯେତେ ସବୁ ମହାମାରୀ, ଯେହେତୁ ସ୍ମଲ ପକ୍ସ, ଚିକେନ ପକ୍ସ, ମାନେ ଡାଇରିଆ ହଉ, ଜଣ୍ଡିସ ହଉ, ଏମିତି ବହୁତ ପ୍ରକାର, ଏବେ ତ ରିସେଣ୍ଟଲି ଆମର ଯୋଉ COVID-19 ଯାଇଛି, ଏସବୁକୁ କଣ୍ଟ୍ରୋଲ କରିବାରେ ସରକାର ମାନେ ସବୁ ସକ୍ଷମ ହେଇପାରିଲେ, ତାକୁ ରୋକିପାରିଲେ, ଯେଉଁଥିପାଇଁ କି ଜନସଂଖ୍ୟା ବ୍ୟଗ୍ର ଭାବରେ ବଢି ଚାଲିଲା। ଆଉ ଦ୍ୱିତୀୟ କଥା, ଆମେ ଆମର ଯୋଉ ଜନସଂଖ୍ୟା ରୋକିବା ପାଇଁ କେବେ ଚେଷ୍ଟା କରିଲେ? ଏବେ ଏବେ ଗଭର୍ଣ୍ଣମେଣ୍ଟ ବିଭିନ୍ନ ପ୍ରକାର ସବୁ ସାଧନ ବା ବିଭିନ୍ନ ପ୍ରକାର ପ୍ରୋସେସ, ବିଭିନ୍ନ ପ୍ରକାର ପ୍ରୋଗ୍ରାମ ତିଆରି କରିଛନ୍ତି ଯୋଉଟାକି ଜନସଂଖ୍ୟା ରୋକ ହବା ପାଇଁ। ସେଥିପାଇଁ ଗୋଟେ 9 Standard ରୁଲ୍ସ ୟୁନାଇଟେଡ୍ ନେସନ୍ ତିଆରି କରିଥିଲେ, ସେଇ ବିଷୟରେ ଆମେ ଆଗକୁ ଆଲୋଚନା କରିବୁ।
2: ଆଚ୍ଛା, ବହୁତ ବଢିଆ କଥା। ତେବେ ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ହେବା ଫଳରେ ଯାହା ସବୁ ଅସୁବିଧା ହଉଛି ତା ଭିତରେ ଯେତେବେଳେ ଆମେ ଜ୍ଞାତ ନ ହବା ସେତେବେଳେ ଆମେ ହୁଏତ ଏହା ପ୍ରତି ବିଶେଷ ଧ୍ୟାନ ଦେବାନି। ତେବେ ଜନସଂଖ୍ୟାକୁ ସ୍ଥିରତା ରଖିବା ପାଇଁ ସରକାରୀ ସ୍ତରରେ ବା ଆମ ମେଡିକାଲ ସାଇନ୍ସ କଣ କଣ

0: ସବୁ ପଦକ୍ଷେପ ନେଇଛନ୍ତି?
1: ମୁଖ୍ୟ କଥା ହେଲା ଆମର ବିଭିନ୍ନ ପ୍ରକାର ଯେମିତି ବାସ୍କେଟ ଅଫ ଚଏସ ଆମ ପାଖରେ ଅଛି ପ୍ଲାନିଂର, ସେଇଟାକୁ ସରକାର ବର୍ତ୍ତମାନ ଇମ୍ପ୍ଲିମେଣ୍ଟ ବା ପ୍ରୋଜେକ୍ଟ କରୁଛନ୍ତି ବିଭିନ୍ନ ପ୍ରକାର ପ୍ରୋଗ୍ରାମ ଜରିଆରେ ଆମର ଲୋକମାନଙ୍କ ପାଇଁ ସବୁ ହେଲ୍ଥ ସିଷ୍ଟମରେ ଆମେ ତାକୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କ ପାଖରେ ପହଞ୍ଚେଇ ଜାଣିଛୁ। ଯେମିତିକି ପ୍ରଥମେ ଆମେ କଣ କରୁଛୁ, ମେଲ୍ ଷ୍ଟେରିଲାଇଜେସନ, ଫିମେଲ୍ ଷ୍ଟେରିଲାଇଜେସନ, ମେଲ୍ କଣ୍ଡମ, ଫିମେଲ୍ କଣ୍ଡମ, ଟାବ୍ଲେଟ, ଇଞ୍ଜେକ୍ଟ ଇତ୍ୟାଦି,
0: ଏସବୁ ଉପାୟ ରହିଛି। ତେବେ ବିଶେଷ ଭାବରେ ପୁରୁଷ ମାନଙ୍କ ପାଇଁ ଆପଣ ଯେମିତି କହିଲେ ପୁରୁଷ ମାନଙ୍କ ପାଇଁ ରହିଛି ପୁରୁଷ ବନ୍ଧ୍ୟାକରଣ ବା ଯାହାକୁ ଏନ୍ଏସ୍ବି ବୋଲି ଏବେ କୁହାଯାଉଛି, ତେବେ ସେ ଏନ୍ଏସ୍ବି କଣ, ଜଣେ ପୁରୁଷ ଲୋକ ଏନ୍ଏସ୍ବି ହେଲେ କଣ ସବୁ ଫାଇଦା ଅଛି, କଣ ଅସୁବିଧା ଅଛି, ତା ବିଷୟରେ ଆଲୋଚନା କରନ୍ତୁ।
1: ଏନ୍ଏସ୍ବି ହେଉଛି ନନ୍ ସ୍କାଲ୍ପେଲ୍ ଭାଚସ୍ପତି, ସେଥିରେ ଆମର ଲୋକର କିଛି ଅସୁବିଧା ହେବ ନାହିଁ, ସେ ପୂର୍ବ ଭଳି ସୁସ୍ଥ ରହିବ, ଆଉ ଏଇଟା ଗୋଟେ ବଡ କିଛି ସର୍ଜରୀ ନୁହେଁ। ଏଥିରେ କେବଳ ଯୋଉ ଆମର ଫର୍ମଟା ଏକ୍ଜାକ୍ଟଲି ଅଛି ତାକୁ ବ୍ରେକ୍ ଲଗା ହଉଛି, ଆଉ ଏଥିରେ ନୂତନ ତ କିଛି ନାହିଁ। ଏହାର ଅପରେସନ କଲେ ଲୋକ ପୂର୍ବ ଅପେକ୍ଷା ବେଶୀ ବଳବାନ ରହିବ ଏବଂ ତାର ଫର୍ମ ଇଜାକୁଲେସନ ହଉଥିଲା ହବ ନାହିଁ, କ୍ଷୟ ହବ ନାହିଁ, ଲୋକ ପୂର୍ବ ଭଳି ସବୁ କାମ କରିପାରିବ, ସୁସ୍ଥ ରହିପାରିବ।
0: ଏବେ ପୁରୁଷ ମାନଙ୍କ ପାଇଁ ଯେତେବେଳେ ଅଛି ପୁରୁଷ ବନ୍ଧ୍ୟାକରଣ, ତେବେ ମହିଳା ମାନଙ୍କ ପାଇଁ ବି ସେମିତି କଣ ସବୁ ରହିଛି ତା ଉପରେ ଆଲୋଚନା କରନ୍ତୁ।
1: ମହିଳା ମାନଙ୍କ ପାଇଁ ବାସ୍କେଟ ଅଫ ଚଏସ ଅଛି, ବହୁତ ପ୍ରକାରର ସୁବିଧା ସବୁ କରାହେଇଛି, ଇଞ୍ଜେକ୍ଟ ନେଇପାରିବ। ମୁଁ ସେଇ ବିଷୟରେ ଗୋଟେ ଭାବରେ ବିସ୍ତାର ଭାବରେ ଆପଣଙ୍କୁ ଜଣଉଛି। ଏକରେ ଫିମେଲ କଣ୍ଡମ ସେ ବ୍ୟବହାର କରିପାରିବ, ଦ୍ୱିତୀୟରେ ଛାୟା ବୋଲି ଯୋଉ ଆମର ଓସିପିଲ ଓରାଲ କଣ୍ଟ୍ରାସେପ୍ଟିକ ପିଲ୍ ଅଛି, ଇଏ ବି ଅଲଗା ରାଜ୍ୟରେ ସବୁ ସହେଲି ନାମରେ ବି ପରିଚିତ। ଏହାର ଡୋଜ ହଉଛି ପ୍ରଥମ ତିନି ମାସ ପର୍ଯ୍ୟନ୍ତ ସପ୍ତାହକୁ ଦୁଇଥର, ତାପରେ ତିନି ମାସ ପରେ ସପ୍ତାହକୁ ଥରେ ଖାଇପାରିବ ଏ ପୁରା ସେଫ। ଏଇଟା ହଉଛି ବିଶ୍ୱର ପ୍ରଥମ ନନ୍ ଷ୍ଟିରଏଡାଲ କଣ୍ଟ୍ରାସେପ୍ଟିକ ପିଲ୍, ମାନେ ଷ୍ଟିରଏଡ ଯଦି ଆମେ ମିଶିକି ଏ ଟାବ୍ଲେଟ ରେ ଦିଆଯାଏ ତାର ପାର୍ଶ୍ୱ ପ୍ରତିକ୍ରିୟା ଥାଏ, କିନ୍ତୁ ଏଥିରେ ଷ୍ଟିରଏଡ ନାହିଁ।
0: ନିଶ୍ଚିତ ରୂପେ ଯେତେବେଳେ ଆପଣ କହିଲେ ଛାୟାକୁ ଯଦି ଲୋକମାନେ ବ୍ୟବହାର କରୁଛନ୍ତି, ନିଶ୍ଚିତ ରୂପେ ତାଙ୍କର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ତ ନାହିଁ, ତାଙ୍କୁ କିଛି ଅସୁବିଧା ମଧ୍ୟ ହବାକୁ ପଡିବ ନାହିଁ, ଯେଉଁ ଖାଲି ମନେ ରଖି ଠିକ ସମୟରେ ଖାଇବାକୁ ପଡିବ,
1: ଖାଇବାକୁ ପଡିବ। ତୃତୀୟରେ ଆହୁରି ଗୋଟେ ଅଛି ଅନ୍ତରା ଇଞ୍ଜେକ୍ସନ, ଇଏ ବି ସେଫ୍, ଏମାନେ 15-45 ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ସ୍ତ୍ରୀ ଲୋକ ନେଇପାରିବେ, ଏହା ସମ୍ପୂର୍ଣ୍ଣ ମାଗଣା, ସମସ୍ତ ଯୋଉ ଆମର ସ୍ୱାସ୍ଥ୍ୟ ଉପକେନ୍ଦ୍ର ପର୍ଯ୍ୟନ୍ତ ଏହାର ଆଭେଲେବିଲିଟି ଅଛି ସରକାରଙ୍କ ତରଫରୁ। ଏହା ନବା ବି ଅତି ସୁବିଧାଜନକ, ପ୍ରଥମ ଋତୁସ୍ରାବର ପଞ୍ଚମ ଦିନରେ ପ୍ରଥମ ଡୋଜ୍ ନେବେ ଏବଂ 90 ଦିନ ପରେ ଦ୍ୱିତୀୟ ଡୋଜ୍ ନେବେ, ତାପରେ 90 ଦିନ ପରେ ତୃତୀୟ ଡୋଜ୍ ନେବେ। ଏଇ ତିନିଟା ଡୋଜ୍ ନେଲେ ସେ 15 ମାସ ପର୍ଯ୍ୟନ୍ତ ସୁରକ୍ଷିତ ପ୍ରେଗନେନ୍ସି ଗର୍ଭଧାରଣ କରିବାର କୌଣସି ସମସ୍ୟା ନାହିଁ।
0: ଯଦି ଲୋକ ଅନ୍ତରା ଇଞ୍ଜେକ୍ସନ ନେଉଛନ୍ତି, ତାଙ୍କୁ ମଧ୍ୟ ବିଶେଷ ଭାବରେ ଚିନ୍ତା କରିବାକୁ ପଡିବନି ଏକାବେଳେ ତାଙ୍କର କଣ ହବ, ଏତେ ଗୁଡ଼ାଏ ଦିନ ପର୍ଯ୍ୟନ୍ତ ସେ ରହିପାରିବେ, ଯେମିତିକି ଆପଣ ସବୁଦିନ ଔଷଧ ସବୁଦିନ ଖାଇବାକୁ ପଡିବ ଛାୟାକୁ, କିନ୍ତୁ ଇଏ ହେଲା ଆପଣଙ୍କ ଠିକ ସମୟରେ ନେଇଗଲେ ଆପଣଙ୍କୁ ଆଉ ବେଶୀ ଚିନ୍ତା କରିବାକୁ ପଡିବ ନାହିଁ।
1: ଦେଖାଯାଇଛି ଏବେ ଯୋଉ ଆମର ଅନ୍ୟ କଣ୍ଟ୍ରାସେପ୍ଟିଭ ଯୋଉ ଆମର ଅଛି, ଯେମିତିକି ଓସିପିଲ ହଉ କିମ୍ବା ଅନ୍ୟାନ୍ୟ ଟାବ୍ଲେଟ ହଉ, ତା ବଦଳରେ ଅନ୍ତରା ଇଞ୍ଜେକ୍ସନର ବହୁଳ ପରିମାଣରେ ଯୋଉ ଆମର ମା ଭଉଣୀ ମାନଙ୍କର ଆଗ୍ରହ ବଢି ବଢି ଚାଲିଛି।
0: ଆଚ୍ଛା, ନିଶ୍ଚିତ ରୂପେ ଭଲ ପଦକ୍ଷେପ ଟିଏ, ଲୋକଙ୍କର ମଧ୍ୟ ତା ପ୍ରତି ରହିଲାଣି ଆଗ୍ରହ। ଇଏ ତ ଗଲା ଆପଣ ଯେମିତି କହିଲେ ମହିଳାମାନଙ୍କ ପାଇଁ କଣ୍ଡମ ରହିଛି, ଦ୍ୱିତୀୟରେ ଆପଣ କହିଲେ ଛାୟା, ତୃତୀୟରେ ଅନ୍ତରା କଲେ, ତା ପରେ ପରେ ଆଉ କଣ ସବୁ ରହିଛି?
1: ଆମର ଏହା ବ୍ୟତୀତ ଫିମେଲ ଷ୍ଟେରିଲାଇଜେସନ ଯୋଉ ମହିଳା ବନ୍ଧ୍ୟାକରଣ ଯୋଉ ଆମର ଅପରେସନ ହଉଛି, ଇଏ ବି ବହୁତ ସୁବିଧାରେ ସହଜ ଭାବରେ ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟଜନିତ ସ୍ତରରେ ଅପରେସନ ହଉଛି, ଲାପ୍ରୋସ୍କୋପିକ ଅପରେସନ ହଉଛି। ଏହା ଯୋଉ ଆଗକୁ ଡେରିବାର ଥିଲା କି ପେଟ କଟା ହଉଥିଲା ସେ ପ୍ରକାର ଅସୁବିଧା ନେଇ ବହୁତ ଛୋଟ ଅପରେସନ, ମାତ୍ର 2-4 ମିନିଟ ଭିତରେ ଅପରେସନ ହଉଛି। ମାଟି କେବଳ 2-3 ଦିନ ପର୍ଯ୍ୟନ୍ତ ରେଷ୍ଟ ନେଇ ଘରେ ରହି ତାପରେ ସେ ତାର ସାଧାରଣ କର୍ମ ଜୀବନ ଆରମ୍ଭ କରିପାରିବ।
2: ଇ ମଧ୍ୟ ଆଗ ଅପେକ୍ଷା ଏବେ ବହୁତ ଭଲ ହେଇପାରିଛି, ଯାହାଫଳରେ ମା ମାନେ ମଧ୍ୟ ବିଶେଷ ଭାବରେ ଅସୁସ୍ଥ ହୋଇଛନ୍ତି, ତ ଇଏ ତ ବହୁତ ଭଲ କଥା।
0: ଦେଖାଯାଏ ଯେ ବହୁତ ମା ବି ଭାବନ୍ତି କି ଆମେ ଅପରେସନ ହବୁନି, ତ ଏମିତି କିଛି ଉପାୟ ରହିଛି କି ଯୋଉଥିରେ ସେମାନେ ଅପରେସନ ନ କରି ହୁଏତ ସିଏ ସମ୍ପୂର୍ଣ୍ଣ ସ୍ଥାୟୀ ପଦ୍ଧତି ନହିପାରେ, ଅସ୍ଥାୟୀ ପଦ୍ଧତିରେ ଅନେକ ଦିନ ପର୍ଯ୍ୟନ୍ତ ଯେମିତିକି 5-6 ବର୍ଷର ବ୍ୟବଧାନ ରହିପାରିବ, ସେମିତି କିଛି ଅଛି?
1: ଅଛି ଅଛି, ସେଇଟା ଆମେ ବିଶେଷ କରି ଯୋଉ ମା ମାନେ ଡେଲିଭରି ହଉଛି ବା ପ୍ରସବ ହଉଛି ଆମର ମେଡିକାଲ ଡାକ୍ତରଖାନାରେ ସେମାନଙ୍କୁ ସେଇଠି ଆଶା ଦ୍ୱାରା ହଉ କିମ୍ବା ଆମର ଯିଏ ଷ୍ଟାଫ ନର୍ସ ଅଛନ୍ତି ଡାକ୍ତର ଅଛନ୍ତି ମେଡିକାଲ ତାଙ୍କୁ ବୁଝାଇ ଗୋଟେ ଆୟୁସିଡି ବୋଲି ଦିଆଯାଉଛି ଇଣ୍ଟ୍ରା ୟୁଟେରାଇନ କଣ୍ଟ୍ରାସେପ୍ଟିଭ ଡିଭାଇସ ଏହା ପ୍ରସବ ସମୟରେ ସେଇ ଆମର ଗର୍ଭାଶୟରେ ଦିଆଯାଏ ଏହା ବି ତିନି ପ୍ରକାର ପାଞ୍ଚ ବର୍ଷିଆ ଦଶ ବର୍ଷିଆ ଆଉ ପନ୍ଦର ବର୍ଷିଆ ଏଇଟା ନେଲେ ପୂର୍ବ ଭଳି ଯେତେ ପ୍ରକାର ମୁଁ ଆପଣଙ୍କୁ ଜଣେଇଲି ବା କହିଲି ସେଭଳି ଏହା ବିଲକୁଲ ସୁରକ୍ଷିତ ଆଉ ଲମ୍ବା ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ
2: ବହୁତ ବଢିଆ କଥା ଥିଲା ଅନେକ ଗୁଡିଏ ସୁନ୍ଦର ମତାମତ ଆପଣ ରଖିଲେ ବା ଆଲୋଚନା କଲେ ଯାଉଥିରେ କି ଗୋଟେ ମହିଳାମାନଙ୍କ ପାଇଁ ଅନେକ ଗୁଡିଏ ରହିଛି ଏବଂ ପୁରୁଷମାନଙ୍କ ପାଇଁ ତ ସାଧାରଣ ଭାବରେ ଏନ୍ଏସ୍ବି ବା ଯାହା କହୁଛି ପୁରୁଷ ବନ୍ଧ୍ୟାକରଣ ରହିଛି ତେବେ ମହିଳାମାନେ ସେଇ ଅନେକ ଗୁଡିଏ ଅପସନ ଭିତରୁ ଚୁଜ୍ କରିକି ତାଙ୍କୁ ଯୋଉଟା ପସନ୍ଦ ଲାଗିବ ସେଥିକୁ ସିଏ ଗ୍ରହଣ କରିପାରିବେ କିନ୍ତୁ ଏହା ପରେ ବି ଅନେକ ମାଆ ଚାହାନ୍ତି କି ଯେ ବହୁତ ମା ବି ମଧ୍ୟ ଜାଣିନାହାନ୍ତି ବା ଜାଣିନଥିବେ ଯେ ସରକାରୀ ସ୍ତରରେ ଏସବୁ ଗ୍ରହଣ କରିବା ପାଇଁ ସରକାରଙ୍କର କିଛି ଅଛି କି ମାନେ ତାଙ୍କୁ ପ୍ରୋତ୍ସାହନ ରାଶି ଦେବା ଭଳି ବ୍ୟବସ୍ଥା
1: ଅଛି ଅଛି ସରକାରଙ୍କର ଏ ଯୋଉ ଅପରେସନ ଯଦି ଆମେ ଫିମେଲ ଷ୍ଟେରିଲାଇଜେସନ ଅପରେସନ ହଉଛନ୍ତି ସେଥିପାଇଁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ରାଶି ଅଛି ବୋଥ ମେଲ୍ ଆଉ ଫିମେଲ ପାଇଁ
2: ନିଶ୍ଚିତ ରୂପେ ତ ଆପଣଙ୍କର ଏତେ ସୁନ୍ଦର ଆଲୋଚନାକୁ ଯୋଉମାନେ ଆଜି ଶୁଣିଥିବେ ବା ଯୋଉ ମା ମାନେ ଶୁଣିଥିବେ ସେମାନେ ମଧ୍ୟ ନିଶ୍ଚିତ ଚିନ୍ତା କରିବେ କି ଆମେ ମଧ୍ୟ ଯେହେତୁ ବର୍ତ୍ତମାନ ସମୟରେ ଜନସଂଖ୍ୟାର ବୃଦ୍ଧି ଏତେ ବଢିଯାଇଛି ଯାହାଫଳରେ ବିଭିନ୍ନ ପ୍ରକାର ଅସୁବିଧା ବି ଦେଖାଦଉଛି ଯେମିତିକି ଦିନିଆ ବର୍ଷା ହଉଛି ବା ବର୍ଷା ମଧ୍ୟ ଠିକ ଭାବରେ ହଉନି ବର୍ଷାର ଅଭାବ ଦେଖାଦଉଛି ପାଣିର ସଙ୍କଟ ଦେଖାଗଲାଣି ଖାଦ୍ୟାଭାବ ଦେଖାଗଲାଣି ତେବେ ତାହାକୁ ସମାଧାନ କରିବା ପାଇଁ ମଧ୍ୟ ସେମାନେ ଆଗେଇ ଆସିବେ ଶେଷରେ କଣ କହିବେ ଯେ ସମସ୍ତ ଯୋଉମାନେ ଆଜି ଆପଣଙ୍କୁ ଏଇ ରେଡିଓ ମାଧ୍ୟମରେ ଶୁଣୁଛନ୍ତି ଆପଣଙ୍କ କଥାକୁ ଏତେ ଭଲ ଭାବରେ ଶୁଣିଲେ ଏତେ ସୁନ୍ଦର ମହତ୍ପୂର୍ଣ୍ଣ କଥାକୁ ଶୁଣିଲେ ତ ତାଙ୍କୁ କଣ ଶେଷରେ କହିବେ
1: ଜନସଂଖ୍ୟା ଯେମିତି ଭାବରେ ବସ୍ତି ଚାଲିଛି ବାର୍ଥ ରେଟ୍ ମାନେ ଜନ୍ମ ଆମର ଦିନକୁ 79,706 ଜଣ ଜନ୍ମ ନେଉଛନ୍ତି ଆଉ ଯଦି ଘଣ୍ଟାରେ ହିସାବ କରିବା 3,321 ଜଣ ଆମର ଜନ୍ମ ନେଉଛନ୍ତି ତ ଆକୁ ଯଦି ଆମେ ରଖିବା ବିଭିନ୍ନ ପ୍ରକାର ଯଥା ଆମର ଯେତିକି ସନ୍ତାନ ସନ୍ତତି ଦରକାର ଆମେ ସେତିକି ଆଉ ଯୋଉ ଅବାଞ୍ଛିତ ଗର୍ଭଧାରଣ ହେଉଛି ସେଟା କରିବା ନାହିଁ ତୃତୀୟ କଥା ହେଉଛି ଆମ ପୃଥିବୀ ରୋକିବା ପାଇଁ ଯଥାସମ୍ଭବ ନିଜ ଲେଭେଲରେ ଗଛ ଲଗେଇବା ବିଶେଷ ଭାବରେ ଆମେ ଏଇ ଯୋଉ ଜନସଂଖ୍ୟାକୁ ରୋକିବା ପାଇଁ ମୁଖ୍ୟତଃ ଭାବରେ କମ ବୟସରୁ ଆମେ ବିବାହ କରିବା ନାହିଁ ତୃତୀୟ କଥା ହେଲା 2 ସନ୍ତାନରୁ ଆମେ ଅଧିକା ଜନ୍ମ କରିବା ନାହିଁ କାରଣ 2 ସନ୍ତାନ ଆମ ପାଖରେ ଯଥେଷ୍ଟ ସେମାନଙ୍କ ପାଇଁ ଶିକ୍ଷା ସ୍ୱାସ୍ଥ୍ୟ ଲାଳନ ପାଳନ ଭରଣ ପୋଷଣ ସବୁର ଦାୟିତ୍ୱ ନିଶ୍ଚୟ ନେଇପାରିବା ଅଧିକା ସନ୍ତାନ ହେଲେ ଆମେ ସେମାନଙ୍କୁ ଭଲ ଭାବରେ ନା ଶିକ୍ଷା ଦେଇପାରିବା ନା ଖାଦ୍ୟ ଦେଇପାରିବା ନା ଭଲ ଭାବରେ ଲାଳନ ପାଳନ କରିପାରିବା ସେଥିପାଇଁ ଆମକୁ ସରକାରଙ୍କର ବି ବାର୍ତ୍ତା ରହିଛି 2 ସନ୍ତାନ ଯଥେଷ୍ଟ ଆମେ ସେତିକିରେ ନିଜକୁ ସନ୍ତୁଷ୍ଟ ରଖି ଆମେ ବିଶ୍ୱ ଜନସଂଖ୍ୟାକୁ ଉଠିପାରିବା ଆଉ ନିଜର ଭବିଷ୍ୟତକୁ ଉଜ୍ଜଳ କରିପାରିବା
2: ବହୁତ ବଢିଆ ସାର୍ ଅତି ସୁନ୍ଦର ଭାବରେ ଏକ ମହତ୍ୱପୂର୍ଣ୍ଣ କଥାକୁ ଆଜି ଆଲୋଚନା କଲେ ଆମ ଶ୍ରୋତାବନ୍ଧୁ ମାନଙ୍କ ପାଇଁ ତେବେ ନିଶ୍ଚିତ ରୂପେ ଶ୍ରୋତାବନ୍ଧୁ ମାନଙ୍କ ତରଫରୁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ଧନ୍ୟବାଦ ରହୁଛି ନମସ୍କାର
3: ଶ୍ରୋତାବନ୍ଧୁ ଆଜି ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପୁଣି ଆଉ ଏକ କାର୍ଯ୍ୟକ୍ରମରେ ଆପଣଙ୍କ ସହିତ ଦେଖା ହେବ ସେତେବେଳେ ଯାଏଁ ବିଦାୟ ନେଇ ରହୁଛି ନମସ୍କାର
4: ହେ ପ୍ରଭୁ ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି
5: ଆରେ ରାଜୁ ଭାଇ ପିଏମ୍ ସୂର୍ଯ୍ୟଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ ମୁଁ ତ ମୋ ଘରେ ସୋଲାର ଲଗେଇ ଦେଲିଣି ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି
4: ସତରେ ଭାଇ
5: ହଁ ଭାଇ ମାତ୍ର 1875 ଟଙ୍କାରେ ପୁଣି ଏଥିରେ ବାର୍ଷିକ 5,000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ ତା ସହ 5 ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ
4: ଆଜ୍ଞା ହଁ ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800-345-718 ଯୋଗାଯୋଗ କରନ୍ତୁ
6: ପ୍ରଚାର କଲୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି ଉପସ୍ଥାପନରେ ଥିଲେ ପ୍ରଶାନ୍ତ କୁମାର ପଲ୍ଲେଇ ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ଗୀତାଞ୍ଜଳି କାର୍ଯ୍ୟକ୍ରମ ପୂର୍ବାହ୍ନ 10:02 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1332 ଭାଗ ଶୁଣିପାରିବେ ପୂର୍ବାହ୍ନ 10:30 ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ଦିନ 1:20 ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5:00 5:30 କାର୍ଯ୍ୟକ୍ରମ ଯୁବବାଣୀ ଆଦିବାସୀ ଗୀତ କ୍ରମରେ ଶୁଣିବେ ଚୁଆଙ୍ଗ ଗୀତ ବନସୁରଭି କାର୍ଯ୍ୟକ୍ରମରେ 6:02 ପରିବେଷଣ କରିବେ ହରିବନ୍ଧୁ ଚୁଆଙ୍ଗ ଏବଂ ସାଥୀ କଳାକାର ରାମଚରିତ ମାନସ 6:10 ଏବଂ କାର୍ଯ୍ୟକ୍ରମ ଉଦୟ ଭାରତ 6:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଆଲବମ୍ ଗୀତ ଶୁଣିବେ ରାତି 7:00 7:30 କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ ଆଜିର ବିଷୟ ଧାନ ଫସଲରେ ଖାଦ୍ୟସାର ପରିଚାଳନା ଏ ସମ୍ପର୍କରେ ନବଦୁର୍ଗା ସିଂଙ୍କ ସହିତ ଏକ ସାକ୍ଷାତକାର

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜି।
1: ଇଏ ସୌଦାର 15,000, ପରିବାର 2,000।
0: ଆଉ ଲାଇଟ ବିଲ୍
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ରଥଯାତ୍ରାକୁ ନେଇରେ କାଳିଆ, ଝୁରି ଆତ୍ମାପ୍ରାଣ ମୋର, ତୋବଡ଼ ଦାଣ୍ଡକୁ ନେଇରେ କାଳିଆ, ଦେଖିବି ତୋର ନୀଳଚକ୍ର। ହଁ ଆଜ୍ଞା, ଚାଲିଛି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ। କାହିଁ କେତେ ଦୂରରୁ ଛୁଟି ଆସୁଛନ୍ତି ଦର୍ଶନ ସକାଶେ। ଜୀବନର ଦୁଃଖ ସବୁ କହିବେ, ଆଖି ପୂରେଇ କାଳିଆକୁ ଦେଖିବେ। ଚାହିଁ ରହିଥିବ ଭକ୍ତର ନୟନ, ତା ପାଇଁ ନାଚିବେ, ତା ପାଇଁ ଗାଇବେ। ରଥ ଚାଲେ ହୃଦୟ ଯୋଡ଼େ, ଭକ୍ତର ବନ୍ଧନରେ ସମସ୍ତଙ୍କୁ ଏକାଠି କରେ। ସେହି ଭାବ ଆଉ ବନ୍ଧନ ସହିତ ଆଜି ଆମେ ବାନ୍ଧି ହେବା। ପ୍ରଥମେ ଗୀତଟିଏ ଶୁଣିବା।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟ।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
0: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
3: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ପ୍ରଭୁ ଜଗନ୍ନାଥ ପ୍ରେମ କରୁଣା ମାନବୀୟ ଏକତାର ପ୍ରତୀକ। ରଥଯାତ୍ରା ବିଶ୍ୱର ଏକମାତ୍ର ପର୍ବ ଯେଉଁଥିରେ ଭଗବାନ ନିଜେ ମନ୍ଦିରରୁ ବାହାରି ନିଜର ପ୍ରଜା ଓ ଭକ୍ତମାନଙ୍କ ନିକଟକୁ ଆସନ୍ତି। ଏହି ପରମ୍ପରା ଆମକୁ ଶିକ୍ଷା ଦିଏ, ଭକ୍ତି କ୍ଷେତ୍ରରେ ଉଚ୍ଚ ନୀଚର କୌଣସି ଭେଦଭାବ ନାହିଁ। ଶତାବ୍ଦୀ ଶତାବ୍ଦୀ ଧରି ପୁରୀଧାମର ପବିତ୍ର ସଂସ୍କୃତି ସମଗ୍ର ବିଶ୍ୱକୁ ଶାନ୍ତି ଓ ଭକ୍ତିର ପଥ ପ୍ରଦର୍ଶନ କରେ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ରଥଯାତ୍ରା ବିଶ୍ୱର ମଙ୍ଗଳ ଘୋଷଣା କରୁଥିବାରୁ ବା ନନ୍ଦୀଘୋଷ ରଥରେ ବସି ଯାତ୍ରା କରୁଥିବାରୁ ଘୋଷଯାତ୍ରା। ଗୁଣ୍ଡିଚା ମଣ୍ଡପରେ ଥିବା ଆଡ଼ପ ମଣ୍ଡପରେ ବିଜେ କରୁଥିବାରୁ ଆଡ଼ପ ମଣ୍ଡପ ଯାତ୍ରା। ପ୍ରଭୁଙ୍କର ଜନ୍ମବେଦୀ ଆଡ଼ପ ମଣ୍ଡପଠାରେ ହୋଇଥିବାରୁ ଜନ୍ମବେଦୀ ବା ଅନ୍ତର୍ବେଦୀ ଯାତ୍ରା। ଗୁଣ୍ଡିଚାଘରେ ଦଶ ଅବତାର ବେଶ ହେଉଥିବାରୁ ଦଶବତାର ଯାତ୍ରା। ପତିତମାନଙ୍କୁ ଉଦ୍ଧାର କରିବାକୁ ଏହି ଯାତ୍ରା ହେଉଥିବାରୁ ପତିତ ପବନ ଯାତ୍ରା। ଏହି ଯାତ୍ରା ଯିବା ଆସିବା ଓ ରହଣିକୁ ମିଶାଇ 9 ଦିନ ହେଉଥିବାରୁ ନବଦିନାତ୍ମକ ଯାତ୍ରା। ଗୁଣ୍ଡିଚା ଘରକୁ ଯାତ୍ରା କରୁଥିବାରୁ ଏହା ଗୁଣ୍ଡିଚା ଯାତ୍ରା। ହଁ ଶ୍ରୋତାବନ୍ଧୁ, ନୀଳଚକ୍ରର ତ୍ରିନାଥ ଆମ ଦୁଃଖରେ ସାରଥି, ରଥାରୂଢ଼ ହୋଇ ଦର୍ଶନ ଦେଉଛନ୍ତି। ତାଙ୍କର କରୁଣାମୟ ଦୃଷ୍ଟି ସମସ୍ତଙ୍କ ଉପରେ ରହୁ। ଭକ୍ତି ପ୍ରେମ ଆନନ୍ଦରେ ପରିପୂର୍ଣ୍ଣ ହେଉ ପ୍ରତ୍ୟେକଙ୍କ ଜୀବନ।

ଆଜ ପାଇଁ ଏଠି ଶେଷ ହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର, ସମୟ ପୂର୍ବାହ୍ନ 10:30 ପ୍ରଚାର କରୁଛୁ NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1325ତମ ଭାଗ।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଅପରାହ୍ନ 1:20:26 ପ୍ରଚାର କରୁଛୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝର ବା ଡିଏମ୍ଏଫ୍ କେନ୍ଦୁଝରଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍।

0: ନମସ୍କାର
1: ଶ୍ରୋତା ବନ୍ଧୁ।
0: ଶ୍ରୋତା ବନ୍ଧୁ, ଆମ କେନ୍ଦୁଝର ଆମ ଡିଏମ୍ଏଫ୍ର ଆଉ ଏକ ଅଧ୍ୟାୟରୁ ଆମ ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରୁଛୁ।
1: ଶ୍ରୋତା ବନ୍ଧୁ, କେନ୍ଦୁଝର ଜିଲ୍ଲାରେ ବିକାଶର ଏକ ନୂତନ ଦିଗ ଦେଖାଇଛି ଡିଏମ୍ଏଫ୍। ଡିଏମ୍ଏଫ୍ର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କଲେ ଗୋଟିଏ କଥା ମନକୁ ଆସେ, ତାହା ହେଉଛି କେନ୍ଦୁଝର ଜିଲ୍ଲାର ସାମଗ୍ରିକ ବିକାଶର ନକ୍ସା, ଯାହାକି ଆମକୁ ଆଗକୁ ନେବାକୁ ସହାୟକ ହେଉଛି। ଆମ ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝର ବା ଡିଏମ୍ଏଫ୍ କେନ୍ଦୁଝରର ଉଦ୍ଦେଶ୍ୟ ରହିଛି ମୌଳିକ ଆବଶ୍ୟକତା ସହ ସରକାରୀ ସୁବିଧା ସୁଯୋଗ ପାଇବା ପରେ ବ୍ୟକ୍ତି ଓ ଅଞ୍ଚଳର ସମନ୍ୱିତ ବିକାଶ।

ଶ୍ରୋତାବନ୍ଧୁ, ଚକ ଅଙ୍ଗନବାଡ଼ି ସମ୍ପର୍କରେ ଆଜି ଆମ କେନ୍ଦୁଝର ଆମ ଡିଏମ୍ଏଫ୍ କାର୍ଯ୍ୟକ୍ରମରେ ଏକ ବିଶେଷ ସାକ୍ଷାତକାର ଭିତ୍ତିକ ଉପସ୍ଥାପନା।

0: ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ଏକ ଉନ୍ନତ ରାଷ୍ଟ୍ର ଗଠନ ପାଇଁ ଶିଶୁମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା, ସଂସ୍କାର ଦେବା, ରାଷ୍ଟ୍ର ପ୍ରତି ସମର୍ପିତ ମନୋଭାବ ରଖିବା, ଦେଶ ଦୁନିଆକୁ ଜାଣିବା ସହିତ ଆମ ସଂସ୍କୃତି ପରମ୍ପରା ସହିତ ପରିଚିତ ହେବା ଯେତିକି ଆବଶ୍ୟକ, ପ୍ରଯୁକ୍ତି ବିଦ୍ୟା ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ଅବଗତ ହେବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝର ତରଫରୁ ଶିଶୁର ଯତ୍ନ ପୂର୍ବରୁ ଯେପରିକି ଗର୍ଭବତୀ ମା'ଙ୍କର ସୁସ୍ଥ ଶରୀର ପାଇଁ ଚିନ୍ତା କରୁଥିବା ବେଳେ, ମମତା ଗୃହରେ ପ୍ରସବର ବେଶ୍ କିଛିଦିନ ପୂର୍ବରୁ ମା'ଙ୍କୁ ଅଣାଯାଇ ରଖିବା ସହ ତାଙ୍କର ଯତ୍ନ ଏବଂ ଔଷଧ ତଥା ଆବଶ୍ୟକୀୟ ଟିକା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଶିଶୁମାନଙ୍କ ବିକାଶ ପାଇଁ ମା' ଘର କାର୍ଯ୍ୟକାରୀ ହେଉଛି।
1: ସହରାଞ୍ଚଳ ହେଉ ବା ଗ୍ରାମାଞ୍ଚଳ, ଶିଶୁମାନଙ୍କର ସମ୍ପୂର୍ଣ୍ଣ ଭାବରେ ମାନସିକ, ଶାରୀରିକ ଓ ବୌଦ୍ଧିକ ସ୍ତରରେ ବିକାଶ ପାଇଁ ଅଙ୍ଗନବାଡ଼ିରେ ଏହାର ବିଶେଷ ପ୍ରଯତ୍ନ କରାଯାଉଛି। ସରକାରଙ୍କ ତରଫରୁ ପ୍ରତିଷ୍ଠିତ ଏହି ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ଖେଳ ମାଧ୍ୟମରେ ଶିକ୍ଷା ଓ ପୌଷ୍ଟିକ ଖାଦ୍ୟ ପ୍ରଦାନ କରାଯାଉଛି। ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ କେବଳ ଯେ ପ୍ରଦାନ କରାଯାଉଛି ତାହା ନୁହେଁ, ମାଣ୍ଡିଆ ପରି ରୋଗ ପ୍ରତିରୋଧକ ଓ ସ୍ୱାସ୍ଥ୍ୟ ପାଇଁ ହିତକାରକ ଖାଦ୍ୟ ଯେପରିକି ମାଣ୍ଡିଆ ଲଡ଼ୁ ମଧ୍ୟ ଶିଶୁମାନଙ୍କୁ ମିଳିପାରୁଛି।
0: ଆମ ଦେଶ ଏକ ଗ୍ରାମବହୁଳ ଦେଶ ହୋଇଥିବା ବେଳେ ଗ୍ରାମୀଣ ଭାରତରେ ପ୍ରାରମ୍ଭିକ ଶୈଶବ ଯତ୍ନ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ହେଉଛି ଏପରି ଏକ କେନ୍ଦ୍ର ଯେଉଁଠାରେ ପରିପୂରକ ପୋଷକ ତତ୍ତ୍ୱ, ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ସ୍ୱାସ୍ଥ୍ୟର ନିୟମିତ ପରୀକ୍ଷା, ଟିକାକରଣ ସହାୟତା ସହ ପିତାମାତାଙ୍କୁ ବିଭିନ୍ନ ମାର୍ଗଦର୍ଶନ କରିଥାଏ। ଅଙ୍ଗନବାଡ଼ି କେନ୍ଦ୍ରର ବିକାଶ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଚିନ୍ତା ପ୍ରକଟ କରିବା ସହ ଜିଲ୍ଲାର ଅନେକ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠାରେ ଡିଏମ୍ଏଫ୍ଜେ କେବଳ ସହାୟତାର ହାତ ବଢ଼ାଇଛି ତାହା ନୁହେଁ, ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ମଧ୍ୟ ପିଲାମାନଙ୍କୁ ଯଥେଷ୍ଟ ଆଗୁଆ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି।
1: ସାଧାରଣ ଭାବରେ ସରକାରଙ୍କ ନୀତି ନିୟମକୁ ପାଳନ କରି ଅଙ୍ଗନବାଡ଼ି କେନ୍ଦ୍ର ଚାଲିଆସୁଥିବା ବେଳେ କେନ୍ଦୁଝର ସଦର ମହକୁମାଠାରୁ ଅନତି ଦୂରରେ ଥିବା ସଦର ବ୍ଲକର ଚକଗ୍ରାମରେ ପ୍ରତିଷ୍ଠା ଲାଭ କରିଥିବା ଅଙ୍ଗନବାଡ଼ି କେନ୍ଦ୍ର ଏବେ ଏହାର ଉପକରଣ ଓ ଡିଜିଟାଲ ବ୍ୟବସ୍ଥା ପାଇଁ କେବଳ କେନ୍ଦୁଝର ଜିଲ୍ଲା ନୁହେଁ, ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଉଛି। ଅଙ୍ଗନବାଡ଼ି ଗୃହ ନିର୍ମାଣ ସହିତ ଚକ ଅଙ୍ଗନବାଡ଼ିକୁ ଏକ ସ୍ମାର୍ଟ ଅଙ୍ଗନବାଡ଼ି ଭାବରେ ଗଢ଼ି ତୋଳିବାକୁ କେନ୍ଦୁଝର ଡିଏମ୍ଏଫ୍ ଚିନ୍ତା କରିଥିଲା। ଶିଶୁଟିଏ ତା'ର ଶିକ୍ଷାର ପ୍ରାରମ୍ଭିକ ଅବସ୍ଥାରୁ ଡିଜିଟାଲ ବା ବୈଷୟିକ ଦୁନିଆ ସହ କିପରି ପରିଚିତ ହେବ ତାହାର ପରିକଳ୍ପନା କରି ଏହାକୁ ଏକ ନୂତନ ରୂପ ଦେବାକୁ ସଫଳ ଭାବରେ ପ୍ରୟାସ କରିଛି।
0: ସଦର ବ୍ଲକର ମୈଦାନକେଲ କ୍ଲଷ୍ଟରରେ ଅବସ୍ଥିତ ଏହି ଚକ ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ମାର୍ଟ ଇଣ୍ଟରାକ୍ଟିଭ୍ ବୋର୍ଡ, ପ୍ରୋଜେକ୍ଟର, ଲ୍ୟାପ୍ଟପ୍, ଟାବ୍ଲଏଡ୍, ଭିଆର୍ ହେଡ୍ସେଟ୍, ଏସ୍ଟିଏମ୍ ଆଧାରିତ ଶିକ୍ଷଣ କିଟ୍ ପ୍ରଦାନ କରିବା ଦ୍ୱାରା ଏହି ଚକ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା ଶିଶୁମାନେ ଏହି ଡିଜିଟାଲ ଦୁନିଆରେ ପ୍ରବେଶ କରିବା ସହିତ ପିଲାବେଳରୁ ଏଥିପ୍ରତି ଆକର୍ଷିତ ହୋଇ ଏହା ଜରିଆରେ ଖେଳକୁଦ, ପ୍ରାକ୍ ଶୈଶବ ଶିକ୍ଷା ଗ୍ରହଣ କରିପାରୁଛନ୍ତି।
1: ଯେକୌଣସି ଅନ୍ୟ ଅଙ୍ଗନବାଡ଼ି କେନ୍ଦ୍ର ତୁଳନାରେ ଏହି ଅଙ୍ଗନବାଡ଼ିର ପରିବର୍ତ୍ତନ ରୂପ ଦେଖିବାକୁ ମିଳିଥାଏ। ଏହାକୁ ଏକ ମଡେଲ ଭାବରେ ଡିଏମ୍ଏଫ୍ ଗ୍ରହଣ କରିଥିବା ବେଳେ ଆବଶ୍ୟକ ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା ଏଠାରେ ଉପଲବ୍ଧ ହୋଇପାରିଛି। ଏକ ସ୍ମାର୍ଟ ଅଙ୍ଗନବାଡ଼ି କେନ୍ଦ୍ର ଭାବରେ ଏହି ଚକ ଅଙ୍ଗନବାଡ଼ିକୁ ପ୍ରତିଷ୍ଠିତ କରିବାରେ ଡିଏମ୍ଏଫ୍ର ଉଦ୍ୟମ ସଫଳ କରିବାରେ ଅଭିଭାବକ, କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ, ସରକାରୀ ସଂସ୍ଥାର ଅଧିକାରୀମାନଙ୍କ ସହଯୋଗ ମଧ୍ୟ ରହିଛି। ଏହା ଅନସ୍ୱୀକାର୍ଯ୍ୟ। ଏପରି ଏକ ଅତ୍ୟାଧୁନିକ ବା ସ୍ମାର୍ଟ ଅଙ୍ଗନବାଡ଼ି ଯେ ହୋଇପାରେ ତାହା କଳ୍ପନାର ବାହାରେ ଥିବାବେଳେ ତାହା ଆଜି ସମ୍ଭବ ହୋଇପାରିଛି।

0: କେନ୍ଦୁଝର ସଦର ବ୍ଲକର ଚକରେ ପ୍ରତିଷ୍ଠିତ ଅଙ୍ଗନବାଡ଼ିରେ ଥିବା ବିଭିନ୍ନ ଅପଗ୍ରେଡ୍ ଡିଜିଟାଲ ସାମଗ୍ରୀ ଓ ଅପଗ୍ରେଡ୍ ଇଣ୍ଟରାକ୍ଟିଭ୍ ଉପକରଣ ସମ୍ପର୍କରେ ଆମେ ଆଲୋଚନା କରିଥିଲୁ କେନ୍ଦୁଝର ସଦର ବ୍ଲକର ସମନ୍ୱିତ ଶିଶୁ ବିକାଶ ଅଧିକାରୀ ବା ସିଡିପିଓଙ୍କ ସାଙ୍ଗରେ। ସେ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ କାର୍ଯ୍ୟକ୍ରମକୁ ଏକ ବିଶେଷ ସାକ୍ଷାତକାର ଦେଇ କହନ୍ତି।
1: ମ୍ୟାଡାମ ନମସ୍କାର।
2: ନମସ୍କାର
1: ମ୍ୟାଡାମ, ଟିକେ ଆପଣଙ୍କର ପରିଚୟ ଆମ ଶ୍ରୋତାବନ୍ଧୁଙ୍କୁ ଦେବେ।
2: ମୋ ନାଁ ସ୍ୱର୍ଣ୍ଣଲତା ବେହେରା, ମୁଁ ଏଠି ସେଡିଟର ଭାବରେ କାମ କରୁଛି ସଦର ବ୍ଲକ କେଉଁଝର ପାଇଁ।
1: ମ୍ୟାଡାମ ଆପଣ କେଉଁଝର ସଦର ବ୍ଲକର ଶିଶୁ ବିକାଶ ଅଧିକାରିଣୀ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଆପଣ ଜାଣି ଖୁସି ହେବେ ଯେ ଆମେ କେନ୍ଦୁଝର ଜିଲ୍ଲାର ଜିଲ୍ଲା ଡିଏମ୍ଏଫ୍ ଯୋଉ ଅଛି ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝର, ତାର ଆକାଶବାଣୀ କେନ୍ଦୁଝର କେନ୍ଦ୍ରରେ ପ୍ରତି ସପ୍ତାହକୁ ଆମେ ତିନିଥର ବିଶେଷ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ବଜାଇଥାଉ। ତାର ନାଁ ହେଉଛି ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ଆଜି ଆମେ ଡିଏମ୍ଏଫ୍ ସହାୟତାରେ ଅଙ୍ଗନବାଡ଼ିର କ'ଣ ବିକାଶ ହେଇଛି ଏବଂ ବିଶେଷ କରି ଆମର ଚକରେ ଥିବା ଅଙ୍ଗନବାଡ଼ି ସେଥିରେ କ'ଣ ବିକାଶ ହେଇଛି ସେ ସମ୍ପର୍କରେ ଆମେ ଆଲୋଚନା କରିବା। ଆପଣ ତ ଆମର କେନ୍ଦୁଝର ସଦର ବ୍ଲକର ସିଡିପିଓ ଅଛନ୍ତି, ତେବେ କେନ୍ଦୁଝର ସଦର ବ୍ଲକରେ ଅଙ୍ଗନବାଡ଼ି ଶିକ୍ଷା ପ୍ରାକ୍ ଶୈଶବ ଶିକ୍ଷା ସମ୍ପର୍କଟି କହିବେ।
2: ତ ଏଇଠି ଆମର ଅର୍ବାନ ଆଉ ରୁରାଲକୁ ନେଇକରି ଆମର ଯୋଉ ଶିଶୁ ବିକାଶ କାର୍ଯ୍ୟାଳୟ ବା 343 ଅଙ୍ଗନବାଡ଼ି ସେଣ୍ଟର ଅଛି ଏଇ ସଦର ବ୍ଲକ ଅଧୀନରେ, ଯୋଉଟାରେ କି ସେକ୍ଟର ହିସାବରେ ଆମେ କହିବା ପାଇଁ ଗଲେ 14 ସେକ୍ଟର ଅଛି। ତ ସେମାନଙ୍କ ଅଙ୍ଗନବାଡ଼ି ୱାର୍କର ମଧ୍ୟ ଆମର 343 ଅଛନ୍ତି ଆଉ ହେଲ୍ପର ବି 343 ଅଛନ୍ତି। ସେଇ ଅନୁସାରେ ନିଜ ନିଜ ସର୍ଭିସ ଏରିଆରେ ସେମାନେ ସମସ୍ତେ କାମ କରୁଛନ୍ତି।
1: ଆଜ୍ଞା, ତେବେ ଅଙ୍ଗନବାଡ଼ି ଶିଶୁ ସେମାନେ କୋଉ ବୟସରୁ କୋଉ ବୟସ ପର୍ଯ୍ୟନ୍ତ ଆସିପାରିବେ ଏବଂ ସେମାନଙ୍କ ପାଇଁ କ'ଣ ସୁବିଧା ରହିଛି ସରକାରୀ ସ୍ତରରେ ଆପଣ ଟିକେ କହିବେ।
2: ଅଙ୍ଗନବାଡ଼ି ଶିଶୁ ତ ଆମର ଜନ୍ମରୁ 6 ପର୍ଯ୍ୟନ୍ତ, କିନ୍ତୁ ଜନ୍ମରୁ 3 ପର୍ଯ୍ୟନ୍ତ ସେମାନେ ଘରେ ରହନ୍ତି ବା ବାପା ମାଆଙ୍କ ପାଖରେ ରହନ୍ତି। ଅଙ୍ଗନବାଡ଼ି କେନ୍ଦ୍ରକୁ ସିଧାସଳଖ ଶିକ୍ଷା ଗ୍ରହଣ ପାଇଁ 3-6 ବୟସର ଶିଶୁ ଆସନ୍ତି।
1: ମ୍ୟାଡାମ ପାଖାପାଖି କେନ୍ଦୁଝର ସଦର ବ୍ଲକରେ କେତେ ଶିଶୁ ଆମର ଅଙ୍ଗନବାଡ଼ିକୁ ଆସୁଥିବେ?
2: ଆମର ଅଙ୍ଗନବାଡ଼ି କେନ୍ଦ୍ରକୁ ପାଖାପାଖି 6,000 ଶିଶୁ ଆସୁଛନ୍ତି।
1: ମ୍ୟାଡାମ ଆମର ଏଇ ଯୋଉ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କରେ ଶିଶୁମାନଙ୍କର ଯତ୍ନ, ତାଙ୍କର ଖାଦ୍ୟପେୟ, ତାଙ୍କର ପୋଷାକ ପରିଚ୍ଛନ୍ନ ବା ତାଙ୍କର ଆମୋଦ ପ୍ରମୋଦକୁ ନେଇ ଶିକ୍ଷା କିପରି ଭାବରେ କରାଯାଏ ଟିକେ ବିସ୍ତୃତ ଭାବରେ କହିବେ।
2: ତ ଏଇଠି ପ୍ରତ୍ୟେକ ଅଙ୍ଗନବାଡ଼ି ସେଣ୍ଟର ପାଇଁ ଆମର ଗୋଟେ ଟାଇମ ଫିକ୍ସ ହେଇଛି, ଯୋଉଟାକି 9:30-2 ଆଉ ଯେତେବେଳେ ଆମର ସକାଳ ଅଫିସ ହୁଏ ମାନେ ଏପ୍ରିଲ ମାସ ଠାରୁ ପୁଣି ଜୁନ ମାସ ପର୍ଯ୍ୟନ୍ତ ଆମର 7-9 କ୍ଲାସ ହେଇଥାଏ। ତ ଏଇ ଅନୁସାରେ ଟାଇମିଂ ହେଇଥାଏ ଯେମିତିକି ଛୁଆମାନଙ୍କୁ ଆମେ ସେଇଠି ବିନା ସିଲାବସରେ ଆମେ ତାଙ୍କୁ କିଛି ଶିକ୍ଷା ଦେଇଥାଉ, ଯୋଉଟାକି ଗୀତ, ଗପ, ଚିତ୍ରାଙ୍କନ ଏଇ ମାଧ୍ୟମରେ ଆମେ ଶିକ୍ଷା ଦେଇଥାଉ, ପ୍ରକୃତି ପର୍ଯ୍ୟବେକ୍ଷଣ ଏଇ ମାଧ୍ୟମରେ ଆମେ ଶାରୀରିକ ବିକାଶ ଆଉ ଶିଶୁର ମାନସିକ ବିକାଶ କରିଥାଉ।
1: ଆମର ପିଲାମାନଙ୍କୁ କି କି ପ୍ରକାର ଖାଦ୍ୟ ଦିଆଯାଏ, ପୋଷାକ ପତ୍ରର କିଛି ସୁବିଧା ଅଛି କି, ଆଉ କ'ଣ ସୁବିଧା ଅଙ୍ଗନବାଡ଼ି କେନ୍ଦ୍ରରେ ଦିଆଯାଏ?
2: ଖାଦ୍ୟ ଆମର ଦିଆଯାଏ, ଯୋଉ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଛନ୍ତି ଯୋଉ ଛୁଆ ସେମାନଙ୍କ ପାଇଁ ଆମର 2 ପ୍ରକାର ଖାଦ୍ୟ, ଯୋଉଟାକି ଗରମ ରନ୍ଧା ଖାଦ୍ୟ ଗୋଟେ ଆଉ ସକାଳ ଜଳଖିଆ। ତ ସକାଳ ଜଳଖିଆ ଏବେ ଆମର ରିସେଣ୍ଟଲି ଚେଞ୍ଜ ହେଇଛି, ଯେଉଁଟାକି ବାରି ଅନୁସାରେ ସେମାନଙ୍କୁ ବିଭିନ୍ନ ପ୍ରକାର ଦିଆଯାଉଛି, ଯେମିତିକି ଆମର ସୋମବାର ଆଉ ବୁଧବାର ଅଛି ସେମାନଙ୍କ ପାଇଁ ସୁଜି ହାଲୁଆ।
1: ଆଜ୍ଞା,
2: ତ 50 ଗୋଟେ ଛୁଆକୁ 50 ସୁଜି ହାଲୁଆ ମର୍ଣ୍ଣିଂ ସ୍ନାକ୍ସ ଆକାରରେ ଦିଆଯାଏ।
1: ଆଜ୍ଞା,
2: ସେମିତି ଆମର ମଙ୍ଗଳବାର ଆଉ ଗୁରୁବାର ଅଛି ଯୋଉ ଉପମା, ଚୁଡ଼ା ଉପମା। ତ ଶୁକ୍ରବାରରେ ଅଛି ତାଙ୍କ ପାଇଁ ଗଜା ମୁଗ ଅଛି ଆଉ ଗୋଟେ କଦଳୀ ଅଛି କିମ୍ବା ଋତୁକାଳୀନ ଫଳ ସେମାନେ ଯାହା ପାଇବେ ଛୁଆକୁ ସକାଳ ଜଳଖିଆ ଆକାରରେ ଦେବେ। ଶନିବାର ଦିନ ଅଛି ତାଙ୍କ ପାଇଁ ମାଣ୍ଡିଆ ଆଉ ଗୁଡ଼ରେ ପ୍ରସ୍ତୁତ ଲଡ଼ୁ ତିଆରି କରିକି ଦେବେ ଛୁଆମାନଙ୍କୁ,
1: ମାଣ୍ଡିଆ ଲଡ଼ୁ।
2: ଆଜ୍ଞା, ସେ ଅଙ୍ଗନବାଡ଼ି ୱାର୍କର ହିଁ ପ୍ରସ୍ତୁତ କରିକି ଦେବେ। ସେଇଭଳିଆ ଗରମ ରନ୍ଧା ଖାଦ୍ୟରେ କେବଳ ସୋମବାର ବ୍ୟତୀତ ଅନ୍ୟ ସବୁ ବାରରେ ଆମର ଅଛି ଅଣ୍ଡା ସହିତ ଅଣ୍ଡା ତରକାରୀ ଆଉ ଭାତ।
1: ଆଜ୍ଞା,
2: ତ ସୋମବାର ଦିନ ଭାତ ଆଉ ଡାଲମା ଅଛି।
1: ଆଜ୍ଞା,
2: ଖାଇବା ପାଇଁ।
1: ଆଜ୍ଞା,
2: ଆଉ ପୋଷାକ ପରିଚ୍ଛଦ ବାବଦରେ କହିବା ପାଇଁ ଗଲେ ଆମର ବର୍ଷରେ ଗୋଟେ ଛୁଆକୁ ଦୁଇ ହଳ ପୋଷାକ ଦିଆଯାଉଛି, ଯୋଉଟାକି ୟୁନିଫର୍ମ ତା ସହିତ ଜୋତା ଆଉ ମୋଜା ଦିଆଯାଉଛି, ଆଉ ଶୀତ ଦିନ ପାଇଁ ତାଙ୍କର ଯୋଉ ଟୋପି ବାଲା ସ୍ୱେଟର ସେମାନଙ୍କୁ ଦିଆଯାଉଛି।
1: ଆଜ୍ଞା ମ୍ୟାଡାମ, ମୁଁ ଏଇଠି ଗୋଟିଏ କଥା ଆପଣଙ୍କୁ ପଚାରିବି, ଆମର ଚକ କେନ୍ଦୁଝର ସଦର ବ୍ଲକର ଚକରେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଅଛି ଯାହାକୁ କି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି ଏବଂ ସେ ଏକ ଉନ୍ନତ ଆଦର୍ଶ ଅଙ୍ଗନବାଡି ଭାବରେ ପ୍ରତିପାଦିତ ହୋଇଛି ଯାହା ଆମେ ସୂଚନା ପାଇଲୁ। ଚକ ଅଙ୍ଗନବାଡି କେନ୍ଦ୍ର ସମ୍ପର୍କଟି ଆପଣ କହିବେ?
2: ଚକ ଅଙ୍ଗନବାଡି କେନ୍ଦ୍ର ଯୋଉ ଆମର ମୈଦାନକେଲ ସେକ୍ଟର ଅଣ୍ଡରରେ ଆସୁଛି, ତ ସେଇଟା ଆମକୁ ଡିଏମ୍ଏ ବହୁତ ମାନେ ଫାଇନାନ୍ସିଆଲ ସପୋର୍ଟ କରିଛନ୍ତି, ଯେଉଁଥିରେ କି ସେଇ ଅଙ୍ଗନବାଡି କେନ୍ଦ୍ରର ବିୟୁଟିଫିକେସନ ଓ ଅଲଗା ଅଲଗା ଯୋଉ ସହାୟତା ସବୁ ମିଳିଛି ଆମକୁ, ତ ସେଇଠିର ଅଙ୍ଗନବାଡି ୱାର୍କର ଆଉ ହେଲ୍ପର ମଧ୍ୟ ବହୁତ ସକ୍ରିୟ ଅଛନ୍ତି କାମ କରିବା ପାଇଁ। ତ ଡିଏମ୍ଏଫ୍ ତରଫରୁ ଆମକୁ ସ୍ମାର୍ଟ ବୋର୍ଡ ମିଳିଛି, LED TV ମିଳିଛି, ତ ଛୁଆଙ୍କ ବସିବା ପାଇଁ ଆମକୁ ଫର୍ଣ୍ଣିଚର ଦିଆହେଇଛି, ଟେବୁଲ ଚେୟାର ଦିଆହେଇଛି, ଏଇସବୁ ଜିନିଷ ସବୁ ସହାୟତା ମିଳିଛି। ତା ସହିତ ବଡ଼ କଥା ହେଉଛି ସେଇ ଅଙ୍ଗନବାଡି ୱାର୍କର ଯୋଉ ଆଟିଚ୍ୟୁଡ଼, ସିଏ ମାନେ ସବୁବେଳେ ସେବାରେ ଲାଗିଛି କି ମୋ ଛୁଆ କେମିତି ସବୁଠୁ ଭଲ ଛୁଆ ହେଇକି ବାହାରିବେ, ତ ତାର ମଧ୍ୟ ଅବଦାନ ଅଛି। ଆଉ ଆମର ଡିଏମ୍ଏଫ୍ ର ଯୋଉ ଫାଇନାନ୍ସିଆଲ ଆସିଷ୍ଟାଣ୍ଟ ସବୁ ମିଳୁଛି ସେଟା ମଧ୍ୟ ବହୁତ ଭାଗରେ ସହାୟତା କରୁଛି ଯୋଉ ଅଙ୍ଗନବାଡି କେନ୍ଦ୍ରକୁ ଆଦର୍ଶ କରିକି ଗଢିବାରେ।
1: ମ୍ୟାଡ଼ାମ, ଆମେ ଯାହା ଦେଖୁଥିଲୁ ଫଟୋରୁ ଯେ ଅଙ୍ଗନବାଡ଼ି କେନ୍ଦ୍ରର ବାହ୍ୟ ମଧ୍ୟ ବେଶ ସୁନ୍ଦର ଲାଗୁଛି ଏବଂ ଅଙ୍ଗନବାଡ଼ି ଭିତରେ ଆପଣ କହିଲେ ଯେ ବିଭିନ୍ନ ପ୍ରକାରର ଡିଜିଟାଲ ବୋର୍ଡ ରହିଛି ବା ପିଲାମାନଙ୍କର ବସିବା ପାଇଁ ଛୋଟ ଛୋଟ ବେଞ୍ଚ ଡେସ୍କ ରହିଛି ଏବଂ ଏଇ ଯେଉଁ ବାହ୍ୟ ତାକୁ ଆବରଣ କରିଛନ୍ତି, ଏକ କ'ଣ ଡିଏମ୍ଏଫ୍ ସହାୟତାରେ ପ୍ରଦାନ କରାଯାଇଛି?
2: ହଁ, ଡିଏମ୍ଏଫ୍ ଫୁଲି ସହାୟତା କରିଛନ୍ତି ସେଇ ଯୋଉ ଛୁଆଙ୍କର ଫର୍ଣ୍ଣିଚର ପାଇଁ, ଆଉ ଯାହା ବି ଆମକୁ ଡିଜିଟାଲ ଡିଭାଇସ୍ ସବୁ ଦିଆହେଇଛି ଯେମିତିକି ପ୍ରୋଜେକ୍ଟର, ସ୍ମାର୍ଟବୋର୍ଡ, LED TV ସବୁ ଡିଏମ୍ଏଫ୍ ହିଁ ଦେଇଛନ୍ତି।
1: ଆଜ୍ଞା, ତେବେ ଏଇ ଯୋଉ ଚକ ଅଙ୍ଗନବାଡି କେନ୍ଦ୍ରରେ ଆମର କେତେ ଜଣ ଶିଶୁ ଦୈନିକ ଆସୁଛନ୍ତି?
2: ସେଇଠି ଆମର ଶିଶୁ ଉପସ୍ଥାନ ଗତ ମାସର ଯାହା ମୁଁ ମୋ ପାଖରେ ରିପୋର୍ଟ ଅଛି, ଆମର 16 ଜଣ ଏନରୋଲ୍ଡ ହେଇଛନ୍ତି ଛୁଆ,
1: ଆଉ
2: ପ୍ରତ୍ୟେକ ଦିନ ଆସୁଛନ୍ତି 13, 14, 15 ଏମିତି ଶିଶୁ ଆସୁଛନ୍ତି, କେବେ କେବେ 16 ବି ଆସୁଛନ୍ତି ପୁରା।
1: ମ୍ୟାଡାମ, ଆମେ ଏଠି ଯେତେବେଳେ ଆଲୋଚନା କରୁଛନ୍ତି ଆମ ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝର ସମ୍ପର୍କରେ ବା ଏଇ କାର୍ଯ୍ୟକ୍ରମରେ, ଚକ ଅଙ୍ଗନବାଡ଼ିକୁ ଛାଡ଼ିକି କେନ୍ଦୁଝର ଜିଲ୍ଲାର ସଦର ବ୍ଲକରେ ଅଙ୍ଗନବାଡ଼ିର ବିକାଶ ପାଇଁ ଡିଏମ୍ଏଫ୍ ର କ'ଣ ସହଯୋଗ ରହିଛି ଟିକେ କହିବେ?
2: ଅଙ୍ଗନବାଡ଼ିର ସହଯୋଗ କହିଲେ ଆମକୁ ତ ସବୁ ଅଙ୍ଗନବାଡ଼ିକୁ ଡିଏମ୍ଏଫ୍ ସହାୟତାରେ ମିଳିନି, କିନ୍ତୁ 203 ଅଙ୍ଗନବାଡ଼ି ସେଣ୍ଟରକୁ ଆମକୁ ଯୋଉ LPG ଗ୍ୟାସ୍ ମିଳିଛି, ତ ଛୁଆମାନଙ୍କର ବ୍ୟବହାର ପାଇଁ ଯୋଉ ବେସିନ୍ ସବୁ ଦିଆହେଇଛି, ୟୁଟେନ୍ସିଲ୍ ଦିଆହେଇଛି ରୋଷେଇ କରିବା ପାଇଁ, ଏଗୁଡ଼ା ସବୁ ମିଳିଛି ଆମକୁ।
1: ଏସବୁ କ'ଣ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ମିଳିଛି?
2: ଆଜ୍ଞା
1: ମ୍ୟାଡାମ, ଆମେ ଯେମିତି ଚକ ଅଙ୍ଗନବାଡ଼ି କେନ୍ଦ୍ର କଥା କହୁଥିଲେ ବା ଇଏ ଗୋଟେ ଆମ ଜିଲ୍ଲା କାହିଁକି ଆମ ରାଜ୍ୟର ଗୋଟେ ରୋଲ୍ ମଡେଲ ଅଙ୍ଗନବାଡ଼ି କେନ୍ଦ୍ର ଭାବରେ ଆପଣମାନେ ସବୁ ଗଢ଼ି ତୋଳିଛନ୍ତି, ଡିଏମ୍ଏଫ୍ ର ସହଯୋଗ ରହିଛି ବା ଅଙ୍ଗନବାଡ଼ିର ଯୋଉ କର୍ମୀ ରହିଛନ୍ତି ତାଙ୍କର ଗୋଟିଏ ଉତ୍ସର୍ଗୀକୃତ ସେବା ମନୋଭାବ ରହିଛି ବା ଆପଣମାନେ ବାରମ୍ବାର ସୁପରଭିଜନ କରୁଛନ୍ତି, ବାରମ୍ବାର ପରିଦର୍ଶନ କରିକି ଏ ଅଙ୍ଗନବାଡ଼ି କେନ୍ଦ୍ରକୁ ରାଜ୍ୟର ଏକ ପରିଚିତ ବା କେନ୍ଦୁଝର ଜିଲ୍ଲାର ସୁନାମକୁ ବଢ଼ାଇଛନ୍ତି, ଏହି ପ୍ରକାର ଅଙ୍ଗନବାଡ଼ି କେନ୍ଦ୍ର ଆଉ କିଛି ଅଞ୍ଚଳରେ କରିବାର ଯୋଜନା ରଖିଛନ୍ତି କି?
2: ଆମର ତ ପ୍ରଚେଷ୍ଟା ସବୁବେଳେ ଜାରି ରହିଛି, ଆମେ କେମିତି ପ୍ରତ୍ୟେକ ଅଙ୍ଗନବାଡି ସେଣ୍ଟରକୁ ଏଇଭଳିଆ ଆଦର୍ଶ କରି ଗଢି ତୋଳିବୁ, ତ ଆମେ ମଧ୍ୟ ସବୁ ସେକ୍ଟରରୁ 3-4 ଅଙ୍ଗନବାଡି ସେଣ୍ଟରକୁ ଟାର୍ଗେଟ ହିସାବରେ ଆମେ ନେଉଛୁ, ଯୋଉ ଆମେ ଚକ ଭଳି କରିପାରିବୁ ସହାୟତା କିଛି ମିଳିଲେ ଅଙ୍ଗନବାଡି ସେଣ୍ଟରକୁ ଯେମିତିକି ଚକକୁ ମିଳୁଛି ସେମିତି ମିଳିଲେ ଆମେ ଆହୁରି ଭଲ କରିପାରିବୁ।
1: ମ୍ୟାଡାମ, ଆମେ ଯେତେବେଳେ ଆଲୋଚନା କରୁଛନ୍ତି ଆକାଶବାଣୀ କେନ୍ଦୁଝରରେ ଏବଂ ଆକାଶବାଣୀ କେନ୍ଦୁଝରର ଏବଂ ସପ୍ତାହର 3 ଦିନ ଏହି କାର୍ଯ୍ୟକ୍ରମ ଆପଣଙ୍କ ସାକ୍ଷାତକାର ଆମ ଶ୍ରୋତାବନ୍ଧୁମାନେ ଶୁଣିପାରିବେ ଏବଂ ଆମର 100.1 FM କୁହନ୍ତୁ ବା ନ୍ୟୁଜ୍ ଅନ୍ ଏୟାର ଆପ୍ କୁହନ୍ତୁ, ପ୍ରତ୍ୟେକ ପ୍ଲାଟଫର୍ମରେ ଆମେ ରେଡିଓ ଶୁଣିପାରୁଛନ୍ତି ଲୋକମାନେ, ମୋବାଇଲ ସହାୟତାରେ ଏବଂ ଟ୍ରାଞ୍ଜିଷ୍ଟର ସହାୟତାରେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଯେଉଁମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ସେମାନଙ୍କ ଛୁଆମାନଙ୍କୁ ଛାଡ଼ୁନାହାନ୍ତି ସେମାନଙ୍କୁ ଆପଣ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ କ'ଣ କହିବେ ଯେ ନିଶ୍ଚିନ୍ତ ଭାବରେ ବା ନିର୍ବିଘ୍ନରେ ଆପଣଙ୍କ ଶିଶୁକୁ ଅଙ୍ଗନବାଡ଼ିକୁ ଛାଡ଼ନ୍ତୁ। ପ୍ରାକ୍ ଶୈଶବ ଶିକ୍ଷା ଏଠି ପୁଷ୍ଟିକର ଖାଦ୍ୟ ଦିଆଯାଉଛି, ପୋଷାକ ଦିଆଯାଉଛି ଏବଂ

0: ଅଣ୍ଡା ପରି ଖାଦ୍ୟ ମଧ୍ୟ ଶିଶୁମାନଙ୍କୁ ଦିଆଯାଉଛି, ତାଙ୍କୁ ବୌଦ୍ଧିକ ଶିକ୍ଷା ଦିଆଯାଉଛି। ଆପଣ ଆମର କେନ୍ଦୁଝର ସଦର ସିଡିପିଓ ଭାବରେ ଆକାଶବାଣୀ କେନ୍ଦୁଝର କେନ୍ଦ୍ର ମାଧ୍ୟମରେ ଅଭିଭାବକ ମାନଙ୍କୁ କ'ଣ ନିବେଦନ କରିବେ?
1: ମୁଁ ଅଭିଭାବକ ମାନଙ୍କୁ ଏହା ନିବେଦନ କରିବି କି ସମସ୍ତେ ଅଙ୍ଗନବାଡି ଆସିବା ବୟସର ଯୋଉ ଶିଶୁ ଅଛନ୍ତି ସେମାନେ ଅଙ୍ଗନବାଡିକୁ ଛାଡ଼ନ୍ତୁ, ଆଉ ତାଙ୍କର ଯୋଉ ସବୁ ସେବା ପାଇବା ପାଇଁ ସେମାନେ ହକଦାର ସେଇ ସେବା ନିଅନ୍ତୁ। ଯଦି କୌଣସି କିଛି ଅସୁବିଧା ଆସୁଛି ସେମାନେ ଅଙ୍ଗନବାଡି ୱାର୍କର କିମ୍ବା ସୁପରଭାଇଜରଙ୍କ ସହିତ ଆଲୋଚନା କରିକି ସମସ୍ୟାର ସମାଧାନ କରିପାରିବେ। ତ ସମସ୍ତଙ୍କୁ ମୁଁ ଏହା ମାଧ୍ୟମରେ ନିବେଦନ କରିବି କି ସମସ୍ତେ ସେମାନଙ୍କର ଛୁଆଙ୍କୁ ଅଙ୍ଗନବାଡିକୁ ଛାଡ଼ନ୍ତୁ ଆଉ ଅଙ୍ଗନବାଡିର ସେବା ହିଁ ଗ୍ରହଣ କରନ୍ତୁ।
0: ଆଉ ଗୋଟେ କାର୍ଯ୍ୟକ୍ରମର ଶେଷରେ ଆପଣଙ୍କୁ ମୁଁ ପଚାରିବି, ଆପଣଙ୍କ ଅନୁଭୂତିରୁ କହିବେ, କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ଡିଏମ୍ଏଫ୍ ର ଉଦ୍ୟମ ରହିଛି, ଏବଂ ଏଇ ଯୋଉ ଆପଣଙ୍କର ଡିଏମ୍ଏଫ୍ ସମ୍ପର୍କରେ ଆପଣ କ'ଣ କହିବେ?
1: ଡିଏମ୍ଏଫ୍ ସମ୍ପର୍କରେ କହିବା ପାଇଁ ଗଲେ ଆମେ ଯେହେତୁ ଶିଶୁ ବିକାଶ ଯୋଜନା ଅଧିକାରୀ ଭାବରେ କାର୍ଯ୍ୟ କରୁଛୁ, ଆମେ ସେମାନଙ୍କର କାର୍ଯ୍ୟଶୈଳୀ ବା କାର୍ଯ୍ୟକ୍ରମ ଉପରେ ଧାରଣା ପାଉଛୁ। ତ ସେଇ ଯୋଉ କାର୍ଯ୍ୟ ସେମାନେ ସବୁ କରୁଛନ୍ତି ତ ପ୍ରତ୍ୟେକ ଅଙ୍ଗନବାଡି ୱାର୍କରଙ୍କୁ ମଧ୍ୟ ଆମେ ଜଣଉଛୁ। ତ ସେମାନଙ୍କ ତରଫରୁ ଡିଏମ୍ଏଫ୍ ତରଫରୁ ଯଦି ଆଉ କିଛି କାଉନସିଲର ରହନ୍ତେ ମଝିରେ ମଝିରେ ଯାଇକି ଫିଲ୍ଡରେ କାଉନସେଲିଂ କରନ୍ତେ ବୋଧେ ଭଲ ହୁଅନ୍ତା ଆହୁରି ଭାବୁଛି।
0: ମ୍ୟାଡାମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର
1: ସାର। ନମସ୍କାର, ଆପଣଙ୍କୁ ବି ବହୁତ ଧନ୍ୟବାଦ ମୋର ଅନୁଭୂତି କିଛି ଆପଣଙ୍କ ସହିତ ବାଣ୍ଟିଥିବାରୁ।

0: ବିଭିନ୍ନ ସରକାରୀ ବିଭାଗ ସହ କାନ୍ଧକୁ କାନ୍ଧ ମିଳାଇ ଡିଏମ୍ଏଫ୍ ପ୍ରଗତିର ନକ୍ସା ଆଙ୍କୁଥିବାବେଳେ ଏହି ଚକ ଅଙ୍ଗନବାଡ଼ି କେନ୍ଦ୍ର ଏହାର ଏକ ନମୁନା ମାତ୍ର।
1: ଶ୍ରୋତାବନ୍ଧୁ, ଡିଏମ୍ଏଫ୍ ଦ୍ୱାରା ପ୍ରସାରିତ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ କାର୍ଯ୍ୟକ୍ରମର ଏହି ଅଧ୍ୟାୟକୁ ଏଇଠି ରଖି ବିଦାୟ ନେଉଛୁ।
0: ନମସ୍କାର।

0: ପ୍ରଚାର କଲୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝରଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ଆକାଶବାଣୀ କେନ୍ଦୁଝର ଶ୍ରୋତାବନ୍ଧୁମାନଙ୍କୁ ସ୍ମରଣ କରିଦେଉଛୁ, ଆଜି ରାତି 7:30 କୃଷିଜୀବୀ ଭାଇ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ ପ୍ରଚାର କରିବ। ଆଜି ଏଥିରେ ଶୁଣିବେ ହରିଚନ୍ଦନପୁର ବ୍ଲକରେ କାର୍ଯ୍ୟରତ ସହକାରୀ କୃଷି ଅଧିକାରୀ ନବଦୁର୍ଗା ସିଂଙ୍କ ସହିତ ଏକ ଆଲୋଚନା। ଆଲୋଚନାର ବିଷୟବସ୍ତୁ ରହିଛି ଧାନ ଫସଲର ଖାଦ୍ୟ ପରିଚାଳନା।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣାରେ ପୁନରାବୃତ୍ତି ନ ହେବା ଲାଗି ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ସିକ୍କିମରେ ନିର୍ମାଣାଧୀନ ଟନେଲ ଭୁଷୁଡ଼ି 9 ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଯୁକ୍ତରାଜ୍ୟର ନୂତନ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ଣ୍ଣହାମ୍ଙ୍କ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ଓଡ଼ିଶା ସମେତ କେତେକ ରାଜ୍ୟରେ ଆସନ୍ତା 3 ପର୍ଯ୍ୟନ୍ତ ବଜ୍ରପାତ ଓ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି 12:00 ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ। ସେ କହିଥିଲେ ଶୂନ୍ୟକାଳ ସଦସ୍ୟମାନଙ୍କ ଲାଗି ଉଦ୍ଦିଷ୍ଟ ଏବଂ ସାରା ଦେଶ ଗୃହର କାର୍ଯ୍ୟକଳାପ ଅନୁଧ୍ୟାନ କରୁଛନ୍ତି। ତେବେ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ଼ ଧରି ଗୃହର ମଧ୍ୟଭାଗରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ନେଇ ସ୍ଲୋଗାନ ଦେଇଥିଲେ, ଫଳରେ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଗୃହ କାର୍ଯ୍ୟ ଆଜି 11:00 ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ। ଶ୍ରୀ ବିର୍ଲା ଗୃହ କାର୍ଯ୍ୟ ଚଳାଇବା ଲାଗି ସେମାନଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ଶ୍ରୀ ବିର୍ଲା ଲୋକସଭାକୁ 12:30 ଯାଏଁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମେ ମୁଲତବୀ, ପରେ 12:00 ଗୃହ ଏକତ୍ର ହେବା କ୍ଷଣି ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି କହିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ, ଫଳରେ ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପୂର୍ବରୁ ଆଜି ରାଜ୍ୟସଭାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ପ୍ରସଙ୍ଗ ଉତ୍ଥାପନ ପାଇଁ ଅନୁମତି ଦେଇଥିଲେ। ଶ୍ରୀ ଖଡ୍ଗେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଗତକାଲି ନୂଆଦିଲ୍ଲୀରେ ଛାତ୍ରଛାତ୍ରୀମାନଙ୍କ ପ୍ରତିବାଦ ବିଷୟରେ ଉପସ୍ଥାପନ କରିଥିଲେ। ତେବେ ଅନ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ 12:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା ଏବଂ ଯୁବପିଢ଼ିର ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି ଏହା କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଏହି ଘଟଣାରେ ଜଡ଼ିତ ସମସ୍ତଙ୍କୁ ଗିରଫ କରାଯାଇଛି ଏବଂ 13 ଅଭିଯୁକ୍ତ ଏବେ ଜେଲ୍ରେ ଅଛନ୍ତି। ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ କଠୋର ଦଣ୍ଡବିଧାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିବା ଶ୍ରୀ ରିଜିଜୁ କହିଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି, ବିଭିନ୍ନ ଦେଶ ସହ ଭାରତ ସ୍ୱାକ୍ଷର କରିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବିଷୟରେ ବୈଠକରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକଟି ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ ଦେଶର କୃଷକମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯାଇଛି। ଚଳିତ ମୌସୁମୀ ଅଧିବେଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବିଭିନ୍ନ ବିଧେୟକର ଆଲୋଚନା ସମୟରେ ଗଠନମୂଳକ ଭୂମିକା ନିର୍ବାହ କରିବେ। ଶ୍ରୀ ରିଜିଜୁ ଏହି ଅବସରରେ ବିରୋଧୀ ଦଳଗୁଡ଼ିକୁ ସଂସଦରେ ସହଯୋଗ କରିବା ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ରାଜନୈତିକ ମତଭେଦ ଥାଇପାରେ, କିନ୍ତୁ ସଦସ୍ୟମାନେ ଦେଶକୁ ଚଳାଇବା ଲାଗି ନିର୍ବାଚିତ ହୋଇଥିବାରୁ ସେମାନଙ୍କୁ ଦେଶର ବୃହତ୍ତର ସ୍ୱାର୍ଥ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ବୈଠକରେ ଏନ୍ଡିଏର ସହଯୋଗୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କୁ ଦୀର୍ଘ ସମୟର କାର୍ଯ୍ୟକାଳ ପାଇଁ ଏକ ଶୁଭେଚ୍ଛା ପ୍ରସ୍ତାବ ଗ୍ରହଣ କରିଥିଲେ। ଏନ୍ଡିଏ ବୈଠକରେ ଯୋଗ ଦେଇଥିବା ସାଂସଦଗଣ, ବିଶେଷକରି ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା, ବିଜେପି ରାଜ୍ୟସଭା ସଦସ୍ୟ ଅଶୋକ ମିତଲ, ସଦସ୍ୟ ଜନାର୍ଦ୍ଦନ ସିଂହ ସିଗ୍ରିୱାଲ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷାରେ ସଂସ୍କାର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସିକିମ୍ର ନମ୍ଚି ଜିଲ୍ଲା ଅନ୍ତର୍ଗତ ସମରଦୁମ୍ଠାରେ ଏକ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ି ପଡ଼ିବା ଫଳରେ 9 ଜଣଙ୍କର ମୃତ୍ୟୁ ଘଟିଛି। ଟନେଲ୍ ଭିତରେ ପ୍ରାୟ 25 ଜଣ ଫସି ରହିଥିବା ଜଣାପଡ଼ିଛି। ଭୂସ୍କଳନ ଯୋଗୁଁ ନିର୍ମାଣାଧୀନ ଟନେଲ୍ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଭାବେ କୁହାଯାଇଛି। ଏହି ଘଟଣାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ରାଷ୍ଟ୍ରପତି ଟନେଲ୍ ଭିତରେ ଫସି ରହିଥିବା ଲୋକମାନଙ୍କୁ ଶୀଘ୍ର ଉଦ୍ଧାର ଲାଗି ପ୍ରାର୍ଥନା କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣା ସମ୍ପର୍କରେ ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଗୋଲେଙ୍କ ସହ କଥା ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ବୋଲି ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଶ୍ରୀ ମୋଦି ମୃତକଙ୍କ ପରିବାର ପିଛା ପିଏମ୍ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ଓ ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍କ ସହ ଟନେଲ୍ ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ସେଠାରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଶ୍ରୀ ତମାଙ୍ଗ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିବା ଜଣାପଡ଼ିଛି। ଶ୍ରୀ ଶାହା କହିଛନ୍ତି ଉଦ୍ଧାର କାର୍ଯ୍ୟ ଏବଂ ପ୍ରଭାବିତ ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ। ଭାରତୀୟ ଭେଷଜ ଗବେଷଣା ପରିଷଦ ICMR କର୍କଟ ଏବଂ ସଂକ୍ରାମକ ରୋଗର ଚିକିତ୍ସା ଉପାୟ ବିକାଶ କରିବା ନିମନ୍ତେ ପ୍ରମୁଖ ଭାରତୀୟ ଔଷଧ ଓ ଟିକା ନିର୍ମାତାଙ୍କୁ 3 ସ୍ୱଦେଶୀ ଜୈବ ଚିକିତ୍ସା ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଯୁକ୍ତି ବିଦ୍ୟା ଆଗାମୀ ପିଢ଼ିର ସ୍ୱଦେଶୀ ଚିକିତ୍ସା ସମାଧାନ ଉପାୟ, ଟିକା ଏବଂ ଚିକିତ୍ସା ଉଦ୍ୟୋଗ ବୃଦ୍ଧି ଦିଗରେ ସହାୟକ ହେବ। ଏ ଅବସରରେ ICMRର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବହଲ କହିଛନ୍ତି ସମ୍ପୃକ୍ତ ପ୍ରତିଷ୍ଠାନଗୁଡ଼ିକ ଏ କ୍ଷେତ୍ରରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମାଧାନ କରିବା ଦିଗରେ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁକ୍ତରାଜ୍ୟର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଣ୍ଡି ବର୍ନହାମ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ଏବଂ ୟୁକେ ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ ବହନ କରୁଛନ୍ତି ଏବଂ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରଯୁକ୍ତି ବିଦ୍ୟା, ପ୍ରତିରକ୍ଷା ଆଦି କ୍ଷେତ୍ରରେ ସହଯୋଗ ରହିଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ୟୁକେ ଅର୍ଥନୈତିକ ବାଣିଜ୍ୟ ଚୁକ୍ତି ଚଳିତ ମାସରୁ କାର୍ଯ୍ୟକାରୀ ହେଉଥିବା କହିଛନ୍ତି। ଆଗାମୀ ଦିନରେ ଭାରତ ୟୁକେ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାଗିଦାରିତା ଓ ସହଯୋଗ ଆହୁରି ଦୃଢ଼ ହେବ ବୋଲି ସେ କହିଛନ୍ତି। ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ୍ ଆଣ୍ଡ ସିରିଆ ଆଇଏସ୍ ଆତଙ୍କବାଦୀ ଗୋଷ୍ଠୀରେ ଲୋକମାନଙ୍କୁ ସାମିଲ କରିବା ଘଟଣାରେ ବାଙ୍ଗାଲୋର ଜୋନ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି 8 ସ୍ଥାନରେ ଚଢ଼ଉ କରିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଦ୍ୱାରା ଦାଖଲ ଏତଲା ଉପରେ ଭିତ୍ତି କରି ଏହି ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ଆଇଏସ୍ଆଇଏସ୍ରେ ଲୋକମାନଙ୍କୁ ଭର୍ତ୍ତି କରିବା ଲାଗି ବାଙ୍ଗାଲୋର ସ୍ଥିତ ଇକ୍ରା ୱେଲ୍ଫେୟାର ଟ୍ରଷ୍ଟ, ଗାଇଡେନ୍ସ ଫର୍ ମ୍ୟାନ୍କାଇଣ୍ଡ ଏବଂ ଅନ୍ୟ ବ୍ୟକ୍ତିବିଶେଷ ନିଯୁକ୍ତି ପ୍ରକ୍ରିୟା ଆୟୋଜନ କରୁଥିବା ଜଣାପଡ଼ିବା ପରେ ଇଡି 5 ଜଣଙ୍କୁ ଗିରଫ କରିଛି। ଏନ୍ଆଇଏ ପକ୍ଷରୁ ବେନିୟମ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ଚାର୍ଜସିଟ୍ ଦାଖଲ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଓ ସଂଗଠନଗୁଡ଼ିକ ଆଇଏସ୍ଆଇଏସ୍ ସହିତ ଜଡ଼ିତ ଥାଇ ବେଙ୍ଗାଲୁରୁ ମୁସଲିମ୍ ସମ୍ପ୍ରଦାୟର ଯୁବକମାନଙ୍କୁ ସେଥିରେ ଯୋଗଦେବା ଲାଗି ପ୍ରବର୍ତ୍ତାଉଥିବା କୁହାଯାଇଛି। ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ ଓ ମୁଜାଫରବାଦକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଏହାବ୍ୟତୀତ ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଅନ୍ୟ 6 ରାଜ୍ୟକୁ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ଆହୁରି 3 ପର୍ଯ୍ୟନ୍ତ ଓଡ଼ିଶା ସମେତ କେତେକ ରାଜ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ଗତକାଲି 11 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ମହିଳା ଏବଂ ତାଙ୍କର 2 ସନ୍ତାନ ଅନ୍ତର୍ଭୁକ୍ତ। ଏଥିସହ ଗତ 3 ମଧ୍ୟରେ ମୃତ୍ୟୁ ସଂଖ୍ୟା 23 ବୃଦ୍ଧି ପାଇଛି। ସ୍ଥାନୀୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଲଗାତାର ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ରାଜୌରୀ ଏବଂ ପୁଞ୍ଚ ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣାର ପୁନରାବୃତ୍ତି ନ ହେବା ଲାଗି ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ସିକ୍କିମରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ି 9 ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଯୁକ୍ତରାଜ୍ୟର ନୂତନ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ଓଡ଼ିଶା ସମେତ କେତେକ ରାଜ୍ୟରେ ଆସନ୍ତା 3 ପର୍ଯ୍ୟନ୍ତ ବଜ୍ରପାତ ଓ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ସମ୍ବାଦ ଶେଷ ହେଲା।
2: Good afternoon. This is Akashwani and I am Valsa Williams with the midday news. The headlines. Prime Minister Narendra Modi calls for coordinated efforts to prevent paper leaks in future examinations. Reiterates government's commitment to ensuring strict action against those involved in NEET paper leak. Proceedings in both houses of parliament disrupted amid opposition uproar on various issues. 11 people killed, several others trapped after tunnel collapses in Sikkim's Namchi district. Rescue operation underway. Prime Minister assures Sikkim Chief Minister of all possible assistance. IMD issues red alert for very heavy rainfall over Himachal Pradesh, Jammu and Kashmir and Ladakh for today. And India summons Russian envoy over death of 4 Indian nationals following attack on a commercial vessel. The National Democratic Alliance NDA Parliamentary Party meeting, now known as Mangal Milan, was held at the GMC Balayogi Auditorium in Parliament House today. During the meeting, NDA Alliance partners passed a congratulatory motion honouring Prime Minister Narendra Modi for becoming the longest-serving elected Prime Minister of India. Talking to media, Parliamentary Affairs Minister Kiran Rijiju said, during the meeting, Prime Minister Modi called for coordinated efforts by all stakeholders to prevent paper leaks in future examinations across the country. He said, Mr. Modi reiterated the government's commitment to ensuring strict action against those involved in examination paper leaks and safeguarding the interests of the country's youth. The Prime Minister said all those involved in the recent NEET paper leak case have been arrested, with 13 accused currently lodged in jail.
3: पेपर लीक का खबर आए तुरंत सरकार ने कार्रवाई किया।
4: As soon as reports of paper leak emerged, the government took swift action. 13 individuals were arrested and sent to jail. To ensure that the future of students was not affected, the NEET re-examination was conducted on priority and the results were declared in a timely manner. Strict measures have also been put in place to prevent such incidents from recurring.
3: दोबारा इस तरह का पेपर लीक ना हो इसके लिए सख्ती से कदम उठाया गया है।
2: Mr. Rijiju said Prime Minister Modi also spoke about the free trade agreements that India has signed with several countries. During the meeting, Mr. Modi said in every free trade agreement, the interests of Indian farmers have been given the highest priority.
3: Free trade agreement kai deshon ke sath Bharat ne kiya hai.
4: India has signed free trade agreements with several countries. Honorable Prime Minister has stated that these agreements have been concluded while giving the highest priority to the interests of Indian farmers. He has also emphasized that the welfare of the farmers and the broader national interests have been the foremost considerations in every agreement.
3: Isliye ye kisanon ke hit mein aur desh hit mein rahega.
2: Rashtriya Lok Morcha Chief Upendra Kushwaha said that the Prime Minister reaffirmed the government's commitment to ensuring transparency and fairness in the conduct of competitive examinations during the NDA Parliamentary Party meeting. Talking exclusively to Akashwani News at Parliament premises, Mr. Kushwaha said the re-examination for NEET was conducted with complete integrity and future examinations will also be held in the same transparent manner.
5: The NEET examination has been conducted fairly and transparently. Strong measures have been taken to ensure that future exams are also held with integrity. Students should stay relaxed and focused on their studies. Those responsible for corruption and malpractice have been punished according to the law.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟର ପୁନରାବୃତ୍ତି ନ ହେବା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା ଅକ୍ଟୋବର 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି ଏବଂ ଶ୍ରୀଜୀଉଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ନେଲା ତିନି ରଥ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ମଧ୍ୟାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ ମଧ୍ୟ ଗୃହରେ ହଟ୍ଟଗୋଳ ଜାରି ରହିଥିଲା। ପରେ ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇ ଗୃହ କାର୍ଯ୍ୟ ପୁନଃ ଆରମ୍ଭ କରାଯାଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଆସନ୍ତାକାଲି ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖାଯାଇଛି। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଗୃହ ଏକତ୍ର ହେବାକ୍ଷଣି ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି ନିବେଦନ କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ। ପରେ ରାଜ୍ୟସଭାକୁ ମଧ୍ୟ ଆସନ୍ତାକାଲି ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେପରି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଯୁବପିଢ଼ିଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ଭୁବନେଶ୍ୱରଠାରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ ଅଧ୍ୟକ୍ଷତା କରି କହିଛନ୍ତି, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ଅକ୍ଟୋବର 26 ତାରିଖରୁ ନଭେମ୍ବର 7 ତାରିଖ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ କରାଯାଇ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଫେବୃଆରୀ 10 ତାରିଖ ସୁଦ୍ଧା ସମସ୍ତ ୱାର୍ଡର ଭୋଟର ତାଲିକା ପ୍ରକାଶ ପାଇବ। ଘରକୁ ଘର ସର୍ବେକ୍ଷଣ କରାଯିବା ପାଇଁ ଚଳିତ 31 ତାରିଖ ସୁଦ୍ଧା ଏକ ଦଳ ଗଠନ ହେବ। ଏହି ଦଳରେ ବ୍ଲକସ୍ତରୀୟ ଅଧିକାରୀ, ବିଏଲ୍ଓ, ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ସାମିଲ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।
1: ଆମ ଗୋଟେ କ୍ଲିନ୍ ଭୋଟର ଲିଷ୍ଟ ଆମ ପଞ୍ଚାୟତ ନିର୍ବାଚନ ବା ଆମ ପୌରାଞ୍ଚଳ ନିର୍ବାଚନ ପାଇଁ ତିଆରି କରିବା, ତାହା ହିଁ ଥିଲା ଆଜିର ମୁଖ୍ୟ ପ୍ରସଙ୍ଗ। ସେଥିପାଇଁ ଆମେ ଡୋର ଟୁ ଡୋର ସର୍ଭେ କରିବୁ। ଅକ୍ଟୋବର ଦ୍ୱିତୀୟ ଫର୍ଟନାଇଟ୍ରେ ଏହି ଡୋର ଟୁ ଡୋର ସର୍ଭେ ହୋଇ ତା ନଭେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ଏବଂ ସେହି ଡୋର ଟୁ ଡୋର ସର୍ଭେ ମାଧ୍ୟମରେ ଆମର ଭୋଟର ଲିଷ୍ଟ ତିଆରି ହେବ।
0: ଜନଗଣନା ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ସାମାନ୍ୟ ବିଳମ୍ବ ହେବ। ପୁରୁଣା ବାଲଟ ବକ୍ସର ମରାମତି, ନୂଆ ବାଲଟ ବକ୍ସ କ୍ରୟ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଜଣେ ଭୋଟର 2ଟି ସ୍ଥାନରେ ଯେପରି ଭୋଟ୍ ନ ଦେଇପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଏସ୍ଆଇଆର୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥଗୋପାଳନ ଗଣମାଧ୍ୟମକୁ ଏସ୍ଆଇଆର୍ର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 27 ତାରିଖ ସୋମବାର ଦିନ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସେଥିପାଇଁ ଆସନ୍ତାକାଲିଠାରୁ ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ। ଜନସାଧାରଣ janashunani.odisha.gov.in ପୋର୍ଟାଲରେ ପଞ୍ଜୀକରଣ କରିପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସିଡିପିଓଙ୍କ ଅଧୀନରେ ପରିଚାଳନା କମିଟି ଗଠନ କରାଯିବ। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ 2.0 ଅଧୀନରେ ଏହି କମିଟି ଗଠନ କରାଯିବ। ସୁପରଭାଇଜର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବା ସହ ଅଙ୍ଗନବାଡ଼ି କର୍ମୀ ସଦସ୍ୟ ତଥା ଆବାହକ ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି। ନବଦିନାତ୍ମକ ଘୋଷଯାତ୍ରା ଅବସରରେ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଗତକାଲି ପୁରୀରେ ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀଜୀଉଙ୍କୁ ପୁଣି ରତ୍ନବେଦୀକୁ ପାଛୋଟି ନେବା ପାଇଁ ଆଜି ତିନି ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି ତିନି ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇଛି। ହେରାପଞ୍ଚମୀ ନୀତି ପରେ ରଥର ଦକ୍ଷିଣ ମୋଡ଼ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ପଣ୍ଡା ଆକାଶବାଣୀକୁ କହିଛନ୍ତି,
2: ମହାପ୍ରଭୁ ଦକ୍ଷିଣ ମୋଡ଼ କରିବେ। ଯାତାୟତର ଦ୍ୱୟର ମଧ୍ୟ ସପ୍ତାହ ମଣ୍ଡପ ସ୍ଥିତ ମହାପ୍ରଭୁ ସାତ ଦିନ ଅବସ୍ଥାନ କରିସାରିଲା ପରେ ଦକ୍ଷିଣାୟନ ଯାତ୍ରାକୁ ଆରମ୍ଭ କରିଥାନ୍ତି। ତାହାର ପୂର୍ବ ପ୍ରସ୍ତୁତି ଅନୁସାରେ ମହାପ୍ରଭୁଙ୍କର ଦକ୍ଷିଣ ମୋଡ଼ ଯାତ୍ରା ସ୍ୱତନ୍ତ୍ର ଭାବର ସହିତ ସପ୍ତମୀ ଦିନ ଆଜ୍ଞାମାଳ ପ୍ରଦାନ କରି ମହାପ୍ରଭୁ ରଥକୁ ଦକ୍ଷିଣ ମୋଡ଼ ଆଡ଼କୁ ଗମନ କରିଥାନ୍ତି। ସେଥିପାଇଁ ଅଧର ଚୁମ୍ବିତ ମାଳ ସକାଳ ଧୂପ ପରେ ପରେ ମହାପ୍ରଭୁଙ୍କର ଅଧର ଚୁମ୍ବିତ ମାଳକୁ ପ୍ରଦାନ କରି ମହାପ୍ରଭୁ ପ୍ରଥମେ ଦେବୀ ସୁଭଦ୍ରାଙ୍କର ରଥ ଦକ୍ଷିଣ ମୋଡ଼, ତାପରେ ବଡ଼ବାଡ଼ ସାମନ୍ତଙ୍କର ଦକ୍ଷିଣ ମୋଡ଼, ତାପରେ ଜଗନ୍ନାଥଙ୍କର ରଥକୁ ମଧ୍ୟ ଦକ୍ଷିଣ ମୋଡ଼ କରାଯାଇଥାଏ।
0: ନୂଆପଡ଼ା ଜିଲ୍ଲା ଖଡ଼ିଆଳର ପ୍ରଭୁ ଦଧିବାମନ ଓ ପତିତ ପାବନ ନବଦିନାତ୍ମକ ଯାତ୍ରାରେ ମାଉସୀମା ମନ୍ଦିରକୁ ଯାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ଶ୍ରୀଜଗନ୍ନାଥ ବାମନ ରୂପେ ପୂଜା ପାଉଥିବା ବେଳେ ଯୋଡ଼ା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜନ୍ମମଣ୍ଡପରେ ବିରାଜମାନ ଅଛନ୍ତି। ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ କାରାଗାର ବିକାଶ ବୋର୍ଡର ଚତୁର୍ଥ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମତୀ ଗର୍ଗ ରାଜ୍ୟରେ ଥିବା କାରାଗାରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାର ଆଧୁନିକରଣ ଓ ଅନ୍ତେବାସୀଙ୍କ କଲ୍ୟାଣ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି। 20 କାରାଗାରରେ କୃତ୍ରିମ ବୁଦ୍ଧିମତ୍ତା, ଏଆଇ ଆଧାରିତ ସିସିଟିଭି ଓ ଭିଡ଼ିଓ ଆନାଲିଟିକ୍ସ ବ୍ୟବସ୍ଥା ସ୍ଥାପନ, କାରାଗାର ପ୍ରାଚୀର ଉଚ୍ଚତା ବୃଦ୍ଧି ସହ ଡ୍ରୋନ୍, ବଡି କ୍ୟାମେରା ଓ ମୋବାଇଲ୍ ଫୋନ୍ ଚିହ୍ନଟ ପାଇଁ ବିଭିନ୍ନ ଆଧୁନିକ ସୁରକ୍ଷା ଉପକରଣ ବ୍ୟବହାର ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏହାସହ କାରାଗାରରେ ଗୁଇନ୍ଦା ୟୁନିଟ୍ ଗଠନ ଏବଂ କର୍ତ୍ତବ୍ୟରେ ଅବହେଳା କ୍ଷେତ୍ରରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ତେବାସୀଙ୍କ ଜୀବନଧାରଣ ମାନର ଉନ୍ନତି ଏବଂ ମୁକ୍ତି ପରେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଲାଙ୍ଗୁଡ଼ିସ୍ଥିତ ଘରୋଇ ମୁକବଧିର ବାଳିକା ଉଚ୍ଚ ବିଦ୍ୟାଳୟରେ କର୍କଟ ରୋଗ ସଚେତନତା ଓ ଚାରା

ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ଡାକ୍ତର, ନାଗରିକ, ସାମାଜିକ କର୍ମୀ ଯୋଗଦେଇ କର୍କଟ ରୋଗର ନିରାକରଣ, ସଠିକ୍ ସମୟରେ ରୋଗ ଚିହ୍ନଟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ୱଚ୍ଛ ସବୁଜ ପରିବେଶ ସୃଷ୍ଟି ପାଇଁ ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଜାରି ରହିଛି। ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ 12 ପ୍ରମାଣପତ୍ର ମଧ୍ୟରୁ ଆଧାର କାର୍ଡ଼ ସହିତ ଯେକୌଣସି ଗୋଟିଏ ପ୍ରମାଣପତ୍ର ଦାଖଲ କରି ତାଲିକାରେ ନାମ ସାମିଲ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଖଡ଼ିଆଳ ତହସିଲରେ ଏ ସମ୍ପର୍କିତ ଏକ ଯାଞ୍ଚ କାର୍ଯ୍ୟ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 20 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଜି କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଅଧିକ ବର୍ଷାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଝଡ଼ ବର୍ଷା ହୋଇପାରେ। ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି 12:00 ସୁଦ୍ଧା 613.50 ଘନଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,23,109 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 95,025 ଘନଫୁଟ ଜଳ ନିଷ୍କାସିତ ହେଉଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟର ପୁନରାବୃତ୍ତି ନ ହେବା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା 26 ଆରମ୍ଭ ହେବ ଘରକୁ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି ଏବଂ ଶ୍ରୀଜୀଉଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ନେଲା 3 ରଥ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ମାସକୁ ମାସ ବିଦ୍ୟୁତ୍ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
4: କାର୍ଯ୍ୟକ୍ରମର ପରବର୍ତ୍ତୀ କଥା ଚିତ୍ର ଧନରେ ରଖିବୁ ଶପଥ ମୋର। ଗୀତରେ ଗାଇଛନ୍ତି କୁମାର ବାପି ଏବଂ ତପୁ ମିଶ୍ର। ଗୀତ ରଚନା ଡକ୍ଟର ନିର୍ମଳ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତିରାଜ ଖୋସଲା।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: प्रिय टीपी एनओडीएल बिजुली उपभोक्ता आपण जानती कि एबे 25 वर्ष पई बिजुली बिल चिंतारु मुक्ति पीएम सूर्यघर योजना रे मात्र 1875 टंका दे आज्ञा हां मात्र 1875 टंका रे निज छात ऊपर सोलर पैनल बसंतु एवं वर्षक 5000 टंका पर्यंत संचय करंतु। आज ही 18003456718 किबा 1912 रे जोगाजोग करंतु।
2: कार्यक्रमर परवर्ती कथा चित्र कुली गीतरे गाइछंदी सबीर कुमार एवं आशा फुसले।

କାର୍ଯ୍ୟକ୍ରମର ଶେଷରେ ଗୋଟିଏ ଆଲବମ୍ ଗୀତ ନିଜ ସ୍ୱର ସଂଯୋଜନାରେ କଣ୍ଠଦାନ କରିଛନ୍ତି ସୁଭାଷ ଦାସ, ଗୀତ ରଚନା ଅଲେଖ ବିଶ୍ୱାଳ।

0: ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ଯୁବ ଶ୍ରୋତାବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ତା ପୂର୍ବରୁ ଏ ବିଜ୍ଞାପନ।
1: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
2: अजणा लिंक्स उपरे क्लिक करंतु नाही। आरबीआई कहे
3: सचेतन हुंतु, सतर्क रुहंतु।
4: ओडिशा सरकारंक समवाय विभाग तरफ राज्यर समस्त कृषक भाई भौनी मानंकु सूचित करा जाउछि जे चलित 2026 मसिया खरीफ ऋतु पई प्रधानमंत्री फसल बीमा योजना रे निज फसल धान मका कपा ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
5: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜ୍ୱେଲେରୀ ଓ କନକ

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଆମେ ଏ ପରିବେଶରେ ଏକ କ୍ଷୁଦ୍ର ଉପାଦାନଟିଏ, କିନ୍ତୁ ଆମର ଭୂମିକା ସେତେ କ୍ଷୁଦ୍ର ନୁହେଁ। ଏହାକୁ ସୁନ୍ଦର କରି ଗଢ଼ି ତୋଳିବାର ଦାୟିତ୍ୱ କର୍ତ୍ତବ୍ୟ ମଧ୍ୟ ଆମର। ହେଲେ କିପରି ହେବ ସରସ ସୁନ୍ଦର? ଏହା ସୁରକ୍ଷିତ ହେଲେ ତ, ଏହା ସୁରକ୍ଷିତ ହେଲେ ତ ସୁନ୍ଦର ହୋଇପାରିବ। କିନ୍ତୁ ଆଜିର ସମୟରେ କେତେ ସୁରକ୍ଷିତ ଆମ ପରିବେଶ, ଏକଥାକୁ କେବେ ବିଚାର କରିଛନ୍ତି କି ଆମେ?

ହଁ ଶ୍ରୋତା ବନ୍ଧୁ, ବିଚାର କରିବାର ସମୟ ଏବେ ଆସିଛି। ଏବେଠାରୁ ଆମେ ଯଦି ଚିନ୍ତା ନ କରିବା, ତା'ର ନିରାକରଣ ନ କରିବା, ତାହେଲେ ଆମ ପରିବେଶ ଦୂଷିତର ଚରମ ସୀମାରେ ପହଞ୍ଚିଯିବ। ଦୂଷିତର ଅନ୍ଧକାରରୁ ମୁକ୍ତ କରି ବିଶୁଦ୍ଧର ଆଲୋକରେ ଆଲୋକିତ କରିବାକୁ ପଡ଼ିବ। କାହିଁକିନା ଆଜିର ଶିଶୁ ସିନା କାଲିର ଭବିଷ୍ୟତ, କାଲିର ନାଗରିକ। ହେଲେ ଆମେ ଯୁବ ସମାଜ ଆଜିର ନାଗରିକ। ବର୍ତ୍ତମାନର ଆହ୍ୱାନକୁ ମୁକାବିଲା କରିବାର ଦାୟିତ୍ୱ ଆମମାନଙ୍କର।

ଆମ ଗାଁର ପଡ଼ିଆରେ ହେଉ ବା ଜମିରେ ହେଉ ଗଛଟିଏ ଲଗାଇବା, ଯତ୍ନ ନେଇ ବଡ଼ କରିବା, ଆମେ ଯେପରି ମା' ଠାରୁ ଜନ୍ମ ହୋଇ ଲାଳିତ ପାଳିତ ହୋଇ ଏତେ ବଡ଼ ହୋଇଯାଇଛନ୍ତି, ମା'ଙ୍କ ତ୍ୟାଗକୁ ମନେ ପକାଇ ତାଙ୍କରି ନାମରେ ଗଛଟିଏ ଲଗାଇବା, ତାଛଡ଼ା ନିଜ ଜନ୍ମଦିନରେ ଗୋଟିଏ ଗଛ ହେଉ ପଛେ ଗଛଟିଏ ଲଗାଇବା, ଗଛଟିଏ ଜୀବନଟିଏ, ଏହି ସ୍ଲୋଗାନ ଦେବା।

ଯୁବବାଣୀ କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର, ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 6। ଶୁଣନ୍ତୁ ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଛଡ଼ାବାଜି 2 ମିନିଟ୍ରେ ପ୍ରଚାର କରିବୁ ବନ ସୁରଭି। ଏଥିରେ ଶୁଣିବେ ଜୁଆଙ୍ଗ ଗୀତ, ପରିବେଷଣ କରିବେ ହରିବନ୍ଧୁ ଜୁଆଙ୍ଗ ଏବଂ ସାଥୀ। ଛଡ଼ାବାଜି 10 ମିନିଟ୍ ରାମଚରିତ ମାନସ, ଛଡ଼ାବାଜି 30 ମିନିଟ୍ ଉଦୟ ଭାରତ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଶୁଣିବେ କେତୋଟି ଓଡ଼ିଆ ଆଲବମ୍ ଗୀତ। 7:30 ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ, ଏଥିରେ ଶୁଣିବେ ଧାନ ଫସଲରେ ଖାଦ୍ୟସାର ପରିଚାଳନା, ଏ ସମ୍ବନ୍ଧରେ ଏକ ସାକ୍ଷାତକାର ସହିତ ସହକାରୀ କୃଷି ଅଧିକାରୀ ନବଦୁର୍ଗା ସିଂଙ୍କ ସହିତ। ରାତି 8:00 ସଂସଦ ସମୀକ୍ଷା, ରିଲେକରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 8:15 ସାପ୍ତାହିକ ନମସ୍କାର କେନ୍ଦୁଝର। 9:15 ଆପକିଲି, 9:30 ଛାୟା ଗୀତ, ରିଲେକରି ପ୍ରଚାର କରିବୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ରାତି 10ଟାରେ ଶୁଣିବେ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ। ରଚନା କରିଛନ୍ତି ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ। ଏହି ଗୀତିନାଟ୍ୟ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି ଥିଲା ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ବନସୁରଭି। ଆଜି ଏଥିରେ ଶୁଣନ୍ତୁ ଜୁଆଙ୍ଗ ଗୀତ, ପରିବେଷଣ କରିଛନ୍ତି ହରିବନ୍ଧୁ ଜୁଆଙ୍ଗ ଏବଂ ସାଥୀ।

କେନ୍ଦ୍ରରୁ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 85ତମ ଭାଗ।

0: ସମ୍ଭାବନା ରହିଛି, ସେଥିରୁ ଲାଭ ଉଠାଉଛନ୍ତି। ତେବେ ବ୍ୟବସାୟିକ କ୍ଷେତ୍ରରେ ଯୁବବର୍ଗ କିପରି ସଫଳତା ଅର୍ଜନ କରୁଛନ୍ତି, ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ରୋଜଗାରର ପନ୍ଥା ବାହାର କରୁଛନ୍ତି, ଆତ୍ମନିର୍ଭର ଭାରତକୁ କିପରି ବଳ ଦେଉଛନ୍ତି, ଏମିତି କିଛି ପ୍ରସଙ୍ଗକୁ ଆଧାର କରି ଆଜି ରହିଛି ଆଲୋଚନା। ଷ୍ଟାର୍ଟଅପ୍ ମାଧ୍ୟମରେ ପୂରଣ ହେଉଛି ଆତ୍ମନିର୍ଭର ଭାରତର ସ୍ୱପ୍ନ, ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଯୁବ ଉଦ୍ୟୋଗୀ ବରେଣ୍ୟ ଦାସ।
1: ସମସ୍ତ ଶ୍ରୋତାମାନଙ୍କୁ ନମସ୍କାର। ପ୍ରଥମେ ଆମକୁ ଜାଣିବାକୁ ଦରକାର ଆତ୍ମନିର୍ଭର ଭାରତ କନସେପ୍ଟ କେମିତି ଆସିଲା। ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି 2020ରେ ଏଇ କନସେପ୍ଟ, ଏଇ ଦୃଷ୍ଟିକୋଣ ସମସ୍ତଙ୍କ ଆଗରେ ପ୍ରଥମ ଥର ପାଇଁ ସେ ରଖିଥିଲେ। ସେ ଆତ୍ମନିର୍ଭର ଭାରତର ପାଞ୍ଚଟି ପିଲର, ଇକୋନୋମି, ଇନଫ୍ରାଷ୍ଟ୍ରକ୍ଚର, ସିଷ୍ଟମ, ଡେମୋଗ୍ରାଫି ଆଉ ଡିମାଣ୍ଡ, ଏଇ ପାଞ୍ଚଟା ସ୍ତମ୍ଭ ଉପରେ ଆମର ଆତ୍ମନିର୍ଭର ଭାରତ ଡିପେଣ୍ଡେଣ୍ଟ। ଏବଂ ଏ ଆତ୍ମନିର୍ଭର ଭାରତର ମୂଳ ଲକ୍ଷ୍ୟ ଥିଲା ଆମଦାନୀ ଉପରେ ନିର୍ଭରତା କମାଇବା, ଦ୍ୱିତୀୟ ଥିଲା ସ୍ଥାନୀୟ ଉତ୍ପାଦନକୁ ବଢାଇବା, ତୃତୀୟ ଥିଲା ମେକ୍ ଇନ୍ ଇଣ୍ଡିଆ ୟାକୁ ଶକ୍ତିଶାଳୀ କରିବା, ଏବଂ ଚତୁର୍ଥ ଥିଲା ବିଶ୍ୱ ଯୋଗାଣ ଶୃଙ୍ଖଳରେ ଭାରତକୁ ଉଚ୍ଚ ସ୍ଥାନରେ ପହଞ୍ଚାଇବା। ଆମ ଭାରତବର୍ଷରେ ଷ୍ଟାର୍ଟଅପ୍ କାହିଁକି ଦରକାର, କାହିଁକି ଏଇଟା ଅତ୍ୟନ୍ତ ଜରୁରୀ? ଷ୍ଟାର୍ଟଅପ୍ ର ବେସିକାଲି ଇନୋଭେସନ୍ ବା ନବସୃଜନ ଆମେ ଯାହାକୁ କହୁ, ସେଇଥିପାଇଁ ଷ୍ଟାର୍ଟଅପ୍ ଭାରତବର୍ଷରେ ଅତ୍ୟନ୍ତ ଜରୁରୀ। ଷ୍ଟାର୍ଟଅପ୍ ମାଧ୍ୟମରେ ଆମେ ପାରମ୍ପରିକ ସମସ୍ୟାକୁ, ଭାରତୀୟ ସମସ୍ୟାର ଭାରତୀୟ ସମାଧାନ ଆମେ ଖୋଜି ବାହାର କରିବା, ଆଉ ପ୍ରଯୁକ୍ତି ଆଧାରିତ ଆମେ ବ୍ୟବସାୟ ମଡେଲ ତିଆରି କରିପାରିବା, ଆଉ ବିଶ୍ୱମାନର ସ୍ଥାନୀୟ ଉତ୍ପାଦନ ମୂଲ୍ୟରେ ଆମେ ବିଶ୍ୱ ବଜାରରେ ନିଜର ପ୍ରଡକ୍ଟକୁ ଆମେ ବିକି ପାରିବା। ଷ୍ଟାର୍ଟଅପ୍ ର ଏହା ହେଲା ମୂଳ ଉଦ୍ଦେଶ୍ୟ। ଏବେ ଯଦି ଆମେ ଅର୍ଥନୈତିକ ଅବଦାନକୁ ଦେଖିବା, ତାହେଲେ ଭାରତର GDP ରେ 4-5% ଯୋଗଦାନ ଅଛି, ଏବଂ ବିଦେଶୀ ବିନିଯୋଗକୁ ଆକର୍ଷଣ କରିବା ଆମ ଦେଶରେ, ଆଗରୁ ଆମେ କହୁଥିଲେ କି ଦେଶରୁ ବ୍ରେନ୍ ଡ୍ରେନ୍ ହଉଛି, ମାନେ ଅତ୍ୟନ୍ତ ଟ୍ୟାଲେଣ୍ଟ ଆମର ଯୋଉ ଛାତ୍ରଛାତ୍ରୀ ମାନେ ଅଛନ୍ତି, ସେମାନେ ପାଠଶାଠ ପଢିବା ପରେ, କମ୍ପ୍ଲିଟ କରିବା ପରେ ସେମାନେ ବିଦେଶକୁ ଚାଲି ଯାଉଛନ୍ତି। କିନ୍ତୁ ଷ୍ଟାର୍ଟଅପ୍ ମାଧ୍ୟମରେ ଏବେ ଆମେ ବ୍ରେନ୍ ଡ୍ରେନ୍ କୁ ରୋକିକି ବ୍ରେନ୍ ଗେନ୍, ମାନେ ଯେଉଁମାନେ ବାହାରକୁ ଚାଲି ଯାଉଥିଲେ ସେମାନଙ୍କୁ ଆମେ ପୁଣି ଥରେ ଭାରତବର୍ଷକୁ ଫେରେଇ ଆଣିପାରିବା ଏବଂ ସେମାନଙ୍କୁ ଉତ୍ସାହ ଦେଇପାରିବା। ସେଇଥିପାଇଁ ଭାରତବର୍ଷରେ ଷ୍ଟାର୍ଟଅପ୍ ଅତ୍ୟନ୍ତ ଜରୁରୀ। ଯଦି ଆମେ ଉଦାହରଣ ଦେଖିବା, ତାହେଲେ ଭାରତବର୍ଷରେ ଷ୍ଟାର୍ଟଅପ୍ ବିଭିନ୍ନ କ୍ଷେତ୍ରରେ ଏବେ ବହୁତ ଭଲ ଭାବରେ ସାଇନ୍ କରିଛି। ଏବେ ଯଦି ଆମେ ଦେଖିବା ଗୋଟେ ପରିସଂଖ୍ୟାନ, ଭାରତବର୍ଷରେ ବର୍ତ୍ତମାନ ପ୍ରାୟ 1,00,000 ଉପରେ ରେଜିଷ୍ଟର୍ଡ ଷ୍ଟାର୍ଟଅପ୍ କମ୍ପାନୀ ଅଛନ୍ତି, ଏବଂ ତା ଭିତରେ 100 ଉପରେ ଷ୍ଟାର୍ଟଅପ୍ ଏମିତି ଅଛନ୍ତି ଯେଉଁମାନେ ୟୁନିକର୍ନ୍ସ ମାନେ ଯୋଉମାନଙ୍କର ବାର୍ଷିକ ମୂଲ୍ୟ $1 billion ରୁ ବି ଉପରେ, ମାନେ $100 crore ସେମାନଙ୍କ ଏଣ୍ଟାୟର ମୂଲ୍ୟ, ଟୋଟାଲ ଭାଲ୍ୟୁ, ସେମିତି 100 ଟିକେ ଉପରେ ନମ୍ବର୍ସ ଅଛି ୟୁନିକର୍ନ୍ସ ର। ଭାରତବର୍ଷରେ ଷ୍ଟାର୍ଟଅପ୍ ବିଭିନ୍ନ କ୍ଷେତ୍ରରେ ଉପଲବ୍ଧ, ଯେମିତି ଇ କମର୍ସ ଅଛି, ଫିନ୍ଟେକ୍ ସେକ୍ଟର ଅଛି, ଏକ୍ଟେକ୍ ସେକ୍ଟର ଅଛି, ହେଲ୍ଥ ଟେକ୍, କୋଉ ଜାଗା ନାହିଁ ଯେଉଁଥିରେ ଭାରତବର୍ଷରେ ଷ୍ଟାର୍ଟଅପ୍ ଆମେ ଗଢିନେ। ଯଦି ଆମେ କିଛି ଏକ୍ସାମ୍ପଲ୍ସ ଦେଖିବା, ତାହେଲେ ଗୋଟେ ଗୋଟେ କରିକି ଆମେ 2-4 କରି ଏକ୍ସାମ୍ପଲ୍ ଦେଖିପାରିବା। ଯେମିତି ଫିନ୍ଟେକ୍ସ ମାନେ ଆମେ ଆଜିକାଲି ତ ସମସ୍ତେ UPI ବ୍ୟବହାର କରୁଛେ, ଆମେ ସମସ୍ତେ ତ UPI ବିଶ୍ୱର ସର୍ବୋତ୍ତମ ପେମେଣ୍ଟ ସିଷ୍ଟମ, ଯେଉଁଥିରେ ମାସିକ 12 billion ମାନେ 1200 crore ଟ୍ରାନ୍ଜାକ୍ସନ୍ ହଉଛି, ୟାର ବାର୍ଷିକ ମୂଲ୍ୟ ହଉଛି $200 trillion, ମାନେ ଆମେ ଚିନ୍ତା ବି କରିପାରିବାନି ୟାର ଭାଲ୍ୟୁ କେତେ। ଏଟେକ୍ ସେକ୍ଟର୍ସ କୁ ଦେଖିବା, ତାହେଲେ ଏଟେକ୍ ସେକ୍ଟର୍ସ ବେସିକାଲି ଆମ ଭାରତବର୍ଷରେ କାହିଁକି ଦରକାର? ଆମ ଭାରତବର୍ଷରେ 250 million ଛାତ୍ରଛାତ୍ରୀ ଅଛନ୍ତି, ଯୋଉଟା ବିଶ୍ୱର ସବୁଠୁ ଅଧିକ ଛାତ୍ରଛାତ୍ରୀ ପପୁଲେସନ। ସେମାନଙ୍କ ପାଇଁ ଗୁଣବତ୍ତା ଶିକ୍ଷକଙ୍କ ବହୁତ ଅଭାବ ଅଛି, ବିଭିନ୍ନ ଭୌଗୋଳିକ ଚ୍ୟାଲେଞ୍ଜେସ୍ ଅଛି, ଯୋଉମାନେ ବହୁତ ଦୂର ଦୂରାନ୍ତରେ ଅଛନ୍ତି ସେମାନଙ୍କ ପାଇଁ ସଠିକ୍ ଶିକ୍ଷା ବି ପହଞ୍ଚୁ ନାହିଁ, ତ ସେମାନଙ୍କୁ ସୁଲଭ ଶିକ୍ଷା ଦବା ଆବଶ୍ୟକ। ସେଇଥିପାଇଁ ବିଭିନ୍ନ ଏଟେକ୍ ସେକ୍ଟର୍ସ ଏବେ ଭାରତବର୍ଷରେ ଗଲା 10-15 years ବହୁତ ବଡ ବଡ ଏଟେକ୍ ସେକ୍ଟର୍ସ, ଏଟେକ୍ କମ୍ପାନୀଜ୍ ଗଢି ଉଠିଛନ୍ତି। ୟା ଭିତରେ ପ୍ରମୁଖ ଏଟେକ୍ ଷ୍ଟାର୍ଟଅପ୍ ଯୋଉଗୁଡା ଏବେ ବହୁତ ପପୁଲାର, ୟା ଛଡା ହେଲ୍ଥ ଟେକ୍ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ସେକ୍ଟର ଯୋଉଟା ଆମ ଭାରତବର୍ଷର ପପୁଲେସନ ପାଇଁ, ହ୍ୟୁଜ୍ ପପୁଲେସନ ପାଇଁ ବହୁତ ବହୁତ ଇମ୍ପୋର୍ଟାଣ୍ଟ। ଅନଲାଇନ୍ରେ ଆମେ ଡାକ୍ତର ସହିତ ପରାମର୍ଶ କରିପାରୁ, ମେଡିସିନ୍ ଡେଲିଭରି ଅନଲାଇନ୍ କରିପାରୁ, ତା ଛଡା ଦୂର ଦୂରାନ୍ତ ଗ୍ରାମାଞ୍ଚଳରେ ଯୋଉମାନଙ୍କ ପାଇଁ ଭଲ ଡକ୍ଟର ଦେଖିବା ସମ୍ଭବ ନୁହେଁ ଏତେ ଖର୍ଚ୍ଚ କରିକି ସହରକୁ ଆସିକି, ସେମାନଙ୍କ ପାଇଁ ଏଇସବୁ ହେଲ୍ଥ ଟେକ୍ ଷ୍ଟାର୍ଟଅପ୍ ବହୁତ ସହାୟକ ହୋଇଛନ୍ତି। ଏଗ୍ରିକଲଚରାଲ ସେକ୍ଟର ବା କୃଷି ପ୍ରଯୁକ୍ତିରେ ଏବେ ଷ୍ଟାର୍ଟଅପ୍ ବହୁତ ଆଗକୁ ଆସିଛନ୍ତି, ଏବଂ କୃଷକମାନଙ୍କ ପାଇଁ ଏଗ୍ରିକଲଚରାଲ ଷ୍ଟାର୍ଟଅପ୍ ଗୁଡା ବହୁତ ବହୁତ ଲାଭଦାୟକ ହେଇଛନ୍ତି। ଯେମିତି

ଦେଖନ୍ତୁ ଉଦାହରଣ ମୁଁ ଦଉଛି ନିଞ୍ଜା କାର୍ଡ ଗୋଟେ ଷ୍ଟାର୍ଟଅପ୍ ଅଛି ଯୋଉଟା କୃଷକ ମାନଙ୍କୁ ବହୁତ ଭଲ ଭାବରେ ପରାମର୍ଶ ଦେଇପାରେ କି କୃଷକମାନେ କେମିତି ଚାଷବାସ କୃଷି କାର୍ଯ୍ୟ କେମିତି କରିପାରିବେ କୋଉଠୁ ସେମାନଙ୍କୁ ସହାୟତା ମିଳିପାରିବ ଆଉ କିଛି ଷ୍ଟାର୍ଟଅପ୍ସ ଅଛି ଯେମିତି ଆଗ୍ରୋ ଷ୍ଟାର ତାପରେ ଡି ହାର୍ଟ ଏଇ ସବୁ ଷ୍ଟାର୍ଟଅପ୍ ପୁରା କୃଷକମାନଙ୍କୁ ସେମାନଙ୍କର କୃଷିଜାତ ପଣ୍ୟକୁ ଡିରେକ୍ଟଲି ସୁପର ମାର୍କେଟରେ ବିକ୍ରୟ କରିବା ପାଇଁ ସହାୟତା କରୁଛନ୍ତି ୱିଦାଉଟ୍ ଦ ହେଲ୍ପ ଅଫ୍ ଏନି ମିଡିଲମ୍ୟାନ୍ ଡିରେକ୍ଟଲି ସୁପର ମାର୍କେଟରେ ବିକ୍ରୟ କରିପାରିବେ ଆଗରୁ ସେମାନଙ୍କୁ ମିଡିଲମ୍ୟାନ୍ ମାଧ୍ୟମରେ ସୁପର ମାର୍କେଟକୁ ବିକ୍ରୟ କରିବାକୁ ପଡୁଥିଲା ଯୋଉଥିପାଇଁ ସେମାନଙ୍କୁ ବହୁତ କମ୍ ଲାଭ ମିଳୁଥିଲା ଜଷ୍ଟ 10-20% ଏବେ କାହିଁକିନା ସେମାନେ ଡିରେକ୍ଟଲି ସୁପର ମାର୍କେଟକୁ ସେମାନଙ୍କ କୃଷିଜାତ ପଣ୍ୟ ବିକ୍ରୟ କରିପାରୁଛନ୍ତି ସେମାନଙ୍କର ଲାଭର ହାର 30-40% ପର୍ଯ୍ୟନ୍ତ ବୃଦ୍ଧି ପାଇଛି ଏଛଡା ବି ଡି ହାର୍ଟ ବୋଲି ଆଉ ଗୋଟେ ଆପ୍ ଅଛି ଯୋଉଟା ମହିଳାମାନଙ୍କୁ ଆହୁରି ବେଶୀ ସଶକ୍ତ କରିଛି କୃଷିଜାତ ଛଡା ବି ଏବେ ଇ କମର୍ସ ସେକ୍ଟରରେ ଭାରତ ବର୍ଷରେ ଷ୍ଟାର୍ଟଅପ୍ ଗୁଡା ବହୁତ ବହୁତ ପ୍ରଫିଟେବଲ ହେଇଛନ୍ତି ତାହେଲେ ଆମେ ଦେଖିଲେ କି କେମିତି ଭାରତବର୍ଷରେ ବିଭିନ୍ନ ଷ୍ଟାର୍ଟଅପ୍ କମ୍ପାନୀ ମାନେ ଭାରତବର୍ଷର ଇକୋନୋମିକୁ ଅର୍ଥନୀତିକୁ ସଶକ୍ତ କରିବା ପାଇଁ କେମିତି ଭାବରେ ନିଜ ନିଜ କ୍ଷେତ୍ରରେ ସହାୟତା କରୁଛନ୍ତି ଆମ ଭାରତବର୍ଷର ଭବିଷ୍ୟତ ଏଇ ସବୁ ଷ୍ଟାର୍ଟଅପ୍ ଉପରେ ନିର୍ଭର କରୁଛୁ ଏବଂ ଆମେ ଆଶା ରଖୁଛୁ କି ଭବିଷ୍ୟତରେ ଯେତେ ଆମର ଟେକ୍ନୋଲୋଜି ଅନଲାଇନ୍ ଇନୋଭେସନ୍ ହବ ସ୍ମାର୍ଟଫୋନ୍ ସମସ୍ତଙ୍କ ପାଖରେ ପହଞ୍ଚିବ ଏଇ ଷ୍ଟାର୍ଟଅପ୍ ଗୁଡା ଆମକୁ ଆହୁରି ସଶକ୍ତ କରିବ ଆମର ଏମ୍ପ୍ଲୟମେଣ୍ଟ ଅପରଚ୍ୟୁନିଟିସ୍ କୁ ଆହୁରି ବଢେଇବ ଭାରତବର୍ଷ ଇକୋନୋମିକୁ ବିଶ୍ୱର ସର୍ବଶ୍ରେଷ୍ଠ ଇକୋନୋମିରେ ପରିଣତ କରିବ।

ଶୁଣୁଥିଲେ ଆଲୋଚନା ଷ୍ଟାର୍ଟଅପ୍ ମାଧ୍ୟମରେ ପୂରଣ ହେଉଛି ଆତ୍ମନିର୍ଭର ଭାରତର ସ୍ୱପ୍ନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଯୁବ ଉଦ୍ୟୋଗୀ ବରେଣ୍ୟ ଦାସ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱଇଁ। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ ଏବଂ ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ, 3 ରଥର ଦକ୍ଷିଣ ମୋଡ଼। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ, ଯୁବପିଢ଼ିଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।
1: प्रधानमंत्री जी ने ये अपील भी किया है कि उनका जो सजा है उसको सख्ती से सख्ती सजा कैसे दिया जाए, उसमें सारा टॉप क्लास के वकील लोग भी साथ दें ताकि जो पेपर लीक जैसे पाप काम किया है उन लोगों को घोर सख्त सजा मिले और आगे पेपर लीक नहीं होने के लिए सख्ती से जो कदम उठाया गया है उसके बारे में भी प्रधानमंत्री जी ने जानकारी दिया।
0: ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଏସ୍ଆଇଆର୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନ ଗଣମାଧ୍ୟମକୁ ଏସ୍ଆଇଆର୍ର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି, ମ୍ୟାପିଂ ହୋଇନଥିବା 12 ଲକ୍ଷ ଓ ତ୍ରୁଟି ପାଇଁ 46 ଲକ୍ଷ ଲୋକଙ୍କୁ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ନୋଟିସ୍ ଜାରି କରାଯାଇଛି। ଆବଶ୍ୟକୀୟ କାଗଜପତ୍ର ପ୍ରଦାନ ପରେ ଉପସ୍ଥିତ ହେବା ବାଧ୍ୟତାମୂଳକ ନୁହେଁ। ଭୋଟର ପଞ୍ଜୀକରଣ ଅଧିକାରୀ ଆବଶ୍ୟକସ୍ଥଳେ ଆଭାସୀ ଜରିଆରେ ବିବରଣୀ ସଂଗ୍ରହ କରିବେ। ଆସନ୍ତା ସେପ୍ଟେମ୍ବର 2 ତାରିଖରେ ଏସ୍ଆଇଆର୍ ପ୍ରକ୍ରିୟା ଶେଷ କରାଯାଇ 6 ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଗତ 5 ତାରିଖରୁ ଆଜି ସୁଦ୍ଧା 26,745 ଫର୍ମ 6 ହସ୍ତଗତ ହୋଇଥିବା ଶ୍ରୀ ଗୋପାଳନ କହିଛନ୍ତି।
2: ନା ଆସିଲେ କିଛି ଅସୁବିଧା ନାହିଁ, ଆମକୁ ଇଆର୍ଓ ମାନଙ୍କୁ ଏଇଆର୍ଓ ମାନଙ୍କୁ ଇନ୍ଷ୍ଟ୍ରକ୍ସନ୍ ଅଛି, କାଗଜ ଯୋଉ ପଠାଇଛନ୍ତି ସେ କାଗଜ ଉପରେ ଆମେ ଡିସିସନ୍ ନେବୁ। ଯଦି ବହୁ ଜରୁରୀ କେସ୍ରେ ଯଦି କିଛି ସନ୍ଦେହ ବୁଝିବାର ଅଛି ତାଙ୍କୁ ଫୋନ୍ କରି ବା ଭିଡ଼ିଓ କଲ୍ କରି ତାଙ୍କୁ ଇଆର୍ଓ ଏଇଆର୍ଓ ତାଙ୍କ ଠାରୁ ଯାହା ବିବରଣୀ ଗ୍ରହଣ କରିବାର ଅଛି ଗ୍ରହଣ କରିବେ। ହିୟରିଂ ପାଇଁ ଲୋକ ନିଜେ ପର୍ସନାଲି ଆସିବା ଜରୁରୀ ନୁହେଁ।
0: ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା 3-ସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ପୌର ନିଗମର ଆୟୁକ୍ତ, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନେ ଆଭାସୀ ମାଧ୍ୟମରେ ସାମିଲ ହୋଇ ନିର୍ବାଚନ ପରିଚାଳନା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଘରକୁ ଘର ସର୍ଭେ ମାଧ୍ୟମରେ ପ୍ରକୃତ ସ୍ଥିତି ଅନୁଯାୟୀ ବୁଥ୍ସ୍ତରୀୟ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏଥିସହିତ ପ୍ରତ୍ୟେକ ଘରକୁ କ୍ରମିକ ନମ୍ଘର, ଗୋଟିଏ ପରିବାରର ସମସ୍ତ ଯୋଗ୍ୟ ଭୋଟରଙ୍କୁ କ୍ରମାନୁସାରେ ତାଲିକାଭୁକ୍ତ, ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଏବଂ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ଆଇନଗତ ପ୍ରକ୍ରିୟାରେ ସାମିଲ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ଏ ସମସ୍ତ ପ୍ରକ୍ରିୟା ଆସନ୍ତା 31 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ସର୍ଭେ ପ୍ରକ୍ରିୟା, ବୁଥ୍ ଓ ୱାର୍ଡ ସୀମା ନିର୍ଦ୍ଧାରଣ, ଦାବି ଓ ଆପତ୍ତି, ଫର୍ମ ସଂଗ୍ରହ, ସର୍ଭେ ତଥ୍ୟର ଡିଜିଟାଇଜେସନ୍ ଏବଂ ସମୟସୀମା ଅନୁଯାୟୀ କାର୍ଯ୍ୟକ୍ରମ ସମ୍ପାଦନ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଆସନ୍ତା 10 ଫେବୃଆରୀରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ପୂର୍ବାଞ୍ଚଳ ଆଞ୍ଚଳିକ ପୁଲିସ୍ ସମନ୍ୱୟ କମିଟିର ଉଚ୍ଚସ୍ତରୀୟ ବୈଠକ ଭୁବନେଶ୍ୱରଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ଆରକ୍ଷୀ ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ପୁଲିସ୍ ସଂଗଠନ ଓ ବିଭିନ୍ନ ରାଜ୍ୟର ପୁଲିସ୍ ଅଧିକାରୀମାନେ ଏଥିରେ ଉପସ୍ଥିତ ରହି ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଆଲୋଚନା କରିଥିଲେ। ଶ୍ରୀ ଖୁରାନିଆ କହିଛନ୍ତି, ବର୍ତ୍ତମାନ ସମୟରେ ସଂଗଠିତ ଅପରାଧ, ସାଇବର ଅପରାଧ, ମାଦକଦ୍ରବ୍ୟ ଚୋରା ଚାଲାଣ ଏବଂ ବାମପନ୍ଥୀ ଉଗ୍ରବାଦ ଭଳି ସୁରକ୍ଷାଜନିତ ଆହ୍ୱାନ କୌଣସି ଗୋଟିଏ ରାଜ୍ୟରେ ସୀମିତ ହୋଇ ରହିନାହିଁ। ଏହି ଆହ୍ୱାନର ମୁକାବିଲା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ନିରନ୍ତର ଗୁଇନ୍ଦା ସୂଚନାର ଆଦାନ ପ୍ରଦାନ, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ପାରସ୍ପରିକ ବିଶ୍ୱାସ ଓ ମିଳିତ କାର୍ଯ୍ୟଶୈଳୀର ଆବଶ୍ୟକତା ରହିଛି। ଆପଣ ମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀରେ ଆଜି ରଥଗୁଡ଼ିକର ଦକ୍ଷିଣ ମୋଡ଼ କରାଯାଉଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା' ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି ତିନି ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା' ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ କରାଯାଉଥିବା ବେଳେ ପ୍ରବଳ ବର୍ଷା ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ। ଏହି ଅବସରରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରଦ୍ଧାଳୁମାନଙ୍କୁ ଜନ୍ମବିଧିରେ ଦର୍ଶନ ଦେଉଛନ୍ତି। ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ତିନି ତାରିଖରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ କାର୍ଯ୍ୟଖସଡ଼ା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରି ରିପୋର୍ଟ ଦାଖଲ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗସ୍ତ କରି ଚିକିତ୍ସାଳୟର ସମ୍ପ୍ରସାରଣ ଓ ପୁନର୍ବିକାଶ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅବସରରେ ଶ୍ରୀ ମହାଲିଙ୍ଗ ଏକ ବୈଠକରେ ଯୋଗଦେଇ ହସ୍ପିଟାଲ ଭିତ୍ତିଭୂମିର ସୁଦୃଢ଼ୀକରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ନୂତନ ବିଲ୍ଡିଂରେ କାର୍ଯ୍ୟର ଅଗ୍ରଗତି, ପିଜି ଛାତ୍ରାବାସରେ ରହିଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଗୁଣାତ୍ମକ ମାନ ବଜାୟ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ ହସ୍ପିଟାଲ ପରିସରରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କରିବା ପାଇଁ ଶ୍ରୀ ମହାଲିଙ୍ଗ ଗୁରୁତ୍ୱାରୋପ କରିଥିଲେ। ଏଥିରେ କଟକ ସଦର ବିଧାୟକ ପ୍ରକାଶ ସେଠୀ, ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କର ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ 2027 ପ୍ରସ୍ତୁତି ନିମନ୍ତେ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆଗାମୀ ତିନିଦିନ ମଧ୍ୟରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ରାଜସ୍ୱ କର୍ମଚାରୀଙ୍କ ଜରିଆରେ ପ୍ରସ୍ତାବିତ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ରଥଟି ଆଜିଠାରୁ 24 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଫସଲ ବୀମାର ଆବଶ୍ୟକତା, ଉପକାରିତା ଏବଂ ନାମ ପଞ୍ଜୀକରଣ ସମ୍ପର୍କରେ ସଚେତନ କରିବ। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ କର୍କଟ ଏବଂ ସଂକ୍ରାମକ ରୋଗର ଚିକିତ୍ସା ଉପାୟ ବିକାଶ କରିବା ନିମନ୍ତେ ପ୍ରମୁଖ ଭାରତୀୟ ଔଷଧ ଓ ଟିକା ନିର୍ମାତାଙ୍କୁ 3 ସ୍ୱଦେଶୀ ଜୈବ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଯୁକ୍ତିବିଦ୍ୟା ଆଗାମୀ ପିଢ଼ିର ସ୍ୱଦେଶୀ ଚିକିତ୍ସା ସମାଧାନ ଉପାୟ, ଟିକା ଏବଂ ଚିକିତ୍ସା ଉଦ୍ୟୋଗ ବୃଦ୍ଧି ଦିଗରେ ସହାୟକ ହେବ। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 22 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଫସଲ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। କ୍ଷୟକ୍ଷତିର ଆକଳନ ପରେ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆଜି ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ 10 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ ଏବଂ ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ, ତିନି ରଥର ଦକ୍ଷିଣ ମୋଡ଼। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗରେ ଶୁଣନ୍ତୁ ଡେଙ୍ଗୁ ଟିକାର ବଜାର ପ୍ରବେଶ, ଆଶା ଓ ସଚେତନତାର ନୂଆ ଅଧ୍ୟାୟ। ଆଲେଖ୍ୟ ମଳରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ମୌସୁମୀ ଆଗମନ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ବର୍ଷାବାହିତ ରୋଗ ବିଶେଷ କରି ଡେଙ୍ଗୁର ପ୍ରାଦୁର୍ଭାବ ବୃଦ୍ଧି ପାଇବା ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଉଭା ହେଉଛି। ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ସଚେତନତା ବ୍ୟବସ୍ଥା ପ୍ରତି ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡେଙ୍ଗୁ ହେଉଛି ଏକ ଭୂତାଣୁଜନିତ ଜ୍ୱର ଯାହା ଏଡିସ୍ ନାମକ ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହି ମଶା ସାଧାରଣତଃ ଦିନବେଳେ କାମୁଡ଼ିଥାନ୍ତି। ଜମା ହୋଇ ରହିଥିବା ସ୍ୱଚ୍ଛ ଜଳରେ ଏହି ମଶା ତା'ର ବଂଶବିସ୍ତାର କରିଥାଏ। ଏହାର ମୁଖ୍ୟ ଲକ୍ଷଣ ଭିତରେ ରହିଛି ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ଆଖି ପଛପଟେ ଯନ୍ତ୍ରଣା, ଗ୍ରନ୍ଥି, ମାଂସପେଶୀ ଓ ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା ହେବା, ଚର୍ମରେ ଲାଲ ଦାଗ ଦେଖାଯିବା, ଆଉ ସବୁଠାରୁ ଆହ୍ୱାନପୂର୍ଣ୍ଣ ହେଉଛି ରକ୍ତରେ ପ୍ଲାଟଲେଟ୍ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବା। ସାମ୍ପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଉଥିବା ତାପମାତ୍ରା, ଅନିୟମିତ ବର୍ଷା, ଦ୍ରୁତ ସହରୀକରଣ ତଥା ନିର୍ମାଣ କାର୍ଯ୍ୟ ଦ୍ୱାରା ଡେଙ୍ଗୁ ସଂକ୍ରମଣର ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଦେଖାଦେଉଛି। ପୂର୍ବରୁ ଡେଙ୍ଗୁ କେବଳ ବଡ଼ ସହରାଞ୍ଚଳରେ ସୀମାବଦ୍ଧ ଥିବାବେଳେ ଏବେ ଏହା ଅର୍ଦ୍ଧ ସହର ଏବଂ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି। ଏପରିକି ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପାହାଡ଼ ତଥା ଥଣ୍ଡା ଅଞ୍ଚଳ ଯେପରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜାମ୍ମୁ କାଶ୍ମୀରରେ ମଧ୍ୟ ଡେଙ୍ଗୁ ଜନିତ ମାମଲା ସାମ୍ନାକୁ ଆସୁଛି। ଡେଙ୍ଗୁର ମଧ୍ୟ ବିଭିନ୍ନ ସ୍ତର ରହିଛି ଯାହାର ପ୍ରଭାବରେ ଗୁରୁତର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଉଛି। ତେବେ ଦେଶର ଡେଙ୍ଗୁ ପ୍ରତିରୋଧ ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷିତ ହୋଇଥିବା ଡେଙ୍ଗୁ ଟିକାର ବଜାର ପ୍ରବେଶକୁ ଅନୁମତି ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଡେଙ୍ଗୁ ଟ୍ରେଟାଭାଲେଣ୍ଟ ଟିକା କ୍ୱାଡେଙ୍ଗାର ବିପଣନ ପ୍ରକ୍ରିୟାକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ଟିକା ଜର୍ମାନୀର ଆକେଡା GmbH ଦ୍ୱାରା ନିର୍ମିତ ହୋଇଛି ଏବଂ ଏହା ଟାକେଡ୍ ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆମଦାନୀ କରାଯିବ। ଭାରତରେ ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ଅନୁମୋଦିତ ହୋଇଥିବା ଏହା ହେଉଛି ପ୍ରଥମ ଟିକା। ଔଷଧ ଓ ପ୍ରସାଧନ ଆଇନ 1940 ଏବଂ ଔଷଧ ନିୟମ 1945ର ବ୍ୟବସ୍ଥା ଅଧୀନରେ ଟିକାର ଗୁଣବତ୍ତା, ସୁରକ୍ଷା ଏବଂ ପ୍ରଭାବର ବ୍ୟାପକ ବୈଜ୍ଞାନିକ ମୂଲ୍ୟାଙ୍କନ ପରେ ଏହି ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଟିକା ପୁନଃ ସଂଯୋଜକ ଡିଏନ୍ଏ ପ୍ରଯୁକ୍ତିବିଦ୍ୟା ଆଧାରରେ ବିକଶିତ ହୋଇଛି। ଟିକା ଏକ ଶୁଖିଲା ପାଉଡର ଭାବେ ଉପଲବ୍ଧ ହୋଇଥାଏ ଯାହାକୁ ଚର୍ମର ନିମ୍ନ ଭାଗରେ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଇଥାଏ। ପ୍ରସ୍ତୁତ କରିଥିବା କମ୍ପାନୀ ଦେଇଥିବା ତଥ୍ୟ ଅନୁଯାୟୀ ଡେଙ୍ଗୁ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟରେ 4-60 ବର୍ଷ ବୟସ୍କ ବ୍ୟକ୍ତିବିଶେଷଙ୍କୁ ଏହି ଟିକା ପ୍ରଦାନ କରାଯାଇପାରିବ। ଟିକାକରଣ ସୂଚୀ ଅନୁଯାୟୀ 0.5 ମିଲି ପରିମାଣର 2 ଟିକା ନେବାକୁ ପଡ଼ିବ। 2 ଯାକ ଟିକା ମଧ୍ୟରେ 3 ବ୍ୟବଧାନ ରହିବ। ଟିକାର ବ୍ୟାପକ ବିଶ୍ୱସ୍ତରୀୟ କ୍ଲିନିକାଲ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ତଗତ ହୋଇଥିବା ନିର୍ଯ୍ୟାସ ଆଧାରରେ ଏହାକୁ ବ୍ୟବହାର କରିବା ପାଇଁ ଅନୁମତି ମଧ୍ୟ ଦିଆଯାଇଛି। ଡେଙ୍ଗୁ ପ୍ରଭାବିତ ଅଣପ୍ରଭାବିତ କ୍ଷେତ୍ରରେ ଏହାର ସୁରକ୍ଷା ତଥା ପ୍ରଭାବଶୀଳତା ଦେଇ ମୂଲ୍ୟାଙ୍କନ ମଧ୍ୟ ହୋଇଛି। ବ୍ରାଜିଲ, ଥାଇଲାଣ୍ଡ ଏବଂ ଶ୍ରୀଲଙ୍କା ସମେତ 8 ଅଧିକ ଦେଶର ଲୋକଙ୍କ ଉପରେ ଏହାର କ୍ଲିନିକାଲ ଅଧ୍ୟୟନ କରାଯାଇସାରିଛି। ପୂର୍ବରୁ ୟୁରୋପୀୟ ସଂଘ ଗ୍ରେଟ୍ ବ୍ରିଟେନ୍, ସ୍ୱିଜରଲ୍ୟାଣ୍ଡ, ଇଣ୍ଡୋନେସିଆ, ମାଲେସିଆ ଓ ଥାଇଲାଣ୍ଡ ସମେତ 42 ଦେଶ ଏହି ଟିକାର ବ୍ୟବହାରକୁ ଅନୁମୋଦନ ପ୍ରଦାନ କରିସାରିଛନ୍ତି। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହାକୁ ଯୋଗ୍ୟ ବିବେଚିତ କରାଯାଇସାରିଛି। ଏକ ଆକଳନ ଅନୁଯାୟୀ ବିଶ୍ୱସ୍ତରରେ ଏହି ଟିକାର 24 ଅଧିକ ଡୋଜ୍ ବଣ୍ଟନ କରାଯାଇ ସାରିଲାଣି। ବ୍ୟବହାର ହେଉଥିବା ଦେଶଗୁଡ଼ିକରେ ବଜାର ପ୍ରବେଶ, ପରବର୍ତ୍ତୀ ତଥ୍ୟ ନିରୀକ୍ଷଣ ଏହାର ସୁରକ୍ଷାକୁ ସୁନିଶ୍ଚିତ କରିଛି। ଦେଶର ଏହି ପ୍ରଥମ ଡେଙ୍ଗୁ ଟିକାର ଅନୁମୋଦନ ଡେଙ୍ଗୁ ମୁକ୍ତ ଭାରତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। ତେବେ ସଚେତନତା ହିଁ ସର୍ବୋତ୍ତମ ପ୍ରତିଷେଧକ ବୋଲି ଗ୍ରହଣ କରି ଆମେ ନିଜ ଗୃହ ଏବଂ ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପଡ଼ିବ, ତାହେଲେ ଯାଇ ଡେଙ୍ଗୁ ମୁକ୍ତ ସମାଜ ଗଠନ ସମ୍ଭବ ହୋଇପାରିବ।
4: ଆକାଶବାଣୀ କେନ୍ଦୁଝର ସମୟ ଷ୍ଟୁଡ଼ିଓ ଘଡ଼ିରେ 7:00 ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଗାଇଛନ୍ତି ବିଭୁ କିଶୋର ତପନ ମହାନ୍ତିଙ୍କ ରଚନାରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

0: ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ। ଆକାଶବାଣୀ କେନ୍ଦୁଝର, ସମୟ ରାତି 7:15। ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଉତ୍ତର ମାସିଡୋନିଆ ସହମତ କହିଲେ ରାଷ୍ଟ୍ରପତି। ବିଭିନ୍ନ କ୍ଷେତ୍ରରେ ସଂସ୍କାର ନେଇ ଗଠନମୂଳକ ପରାମର୍ଶ ଆହ୍ୱାନ କଲେ କେନ୍ଦ୍ର ସରକାର। ବିଭିନ୍ନ ରାଷ୍ଟ୍ର ସହ ଭାରତର ଦ୍ୱିପାକ୍ଷିକ ରାଜିନାମା ନିଶାଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ କରିଛି ସୁଦୃଢ଼ ଏବଂ ତୃଣମୂଳ ସ୍ତରରେ ଡିଜିଟାଲ ନବସୃଜନକୁ ପ୍ରୋତ୍ସାହନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ଦ୍ୱାରା କ୍ରମାଗତ ହଟ୍ଟଗୋଳ ଲାଗି ରହିବାରୁ ସଂସଦର ଉଭୟ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ। ଶ୍ରୀ ବିର୍ଲା ଗୃହ କାର୍ଯ୍ୟ ଚଳାଇବା ଲାଗି ସେମାନଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ଶ୍ରୀ ବିର୍ଲା ଲୋକସଭାକୁ 12:00 ଯାଏ ମୁଲତବୀ ଘୋଷଣା କରିଥିଲେ। 12:00 ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ନେଇ ସ୍ଲୋଗାନ ଦେଇଥିଲେ, ଫଳରେ ଗୃହକୁ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। 2:00 ପରେ ପରବର୍ତ୍ତୀ ଅଧିବେଶନରେ ମଧ୍ୟ ସମାନ ସ୍ଥିତି ଲାଗି ରହିବାରୁ ସଭାପତି ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମ ମୁଲତବୀ ପରେ 12:00 ଗୃହ ଏକତ୍ର ହେବା କ୍ଷଣି ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି କହିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ, ଫଳରେ ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାକୁ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ଅଧିବେଶନରେ ପୁଣି ସମାନ ସ୍ଥିତି ଉପୁଜିବାରୁ ଦିନକ ପାଇଁ ଗୃହ ମୁଲତବୀ ରହିଥିଲା। ଭାରତ ଏବଂ ଉତ୍ତର ମାସିଡୋନିଆ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପାରସ୍ପରିକ ସମ୍ମାନ ଆଧାରରେ ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ସହମତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ମାସିଡୋନିଆର ରାଷ୍ଟ୍ରପତି ଗୋର୍ଦାନା ସିଲ୍ଜା ନୋଭାସ୍କା ଡାଭକୋଭାଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଉଭୟ ପକ୍ଷ ଦ୍ୱିପାକ୍ଷିକ ସହଯୋଗର ସମସ୍ତ ଦିଗକୁ ସମୀକ୍ଷା କରିଛନ୍ତି ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି। ଭାରତ ଏବଂ ଉତ୍ତର ମାସିଡୋନିଆ ଆଇଟି ଏବଂ ଆଇଟି ଆଧାରିତ ସେବା, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଫାର୍ମାସ୍ୟୁଟିକାଲ୍ସ, ବୟନଶିଳ୍ପ, ଜୈବ ପ୍ରଯୁକ୍ତି, ପର୍ଯ୍ୟଟନ, ଆତିଥ୍ୟ ଏବଂ ଚଳଚ୍ଚିତ୍ର ନିର୍ମାଣ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ସହିତ ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ସହମତ ହୋଇଛନ୍ତି। ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ମଞ୍ଚ ଉଭୟ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଦ୍ରୌପଦୀ ମୁର୍ମୁ କହିଛନ୍ତି।
2: ଆର୍ଥିକ ସହଯୋଗ ଆମର ଦ୍ୱିପକ୍ଷୀୟ ସମ୍ବନ୍ଧ କା ଏକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସ୍ତମ୍ଭ ହେ। ହମ୍ ଆପଣ ଦ୍ୱିପକ୍ଷୀୟ ବ୍ୟାପାର କୋ ଦୁଗୁନା କରନେ ପର ବି ସହମତ ହୁଏ। ହମନେ ଆଇଟି, କୃଷି, ଫୁଡ୍ ପ୍ରୋସେସିଂ, ଫାର୍ମାସ୍ୟୁଟିକାଲ୍ସ, ଟେକ୍ସଟାଇଲ୍ସ ତଥା ଟୁରିଜିମ୍, ହସ୍ପିଟାଲିଟି ଅର୍ ଫିଲ୍ମ ମେକିଂ ସହିତ ପ୍ରମୁଖ କ୍ଷେତ୍ର ମେ ସହଯୋଗ ପର ଚର୍ଚ୍ଚା। ହମ୍ ସ୍ୱାସ୍ଥ୍ୟ ସେବା ମେ ସହଯୋଗ ପର ଆପଣ ଦ୍ୱିପକ୍ଷୀୟ ଏଗ୍ରିମେଣ୍ଟ କୋ ଭି ରିନ୍ୟୁଆଲ୍ କର ରହେ ହେଁ।
1: ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାଶ୍ୱାନ କହିଛନ୍ତି। ଆଜି ସଂସଦ ଭବନ ପରିସରରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ପାଶ୍ୱାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷା ସମେତ ସମସ୍ତ କ୍ଷେତ୍ରରେ ସଂସ୍କାରର ଆବଶ୍ୟକତା ଉପରେ ନିରନ୍ତର ଗୁରୁତ୍ୱ ଦେଇଆସିଛନ୍ତି। ସମସ୍ତ ମନ୍ତ୍ରଣାଳୟରେ ସଂସ୍କାର ଅଣାଯାଉଛି। ପ୍ରତ୍ୟେକ କ୍ଷେତ୍ରରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଗଠନମୂଳକ ପରାମର୍ଶ ଦେବା ସହ ଅର୍ଥପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସେ ଅନୁରୋଧ କରିଛନ୍ତି।
3: ଛାତ୍ରୋଁ କେ ସାଥ ଖଡେ ହୈଁ ହମ ଲୋଗ ୟୁବାଓଁ କେ ସାଥ ଖଡେ ହୈଁ ଐସେ ମେଁ ଔର କୈସେ ହମ ଲୋଗ ମଜବୁତି ସେ ଖଡେ ହୋ ସକେଁ ୟେ ସୁଝାବ ଆପ ଦିଜିଏ ଅପନାଏଁଗେ ଆପକେ ହର ସୁଝାବୋଁ କୋ ଜୋ ଆପ ତଥ୍ୟୋଁ କେ ସାଥ ରଖିଏଗା। ପ୍ରଧାନମନ୍ତ୍ରୀ ଜୀ ନେ କଲ ଅପନେ ସମ୍ବୋଧନ ମେଁ ପାର୍ଲାମେଣ୍ଟ ଖୋଲନେ ସେ ପହେଲେ ବୋଲା କୋ ତଥ୍ୟୋଁ କେ ସାଥ ଚର୍ଚ୍ଚା ହୋଗୀ।
1: ସଂସଦରେ ବାରମ୍ବାର ଉପୁଜୁଥିବା ବିଶୃଙ୍ଖଳା ପାଇଁ ବିରୋଧୀଙ୍କୁ ସମାଲୋଚନା କରି ଶ୍ରୀ ପାଶୱାନ କହିଛନ୍ତି, ବିତର୍କ ତଥ୍ୟ ଉପରେ ଆଧାରିତ ହେବା ଉଚିତ ଏବଂ ବିରୋଧ ପରିବର୍ତ୍ତେ ଏହା ଗୃହ ଭିତରେ ଗଠନମୂଳକ ଆଲୋଚନାରେ ସୀମିତ ରହିବା ଆବଶ୍ୟକ। କିନ୍ତୁ ବିରୋଧୀମାନେ ଏହା ନ କରି ଗୃହରେ ବାଧା ସୃଷ୍ଟି କରୁଛନ୍ତି ଏବଂ ସଂସଦ ବାହାରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଶ୍ରୀ ପାଶୱାନ ଅଭିଯୋଗ କରିଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏନ୍ସିବି 37 ଦେଶ ସହିତ ଦ୍ୱିପାକ୍ଷିକ ରାଜିନାମା ଏବଂ 19 ଦେଶ ସହିତ ବୁଝାମଣାପତ୍ର ଜରିଆରେ ନିଶାଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରିଛି। ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଆଜି ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବେଆଇନ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ବେଆଇନ ନିଶାଦ୍ରବ୍ୟ କାରବାର ଏବଂ ନିଶାଦ୍ରବ୍ୟ ଅପବ୍ୟବହାରର ମୁକାବିଲା ପାଇଁ ଗତ ମାସରେ ଭିଜନ ଡକ୍ୟୁମେଣ୍ଟ ଅର୍ ନାର୍କୋଟିକ୍ସ କଣ୍ଟ୍ରୋଲ 2026-2029 ଜାରି କରାଯାଇଥିଲା। ମ୍ୟାମାର, ନେପାଳ, ଥାଇଲାଣ୍ଡ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ସିଙ୍ଗାପୁର ଏବଂ ଆମେରିକା ଭଳି ଦେଶଗୁଡ଼ିକ ସହିତ ଭାରତ ନିଶା କାରବାର ସମ୍ବନ୍ଧୀୟ ପ୍ରସଙ୍ଗରେ ନିୟମିତ ଭାବେ ମହାନିର୍ଦ୍ଦେଶକ ସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା କରିଆସୁଛି। ଏନ୍ସିବିକୁ ମଜବୁତ କରିବା ପାଇଁ ସାରା ଦେଶରେ ଆଞ୍ଚଳିକ କାର୍ଯ୍ୟାଳୟ ସଂଖ୍ୟାକୁ 13-30 ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଏଏଆଇ ଏବଂ ଷ୍ଟିଲ୍ ପ୍ରାଧିକରଣ ଲିମିଟେଡ୍ ସେଲ୍ ମଧ୍ୟରେ ଆଜି ନୂଆଦିଲ୍ଲୀରେ ରାଉରକେଲା ବିମାନବନ୍ଦର ପାଇଁ ସମ୍ପ୍ରସାରିତ ପରିକଳ୍ପନା ଏବଂ ପରିଚାଳନା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଆଞ୍ଚଳିକ ବିମାନ ସଂଯୋଗକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ସାମାଜିକ ଆର୍ଥିକ ବିକାଶରେ ଯୋଗଦାନ ଦେବା ପାଇଁ ଉଭୟ କର୍ତ୍ତୃପକ୍ଷଙ୍କ ମିଳିତ ପ୍ରତିବଦ୍ଧତା ଏହି ରାଜିନାମାରେ ପ୍ରତିଫଳିତ ହୋଇଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ବିପିନ କୁମାରଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ତୃଣମୂଳ ସ୍ତରର ଡିଜିଟାଲ ନବସୃଜନଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ଆମନ୍ତ୍ରଣ କରିଛି। ଅଂଶଗ୍ରହଣକାରୀମାନେ ଆସନ୍ତା ଅଗଷ୍ଟ ମାସ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1-3 ମିନିଟ୍ର ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଏବଂ ନଗର ହାବେଳି, ଡାମନ୍ଡ୍ୟୁ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପଦକ୍ଷେପରେ ପ୍ରତି ଜିଲ୍ଲା ପାଇଁ 20 ଜଣ ଡିଜିଟାଲ ସୃଜନକର୍ତ୍ତାଙ୍କୁ 50,000 ଟଙ୍କାର ଜିଲ୍ଲାସ୍ତରୀୟ ପୁରସ୍କାର, 2,00,000 ଟଙ୍କାର ରାଜ୍ୟସ୍ତରୀୟ ପୁରସ୍କାର ଏବଂ ଦେଶବ୍ୟାପୀ ପ୍ରସାରଣ ସମୟରେ 5,00,000 ଟଙ୍କାର ଜାତୀୟ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଏହି ପଦକ୍ଷେପର ଶୁଭାରମ୍ଭ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଚଞ୍ଚଲ କୁମାର କହିଛନ୍ତି, ଯୁବପିଢ଼ିଙ୍କ ସୃଜନଶୀଳତାକୁ ଆଗକୁ ଆଣିବା ସହ ଏହି ମଞ୍ଚ ପ୍ରୋତ୍ସାହନ ଯୋଗାଇବ। ସାମାଜିକ କର୍ମୀ ସୋନମ ୱାଙ୍ଗଚୁଙ୍କୁ ତୁରନ୍ତ ଗୁରୁଗ୍ରାମର ସଫଦରଜଙ୍ଗ ହସ୍ପିଟାଲରୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋନମଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିକେ ଉପାଧ୍ୟାୟ ଏବଂ ଜଷ୍ଟିସ୍ ତେଜସ୍ କାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲାର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, ୱାଙ୍ଗଚୁଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାରେ ସରକାରଙ୍କର କୌଣସି ଆପତ୍ତି ନାହିଁ। ତେବେ ଡାକ୍ତରୀ ପରାମର୍ଶ ବିରୁଦ୍ଧରେ କାର୍ଯ୍ୟକର୍ତ୍ତା ମେଦାନ୍ତ ଡାକ୍ତରଖାନାରୁ ତାଙ୍କୁ ଡିସ୍ଚାର୍ଜ କରିବା ଉଚିତ ନୁହେଁ। ମାମଲାର ଶୁଣାଣି ବେଳେ ସଫଦରଜଙ୍ଗ ହସ୍ପିଟାଲରେ ୱାଙ୍ଗଚୁଙ୍କ ଚିକିତ୍ସା ତଦାରଖ କରୁଥିବା ଏମ୍ସର ଡାକ୍ତରମାନଙ୍କ ସହ ଖଣ୍ଡପୀଠ ଆଲୋଚନା କରିଥିଲେ। ମେଦାନ୍ତରେ ସୋନମଙ୍କ ଚିକିତ୍ସା ଉପରେ ଦିନରାତି ନଜର ରଖିବା ପାଇଁ ଏକ ବିଶେଷଜ୍ଞ ଦଳ ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଗୀତାଞ୍ଜଳି ଯେତେବେଳେ ଚାହିଁବେ ଡାକ୍ତରଖାନାରେ ସୋନମଙ୍କୁ ଭେଟିବା ପାଇଁ ଅନୁମତି ଦିଆଯିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କ୍ରମାଗତ 10ମ ଦିନ ପାଇଁ ଇରାନ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି। ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଏକ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଉଭୟ ପକ୍ଷ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ଉପରେ ନିୟନ୍ତ୍ରଣ ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଇରାନ୍ ଏବଂ ଆମେରିକା ମଧ୍ୟରେ ଭଙ୍ଗ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୁଣିଥରେ ଆରମ୍ଭ କରିବା ପାଇଁ କୂଟନୀତିଜ୍ଞମାନେ ଆଜି ପାକିସ୍ତାନର ମଧ୍ୟସ୍ଥତାରେ ଏକ ବୈଠକ ମଧ୍ୟ କରିଥିଲେ। ଏହା ସତ୍ତ୍ୱେ ଉଭୟ ରାଷ୍ଟ୍ର ମଧ୍ୟରେ ତିକ୍ତତା ଜାରି ରହିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଉତ୍ତର ମାସିଡୋନିଆ ସହମତ, କହିଲେ ରାଷ୍ଟ୍ରପତି। ବିଭିନ୍ନ କ୍ଷେତ୍ରରେ ସଂସ୍କାର ନେଇ ଗଠନମୂଳକ ପରାମର୍ଶ ଆହ୍ୱାନ କଲେ କେନ୍ଦ୍ର ସରକାର। ଏବଂ ତୃଣମୂଳ ସ୍ତରରେ ଡିଜିଟାଲ ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜ। ସମ୍ବାଦ ଶେଷ ହେଲା।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବରଗଡ଼ ସହର ନିକଟ କଟାପାଲି ଗାଁରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଉଦ୍ୟମରେ ଚାଲିଥିବା ସାନ୍ଧ୍ୟ ମୁକ୍ତ ବିଦ୍ୟାଳୟ ଏକ ବର୍ଷ ପୂରଣ କରିଛି। ପାଞ୍ଚ ଜଣ ଅବସରପ୍ରାପ୍ତ ଶିକ୍ଷକ ଓ ଦୁଇ ଜଣ ଉଚ୍ଚଶିକ୍ଷିତ ଯୁବତୀ ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀର ପ୍ରାୟ 60 ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷାଦାନ କରୁଛନ୍ତି। ବାର୍ଷିକ ଉତ୍ସବରେ ବିଶିଷ୍ଟ ବ୍ୟକ୍ତି ଓ ଅଭିଭାବକମାନେ ଏହି ଅଭିନବ ପ୍ରୟାସର ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ଜଣେ ଅଭିଭାବକ କହିଛନ୍ତି,
5: ଯଦି ଇନ୍କେ ଯେନ୍ ପଢ଼ି ହେଲା ରିଟାୟାର୍ଡ଼ ଟିଚର୍ ମାନେ ଯେନ୍ ପଢ଼ଉଛନ୍, ସେ ଟିଚର୍ ମାନଙ୍କୁ ମୋତେ ବହୁତ ବହୁତ ଧନ୍ୟବାଦ ଦଉଛେ। ସେମାନେ ତାଙ୍କର ବହୁ ମୂଲ୍ୟ କରି ଆମର ପୁଅ ଝିଅମାନଙ୍କର ଯେନ୍ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ିବାରେ ଯେନ୍ ସୁବିଧା କରୁଛନ୍, ମାନସିକ ଦକ୍ଷତାରେ ସବୁ ଜିନିଷର ସେମାନେ ବହୁତ ଶିକ୍ଷା କରୁଛେ, ତାଙ୍କର ପଢ଼ାରେ ବି ଉନ୍ନତି ହଉଛେ।
4: ଏଭଳି ଏକ ବିଦ୍ୟାଳୟ ସ୍ଥାପନର ଉଦ୍ଦେଶ୍ୟ ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷକ ରଙ୍କମଣି ଖେତି ଆକାଶବାଣୀକୁ କହିଛନ୍ତି,
6: ମେ 31, 2025 ସରକାରୀ ଉଚ୍ଚ ବିଦ୍ୟାଳୟ କମଗାରୁ ଅବସର ଗ୍ରହଣ କଲି ଆଉ ବର୍ତ୍ତମାନ ଏଇ ସାନ୍ଧ୍ୟ ବିଦ୍ୟାଳୟର ଜଣେ ଶିକ୍ଷକ। ପଢ଼ୁଥିଲା ସମୟରେ ମୁଁ ଟ୍ୟୁସନ୍ ପଢ଼ିବା ପାଇଁ ମଧ୍ୟ ମୋ ପାଖରେ କୌଣସି ପ୍ରକାର ସାହାରା ନଥିଲା, ତଥାପି ମୁଁ ପରିଶ୍ରମ କରୁଥିଲି। ମୋର ଶିକ୍ଷକମାନଙ୍କର ମାଗଣାରେ ମୁଁ କିଛି ଶିକ୍ଷା ପାଇ ଶିକ୍ଷକତା କଲି। ତାପରେ ଯେତେବେଳେ ଦେଖିଲି ଯେ ମୋ ପରି ବି ଅନେକ ଛାତ୍ରଛାତ୍ରୀ ଥିବେ ଯେଉଁମାନଙ୍କର ପଢ଼ିବାର ଇଚ୍ଛା ଅଛି ଅଥଚ ଅର୍ଥର ବାଧା ଥିବ, ସେଇମାନଙ୍କର କିପରି ମୁଁ ଉନ୍ନତି କରିପାରିବି, ଶିକ୍ଷାଦାନ କରିପାରିବି, ଏଇ ଭାବନା ଥିଲା।
4: ଏ ସମ୍ପର୍କରେ ଆଉ ଜଣେ ଅଭିଭାବକ ଜିତେନ୍ଦ୍ର ବାଗ କହିଛନ୍ତି,
7: କଟାପାଲିରେ ପ୍ରଥମ କରି ଗୋଟେ ଆମର ଅବସରପ୍ରାପ୍ତ ଶିକ୍ଷକମାନେ ଗୋଟେ ଟ୍ୟୁସନ୍ ଦେବାର ବଢ଼ିଆ ପ୍ରୋଗ୍ରାମ୍ଟେ ଷ୍ଟାର୍ଟ କରିଛନ୍, ବର୍ଷେ ଖଣ୍ଡେ ହେଇଗଲାନ। ଆଉ ତାର ଦ୍ୱାରା ଛୁଆମାନେ ଟିକେ ବେଶୀ ଯେନ୍ ସ୍କୁଲ୍ ମାନକେ ଯେନ୍ଟା ପଢ଼ା ହଉଛେ ତାଠାନୁ ଇଠାନେ ଡାଉଟ୍ କ୍ଲିୟର୍ ହେଇପାରୁଛନ୍, ତାର ସାଙ୍ଗେ ସାଙ୍ଗେ ଅଧିକ ଟିକେ ଶିକ୍ଷା ପାଇପାରୁଛନ୍, ଘରେ ବି ସେଟାକେ ଟାସ୍କ ମାନେ ଯେନ୍ଟା ଦଉଛନ୍, ଘରେ ବି ଭଲ ହିସାବରେ ପଢ଼ିପାରୁଛନ୍, ଆଉ ଟିକେ ଉନ୍ନତି କଲା ବି ଲାଗୁଛେ ଆମ ଘରେ। ତ ଏକଲା ପଢ଼ବା କିନ୍ତୁ ଇନୁ କାଣା ହେବା, ଛୁଆମାନଙ୍କର ସାଙ୍ଗେ ପଢ଼ବାର ଦ୍ୱାରା ଆଉ ଶିକ୍ଷକମାନେ ପଢ଼ାବାର ଦ୍ୱାରା ଟିକେ ତାଙ୍କ ଟିକେ ଉତ୍ସାହ ବଢ଼ବା, ଆଉ ଶିକ୍ଷକମାନେ ଯେନ୍ଟା ବି ମାନେ ଷ୍ଟେପ୍ଟେ ନେଇଛନ୍, ଆଜ୍ଞାମାନଙ୍କୁ ବହୁତ ବହୁତ ଧନ୍ୟବାଦ। କଟାପାଲି ଗ୍ରାମ ପଞ୍ଚାୟତର ଉନ୍ନତି ଉପରେ ଆଉ ଭବିଷ୍ୟତ ଉପରେ ବହୁତ ଚିନ୍ତା କରୁଛନ୍, ଯଦ୍ୱାରା କି ଛୁଆମାନଙ୍କୁ ଫ୍ରି ଟ୍ୟୁସନ୍ ଦେଇପାରୁଛନ୍, ଆଉ ଛୁଆମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଗାଁର ଭବିଷ୍ୟତ ଉଜ୍ଜଳ ହେବା, ତା ସାଙ୍ଗେ ସାଙ୍ଗେ ଆମର ଗାଁର ପରିବେଶ ବି ଭଲ ରହିବା, ଗାଁର ସବୁ ଶିକ୍ଷିତ ଲୋକମାନେ ବାହାରିବେ, ଯାହାଦ୍ୱାରା କି ଗାଁର ଉନ୍ନତି ହେଇପାରିବା।
4: ଭୋଟର ତାଲିକାର ସଘନ ସଂଶୋଧନ ପ୍ରକ୍ରିୟା ଅନ୍ତର୍ଗତ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲ ଏହାକୁ ଉନ୍ମୋଚନ କରିଛନ୍ତି। ଚିଠା ତାଲିକା ସମ୍ପର୍କରେ ଆପତ୍ତି କିମ୍ବା ଅଭିଯୋଗ ଥିଲେ ଆସନ୍ତା ଅଗଷ୍ଟ 4 ସୁଦ୍ଧା ନିର୍ଦ୍ଧାରିତ ଫର୍ମରେ ଆବେଦନ କରାଯାଇପାରିବ। ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ବିକଶିତ ବରପାଲି ରେଳ ଷ୍ଟେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ପ୍ରାୟ 22 କୋଟି ବ୍ୟୟରେ ନିର୍ମିତ ଏହି ଷ୍ଟେସନରେ ଆଧୁନିକ ପ୍ରତୀକ୍ଷାଳୟ, ପ୍ଲାଟଫର୍ମ, ପାନୀୟ ଜଳ, ଆଲୋକୀକରଣ ଓ ପାର୍କିଂ ସୁବିଧା କରାଯାଇଛି। ବରଗଡ଼ ଜିଲ୍ଲାରେ ପବିତ୍ର ରଥଯାତ୍ରା ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଛି। ଭଟଲି ଦଧିବାମନ ପୀଠରେ ନବଗୁଞ୍ଜର ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ବରଗଡ଼ ସହରରେ ପ୍ରଥମ ଥର ପାଇଁ ପ୍ରଶାସନ ପକ୍ଷରୁ ସାମୂହିକ ରଥଟଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପାଇକମାଲର ନରସିଂହନାଥ ପୀଠରେ ମଧ୍ୟ ରଥଯାତ୍ରା ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବରଗଡ଼ ଗସ୍ତରେ ଯାଇ ତୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରେକ୍ଷାଳୟ ଏବଂ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ଉଦ୍ଘାଟନ କରିଥିଲେ। ପରେ ସେ ଏକ ବୁଦ୍ଧିଜୀବୀ ସମାବେଶରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତ ରଖିଥିଲେ। ପଦ୍ମପୁର ବନାଞ୍ଚଳର ଚଙ୍ଗରିଆ ବୃକ୍ଷରୋପଣ ପରିସରରେ 77ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ସାଂସଦ ପ୍ରଦୀପ ପୁରୋହିତ ଓ ଅନ୍ୟାନ୍ୟ ଅତିଥି ଏଥିରେ ଯୋଗଦେଇ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
8: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
9: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
10: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
11: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
12: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ।
0: ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ତା ପୂର୍ବରୁ ଏ ବିଜ୍ଞାପନ।
13: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
14: ସୁନା, ରୂପା, ହୀରା, ଡ୍ରେସ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
13: କନକ ଜୁଏଲେରୀ, ବିଏସ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
12: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
13: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
14: ସୁନା, ରୂପା, ହୀରା, ଡ୍ରେସ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
13: କନକ ଜୁଏଲେରୀ, ବିଏସ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
15: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
16: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
17: ମାମା, କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
15: କିଛି ନାଇଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
17: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା, ଆଉ ସରକାର ଏଥିରେ 3 କିଲୋୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
16: ହଁ ସତେ, ଲକ୍ଷେରୁ ଅଧିକ ସବସିଡି?
17: ହଁ ମାମା, ସଞ୍ଚୟ ବି ସୁବିଧା ବି।
15: ଆସୁନ 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
12: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
15: प्रिय टीपी एनओडीएल बिजुली उपभोक्ता आपण जानंती कि एबे 25 वर्ष पई बिजुली बिल चिंतारु मुक्ति पीएम सूर्य घर योजना रे मात्र 1875 टंका दे आज्ञा हां मात्र 1875 टंका रे निज छात ऊपर सोलर पैनल बसंतु एवं वर्षक 5000 टंका पर्यंत संचय करंतु। आज ही 1800345671 किबा 1912 रे जोगाजोग करंतु।

0: ଜୁହାର ସଞ୍ଜୁ ବାପା, ଜୁହାର ଜୁହାର
1: ଜୁହାର ଗୌରା ଭାଇ, ଆଜି ଟିକେ ସଳ ପଳେଇ ଆସିଛ ବୋଧେ ଜଣାପଡୁଛି।
0: ହଁ ଅପା, ଦେଖୁଛ ତ ବର୍ଷା ଦିନ, ବର୍ଷା ବି ଟିକେ ଲାଗି ରହୁଛି। ଆଉ କାଳେ ବର୍ଷା ଛାଡିବ ନ ଛାଡିବ, ଆଜି ସହଜେ ବୈଠକ ଘର ଆଡେ ଆସିବାର ଥିଲା, ତେଣୁ କରି ଟିକେ ଭାବିଲି ସଳ ପଳେଇବି, ଦେଖିବା ଯଦି କୋଉ ଅପା କି କୋଉ ଭାଇ ଯଦି ବୈଠକ ଘରେ ଆସନ୍ତି, ତାଙ୍କ ସହିତ ପଦେ ଦିପଦ ସୁଖ ଦୁଃଖ ହେଇକି ପୁଣି ଆସିବି। ଆଉ
1: ଯୋଉ ଝୁଣା ଟିକେ ଦେଇଛ ଆଜି ବୈଠକ ଘରେ, ମହ ମହ ବାସୁଛି। ଆଉ
0: ଅପା ସହଜେ ତ ବର୍ଷା ଦିନ, ଦେଖୁଛ ନା ମଶାର ବଂଶ କେମିତି ଭାବରେ ବିସ୍ତାର ହେଇଛି। ଆଉ ଯଦି ଟିକେ ସନ୍ଧ୍ୟାବେଳେ ଝୁଣା ଧୂପ ଟିକେ ନ ଦେବା, ତାହେଲେ ବୈଠକ ଘରେ ସେ ସହଜେ ଆମକୁ ଆଉ ବସେଇ ଦେବେ ନାହିଁ।
1: ହଁ ଭାଇ, ଯାହା କହିଲ, ଏବେ ବର୍ଷା ଦିନ, ସେଇ ମଶା ମାଛି ମାନଙ୍କର ସଂଖ୍ୟା ନିଶ୍ଚିତ ଭାବେ ବଢିବ, କାହିଁକି ନା ଏଇଠି ହେଉଛି ତାଙ୍କର ଡିମ୍ବ ଦେବାର ସମୟ।
0: ତମେ ଦେଖୁନ ବୈଠକ ଘର ଚାରିପାଖେ ଟିକେ ସଫା ସୁତରା ରହିଛି କି ନାହିଁ କହିଲ ଦେଖିଆ।
1: ହଁ ହଁ, ଘାସ ନାହିଁ, ପାଣି କିଛି ଜମିନି, ସେତିକି ବଡ଼ କଥା, ନହେଲେ ମଶା ମାଛି ଆମ ବୈଠକ ଘର ଭିତରକୁ ପଶି ଆସିବେ, ଆଉ ବସେଇ ଦେବେନି।
0: ସହଜ ତ ପା ବର୍ଷା ଦିନ କାମ, ବିଲ ତଳି ରୁହା ପତା କାମ ଚାଲିଛି
1: ଚାଲିଛି ନା,
0: ସେଠୁ ପୁଣି ସମୟ ବାହାର କରିକି ଆସିକି ବୈଠକ ଘର ଟିକେ ସଫା ସୁତରା ରଖିକି, ବୈଠକ ଘର ହଉଛି ଆମର ନୀତିଦିନିଆ ଘର।
1: ହଁ, ବୈଠକ ଘରକୁ ସଫା ସୁତରା ରଖିବାକୁ ହବ, କାହିଁକି ନା ସଫା ସୁତରା ରଖିଲେ ମନ ଖୁସି ରହୁଛି, ଭଲ ଲାଗୁଛି ବସିବା ପାଇଁ। ତେଣୁ ଆଗେ ଆମେ ବୈଠକ ଘରକୁ ସଫା ସୁତରା କରିବା, ଧୂପ ଟିକେ ସନ୍ଧ୍ୟାବେଳେ ଦବା, ତାପରେ ଆମେ ଆମର କାର୍ଯ୍ୟକ୍ରମ ଆରମ୍ଭ କରିବା।
0: ତାହା ତ ଅପା ଠିକ କଥା ଟିକେ କହିଲ, ହେଲେ ଖାଲି କଣ ଆମେ ବୈଠକ ଘରକୁ ସଫା କରିବା କି କହିଲ ଦେଖିଆ?
1: ନା ନା ଭାଇ, ଘର ଦ୍ୱାର, ଆମ ପରିବେଶ, ଆମ ଚାରିପାଖ ପ୍ରତ୍ୟେକଟି ଜାଗା ସଫା ସୁତରା ରହିଲେ ଯାଇକି ଆମର ମଶା ମାଛି ହେବେନି, ଆଉ ଆମେ ସମସ୍ତେ ସୁସ୍ଥ ନିରୋଗ ରହିବା।
0: ଅପା ସହଜେ ବର୍ଷା ଦିନରେ, ଦେଖ ବର୍ଷା ଦିନରେ ତ ବିଭିନ୍ନ ପ୍ରକାର ଡେଙ୍ଗୁ, ଡାଇରିଆ, ମ୍ୟାଲେରିଆ,
1: କେତେ କଣ ରୋଗ, ଝାଡା, ବାନ୍ତି, ଜଣ୍ଡିସ, ଏ ବର୍ଷା ଦିନେ ରୋଗଙ୍କର ସଂଖ୍ୟା ଅଧିକା।
0: ହଁ, ତା ଛଡ଼ା ବର୍ଷା ଦିନ ଯଦି ଆମେ ଟିକେ ସତର୍କତା ଅବଲମ୍ବନ ନ କରିବା, ଯେଉଁ ରୋଗ କଥା ତମେ ସବୁ ଆମେ କହିଲେ, ଯେମିତି ଆଲୋଚନା କଲେ, ବିଭିନ୍ନ ପ୍ରକାର ରୋଗ ବେମାରୀ ଆମମାନଙ୍କୁ ମାଡ଼ି ବସିବ, ଯାହାଦ୍ୱାରା ଆମେ ବହୁତ ହଇରାଣ ଅସୁବିଧାର ସମ୍ମୁଖୀନ ହେବା ସହିତ ଆମ ପରିବାର ଲୋକକୁ ବି ଅସୁବିଧାରେ ଆମେ ପକେଇବା। ତେଣୁ ଟିକେ ବର୍ଷା ଦିନରେ ଜଗି ରଖିକି ଚଳିବା, ପାଣିକୁ ଟିକେ ଫୁଟେଇକି ପିଇବା, କେତେ କ'ଣ ଆମେ ଚାଷୀ ଭାଇ ଭଉଣୀମାନଙ୍କୁ ବାର୍ତ୍ତା ଦେବା କି ନାହିଁ କହିଲ ଦେଖିଆ?
1: ହଁ ଭାଇ, ନିଶ୍ଚୟ ବାର୍ତ୍ତା ଦେବା, କାହିଁକି ନା ଯୋଉ କଥା କହିଲ, ଏବେ ଟିକେ ପାଣି ଟିକେ ଫୁଟେଇକି ପିଇବା କଥା, ପାଣିକୁ ଟିକେ ବିଶୋଧିତ କରିବା, ତାପରେ ସେ ପାଣି ପିଇବା, ନହେଲେ ଆମର ଜଣ୍ଡିସ ହେବାର ଭୟ ଅଛି।
0: ସେଇ କଥା ପା, ବର୍ଷା ଦିନ ତ ଦେଖୁଛ ପାଣି କେମିତି କଣ ମାନେ ଦୂଷିତ ସବୁ ହୁଏ, ତେଣୁ କରି ପାଣିକୁ ଆମେ ଟିକେ ଫୁଟେଇକି ଭଲ ଭାବରେ ଛାଣିକି ସଫା ସୁତୁରା କରିକି, ସେ ନଳକୂପ ପାଣି ହେଲେ ବି ତାକୁ ଆମେ ଟିକେ ଭଲକି ପରିଷ୍କାର ପରିଚ୍ଛନ୍ନ କରିକି ପିଇବା କି ନାହିଁ କହିଲ ଦେଖିଆ?
1: ହଁ ଭାଇ, ଆମ ସ୍ୱାସ୍ଥ୍ୟ ପାଇଁ ଏତିକି।

0: କରିବାକୁ ପଡିବ,
1: ହଁ
0: କାହିଁକି ନା ସ୍ୱାସ୍ଥ୍ୟ ହିଁ ସମ୍ପଦ।
1: ହଁ
0: ସ୍ୱାସ୍ଥ୍ୟ ଯଦି ଭଲ ରହିଲା ଆମର ସବୁ ଠିକ, ନହେଲେ ଏ ଦେଖ ଭାଇ ଆଜି ଯଦି ଦେହ ଖରାପ ହେଇଗଲା ଚାଷ କାମରେ ଟିକେ ହଇରାଣ ହବାକୁ ପଡିବ ନା ନାଇଁ।
1: ଆଉ ଗୋଟେ ବଡ କଥା ବାପା, ତମେ ଜାଣିଥିବ କି ନାହିଁ କହିଲ ଦେଖିବା, ଯେହେତୁ ବୈଠକ ଘରକୁ ଆସିଲଣି, ଆମର ଚାଷୀ ଭାଇ ଭଉଣୀ ମାନେ ବର୍ତ୍ତମାନ ବିଲରେ ତାଙ୍କ ତଳି ରୁଆ ପୋତା କାମ କରୁଛନ୍ତି।
0: ହଁ ଭାଇ କରୁଛନ୍ତି।
1: କିନ୍ତୁ ମୁଖ୍ୟ ସମସ୍ୟା କଣ ହେଇଥାଇପାରେ ବୋଲି ଭାବୁଛ କହିଲ ଦେଖିବା?
0: କଣ ଭାଇ କୁହ।
1: ତମେ ବାପା ଯେତିକି ଜାଣିଥିବ କି ନ ଜାଣିଥିବ, ଦେଖ ବର୍ତ୍ତମାନ ଆମ ଚାଷୀ ଭାଇ ଭଉଣୀ ମାନେ ବିଲରେ ତଳି ରୁଆ ପୋତା କାମ କରୁଛନ୍ତି, କିନ୍ତୁ ଯୋଉ ଘଡ଼ଘଡ଼ି ବିଜୁଳି ମାରୁଛି ସେଥିପ୍ରତି ଟିକେ ଆମକୁ ସତର୍କ ରହିବା ପାଇଁ ପଡିବ କି ନାହିଁ କହିଲ ବାପା?
0: ହଁ ଭାଇ ସେଥିପ୍ରତି ସତର୍କ ନିହାତି ରହିବାକୁ ପଡିବ, କାହିଁକି ନା ଏଥିରେ ଜୀବନ ଯିବାର ଭୟ ଅଛି।
1: ହଁ ଦେଖିଲେ ଯଦି ଆକାଶରେ କଳାହାଣ୍ଡିଆ ମେଘ ମାନେ ମାଡି ଆସିଲା, ଆମେ ତୁରନ୍ତ ଷୋହଳ ଷୋହଳ ଘରକୁ ପଳାଇ ଆସିବା।
0: ହଁ ବର୍ଷା
1: ଆଜି କାମ
0: ଛାଡ଼ିଲେ
1: ଯେତିକି ଥାଉ, ଯେତିକି ଅଛି ଅଛି, କାଲି ଯାଇକି ପୁଣି ଯାଇକି କାମ କରିବା। ନାଇଁ ଯେ ଆମେ କାମଟିକୁ ସାରିକି ଆମେ ଯିବା, ତାହେଲେ ତ ଆମେ ହଇରାଣ ଅସୁବିଧାର ଆମେ ହିଁ ସମ୍ମୁଖୀନ ହବା।
0: ହଁ ଭାଇ ଜୀବନଟି ଆଗେ ରକ୍ଷା ହେବା ଦରକାର।
1: ଅପା ମଣିଷ ଜନ୍ମ ଆମେ ପାଇଛନ୍ତି ଯେତେବେଳେ, ତାକୁ ଆମକୁ ଜଗି ରଖିକି ଚଳିବା ପାଇଁ ପଡିବ କି ନାହିଁ କହିଲ ଅପା?
0: ହଁ ଭାଇ ଜଗି ରଖିକି ଚଳିବାକୁ ପଡିବ, ଆଉ ନିଶ୍ଚୟ ଆଗେ ଆମର ସ୍ୱାସ୍ଥ୍ୟକୁ ଦେଖିବା, ଆଗେ ଜୀବନକୁ ବଞ୍ଚେଇବା, ତାପରେ ତେଣିକି କାମ ହବ।
1: ହଁ ସହଜେ ଚାଷୀ ଘରର ପୁଅ ଆମେ, ଯେମିତି ଆମର ଅପା କଥାରେ ଅଛି, ଚାଷ ତର ତର ବଣିଜ ମଠ, ଚାଷୀ ପୁଅ ଯଦି ଆମେ ଘରେ ବସି ପଡିବା, ତାହେଲେ ଚାଷ ଆମେ ନ କଲେ ଆମେ ଭବିଷ୍ୟତରେ ଆମ ମାନେ ଅନ୍ନଗଣ୍ଡକ ବି ଆମେ ଭଲସେ ପାଇପାରିବା ନାହିଁ।
0: ଆମ ମୁହଁକୁ ଦାନା ଦବ କିଏ?
1: ହଁ ତେଣୁ ଆମେ ଜଗି ରଖିକି ଚାଷ କରିବା, କିନ୍ତୁ ପାଗ ପରିସ୍ଥିତି ସବୁ ସେ ଦିଗ ପ୍ରତି ଯତ୍ନବାନ ହେଇକି ଆମେ କାମ କରିବା।
0: ହଁ ଭାଇ ଯାହା କହିଲ ପୁରାପୁରି ଠିକ କହିଲ, ଆମେ ସବୁଆଡକୁ ନଜର ରଖିକି କାମ କରିବା, ଆଗେ ଆମର ସ୍ୱାସ୍ଥ୍ୟକୁ ଜଗିବା, ଆମେ ଜୀବନକୁ ଦେଖିବା, ତାପରେ ଆମେ ଆମର ଚାଷ କାମ କରିବା, ତେଣୁ ନିଶ୍ଚୟ ନିଶ୍ଚୟ ଆମେ ଦେଖିବା।
1: ଯାହା ହଉ ଯେମିତି ବର୍ଷା ଟିକେ ଲାଗି ରହୁଛି ଆମ ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ, ତାହା ଟିକେ ଫଳପ୍ରଦ ହଉଛି। ଅନେକ
0: କାହିଁକିନା ଚାଷ ପାଇଁ ତ
1: ପାଣି ଦରକାର,
0: ଆବଶ୍ୟକତା ରହିଛି।
1: ଜମି ଯେମିତି ପଡିଆ ପଡିଥିଲା ପାଣି ନାହିଁ ବୋଲି ଅନେକ ଚାଷୀ ଭାଇ ମାନେ ତାଙ୍କ ମୁଣ୍ଡରେ ହାତ ଦେଇ ବସିଥିଲେ, ଏଯାଏ ଅନେକ ଚାଷୀ ଭାଇ ଭଉଣୀ ମାନେ ତାଙ୍କର ତଳି ରୁଆପୋତା କାମ ବି
0: କରିନାହାନ୍ତି।
1: ଏଇ ଟିକକ ବର୍ଷା ଯେମିତି ଯାହା ହଉଛି, ଆମେ ଆଶା କରିବା ଲଗାତାର ବର୍ଷା ଲାଗି ରହୁ, ଆଉ ଆମ ଚାଷୀ ଭାଇ ଭଉଣୀ ମାନେ ବି ତାଙ୍କ ଚାଷ କାମକୁ ଏଇଭଳି ଭାବରେ ସୁରୁଖୁରୁ ଭାବରେ ଆଗେଇ ନିଅନ୍ତୁ। ତେବେ ବାପା ସବୁରି ମୂଳରେ ତ ସେଇ ମହାପ୍ରଭୁ ସାହା ଭରସା,
0: ସେ ମହାପ୍ରଭୁ ସମସ୍ତଙ୍କୁ ଘଣ୍ଟ ଘୋଡେଇ ରଖିଥାନ୍ତୁ, ଆଉ ମହାପ୍ରଭୁ ଏ ବର୍ଷ ଟିକେ ଭଲରେ ବର୍ଷା କରାନ୍ତୁ, ଯାହାଫଳରେ ଆମର ଟିକେ ଚାଷ ଭଲରେ ହେଉ।
1: ସେଇ ମହାପ୍ରଭୁ ସମସ୍ତଙ୍କୁ ସହାୟ ହୁଅନ୍ତୁ, ତାଙ୍କରି ନାଁ କାର୍ଯ୍ୟକ୍ରମରେ ନେବା, ତାପରେ ଆମ କାର୍ଯ୍ୟକ୍ରମ ଆଗକୁ ବଢେଇବା ଆଉ।

0: ଏଥର ଅପା ପେଟ ପାଟଣା କଥା ଆଲୋଚନାର ବିଷୟବସ୍ତୁ, ଆଲୋଚନା ଆମେ ଆଗେଇବା। ଆଲୋଚନା ନ ରଖିଲେ ବୈଠକ ଆମର ଆଗକୁ ବଢ଼ିବନି।
1: ତାହେଲେ ତମେ କଣ ଗୋଟେ ଭଲ ଆଲୋଚନା ରଖିଛ ବୋଧେ ଆଜି?
0: ଆଲୋଚନା କହିଲେ ଅପା ଦେଖ, ମୂଳରୁ ଯେମିତି ଯୋଉ କହୁଥିଲି ତଳି ରୁଆପୋତା କାମ ବର୍ତ୍ତମାନ ଆମର ଚାଷୀ ଭାଇ ଓ ଭଉଣୀମାନେ ସବୁ କରୁଛନ୍ତି, କିନ୍ତୁ ଆମେ ଦେଖ ଆମର ବିଶେଷଜ୍ଞମାନେ ସବୁ ଅଛନ୍ତି, ମହାଶୟ ମହାଶୟାମାନେ ବି ଅଛନ୍ତି, ଏଇ ବୈଠକ ଘରକୁ ଆସିକି ବହୁତ ଭଲ ଭଲ କଥା ସବୁ ଆମର ଚାଷୀ ଭାଇ ଓ ଭଉଣୀମାନଙ୍କୁ ଶୁଣେଇଛନ୍ତି, କିନ୍ତୁ ମୂଳ କଥା ହେଉଛି କ'ଣ ଅପା, ଆମେମାନେ ଏଇ କାନରେ ଶୁଣିକି ଆର କାନରେ ବାହାର କରିଦେଉଛନ୍ତି, ଯାହାଦ୍ୱାରା ଆମେ ଚାଷ କାମରେ ତାକୁ ଭଲ ଭାବରେ ଲଗାଉ ନାହାନ୍ତି, ଯାହାଦ୍ୱାରା ଆମେ ଫଳପ୍ରଦ ବି ସେଠାରୁ ଆମେ ଭଲ ଫଳ ପାଇପାରୁ ନାହାନ୍ତି, କିନ୍ତୁ ମହାଶୟ ମହାଶୟାମାନେ ଯାହା ସବୁ ଆମକୁ କହୁଛନ୍ତି, ଯାହା ସବୁ ପରାମର୍ଶ ଦେଉଛନ୍ତି, ତାକୁ ଆମେ କାମରେ ଲଗେଇକି ଆମ ଚାଷ କାମ କରିବା କି ନାହିଁ କହିଲ ଦେଖିବା?
1: ଆମେମାନେ କେମିତି ସୁରୁଖୁରୁରେ ଚାଷ କରିପାରିବା, ସେଥିପାଇଁ ମହାଶୟ ମହାଶୟାମାନେ ଆସି ଅନେକ କିଛି ଚାଷବାସ ସମ୍ପର୍କରେ ଆମକୁ ଜ୍ଞାନ ଦିଅନ୍ତି, ଆଉ ସେ ଜ୍ଞାନକୁ ଆମେ ଏ କାନରେ ଶୁଣି ସେ କାନରେ ବାହାର କଲେ ଆମେ ଚାଷ କରିପାରିବା କି? ତେଣୁ ତାଙ୍କ କଥାକୁ ମାନିବା, କାହିଁକି ନା ସେମାନେ ହେଉଛନ୍ତି
0: ବିଶେଷଜ୍ଞ। ହଁ, ଆମର ଯେହେତୁ ଅଭିଜ୍ଞତାରେ ଆମେ ଚାଷ କାମ କରିବା, ତା ସହିତ ବି ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ କଲେ ଆହୁରି ଟିକେ ଆମେ ଭଲ ଫସଲ ପାଇପାରିବା କି ନାହିଁ,
1: ଫସଲ ଦୁଇଟା ଭଲ ପାଇବା, ଅଧିକା ଟଙ୍କା ରୋଜଗାର ବି କରିପାରିବା। ତେଣୁ ମହାଶୟ ମହାଶୟାମାନେ ଯେଉଁ ଆସୁଛନ୍ତି, ଯେଉଁମାନେ ତାଙ୍କର କଥାକୁ ଆମେ ଟିକେ ଭଲ ଭାବରେ ଶୁଣିବା ବୁଝିବା, ଆଉ ଆମ ଚାଷ କାମରେ ଲଗେଇବା,
0: ଚାଷ କାମରେ ଲଗେଇବା। ଆହୁରି ବି ଯଦି ଆମେ ଯଦି କିଛି ଚାଷ କାମରେ ବି ହଇରାଣ ଅସୁବିଧାର ସମ୍ମୁଖୀନ ବି ହେଉଛନ୍ତି, ଯେମିତି ମହାଶୟ ମହାଶୟାମାନେ ସବୁ ଅଛନ୍ତି, ତାଙ୍କ ସହିତ ପୁଣି ଯାଇକି ଆଉ ଥରେ ପରାମର୍ଶ କରିବା।
1: ହଁ, ପରାମର୍ଶ କରିପାରିବା, ଅଫିସ ମଧ୍ୟ ରହିଛି ଆମର,
0: କୃଷି କାର୍ଯ୍ୟାଳୟ ଅଛି,
1: ହର୍ଟିକଲଚର ଅଫିସ, ଆମେ ସେଥିରେ ବି ଯାଇକି ବୁଝିପାରିବା। ଆଉ ଏବେ ତ ଭାଇ ଗାଁରେ ବି ଆସିକି ଅଫିସର ସାର୍ ମାନେ କେତେ କଣ ବୁଝେଇ ଦେଇ ଯାଉଛନ୍ତି,
0: କର୍ମଚାରୀମାନେ ସବୁ ବୁଝାଉଛନ୍ତି। ଆହୁରି ମଧ୍ୟ ଦେଖ, ତମେ ଯେମିତି ବି ଜାଣିଥିବ ସରକାରଙ୍କର ବିଭିନ୍ନ ଯୋଜନା ବି କାର୍ଯ୍ୟକାରୀ ହେଉଛି
1: ଆମମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ସରକାରଙ୍କର କେତେ କଣ ଯୋଜନା ରହିଛି, କିନ୍ତୁ କଥା ହେଲା ଭାଇ
0: ତାକୁ ଆମେ ହାତେଇବା ଦରକାର,
1: ହାତେଇବା ଦରକାର, ସେ ବିଷୟରେ ଜାଣିବା ଦରକାର, କାହିଁକି ନା କଥାରେ ଅଛି ଜାଣିଲେ ଜିଣିବା
0: ଜିଣିବା। ହଁ ପା, ତାହେଲେ ଆମେ ଆଲୋଚନାର ବିଷୟ ଆଜି ବୈଠକ କରି ମୁଁ ଆଲୋଚନାଟିଏ ରଖିଛି। ଦେଖ, ଯୋଉ ଚାଷୀ ଭାଇ ଓ ଭଉଣୀ ମାନେ ବର୍ତ୍ତମାନ ଆମର ଧାନ ତଳି ରୁଆପୋତା କାମ କରୁଛନ୍ତି, ତ ଏଇ ମୁଖ୍ୟ କଥା ହେଉଛି ଏଇ ଯେଉଁ ଧାନ ଫସଲରେ ଆମେ କିଭଳି ଭାବରେ ଖାଦ୍ୟ ସାର ପରିଚାଳନା କରିବା, ତାହା ହେଉଛି ଅପା ମୁଖ୍ୟ ସମସ୍ୟା।
1: ମୁଖ୍ୟ ସମସ୍ୟା ଆମେ ରୋଗ ପୋକ ନିୟନ୍ତ୍ରଣ କରିବା, କେମିତି କଣ ଟିକେ ଆମେ ଜୈବିକ ଉପାୟରେ ଚାଷ କରିବା, କଣ ଟିକେ ଖତ ଦେଲେ ଆମର ଚାଷ ଭଲ ହେଇପାରିବ, ସେ କଥା ଆମେ ଜାଣିବା ନିହାତି ଦରକାର।
0: ଦେଖ, ତମେ ଯେମିତି କହିଲ ଚାଷର ନିଜର ଅଭିଜ୍ଞତା ହିସାବରେ ମନ ଇଚ୍ଛା ସାର ପ୍ରୟୋଗ କରୁଛନ୍ତି, ଯାହାଦ୍ୱାରା ଆସ୍ତେ ଆସ୍ତେ ଜମି ଆମର ମାନେ
1: ଜମିର ଉର୍ବର ଶକ୍ତି କମିଯାଉଛି,
0: ଜମି ଆସ୍ତେ ଆସ୍ତେ ଖରାପ ସ୍ଥିତି ଆଡକୁ ଗତି କଲାଣି,
1: ସେଇ କଥା ପ୍ରତି ଭାଇ
0: ଟିକେ ଆମେ ଧ୍ୟାନ ଦେବା ଦରକାର,
1: ଦେବା ଆବଶ୍ୟକ, କାହିଁକି ଭାଇ ଦେଖ ଆମେ ଲୋଭରେ ଏପଟୁ ସେପଟୁ ସାର ନ ଜାଣି ପକେଇ ଦେଲେ ଏଇ ବର୍ଷ ଭଲ ଫସଲ ଟିକେ ହେଇପାରେ, କିନ୍ତୁ ଭବିଷ୍ୟତରେ ଆମ ଜମି ନଷ୍ଟ ହେଇଯିବ,
0: ନଷ୍ଟ ହେଇଯିବ, ସେଇ କଥା ବାପା ସେଇ କଥା। ତେଣୁ ଆମେ ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ କରିବା, ଆଉ ଆଜି ବିଷୟବସ୍ତୁ ଟିକେ ରଖିଛି ଧାନ ଫସଲରେ ଆମେ କିଭଳି ଭାବରେ ଖାଦ୍ୟ ସାର ପରିଚାଳନା କରିବା ସେଇ ବିଷୟରେ ଶୁଣିବା।
1: ବଢିଆ ବିଷୟଟିଏ ଭାଇ ରଖିଛ, ତାହେଲେ ତମେ କଥା ହୁଅ, ଆମେ ଚାଷୀ ଭାଇ ଭଉଣୀ ସବୁ ଏଇଠି ବସି ଶୁଣୁଛୁ।
0: ଶ୍ରୋତା ବନ୍ଧୁ, ଯାହା ହଉ ବହୁତ ସୁଖର କଥା, ଆଜି ଆମ ଚାଷବାସ ବୈଠକ ଘରେ ଉପସ୍ଥିତ ଅଛନ୍ତି ହରିଚନ୍ଦନପୁର ବ୍ଲକର ସହକାରୀ କୃଷି ଅଧିକାରିଣୀ ନବଦୁର୍ଗା ସିଂ ମହାଶୟା ଆପଣେ, ଆସନ୍ତୁ ତାଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଇବା। ମ୍ୟାଡାମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ, ନମସ୍କାର।
2: ନମସ୍କାର, ଆଉ ଆମର କେନ୍ଦୁଝରର କୃଷି ଭାଇ ଭଉଣୀମାନଙ୍କୁ ମଧ୍ୟ ମୋର ଅନେକ ଅନେକ ଶୁଭେଚ୍ଛା।
0: ମ୍ୟାମ୍, ଯେମିତିକି ଆମର ଚାଷୀ ଭାଇ ଓ ଭଉଣୀମାନେ ତାଙ୍କର ଖରିଫ ଋତୁ ପାଇଁ ଯେଉଁ ଧାନ ଚାଷ ସବୁ କରୁଛନ୍ତି, ଧାନ ଚାଷରେ ବର୍ତ୍ତମାନ ତ ପ୍ରାୟ ଚାଷୀ ଭାଇ ଓ ଭଉଣୀମାନେ ତାଙ୍କର ତଳି ରୁଆପୋତା କାମ ସବୁ କରୁଛନ୍ତି, ତ ମୁଖ୍ୟ କଥା ହେଉଛି ଯେଉଁ ଚାଷୀ ଭାଇ ଓ ଭଉଣୀମାନେ ଧାନ ଚାଷ କରୁଛନ୍ତି, ଏତେ ମାତ୍ରାରେ ସାର ପ୍ରୟୋଗ କରୁଛନ୍ତି ଯେ ଯାହାଦ୍ୱାରା ଜମି ଆସ୍ତେ ଆସ୍ତେ ଆମର ଖରାପ ହେବାର ସ୍ଥିତିକି ପହଞ୍ଚି ଆସିଲାଣି, ତ ଏହି ପରିପ୍ରେକ୍ଷୀରେ ଆଜି ଯେଉଁ ଆମେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ବିଷୟବସ୍ତୁ ରଖିଛେ, ଧାନ ଫସଲରେ ଆମେ କିଭଳି ଭାବରେ ଖାଦ୍ୟ ସାର ପରିଚାଳନା କରିପାରିବା ସେହି ବିଷୟରେ ଆପଣ ଆମ ଚାଷୀ ଭାଇ ଓ ଭଉଣୀମାନଙ୍କୁ କୁହନ୍ତୁ।
2: ନିହାତି, ଆପଣ ବିଲକୁଲ ଠିକ୍ କହିଛନ୍ତି, ବର୍ତ୍ତମାନ ସମୟରେ ଆମ ଚାଷୀ ଭାଇମାନେ ଅନେକ ପରିମାଣରେ ସାର ବ୍ୟବହାର କରୁଛନ୍ତି, ମନ ଇଚ୍ଛା ସାର ବ୍ୟବହାର କରୁଛନ୍ତି, କିମ୍ବା ଅନ୍ୟମାନଙ୍କୁ ଦେଖି ତାଙ୍କ ନିଜ ଅନୁମାନରେ ସେମାନେ ସାର ବ୍ୟବହାର କରୁଛନ୍ତି, ଯେଉଁଟାକି ଆମର ମାଟିରେ ବହୁତ ସମସ୍ୟା ଦେଖିବାକୁ ଆମେ ପାଉଛୁ। ପ୍ରଥମତଃ ଆମର ବିଶେଷ କରିକି ୟୁରିଆ ସାର ବହୁତ ପରିମାଣରେ ସେମାନେ ବ୍ୟବହାର କରୁଛନ୍ତି, ଏଥିଯୋଗୁଁ ମାଟିର ଅମ୍ଳୀୟତା ବୃଦ୍ଧି ପାଉଛି, ତା ସହିତ ରାସାୟନିକ ସାର ଅଧିକ ବ୍ୟବହାର କଲେ ମାଟିର କ'ଣ ହେଉଛି ପ୍ରାକୃତିକ ତାର ଯେଉଁ ଗଠନ ସେଟା ନଷ୍ଟ ହୋଇଥାଏ, ନଷ୍ଟ ହେବା ଯୋଗୁଁ ମାଟିଟା କଠିନ ହେଇଯାଏ, କଠିନ ହେବା
0: ମାନେ ମାଟିଟା ଖରାପ ସ୍ଥିତିକୁ ମାନେ ଚାଲି ଯାଉଛି।
2: ହଁ, ତାପରେ ଆମର ରୋଗ ପୋକ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଥାଏ, ବୃଦ୍ଧି ପାଇବା ଯୋଗୁଁ ଏଇ ଯୋଉ ରାସାୟନିକ ସାର ଯୋଉ ଅଧିକ ବ୍ୟବହାର ହେଉଛି ସେଥି ଯୋଗୁଁ ଆମର ଯୋଉ ୟୁରିଆ ସାର ଯୋଉ ଯବକ୍ଷାର ଜନମେ ମାଟିରେ ଅଧିକ ପକା ହେଉଛି ତା ପାଇଁ ଆମର ଚକଡ଼ା ପୋକ
3: କାଣ୍ଡବିନ୍ଧା ପୋକ ଏବଂ ବିଭିନ୍ନ ପତ୍ରପୋଡ଼ାର ପ୍ରାଦୁର୍ଭାବ ଦେଖାଯାଇଥାଏ
0: ମାନେ ବିଶେଷ ଭାବରେ ମାନେ ରୋଗ ପୋକ ବହୁତ ମାତ୍ରାରେ ଦେଖାଯାଉଛି ଧାନ ଫସଲରେ
2: ସାର ଅଧିକ ବ୍ୟବହାର କରିବା ଯୋଗୁଁ କଣ ହେଉଛି ପ୍ରଥମ ଜିନିଷ ହେଉଛି ଆମର ମାଟିର ଅମ୍ଳୀୟତା ବୃଦ୍ଧି ପାଉଛି ଅମ୍ଳୀୟତା ବୃଦ୍ଧି ପାଇବା ଦ୍ୱାରା କଣ ହୁଏ

0: କି ଆମର ମାଟିର ଯେଉଁ ସାର ଗ୍ରହଣ କରିବା ଶକ୍ତି ସେଟା କମିଯାଏ, ଯେଉଁଥିପାଇଁ କି ପୁଣି ଚାଷୀ ଅଧିକ ସାର
1: ପ୍ରୟୋଗ
0: କରିଥାନ୍ତି ଆଉ ସାର ପ୍ରୟୋଗରେ ସେମାନେ ଅଧିକ ପଇସା ମଧ୍ୟ
1: ଖର୍ଚ୍ଚ କରିଥାନ୍ତି। ପରିସ୍ଥିତି ଏମିତି ହୁଏ କି ମାନେ ଯୋଉ ଅନୁଯାୟୀ ଆମେ ସାର ମାନେ ଜମିରେ ପକେଇବା କଥା ସେଇ ଅନୁଯାୟୀ ଆମେ ଜମିରେ ପ୍ରୟୋଗ କରିପାରନ୍ତି ନାହିଁ।
0: ତା ସହିତ କଣ ହୁଏ ଆମର ଯୋଉ ଅର୍ଗାନିକ କାର୍ବନ ଯୋଉଟା କହୁଛେ ଜୈବିକ ଅଙ୍ଗାର ଯୋଉଟା ମାଟିରେ ଗୋଟେ ଏଟା ଗୋଟେ କମ୍ପୋନେଣ୍ଟ ଯୋଉଟା ରହୁଛି ସେଟା ମଧ୍ୟ ହ୍ରାସ ପାଇଥାଏ, ତାର ପରିମାଣ ହ୍ରାସ ପାଇଥାଏ, ଯାହା ଯୋଗୁଁ କଣ ହୁଏ ଆମର ଉପକାରୀ ଯୋଉ ଅଣୁଜୀବ ମାଟିରେ ରହୁଛନ୍ତି ଯେମିତିକି ଜିଆ ହେଲା କିମ୍ବା ବିଭିନ୍ନ ଯୋଉ ଅଣୁଜୀବ ଆମର ଅଛନ୍ତି ଫଙ୍ଗସ କିମ୍ବା ବ୍ୟାକ୍ଟେରିଆ ତାର ସଂଖ୍ୟା ମଧ୍ୟ କମିଥାଏ, ଯାହା ଆମ ମାଟିର ଜୀବନ୍ତ ଗୁଣକୁ ନଷ୍ଟ କରିଥାଏ।
1: ତେବେ ମ୍ୟାମ୍ ଆପଣ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଏଥର କୁହନ୍ତୁ ଯେ ଯୋଉ ଅତ୍ୟାଧିକ ସାର ପ୍ରୟୋଗ କରିବା ଦ୍ୱାରା ଯୋଉ ଆମେ ମାଟିର ମୃତ୍ତିକାର ଆମେ ଯୋଉ ସ୍ୱାସ୍ଥ୍ୟକୁ ଆମେ ଖରାପ କରିଦେଉଛନ୍ତି, ତ କେମିତି ଆମେ ମୃତ୍ତିକାର ସୁରକ୍ଷା କରିପାରିବା ସେ ବିଷୟରେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଆପଣ କୁହନ୍ତୁ।
0: ସର୍ବପ୍ରଥମ ତ ଆମେ ଚାଷୀ ଭାଇମାନଙ୍କୁ ଏଇ ପରାମର୍ଶ ଦେବାକୁ ଚାହୁଁଛୁ ଯେ ସେମାନେ ନିଜ ଜମିର ମାଟି
1: ପରୀକ୍ଷା କରନ୍ତୁ,
0: ମୃତ୍ତିକା ପରୀକ୍ଷା କରନ୍ତୁ। ମୃତ୍ତିକା ପରୀକ୍ଷା ପାଇଁ ଆପଣ କୃଷି ବିଭାଗ ଆପଣଙ୍କ ବ୍ଲକ ରେ ଯୋଉ କୃଷି ବିଭାଗ ଅଛନ୍ତି ତାଙ୍କ ବାର୍ଷିକ ଟାର୍ଗେଟ ଦିଆ ହୋଇଥାଏ ମାଟି ପରୀକ୍ଷା କରିବା ପାଇଁ, ତାଙ୍କୁ ଆପଣ ଯୋଗାଯୋଗ ମଧ୍ୟ କରିପାରିବେ। ତା ସହିତ ଯଦି ଆପଣ ଚାହୁଁଛନ୍ତି କି ନିଜେ ଆପଣ ଆପଣଙ୍କ ଜମିର ମାଟି ପରୀକ୍ଷା କରିବା ପାଇଁ ତାହେଲେ ଆପଣ ଯୋଉ ଆମର
1: ନିକଟସ୍ଥ ଯୋଉ ମୃତ୍ତିକା ପରୀକ୍ଷାଗାର ଅଛି ସେଠି ଯାଇକି ଆମେ ଯୋଗାଯୋଗ କରିପାରିବା। ତ ମ୍ୟାମ୍ ଆଉ ଗୋଟେ କଥା ଆପଣ ଆମକୁ କୁହନ୍ତୁ, ପ୍ରାୟତଃ ଆମ ଚାଷୀ ଭାଇ ଭଉଣୀ ମାନେ ବି ମୃତ୍ତିକା ପରୀକ୍ଷା ବିଷୟରେ ଜାଣିଛନ୍ତି, କିନ୍ତୁ କେଉଁ ଉପାୟରେ ମୃତ୍ତିକା ପରୀକ୍ଷା କରାଯାଉଛି, କେତେବେଳେ ପରୀକ୍ଷା କରାଯାଉଛି ଏଇ ବିଷୟରେ ପ୍ରାୟ ଅବଗତ ରହୁନାହାନ୍ତି, ତ କେମିତି କ'ଣ ଏଇ ବିଷୟରେ କିଛି ଆମକୁ କହିବେ କି?
0: ମୃତ୍ତିକା ପରୀକ୍ଷା ପ୍ରାୟ ଆପଣଙ୍କର ଖରିଫ ଋତୁ ଏବଂ ରବି ଋତୁ ଦୁଇଥର ବର୍ଷକୁ କରା ହେଇଥାଏ। ଖରିଫ ଚାଷ ପୂର୍ବରୁ ଆପଣ ଯେତେବେଳେ ଜମି ଆମର ଖାଲି ପଡିଥାଏ ସେଇ ସମୟରେ ମୃତ୍ତିକା
1: ପରୀକ୍ଷା କରିବା ଦରକାର,
0: ମୃତ୍ତିକା କଲେକ୍ସନ ଆପଣଙ୍କର ସଂଗ୍ରହ ମୃତ୍ତିକା ସଂଗ୍ରହ କରିକି ଆପଣ ନିକଟସ୍ଥ ଆପଣଙ୍କର ଯୋଉ ବ୍ଲକରେ ଆପଣଙ୍କର କୃଷି ବିଭାଗ ଅଛି କିମ୍ବା ଆପଣଙ୍କର ପଞ୍ଚାୟତ ସ୍ତରୀୟ ଯୋଉ ଆମର ଏଗ୍ରିକଲଚର ଓଭରସିୟର କିମ୍ବା ଆମର ଭିଏଡବ୍ଲୁ ଯୋଉ ଅଛନ୍ତି ତାଙ୍କୁ ମଧ୍ୟ ଆପଣ ଯୋଗାଯୋଗ କରି ମୃତ୍ତିକା ଦେଇପାରିବେ।
1: ତେବେ ମ୍ୟାମ୍ ଯାହା ହଉ ଆପଣ ବହୁତ ଭଲ କଥା ମୃତ୍ତିକା ପରୀକ୍ଷା ବିଷୟରେ ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ କହିଲେ, ହେଲେ ମୁଖ୍ୟ କଥା ହଉଛି ଧାନ ଫସଲରେ ଆମେ ସାର ପରିଚାଳନା କିଭଳି ଭାବରେ କରିବା, ତ ସେଇ ସାର ପରିଚାଳନା ବିଷୟରେ କିଛି ଆଜି ଆମକୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ କୁହନ୍ତୁ କେମିତି କ'ଣ ତାଙ୍କ ଜମିରେ ସେମାନେ ସାର ପରିଚାଳନା କରିବେ ସେଇ ବିଷୟରେ କୁହନ୍ତୁ।
0: ଆମର ସାର ଚାଷୀ ଭାଇମାନଙ୍କୁ ଏହା ପରାମର୍ଶ ଦିଆହଉଛି କି ସବୁଠୁ ଆଗେ ଯାହା ବି ତାଙ୍କର ମୃତ୍ତିକା ପରୀକ୍ଷା କାର୍ଡ ତାଙ୍କୁ ଦିଆହଉଛି ସେହି ଅନୁସାରେ ସେଠି ଯେତିକି ତାଙ୍କୁ ରେକମେଣ୍ଡ କରାହେଇଛି କୋଉ ସାର କେତେ ପରିମାଣରେ ବ୍ୟବହାର କରିବେ ତାହା ଅନୁସାରେ ସେମାନେ ତାଙ୍କ ଜମିରେ ସାରଟା ବ୍ୟବହାର କରନ୍ତୁ। ତା ସହିତ ଏଇ ଜିନିଷଟା ଟିକେ ସବୁ ଚାଷୀ ଭାଇମାନେ ଟିକେ ନିଜ ଜାଣି ରଖିବା ଦରକାର ଯେ ଆମର ଯୋଉ ସାର ମୁଖ୍ୟତଃ ଆମେ ପ୍ରାୟ ୟୁରିଆ ଡିଏପି ଆଉ ପଟାସ ତିନୋଟି ମୁଖ୍ୟ ଆମେ ସାର ବ୍ୟବହାର କରିଥାଉ, ତ ଏହି ସାରକୁ ଆମେ ପ୍ରାୟ ତିନୋଟି ପର୍ଯ୍ୟାୟରେ ଆମେ ଜମିରେ ପ୍ରୟୋଗ କରୁ। ପ୍ରଥମ ହେଉଛି ଆମର ମୂଳ ସାର, ମୂଳ ସାରରେ ଆମେ ପ୍ରାୟ ଯେତେବେଳେ ଆମର ଶେଷ ଓଡ଼ ଚାଷ ହେଲା କିମ୍ବା ଯୋଉ ସମୟରେ ଆମେ କାଦୁଅ କରୁ ଠିକ ଆପଣଙ୍କର ରୁଇବା ପୂର୍ବରୁ ଆପଣ ସମସ୍ତ ଡିଏପି ସାର ଆପଣ ବ୍ୟବହାର କରିଦେବେ, ତାପରେ ଆପଣ ଅଧା ଆପଣ ପଟାସ ବ୍ୟବହାର କରିବେ ଆଉ ତାପରେ ତିନି ଭାଗରୁ ଭାଗେ ଆପଣ ବ୍ୟବହାର କରିବେ ୟୁରିଆ, ଏଟା ହେଉଛି ଆପଣଙ୍କର ମୂଳ ସାରରେ ଏତିକି ବ୍ୟବହାର କରିବେ। ତାପରେ ନେକ୍ସଟ ଆପଣଙ୍କର ରହୁଛି ଉପରିସ୍ଥ ସାର ପ୍ରୟୋଗ, ମାନେ ଯୋଉଟାକି ଆମେ ଟପ୍ ଡ୍ରେସିଂ କରୁଛୁ, ଏଟା ଆମର ଦୁଇଟି ପର୍ଯ୍ୟାୟରେ ହେଉଛି, ଗୋଟେ ହେଉଛି ଯେତେବେଳେ ଆପଣଙ୍କର ପିଲ ବାହାରୁଛି ଯୋଉଟାକି ଆମେ ବହୁତ ସମୟରେ ପିଲ ସାର ହିସାବରେ ମଧ୍ୟ କହୁ, ଆଉ ନେକ୍ସଟ ତାପରେ ରହୁଛି ଗୋଟେ ଥୋଡ଼ ସାର ଯେତେବେଳେ ଫୁଲ ଆସିବା ସମୟରେ ସେଟାକୁ କହୁ ଆମେ ଥୋଡ଼ ସାର, ଯୋଉ ସାର ପ୍ରୟୋଗ କରାଯାଏ ସେଟାକୁ ଥୋଡ଼ ସାର କୁହାଯାଏ। ଏଇ ଯୋଉ ଉପରିସ୍ଥ ସାର ଯେତେବେଳେ ପ୍ରୟୋଗ କରା ହୁଏ ପିଲ ଯେତେବେଳେ ଆପଣଙ୍କର ଆସିବ ସେଇ ସମୟରେ ଆମେ ୟୁରିଆ ନେକ୍ସଟ ଯୋଉ
1: ବଳକା ସାର
0: ବଳକା ଯୋଉ ଦୁଇ ଭାଗରୁ ଭାଗେ ୟୁରିଆଟା ଆମେ ବ୍ୟବହାର ସେଇ ସମୟରେ କରିବା, କାହିଁକି ପିଲ ସାରରେ କଣ ହୁଏ ଯେତେବେଳେ ଆମେ ପିଲ ଅଧିକ ଆସିବା ପାଇଁ ଆମେ ୟୁରିଆ ସାରଟା
1: ପ୍ରୟୋଗ
0: କରିବା ଦରକାର। ତାପରେ ଆମେ ଯେତେବେଳେ ଆମେ ଥୋଡ଼ ଆସିବ ଥୋଡ଼ ଆସିବା ସମୟରେ ଯୋଉ ଅବଶିଷ୍ଟ ଆପଣଙ୍କର ୟୁରିଆ ରହିଲା ତା ସହିତ ଯୋଉ ଆପଣଙ୍କର ପଟାସ ରହିଲା ସେଇଟା ଆମେ ଥୋଡ଼ ଆସିବା ସମୟରେ
1: ଜମିରେ ପ୍ରୟୋଗ କରିବା ଦରକାର।
0: ଜମିରେ ପ୍ରୟୋଗ କରିବା ଦରକାର। ଏଥିରେ କ'ଣ ପାଇଁ ଥୋଡ଼ ଆସିବା ସମୟରେ କାହିଁକି କୁହାହଉଛି, ସେଇ ସମୟରେ କ'ଣ ହେଇଥାଏ ଆପଣଙ୍କର ଯେତେ ଥୋଡ଼ ଆସିଲେ ଯେଉଁ ପଟାସଟା ଆପଣ ସେଇ ସମୟରେ ଯଦି ପ୍ରୟୋଗ କରିବେ ଆପଣଙ୍କର ଯେଉଁ ଶସ୍ୟଟା ଅଧିକ ଆପଣଙ୍କର ଓଜନଦାର ହବ ଆଉ ତା ସହିତ ଆପଣଙ୍କର ଯେଉଁଥିରେ ଅମଳଟା ଅଧିକ ସେଥିପାଇଁ ସେଇ ସମୟରେ ଆପଣ ପଟାସ ସାରଟା ବ୍ୟବହାର କରିବେ ଥୋଡ଼ ସାରରେ।
1: ଆପଣ ଆମକୁ ରାସାୟନିକ ସାର ଉପରେ କହିଲେ, ତେବେ ଚାଷୀ ଭାଇ ଭଉଣୀମାନଙ୍କୁ ଆପଣ କୁହନ୍ତୁ ଯେ ଆଉ କୋଉ ସବୁ ସାର ପ୍ରୟୋଗ କଲେ ଆମେ ବେଶୀ ଅମଳ ଭଲ ବି ପାଇପାରିବା।
0: ରାସାୟନିକ ସାର ବ୍ୟତୀତ ଯୋଉଟା ମୁଁ ଆଗରୁ ବି ଆପଣଙ୍କୁ କହିଲି, ସମନ୍ୱିତ ଖାଦ୍ୟ ସାର ପରିଚାଳନା, ଯୋଉଥିରେ ଆମକୁ ଯେତିକି ଆବଶ୍ୟକ ସେତିକି ରାସାୟନିକ ସାର, ତା ସହିତ କିଛିଟା ଆମକୁ ଜୈବିକ ସାର ମଧ୍ୟ ପ୍ରୟୋଗ କରିବା
1: ଦରକାର
0: ପଡିବ।
1: ତ ଜୈବିକ ସାର ଆକାରରେ ଚାଷୀ ଭାଇ ଭଉଣୀ ମାନେ କ'ଣ ବିଶେଷ ଭାବରେ ପ୍ରୟୋଗ କରିବେ?
0: ଜୈବିକ ସାର ଆକାରରେ ଆମର ପ୍ରଥମ ରହୁଛି ଖତ ସାର, ଯେମିତି ଆପଣଙ୍କର କମ୍ପୋଷ୍ଟ ରହୁଛି କିମ୍ବା ଆପଣଙ୍କର ଖତ ରହୁଛି ଗାଈ ଖତ, ସେଇଟା ଆପଣ ମାଟିରେ
1: ପ୍ରୟୋଗ କରିବା ଦରକାର। ପ୍ରାୟତଃ ଚାଷୀ ଭାଇ ଭଉଣୀ ମାନେ ବି ପ୍ରାୟ ନିଜ ନିଜ ଜମିରେ ବି ସେମାନେ ଜିଆ ଖତ ବି ପ୍ରସ୍ତୁତ କରୁଛନ୍ତି, କମ୍ପୋଷ୍ଟ ଖତ ବି ସେମାନେ ଜୈବିକ ଉପାୟରେ ଖତ ପ୍ରୟୋଗ କରିକି ଜମିରେ ସେମାନେ ଦେଉଛନ୍ତି, ତ କେମିତି କ'ଣ ତାକୁ ପ୍ରୟୋଗ କରିବା ଦରକାର?
0: ଆପଣ ଯେତେବେଳେ ଜମି ପ୍ରସ୍ତୁତ କରୁଛନ୍ତି ସେଇ ସମୟରେ ଆପଣ 5 ଟନ୍ ଗୋଟେ ଏକର ପ୍ରତି ଆପଣ ଜମି ପ୍ରସ୍ତୁତି କଲାବେଳେ ମାଟିରେ ମିଶାଇ ଦେବେ
1: ଜୈବିକ ଖତ ଦେବା ଦରକାର।
0: କିନ୍ତୁ ଏତିକି ଜିନିଷ ମନେ ରଖିବେ, ଆପଣଙ୍କର ଖତ ପୁରାପୁରି ଭାବରେ ସଢିଥିବା ଦରକାର। ଯଦି ଆପଣଙ୍କର ଭଲସେ ସଢି ନଥିବ ତାହେଲେ ସେ ଯେତିକି ଆପଣଙ୍କୁ ଖାଦ୍ୟ ସାର ଦବା ଦରକାର ଆପଣଙ୍କ ଗଛକୁ ସେତିକି ଗଛ ପାଇପାରିବ ନାହିଁ। ତ ସେଥିପାଇଁ ଆପଣ ନିହାତି ଭାବରେ ଏଇ ଜିନିଷଟା ସବୁବେଳେ ମନେ ରଖିଥିବେ, ଆପଣଙ୍କର ଖତ ସବୁବେଳେ ପୁରାପୁରି ସଢି ଥିବା ଖତ ହିଁ ଆପଣ ବ୍ୟବହାର କରନ୍ତୁ।
1: ତେବେ ମ୍ୟାମ୍, ଯାହା ହଉ, ବହୁତ ଭଲ କଥା, ଯେମିତି ଆପଣ ଆମକୁ ରାସାୟନିକ ସାର ଜୈବିକ ସାର ବିଷୟରେ ଆପଣ ଆମ ଚାଷୀ ଭାଇ ଭଉଣୀମାନଙ୍କୁ କହିଲେ, ତେବେ ସେମିତି ଆଉ କୌଣସି ଉପାୟ ଅଛି କି ଯାହାକି ଆମ ଚାଷୀ ଭାଇ ଭଉଣୀମାନେ ଅବଗତ ନାହାନ୍ତି, ଯାହାଦ୍ୱାରା କି ଚାଷ ଜମିରେ ସେମାନେ ପ୍ରୟୋଗ କଲେ ସାର ଆକାରରେ ଆମେ ଭଲ ଅମଳ ପାଇପାରିବା, ସେ ବିଷୟରେ ଆମକୁ କିଛି କହିବେ କି?
0: ଆମର ବହୁତ ପ୍ରକାର ଜୈବିକ ସାର, ସବୁଜ ସାର, ଅଣୁଜୀବ ସାର ରହିଛି ଯୋଉଟାକି ଚାଷୀ ଭାଇମାନେ ବ୍ୟବହାର କରିବା ଉଚିତ।
1: ଆଜ୍ଞା,
0: ଯେମିତିକି ଆମର ସବୁଜ ସାରରେ ଧଣିଚା ରହିଛି, ବରୁଗୁଡ଼ି ଅଛି, ଏଟାକୁ ସେମାନେ ବ୍ୟବହାର କରିପାରିବେ। ଆମର ଧଣିଚା ମଞ୍ଜିକୁ ସେମାନେ
1: ସାର ଆକାରରେ ମ୍ୟାମ୍ ସେଟା ବ୍ୟବହାର କରନ୍ତି?
0: ଆଜ୍ଞା, ଧଣିଚା ଗଛର ଆକ୍ଚୁଆଲି ତାର ନିଜସ୍ୱ ଗୁଣ ଅଛି କି ସେ ପ୍ରାକୃତିକ ରୂପରେ ଯବକ୍ଷାରଜାନ ଗଛକୁ ଯୋଗାଇ ପାରିବ। ତ ଏହାକୁ ସେମାନେ ବୁଣିବା ପୂର୍ବରୁ, ବୁଣିବା କିମ୍ବା ରୋଇବାର 45 ଦିନ ପୂର୍ବରୁ ଧଣିଚା ଗଛର ମଞ୍ଜିକୁ ସେମାନେ ବୁଣିଦେବେ। ବୁଣି ସାରିଲା ପରେ ତାଙ୍କର ଯେତେବେଳେ ଆପଣଙ୍କର ଠିକ୍ ଫୁଲ ଆସିବା ପୂର୍ବରୁ ତାକୁ ମାଟିରେ ମଡେଇ ଦେବେ। ମଡେଇ ଦେଇ ସାରିକି ମାଟିରେ ତାକୁ ମିଶାଇ ଦେବେ। ମିଶାଇ ଦେଇକି ସେଟା ଆପଣଙ୍କର ବହୁତ ଭଲ, ଯୋଉଟା ଆପଣଙ୍କର ପ୍ରାକୃତିକ ଯବକ୍ଷାରଜାନ ଗଛକୁ ଯୋଗାଇ ଦେବ, ଆଉ ଏଥିରେ ଆପଣଙ୍କର ୟୁରିଆର ବ୍ୟବହାରର ପରିମାଣ ମଧ୍ୟ
1: କମିଯିବ।
0: ତା ବ୍ୟତୀତ ଆମର ଅଣୁଜୀବ ସାର ମଧ୍ୟ ରହିଛି, ଯେମିତିକି ଆମର ଏଜୋସ୍ପାଇରିଲମ୍ ଆଉ ପିଏସ୍ବି ଯୋଉଟାକି ଫସ୍ଫରସ୍ ସଲ୍ୟୁବଲାଇଜିଂ ବ୍ୟାକ୍ଟେରିଆ ରହୁଛି, ଏହା ମଧ୍ୟ ଚାଷୀ ଭାଇମାନେ ଆମର ବ୍ୟବହାର କରିପାରିବେ। ଏଟା ଯେତେବେଳେ ଆପଣଙ୍କର ମଞ୍ଜି ଉପଚାର କିମ୍ବା ବିହନ ଉପଚାର କରୁଛନ୍ତି ସେହି ସମୟରେ ଏହି ଯେଉଁ ଏଜୋସ୍ପାଇରିଲମ୍ ଆଉ ଆପଣଙ୍କର ଫସ୍ଫରସ୍ ସଲ୍ୟୁବଲାଇଜିଂ ବ୍ୟାକ୍ଟେରିଆ 20-30 ଗ୍ରାମ ଆପଣଙ୍କର 10 ml ପାଣିରେ ଗୋଟେ କେଜି ଆପଣଙ୍କର ବିହନରେ ଗୋଳେଇବେ, ଯେମିତିକି ସେ ଗୋଟେ ଭଲ ପରସ୍ତ, ଗୋଟେ ଏକଦମ ମଣ୍ଡ ହେଲା ଭଳିଆ ଗୋଟେ ପରସ୍ତ ବନେଇଦେବ, ଆଉ ସେଟା ଛାଇରେ 20-30 ମିନିଟ ରଖିଦେବେ। ରଖିସାରିଲା ପରେ ଆପଣ ତାକୁ ବୁଣିବେ କିମ୍ବା ଆପଣ ଚଳି ପ୍ରସ୍ତୁତି କରିବେ। ଆଉ ଗୋଟେ ଆମର ବହୁତ ହି ଭଲ ଅଣୁଜୀବ ଯୋଉଟା ଅଜୋଲା ମଧ୍ୟ ଆମ ଚାଷୀ ଭାଇମାନେ ପ୍ରୟୋଗ କରିପାରିବେ। ଅଜୋଲା ହେଉଛି ଗୋଟେ ପ୍ରକାର ଆପଣଙ୍କର ଫର୍ନ, ଗୋଟେ ପ୍ରକାର ଛୋଟ ଦଳ, ଏଇ ଯୋଉ ଏଜୋଲା ଭିତରେ ତାର ନିଜ ଭିତରେ ସେ ଗୋଟେ ବ୍ଲୁ ଗ୍ରୀନ୍ ଆଲ୍ଗେ ଯୋଉଟା ଆମେ କହୁଛେ, ନୀଳ ହରିତ ଶୈବାଳ, ସିଏ କ'ଣ କରେ, ବାୟୁମଣ୍ଡଳରୁ ସିଧାସଳଖ ଆପଣଙ୍କ ଯବକ୍ଷାରଜାନ ସଂଗ୍ରହ କରି ତାକୁ ମାଟିକୁ ଯୋଗାଇଥାଏ।
1: ଯାହାଦ୍ୱାରା ମାନେ ଧାନ ଫସଲ ବି ଭଲ ଭାବରେ ବଢି ପାରିବ।
0: ଯାହାଫଳରେ ଆପଣଙ୍କର ଯବକ୍ଷାରଜାନର ଦରକାରଟା ସିଏ ବହୁତ ପରିମାଣରେ ଆପଣଙ୍କର କମେଇଦେବେ। ଏଜଲାର ବ୍ୟବହାର କ'ଣ କଲେ ଏଇସବୁ ଜିନିଷ ଏଜଲା ଆପଣଙ୍କର ସବୁଜ ସାର କିମ୍ବା ଆପଣଙ୍କର ଯୋଉ ଏଜୋସ୍ପାଇରିଲମ୍ ପିଏସ୍ପି ଏସବୁ ଜିନିଷ ଯୋଉ ରହୁଛି ଇଏ କ'ଣ କରେ ଯୋଉ ଆପଣଙ୍କର ଯବକ୍ଷାରଜାନ୍ ର ପରିମାଣକୁ ସେ ପ୍ରାକୃତିକ ରୂପରେ ସେ ଗଛକୁ ଯୋଗେଇ ଦିଏ। ଏହାର କାମ ହେଉଛି ଏଇ ତିନିଟା ଜିନିଷର କାମ ହେଉଛି ଇଏ ଏହା ଏଜୋସ୍ପାଇରିଲମ୍ ଏଜଲା ଆଉ ଆପଣଙ୍କର ସବୁଜ ସାର ଯୋଉଟା ଧଣିଚା ପ୍ରାକୃତିକ ରୂପରେ ତାଙ୍କୁ ଯବକ୍ଷାରଜାନ୍ଟା ଯୋଗେଇ ଦିଏ। ଯବକ୍ଷାରଜାନ୍ ଆପଣଙ୍କର ୟୁରିଆ ଯୋଉ ସାର ରହିଲା ତାଠୁ ମିଳେ। ତ ଏଥିରେ କ'ଣ ହେଉଛି ଆପଣଙ୍କର ଯେତେବେଳେ ଏଇସବୁ ଅଣୁଜୀବର ସାର ଆପଣମାନେ ବ୍ୟବହାର କରୁଛନ୍ତି ଅଟୋମେଟିକାଲି ଆପଣଙ୍କର ୟୁରିଆ ସାରର ପ୍ରୟୋଗଟା ଆପଣଙ୍କର କମିଯିବ।
1: ଆଜ୍ଞା,
0: ପ୍ରାୟ 25-30% ଆପଣଙ୍କର କମିଯିବ।
1: ତେବେ ଯାହା ହଉ ମ୍ୟାମ୍, ଆଜି ଆପଣ ଆମ ବୈଠକ ଘରେ ଉପସ୍ଥିତ ରହିକି ଚାଷୀ ଭାଇ ଭଉଣୀମାନଙ୍କୁ ଯୋଉ ଧାନ ଫସଲରେ ସାର ପରିଚାଳନା ବିଷୟରେ ଅନେକ ଗୁଡ଼ିଏ ଭଲ ଭଲ ପରାମର୍ଶ ସବୁ ଦେଲେ, ତେବେ ଆଜି କାର୍ଯ୍ୟକ୍ରମ ଶେଷରେ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଆପଣ କ'ଣ ପରାମର୍ଶ ଦେବେ?
0: ଏହାକି ଆମ ଚାଷୀ ଭାଇମାନେ ଯୋଉ ମନ ଇଚ୍ଛା ସାର ପ୍ରୟୋଗ କରୁଛନ୍ତି ସେଟା ଟିକେ କମେଇକି ତା ସହିତ ଯେତିକି ଆମର ଜୈବିକ ପଦ୍ଧତି କୁହାଗଲା ଏଇ କାର୍ଯ୍ୟକ୍ରମରେ ସେଇସବୁ ପଦ୍ଧତିକୁ ଆପଣାନ୍ତୁ। ତା ସହିତ ଯେତେବେଳେ ସେମାନେ ସାର ଯେକୌଣସି ସାର ବ୍ୟବହାର କରୁଛନ୍ତି ସବୁବେଳେ ଚେଷ୍ଟା କରିବେ କି ଜମିରେ ପାଣିକୁ ନିଷ୍କାସନ କରିକି ଯେତିକି ବତର ରହିବ କି ସାମାନ୍ୟ ଯେତିକି ପାଣି ରହିବ ସେଥିରେ ସେମାନେ ସାରଟିକୁ ପ୍ରୟୋଗ କରନ୍ତୁ। କାହିଁକି ନା ଏଥିରେ କ'ଣ ହୁଏ ଆପଣଙ୍କ ଯାହା ବି ସାର ଆପଣ ପ୍ରୟୋଗ କରୁଛନ୍ତି ସେଟା ଆପଣଙ୍କ ବାଷ୍ପ ମାଧ୍ୟମରେ
1: ଉଡ଼ିଯିବନି,
0: ନହେଲେ ପାଣି ମାଧ୍ୟମରେ ସେଟା ବହିଯିବନି। ସେଇ ସାର ଯେତେବେଳେ ଆପଣ ପ୍ରୟୋଗ କରୁଛନ୍ତି ତାର 3 ଦିନ ପର୍ଯ୍ୟନ୍ତ ଆଉ ପାଣି ମଡ଼େଇବେ ନାହିଁ। ଏଇଟା ନିହାତି ଭାବରେ କରିବେ।
1: ମ୍ୟାମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ତଥା ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କ ତରଫରୁ ବହୁତ ଧନ୍ୟବାଦ। ନମସ୍କାର ମ୍ୟାମ୍।
0: ନମସ୍କାର।
1: ଅପା, ଦେଖ ମହାଶୟା ଯାହା ସବୁ କହିଗଲେ କେମିତି ପ୍ରଜାୟକ ମାନେ ସାର ପରିଚାଳନା କରିବା, ମନରେ କିଛି ଢୁକିଲା କି ନାହିଁ କହିଲ ଦେଖିବା?
2: ହଁ ଭାଇ, ବଢିଆ, ବହୁତ ସୁନ୍ଦର ଭାବରେ ମହାଶୟା ବୁଝେଇଛନ୍ତି।
1: ହଁ,
2: ଅନେକ କିଛି ବୁଝେଇ ଦେଇଛନ୍ତି।
3: ଆମ ଚାଷବାସ କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସଦ ସମୀକ୍ଷା ରିଲେକୁ ରିପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
4: ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ।
5: सदन में आज शून्यकाल और प्रश्नकाल नहीं हो पाया। पूर्वान्ह 11 बजे बैठक शुरू होने के बाद हंगामे के कारण इसे दोपहर 12 बजे तक के लिए स्थगित कर दिया गया। दोपहर 12 बजे बैठक फिर शुरू होने पर भी सदन में वही नजारा देखने को मिला और बैठक 2 बजे तक के लिए स्थगित कर दी गई। इसके बाद 2 बजे भी हंगामा थमा नहीं और उपसभापति हरिवंश ने 1 ही मिनट के भीतर बैठक को दिनभर के लिए स्थगित कर दिया। 2 बार के स्थगन के बाद दोपहर 2 बजे बैठक शुरू होने पर कार्यवाही संचालित करने के लिए आसन पर आए उपसभापति हरिवंश ने सदन में एक विधेयक पेश करने को कहा। सदन की संशोधित कार्यसूची के अनुसार आज गृह मंत्री अमित शाह को राष्ट्र गौरव अपमान निवारण संशोधन विधेयक 2026 पेश करना था। इस विधेयक में 1971 के मूल अधिनियम में संशोधन का प्रावधान है। इस बीच कांग्रेस सहित विभिन्न विपक्षी दलों के सदस्य अपने स्थानों पर खड़े होकर नारेबाजी और शोरगुल करने लगे। विरोध कर रहे सदस्यों को शांत कराने का प्रयास करते हुए हरिवंश ने कहा कि आप जानते हैं कि सदन में आज जो भी कामकाज सूचीबद्ध है उसी पर आप बात कर सकते हैं। उन्होंने सदस्यों से कहा कि वे यदि इसी प्रकार का व्यवहार करते रहे तो फिर सदन कैसे चलाया जा सकता है। उन्होंने विपक्षी सदस्यों से अपने स्थानों पर बैठने और सदन में चर्चा शुरू करने की अपील की। श्री हरिवंश ने कहा कि सदन में चर्चा के लिए प्रक्रियाओं के नियम आपने ही बनाए हैं, उन नियमों और प्रक्रियाओं का पालन करने दीजिए। उन्होंने कहा कि सदस्य यदि किसी विषय पर चर्चा के लिए सभापति से अनुमति चाहते हैं तो इसके लिए भी नियमों में प्रावधान दिए गए हैं। उपसभापति ने हंगामा कर रहे सदस्यों से कहा कि वे सदन में निर्धारित कामकाज होने दें और सदन की मर्यादा का पालन किया जाना चाहिए। उन्होंने विपक्षी सदस्यों से कहा कि यदि आप इसी तरह से अपने स्थानों पर खड़े होकर शोरगुल कर रहे हैं तो इसका मतलब है कि आप चाहते नहीं कि सदन में कामकाज हो। हरिवंश जिस समय अपील कर रहे थे उस समय विपक्षी सदस्य अपने स्थानों पर खड़े होकर नारेबाजी और हंगामा कर रहे थे। इस दौरान सत्ता पक्ष के कई सदस्यों को भी अपने स्थानों पर खड़े होकर विपक्षी सदस्यों का विरोध करते देखा गया। सदन में हंगामा थमते न देख उपसभापति ने महज एक मिनट के भीतर ही बैठक को पूरे दिन के लिए स्थगित कर दिया। इससे पहले सुबह 11 बजे बैठक शुरू होने पर सभापति सीपी राधाकृष्णन ने सदन के नेता प्रतिपक्ष मल्लिकार्जुन खड़गे के जन्मदिन की जानकारी देते हुए उन्हें पूरे सदन की ओर से शुभकामनाएं दी और उनके दीर्घ स्वस्थ और खुशहाल जीवन की कामना की। श्री राधाकृष्णन ने कहा, मुझे विश्वास है कि उनका नेतृत्व युवाओं और नेताओं के लिए संविधान, लोकतंत्र और देश की अखंडता के प्रति भरोसा रखने के लिए प्रेरणास्पद मिसाल बनेगा। जिस समय सभापति उन्हें जन्मदिन की बधाई दे रहे थे उसी समय श्री खड़गे अपने स्थान पर खड़े हुए और उन्होंने हाथ जोड़कर सभी सदस्यों का अभिवादन किया और आभार व्यक्त किया। सदन के नेता जेपी नड्डा, कांग्रेस संसदीय दल के अध्यक्ष सोनिया गांधी तथा अन्य नेताओं ने मेजें थपथपाकर श्री खड़गे को बधाई दी। उन्होंने सदस्यों को सूचित किया कि संसद टीवी पर सदस्यों के जन्मदिन की जानकारी नियमित तौर पर दी जाती है। श्री राधाकृष्णन ने इसके बाद स्वास्थ्य एवं परिवार कल्याण मंत्री जगत प्रकाश नड्डा को भुवनेश्वर के अखिल भारतीय आयुर्विज्ञान संस्थान में एक सदस्य को नियुक्त करने संबंधी प्रस्ताव को पेश करने की अनुमति दी। श्री नड्डा ने प्रस्ताव रखते हुए कहा कि एम्स अधिनियम के तहत सदन के किसी भी सदस्य को एम्स भुवनेश्वर में नियुक्त करने के बारे में सभापति को अधिकृत करने के लिए वो प्रस्ताव पेश कर रहे हैं। उन्होंने कहा कि ममता मोहंता के 2 अप्रैल 2026 को सेवानिवृत्त होने के बाद एम्स भुवनेश्वर में ये रिक्ति बनी हुई थी। सदन ने इस प्रस्ताव को ध्वनिमत से मंजूरी दे दी। सदन ने संसदीय कार्य राज्य मंत्री एल मुरुगन द्वारा पेश किए गए प्रस्ताव को भी ध्वनिमत से मंजूरी दी। इस प्रस्ताव में संविधान 129वां संशोधन विधेयक 2024 और संघ राज्य क्षेत्र विधि संशोधन विधेयक 2024 संबंधी संयुक्त समिति में उच्च सदन की सदस्य सागरिका घोष और मनमोहन सामल को सदस्य बनाने का प्रावधान है। सभापति ने सदन को सूचित किया कि मनोनीत सदस्य पीटी उषा ने ग्लासगो में होने वाले राष्ट्रमंडल खेलों में भारतीय दल का नेतृत्व करने के अपने दायित्व को पूरा करने के मकसद से इस सत्र में 20 जुलाई से 4 अगस्त तक अनुपस्थित रहने की अनुमति मांगी है। सदन ने उन्हें इसकी अनुमति दे दी। बाद में श्री खड़गे ने कुछ कहना चाहा और सभापति ने उन्हें अपनी बात रखने की अनुमति दी। श्री खड़गे ने कहा कि नीट पीपर लेक को लेकर कल राजधानी में प्रदर्शन कर रहे छात्रों पर पुलिस ने बल प्रयोग किया जो उचित नहीं है। उन्होंने आरोप लगाया कि प्रदर्शनकारी छात्रों पर लाठी चार्ज किया गया और पुलिस ने आंसू गैस के गोले भी छोड़े। उनकी बात अभी पूरी भी नहीं हुई थी कि सत्ता पक्ष के सदस्यों ने आपत्ति जताते हुए नारेबाजी शुरू कर दी। इस पर विपक्षी सदस्यों ने भी हंगामा शुरू कर दिया। सदन में हंगामे को देखते हुए सभापति राधाकृष्णन ने कार्यवाही दोपहर 12 बजे तक के लिए स्थगित कर दी और शून्यकाल नहीं हो पाया। 12 बजे बैठक शुरू होने पर शोरगुल के बीच ही राज्यसभा के महासचिव पीसी मोदी ने लोकसभा का एक संदेश सदन में पढ़कर सुनाया। उन्होंने सदन को बताया कि लोकसभा ने कल अपनी बैठक में एक प्रस्ताव पारित कर राज्यसभा से लाभ के पद संबंधी संयुक्त समिति में 2 सदस्यों के निर्वाचन की सिफारिश की है। संसद का मॉनसून सत्र कल से शुरू हुआ था और नीट पेपर लीक सहित विभिन्न मुद्दों पर हंगामे के कारण कल भी सदन में कोई महत्वपूर्ण विधायी कामकाज नहीं हो पाया था। लीजिए अब सुनिए लोकसभा में हुई कार्रवाई की समीक्षा। लेखक हैं यूनिवार्ता के वरिष्ठ पत्रकार मोहम्मद आजाद और वाचिका हैं जया भारती।
6: नीट पेपर लीक तथा अन्य मुद्दों को लेकर विपक्ष का हंगामा आज दूसरे दिन भी जारी रहा, जिसके कारण लोकसभा की कार्यवाही दिन भर के लिए स्थगित कर दी गई। दो बार के स्थगन के बाद दोपहर 2 बजे पीठासीन अधिकारी दिलीप सैकिया ने हंगामे के बीच सदन की कार्यवाही शुरू करते हुए नियम 377 के तहत सदस्यों से अपने विषय सदन के पटल पर रखने को कहा, तो विपक्षी दलों के सदस्य नारेबाजी करते हुए सदन के बीचों बीच आ गए। श्री सैकिया ने हंगामा कर रहे सदस्यों से कहा कि आप लगातार दूसरे दिन सदन के बीच आकर कार्यवाही बाधित कर रहे हैं, जिससे

0: ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 8:15 ପ୍ରଚାର କରୁଛୁ ସାପ୍ତାହିକ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟି ପ୍ରଯୋଜନ କରିଛନ୍ତି ଅନିତା ତିର୍କି। ତା ପୂର୍ବରୁ ଏହି ବିଜ୍ଞାପନ।
1: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କେ ଜୟ ବନ୍ ଗଈ ହେ।

0: নমস্কার শ্রোতা বন্ধু, অনেক অনেক শুভেচ্ছা, স্বাগত এবং অভিনন্দন জনাই আরম্ভ করুছু সূচনা সম্বাদ এবং তথ্যভিত্তিক উপস্থাপনার নমস্কার কেন্দুঝর কার্যক্রমের সাপ্তাহিকী। বিশ্বর বিভিন্ন স্থানরে আষাঢ় শুক্লপক্ষ দ্বিতীয়া অর্থাৎ গত গুরুবার দিন পবিত্র শ্রীগুণ্ডিচা রথযাত্রা অনুষ্ঠিত হয়েছে। কেন্দুঝর জেলার পুরপল্লীরে এই রথযাত্রা অনুষ্ঠিত হয়েছে বলে কেন্দুঝরের রাষ্ট্র দেবতা শ্রী শ্রী বলদেবজীর পবিত্র রথযাত্রা হাজার হাজার ভক্তঙ্ক গহণে শান্তি শৃঙ্খলার সহ অনুষ্ঠিত হয়েছে। রথারূঢ় শ্রীজীউ দর্শন করিবা হাজার হাজার ভক্ত বড়দাণ্ডে রুণ্ডীভূত হয়েছিল। অপরাহ্ন 4:30 রথ টণা আরম্ভ হয়েছিল। প্রত্যুষ 5:00 শ্রীজীউমানঙ্কর অবকাশ শেষ হওয়া পরে সকাল ধূপ লুগা লাগি দ্বারপাল পূজা সূর্য পূজা মঙ্গলার্পণ পুষ্পাঞ্জলি চক্কা ভিড়া ও পহণ্ডি বেশ অনুষ্ঠিত হয়েছিল। অপরাহ্ন 2:10 পহণ্ডি আরম্ভ হয়ে 3:20 পহণ্ডি শেষ হয়েছিল। জিভি জিভি বর্ষা সত্ত্বে শ্রীজীউমানঙ্কু রথর চতুর্পার্শ্ব প্রদক্ষিণ করে পহণ্ডি করা কনক মণ্ডপক নিয়া পহণ্ডি সময় কেন্দুঝর রাজা সাহেব ধনঞ্জয় নারায়ণ ভঞ্জদেও পুষ্পাঞ্জলি প্রদান করে ঘণ্ট ঘণ্টা খোল কীর্তন ও লোকঙ্কর হরিবোল হুড়ৌড়ি ধ্বনি ধাড়ি পহণ্ডিরে প্রথমে প্রভু সুদর্শন পরে শ্রী শ্রী বলদেবজীউ মাতা সুভদ্রা ও শেষরে শ্রী জগন্নাথঙ্কু কনক মণ্ডপক নিয়া রথারূঢ় করা পহণ্ডি শেষ হওয়া পরে চারমাল ফিটা যাই প্রভুঙ্কু বামন বেশ করা যাইতিলা। ঘোড়া বন্ধা ও রথ উপরে চকাভিটা কার্যক্রম ও বেশ শেষ হওয়া পরে কেন্দুঝর রাজা সাহেব ধনঞ্জয় নারায়ণ ভঞ্জদেঙ্কু দ্বারা ছেড়াপহরা কার্য শেষ হইতিলা। এহাপরে 10 দিক বলি কার্যক্রম অনুষ্ঠিত হইতিলা। বড়পণ্ডা রাজকিশোর পণ্ডা ব্রহ্মা গঙ্গাধর মিশ্র পূজাপণ্ডা সেবায়ত সুব্রত কুমার ত্রিপাঠী সুজিত কুমার দাস ঈশ্বরচন্দ্র ত্রিপাঠী দেবদত্ত পত্তি পদ্মনাভ নন্দ এবং সুয়ার সেবক প্রমুখঙ্ক নীতিকান্তি পরে অপরাহ্ন 5:20 সময়ে রথ টণা আরম্ভ হয়ে গলগণ্ডি ভোগ অনুষ্ঠিত হয়েছিল। এরপরে সন্ধ্যা 6:33 রথ শ্রীগুণ্ডিচা মন্দির নিকটে পৌঁছিলা। সেবায়ত দেবাশিষ মিশ্র ও কেন্দুঝর রাস্তা গৃহ নির্মাণ সংস্থার অধিকারীঙ্ক সহিত রথ মহারণা নীলমণি মহারণা এবং সেবায়ত মানঙ্ক দ্বারা রথটনা কার্য পরিচালনা করা যাইতিলা। জেলা সূচনা ও লোকসম্পর্ক বিভাগ তত্ত্বাবধানে স্থানীয় ঘুঙ্গুরু ক্লবরে রথযাত্রার প্রত্যক্ষদর্শী ধারা বিবরণী প্রদান করা যাইতিলা। 11 বুলেট ক্লব ইয়ং জিনিয়স ক্লব ও কেন্দুঝর ইঞ্জিনিয়ারিং স্কুল তরফরু ভক্তমানঙ্কু মাগণারে ভোগ বিতরণ করা যাইতিলা। সার্বজনীন দুর্গাপূজা কমিটি পক্ষরু দহি পানি শ্রী গোপালজী মঠ ও রথবেঞ্চ সংগঠন তরফরু পানি ও দহি পানি বণ্টন করা যাইতিবা বেলে স্বাস্থ্য বিভাগ তরফরু এক অস্থায়ী চিকিৎসালয় খোলা যাইতিলা। জেলার বিভিন্ন বিদ্যালয় আসিথিবা রেডক্রস এনসিসি ছাত্রছাত্রীমানে রথযাত্রা দেখিবাকু আসিথিবা ভক্তমানঙ্কু পানীয় জল বণ্টন প্রাথমিক চিকিৎসা আদি সম্পর্করে তদারক করে সহায়তা প্রদান করে। কেন্দুঝর জেলাপাল বিশাল সিং আরক্ষী অধীক্ষক নীতিন কুশলকর কেন্দুঝর বনখণ্ড অধিকারী এইচটি ধনরাজ অতিরিক্ত জেলাপাল মন্দরধর মহালিক রবীন্দ্র কুমার প্রধান কেন্দুঝর উপজেলাপাল তথা দেবোত্তর অধিকারী উমাশঙ্কর দলাই পূর্ত বিভাগের অধীক্ষণ যন্ত্রী ইঞ্জিনিয়র সম্বিত মহান্তি বাংশপাল তহসিলদার বিকাশ চন্দ্র সাহু সদর তহসিলদার শুভেন্দু সাহু কেন্দুঝরগড় পৌরপালিকার নির্বাহী অধিকারী ললিত কুমার নায়ক বিভাগীয় অধিকারী ভুবনেশ্বর মহাপাত্র জন্মেজ শতপতি দেবোত্তর সুপরভাইজর পঞ্চানন সাহুঙ্ক উপস্থিতিরে তথা জেলা প্রশাসনর অন্যান্য বরিষ্ঠ প্রশাসকমানঙ্ক উপস্থিতিরে নীতিকান্তি সম্পন্ন হওয়া সহ রথ টণা অনুষ্ঠিত হইতিলা। এহা সহিত ভক্তঙ্ক গহণে আনন্দপুর বিধায়ক অভিমন্যু সেঠি জেলা পরিষদ সদস্য আশিষ চক্রবর্তী এবং বিভিন্ন প্রতিষ্ঠিত ব্যক্তিবিশেষ এই রথটণায় সামিল হইতিলে। রথযাত্রাকে সুচারুরূপে সম্পন্ন করিবা পাই কেন্দুঝর এসপিঙ্ক নেতৃত্বরে বরিষ্ঠ পুলিশ অধিকারীমানঙ্ক সহিত 22 প্লাটুন পুলিশ ফোর্স 3 ଜଣ ଅତିରିକ୍ତ ଏସ୍ପି, 4 ଜଣ ଡିଏସ୍ପି, 13 ଜଣ ଇନ୍ସପେକ୍ଟର, 45 ଜଣ ସବ୍ ଇନ୍ସପେକ୍ଟର, ଏଏସ୍ଆଇ ସମେତ ସାଦା ପୋଷାକଧାରୀ ପୁଲିସ୍ ମୃତୟନ ହୋଇଥିଲେ। ସୁନାବେଶ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବଡ଼ଦାଣ୍ଡକୁ ସିସିଟିଭି କଭରେଜରେ ରଖାଯାଇଛି। ଏଥିପାଇଁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ମଧ୍ୟ ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ୱାଚ୍ ଟାୱାରରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା। ଗୁରୁବାର ସନ୍ଧ୍ୟାରେ ଘଙ୍ଗୁରୁ ମଞ୍ଚରେ କେନ୍ଦୁଝରର ସୁନାମଧନ୍ୟ ଅନୁଷ୍ଠାନ ବରୁଣେଶ୍ୱର ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ଓ ଶାଳପଡ଼ାର ବୀଣାପାଣି କଳାନିକେତନର କଳାକାରମାନେ ନିର୍ଦ୍ଦେଶକ ଜିତୁ ଦାସଙ୍କ ନିର୍ଦ୍ଦେଶନାରେ ଆକର୍ଷଣୀୟ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାକୁ ନେଇ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ସାପ୍ତାହିକୀକୁ କହନ୍ତି,
1: ଆଜି କେନ୍ଦୁଝର ଜିଲ୍ଲାରେ ଶ୍ରୀ ଶ୍ରୀ ବଳଦେବଜୀ ବିଜୟଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆମର ଆୟୋଜିତ ହେଉଛି। ସେପାଇଁ ଆମର ଜିଲ୍ଲା ପ୍ରଶାସନ ଦ୍ୱାରା ସବୁ ପଦକ୍ଷେପ ନିଆଯାଇଛି, ସବୁ ଆରେଞ୍ଜମେଣ୍ଟ କରାଯାଇଛି। ଯେ ଶ୍ରଦ୍ଧାଳୁ ସବୁ ଡିଫରେଣ୍ଟ ଜାଗାରୁ ଆସୁଛନ୍ତି, ସେପାଇଁ ସିକ୍ୟୁରିଟି ଆରେଞ୍ଜମେଣ୍ଟ କରାଯାଇଛି ଏବଂ ସବୁ ସମ୍ବେଦନଶୀଳ ଜାଗାରେ ଆମର ପୁଲିସର ଡିପ୍ଲୟମେଣ୍ଟ ହେଇଛି, ଏକ୍ଜିକ୍ୟୁଟିଭ୍ ମେଜିଷ୍ଟ୍ରେଟ୍ ଡିପ୍ଲୟମେଣ୍ଟ ହେଇଛି ତଥା ଟ୍ରାଫିକ୍ ଆରେଞ୍ଜମେଣ୍ଟ ବି ଆକର୍ଡିଂଲି କରାଯାଇଛି। ଯେଉଁ ତରଫରୁ ବେଶୀ ଆମର ଫୁଟଫଲ୍ ହେବ ସେଇ ତରଫରୁ ଆମର ପାର୍କିଂ ଆରେଞ୍ଜମେଣ୍ଟ କରାଯାଇଛି ଏବଂ ସବୁ ଆରେଞ୍ଜମେଣ୍ଟ ଅଛି, ଇନକ୍ଲୁଡିଂ ପୁଲିସ୍ ଆଣ୍ଡ ଏକ୍ଜିକ୍ୟୁଟିଭ୍ ମେଜିଷ୍ଟ୍ରେଟ୍। ଯେମିତି ସମସ୍ତେ ଜାଣିଛନ୍ତି ଆମର କେନ୍ଦୁଝରର ଯେଉଁ ୟୁନିକ୍ନେସ୍ ଥାଏ, ଆମର ତିନି ଠାକୁର ଗୋଟିଏ ରଥରେ ଏକା ସାଙ୍ଗେ ବିଜୟ କରିଥାନ୍ତି ଏବଂ ଆମର ଯେଉଁ ଏଠି ସ୍ଥାନୀୟ ଜନଜାତି ଦ୍ୱାରା ସଂଗୃହିତ ଶିଆଳି ଲତାର ବ୍ୟବହାର କରାଯାଏ ରଥ ଟାଣା ପାଇଁ, ସେମିତି ଆମେ ସେଇ ପରମ୍ପରା ସେଇ ଟ୍ରେଡିସନ୍କୁ ଆମେ ଆଜି ବି ଏମିତି ଫଲୋ କରୁଛୁ। ଏଣ୍ଡ ଆମେ ଆଶା କରୁଛୁ କି ଏବେ ଭଲ ପାଗ ଅଛି, ଅଲଦୋ ଆମର IMD ଫୋରକାଷ୍ଟ ହିସାବରେ ଆମେ ପ୍ରସ୍ତୁତ ଅଛୁ, ସେମିତି ଆରେଞ୍ଜମେଣ୍ଟ କରାଯାଇଛି, ବଟ୍ ଆମେ ଆଶା କରୁଛୁ ସବୁ ରଥ ଟଣା ଆମର ଶାନ୍ତି ଶୃଙ୍ଖଳାର ଯେମିତି ଗତ ବର୍ଷ ହେଇଥିଲା ସେମିତି ହିଁ ଏହି ବର୍ଷ ବି ସବୁ ଶାନ୍ତି ଶୃଙ୍ଖଳାର ସମ୍ପନ୍ନ ହେବ। ସମସ୍ତଙ୍କୁ ଧନ୍ୟବାଦ, ଜୟ ଜଗନ୍ନାଥ।
0: କେନ୍ଦୁଝର ଏସ୍ପି ନିତିନ କୁଶଲକର ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ସାପ୍ତାହିକୀକୁ କହିଥିଲେ,
2: ଆମର ସବୁ ବର୍ଷ ଏଠି କେନ୍ଦୁଝରରେ ବଡ ଜୋରସୋରରେ ରଥଯାତ୍ରା ପାଳନ ହୁଏ, ତ ଆମର ଏଥର 27 ପ୍ଲାଟୁନ୍ ଫୋର୍ସ ଲାଗିଛି, କାଲି ଦିନ ଫୋର୍ସର ବ୍ରିଫିଂ ବି ହେଇଥିଲା ଆଣ୍ଡ ଆମର ଆଜି ବର୍ଷା ବି ହେଇଛି, ପାଗ ଅନୁକୂଳ ଅଛି, ତାହେଲେ ବହୁତ ଭକ୍ତ ଆସିବାର ସମ୍ଭାବନା ଅଛି। ଆମେ ପ୍ରସ୍ତୁତ ଅଛୁ, ଆମେ ଆଶା କରୁଛୁ ଆଜି ରଥ ପହଞ୍ଚିଯିବ ଆର୍ ସବୁ ଶୃଙ୍ଖଳା ସହିତ ହବ। ସବୁଆଡେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି, ଆମେ ଗୋଟେ ଭିଡିଓ ରିଲିଜ କରିଥିଲୁ ଆପଣ ମାନେ କହିଥିବେ, ସବୁଆଡେ ଡାଇରେକ୍ସନ୍ ଦିଆହେଇଛି ଆଣ୍ଡ ଶୃଙ୍ଖଳିତ ସବୁ ହବ, ଏଟା ଆମର ଆଶା ଅଛି।
0: କେନ୍ଦୁଝରର ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ସାପ୍ତାହିକୀକୁ କହିଥିଲେ,
3: ଜୟ ଜଗନ୍ନାଥ, ଜୟ ଶ୍ରୀ ବଳଦେବଜୀ। ଆମର କେନ୍ଦୁଝରର ଆରାଧ୍ୟ ଦେବତା, କେନ୍ଦୁଝର ସହରର ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଙ୍କର ଆଜି ଯେଉଁ ଘୋଷଯାତ୍ରା ହେଉଛି, ଯେଉଁ ଶ୍ରୀଗୁଣ୍ଡିଚାରେ ଯେଉଁ ଯାତ୍ରା ହେଉଛି, ପ୍ରଭୁ କରୁଛନ୍ତି ଏକ ଶାନ୍ତିପୂର୍ଣ୍ଣ ଭାବନ ଭଗା ଗୋଟେ ଭକ୍ତିପୂର୍ଣ୍ଣ ପରିବେଶ ଏଠି ଅଛି। ପ୍ରଥମେ ମୁଁ କେନ୍ଦୁଝର ବାସୀଙ୍କୁ ଧନ୍ୟବାଦ ଦେବି, ସେମାନେ ଯେଉଁ ହିସାବରେ ଆମକୁ ସହଯୋଗ କରିଛନ୍ତି, ଏବେ ଆଜି ବି ରଥର ପହଣ୍ଡି ହେଉ, ଆମର ପହଣ୍ଡିଆମାନେ ହୁଅନ୍ତୁ, ସେବାରେ ନିୟୋଜିତ ନୀତି ଯେଉଁମାନେ କରୁଛନ୍ତି ସେମାନେ, ସେମାନଙ୍କୁ ମୋ ହୃଦୟରୁ ଅଶେଷ ଧନ୍ୟବାଦ ମଧ୍ୟ ସେମାନଙ୍କୁ ଦେବି। ସେମାନେ ଏତେ ଶାନ୍ତି ଶୃଙ୍ଖଳା ସହିତ ଠିକ୍ ସମୟରେ ନିର୍ଦ୍ଧାରିତ ସମୟ ଯେଉଁ ହୋଇଛି ସେହି ହିସାବରେ ସେମାନେ ତାଙ୍କ କାର୍ଯ୍ୟ ସମାପନ କରିଛନ୍ତି ଏଭଳି ଭାବରେ। ଆଉ ସବୁଠୁ ଭଲ କଥା, ଏବେ ପହଣ୍ଡି ସମୟରେ ରଥକୁ ଠାକୁର ଯିବା ସମୟରେ ଏକ ବର୍ଷା ବି ହେଲା, ସେଇଟା ଆଗମନ ସେଇଟା ବହୁତ ଆନନ୍ଦିତ କଥା, ସେଇଟା ହେଲା ଏଇ ସେଭଳି ଖରାର ଇଏ ନାହିଁ। ତେଣୁ ଆଜି ଯେଉଁ ପରିବେଶ ହେଇଛି ଏକ ଅତ୍ୟନ୍ତ ବଢ଼ିଆ ପରିବେଶ, ଲୋକମାନେ ଆସନ୍ତୁ ଏବେ ଜନସାଧାରଣ ଆମେ ମଧ୍ୟ କହୁଛୁ, ଯେଉଁମାନେ ଆସୁଛନ୍ତି ଦୂର ଦୂରାନ୍ତରୁ ଠାକୁରଙ୍କୁ ଆସିଛନ୍ତି ଦେଖା କରିବା ପାଇଁ, ଠାକୁରଙ୍କୁ ପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ସେମାନଙ୍କୁ ଅନୁରୋଧ କରୁଛୁ। ସେମାନେ ପୋଲିସ ଯେଉଁ ଆରକ୍ଷୀ ଅଧିକାରୀମାନେ ଅଛନ୍ତି, ଯେଉଁ ଯେଉଁ ଜାଗାରେ ଅଛନ୍ତି, ଯାହା ମଧ୍ୟ ତାକୁ ଆପଣ ପାଳନ ବି କରନ୍ତୁ ଏବଂ କରୁଛନ୍ତି ମଧ୍ୟ, ସେଥିପାଇଁ ମଧ୍ୟ ଆପଣମାନଙ୍କୁ ଜନସାଧାରଣଙ୍କୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଏବଂ ଗତ ଶାନ୍ତି ଶୃଙ୍ଖଳା ସହିତ ଆପଣମାନେ କେନ୍ଦୁଝରବାସୀ ସହଯୋଗ କରିଥିବାରୁ ଆପଣ ସମସ୍ତଙ୍କୁ ଆମେ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛୁ।
0: କେନ୍ଦୁଝର ଉପଜିଲ୍ଲାପାଳ ତଥା ଦେବୋତ୍ତରର ନିର୍ବାହୀ ଅଧିକାରୀ ଉମାଶଙ୍କର ଦଳାଇ ଆମ କାର୍ଯ୍ୟକ୍ରମକୁ କହିଥିଲେ,
4: ଜୟ ବଳଦେବଜୀ, ସମସ୍ତ ଭକ୍ତମାନଙ୍କୁ ମୁଁ ଖୋଲା ହୃଦୟରେ ସ୍ୱାଗତ ଜଣାଉଛି, ଆସନ୍ତୁ ପ୍ରଭୁଙ୍କର ଏହି ଯାତ୍ରାକୁ ଆମେ ସଫଳ ମଣ୍ଡିତ କରିବା। ଆପଣମାନଙ୍କ ସୁବିଧା ପାଇଁ ପ୍ରଶାସନ ବିଭିନ୍ନ ଜାଗାରେ ବିଭିନ୍ନ ପାର୍କିଂ ଷ୍ଟଲ୍ କରାଯାଇଛି ଏବଂ ସେ ଜାଗାରୁ ଆପଣଙ୍କର ବଡ଼ଦାଣ୍ଡକୁ ଆସିବା ପାଇଁ ବିଭିନ୍ନ ଆମର ବ୍ୟାଟେରୀ ଭେହିକଲ୍ସର ବି ପ୍ରୋଭିଜନ୍ ଅଛି। ଇଭେନ୍ ଯଦି ଆପଣ ବସ୍ରେ ଆସିବାକୁ ଚାହୁଁଛନ୍ତି ଆମ ଆର୍ଟିଙ୍କ ତରଫରୁ ଇଲେକ୍ଟ୍ରିକ୍ ବସେସ୍ ବି ଆଭେଲେବଲ୍ ଅଛି ବଡ଼ଦାଣ୍ଡକୁ ଆସିବା ପାଇଁ। ଫର୍ଦର ଆପଣଙ୍କୁ ବିଭିନ୍ନ ସ୍ଥାନରେ ପାଣି, ଆପଣଙ୍କ ସାନିଟେସନ୍ ଫାସିଲିଟିଜ୍ ବି ଅଛି। ମେଳା ପଡ଼ିଆରେ ବି ତ ଆମେ ଯେତେ ସମ୍ଭବ ଆମ ତରଫରୁ ଆମେ ଆପଣଙ୍କୁ ସୁବିଧା ପାଇଁ ଚେଷ୍ଟା କରିଛୁ ଏବଂ ଆସନ୍ତୁ। ଆମେ ସହୃଦୟରେ ସମସ୍ତେ ଆପଣଙ୍କୁ ସହଯୋଗ ରହିଲେ ଠାକୁରଙ୍କୁ ତାଙ୍କର ନୀତିକୁ ଠିକ୍ ସମୟରେ ସାରି ଆମେ ଆପଣ ଠାକୁରଙ୍କୁ ତାଙ୍କର ମାଉସୀଙ୍କ ପାଖରେ ପହଞ୍ଚାଇ ପାରିବା। ଅଛି ନିଶ୍ଚୟ ଏହା ଆମ ପାଇଁ ଗୋଟେ ଗର୍ବର ବିଷୟ ଯେ ଆମର କେନ୍ଦୁଝର ରଥ ବିଶ୍ୱର ସବୁଠୁ ସର୍ବବୃହତ ରଥ। ତେଣୁ ଏହି ପରିପ୍ରେକ୍ଷୀରେ ଆମର ଯାହା ବି ନୀତିକାନ୍ତି ରହିଛି ସମସ୍ତ ସେବାୟତ ପଣ୍ଡିଆ ଏବଂ ଆମର ପ୍ରଶାସନ ତରଫରୁ ଏବଂ ବିଭିନ୍ନ ଆମର ଯେତିକି ଷ୍ଟେକ୍ ହୋଲ୍ଡର୍ସ ଅଛନ୍ତି ସମସ୍ତଙ୍କ ସହିତ ଆମର ମିଟିଂ ବି ହୋଇଥିଲା। ସେମାନେ ଏହି ସମୟ ଏହି ବର୍ଷ ଖାସ କରି ଆମକୁ ବହୁତ ସହଯୋଗ ଦେଇଛନ୍ତି ଏବଂ ଠାକୁରଙ୍କର ଯାହା ବି ନୀତିକାନ୍ତି ଅଛି ଏକଦମ ନିର୍ଦ୍ଧାରିତ ସମୟ ଅନୁସାରେ ଆମେ ସାରିପାରିଛୁ। ସେଥିପାଇଁ ମୁଁ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବି। ବିଭିନ୍ନ ଅର୍ଗାନାଇଜେସନ୍ରୁ ଆମର ସ୍ୱେଚ୍ଛାକର୍ମୀ ଆମର ଆସୁଛନ୍ତି, ଭଲେଣ୍ଟିୟର୍ସ ମାନେ ସେମାନଙ୍କ ପ୍ଲସ୍ NCC ମାନେ ବି ଆମ ସାଙ୍ଗରେ ଅଛନ୍ତି। ପୁଲିସ ପ୍ରଶାସନ ତରଫରୁ ବି ବିଭିନ୍ନ ଆନାଉନ୍ସମେଣ୍ଟ ବି ହୋଇଛି ପୂର୍ବରୁ, ବିଭିନ୍ନ ପାର୍କିଂ ଲଟ୍ର ବି ବିଭିନ୍ନ ଜାଗାରେ ଆମର ଆଡ଼ଭର୍ଟାଇଜମେଣ୍ଟ ବି ହୋଇଛି ଯଦ୍ୱାରା ଲୋକମାନଙ୍କର କୌଣସି ପ୍ରକାର କିଛି ଅସୁବିଧା ନ ହେଉ। ସୋସିଆଲ ମିଡ଼ିଆରେ ବି ଆମ୍ପଲ୍ ଆମାଉଣ୍ଟ ଅଫ୍ ଆମର ଆନାଉନ୍ସମେଣ୍ଟ ବି ହୋଇଛି, IEC ଆକ୍ଟିଭିଟିସ୍ ବି କରାଯାଇଛି ଆଉ ଯାହା ବି ସୁବିଧା ପାଇଁ ବି ପ୍ରତି ଷ୍ଟଲ୍ରେ ଖାଇବା ପାଇଁ କିଛି ଆମର ସ୍ୱେଚ୍ଛାସେବୀମାନେ ଖାଇବା ବି ଆରେଞ୍ଜ କରୁଛନ୍ତି, ପ୍ଲସ୍ ପଣା ବି ପ୍ରୋଭାଇଡ଼ କରୁଛନ୍ତି ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବିଭିନ୍ନ ଅର୍ଗାନାଇଜେସନ୍ ତରଫରୁ ଏବଂ ପ୍ରଶାସନ ତରଫରୁ ବି ପ୍ରଚୁର ମାତ୍ରାରେ ଆମେ ପାଣି ବୋଟଲ୍ ବି ପ୍ରୋଭାଇଡ଼ କରୁଛୁ ଏଥର। ମୁଁ ଆପଣ ସମସ୍ତଙ୍କୁ ସର୍ବପ୍ରଥମେ ଅଶେଷ ଅଶେଷ ଧନ୍ୟବାଦ ଦେବି ଯେ ଆପଣ ଏତେ ମାତ୍ରାରେ ଆଜି ଏଠି ଯୋଗ ଦେଇଛନ୍ତି। ଏହି ଜନସମାଗମ ପାଇଁ ମୁଁ ଆପଣଙ୍କର ଆଭାରୀ ଆଉ ଠାକୁରଙ୍କ ପ୍ରତି ଆପଣଙ୍କର ଯେଉଁ ଆସ୍ଥା ଅଛି ତାହା ଏଇଟା ହିଁ ତାହାର ପ୍ରତୀକ। ତେଣୁ ଆସନ୍ତୁ ଏଇ ଭାବର ଠାକୁର ଆଙ୍କୁ ଚେଷ୍ଟା କରିବା ଆମେ ଆମର ଭକ୍ତିଭାବ ସହ ଠାକୁରଙ୍କୁ କେମିତି ଆମେ ସୁରୁଖୁରୁରେ ତାଙ୍କର ମାଉସୀଙ୍କ ପାଖରେ ପହଞ୍ଚି ପାରିବା।
0: ବିଭିନ୍ନ ଭକ୍ତଙ୍କୁ ଆମେ ସାକ୍ଷାତ କରିଥିଲୁ, ସେମାନେ କହନ୍ତି
5: ଠାକୁରଙ୍କୁ ମାନେ 15 ଦିନ ଥିଲା ଅକ୍ଷିତୃତୀୟା, ଅକ୍ଷିତୃତୀୟା ଦିନରୁ ସେ ନିଜେ ବି ରଥ କାଠ କିଣିକି ଆଣିଛି, ତାପରେ ବି ସେ ଧୀରେ ଧୀରେ ବି ପୂଜା କରିଲା, ନିଜେ ବି ମନକୁ ଭାବିଲେ ବି କରିବି ଠାକୁରଙ୍କୁ, ତାପରେ ବି ମୋର ବି ଇଚ୍ଛା ହେଲା ଛୁଆଟା ବି ମନ କରୁଛି କରିବାକୁ ବି କରୁ ଠାକୁରଙ୍କୁ, ଭଲ ହେବ ଠାକୁରଙ୍କର ଇଚ୍ଛା ଅଛି ମାନେ କରୁ, ତାପରେ ବି ସେ କଲା କଲା ପରେ ବି ଲାଷ୍ଟ ଦିନ ବି କାଲି ରଥଯାତ୍ରା ଆଜି ତା ଗୋଟେ ଗୋଟେ କୁଣ୍ଠା ଫୁଟିଗଲା ରାତିରେ, ରାତି ସେ ଅବଶ୍ୟ କାନ୍ଦୁଛି ବିନ୍ଦୁଛି ତା ବାବା ଯୋଉ ପିନ୍ଧାରେ ଇଞ୍ଜେକ୍ସନ ଦେବ କଲା ନାନି ଯିବିନି, ତାପରେ ବି ସେ କହୁଛି ନାଇଁ ମାନେ ଠାକୁର ପରୀକ୍ଷା କରୁଛନ୍ତି ଆଉ ଦେଖିବା ଟିକେ ରଥ ଟାଣିବନି ନାହିଁ, ସେଇଆ ସବୁଠୁ ତାର ଭଲ ସକାଳୁ ଉଠିକି ରାତି ସାତରେ ଉଠି ବସି ତାର ଠାକୁରଙ୍କୁ କାମ କରୁଛି, ତାପରେ ବି ସକାଳୁ ବର୍ଷା ଉଠିବ ରଥଯାତ୍ରା ଦିନ, ତାପରେ ବି ଜରିରେ ଗୋଡ ପୁରେଇକି ଯିବ ସେ ବି ଚାଲି, ତାପରେ ଠାକୁରଙ୍କର ଇଚ୍ଛା ବରଂ ସିଏ ବି ଆଗ ବର୍ଷ ବି କଲା ମୁଁ ବି ନୂଆ କରିବି, ମୁଁ ମାନେ କର ତା ମନ ଭିତରେ ଅଛି ମୋର ଠାକୁରଙ୍କୁ ବଢିବି ତିଆରି କରିବି, ମୁଁ କର ମୋର ଯଦି ଇଚ୍ଛା ଅଛି ମୋର ମନା ନା ଯୋଉଥିରେ ଖୁସି ଆମେ ବି ସେଥିରେ ଖୁସି, ସେ ତ ଭାବରେ ମନ ତାକୁ ବାନ୍ଧିଛନ୍ତି ସିଏ ତିଆରି କରିବେ, ସିଏ ଯେ ପଣ୍ଡା ପହଞ୍ଚିଥିବ ସେ ପଣ୍ଡା ଠାକୁରଙ୍କୁ ଆସ୍ଥାନ କରିକି କରିବ, ସମସ୍ତେ ଖୁସି ଆମେ ସମସ୍ତେ ସିଏ କରିବୁ ଆମେ ବି ଖୁସି, ଛୁଆ ଯୋଉଥିରେ ଆମେ ବି ସେଇଟା ଠାକୁର ବି ସିଏ ବି ଭାବିଛନ୍ତି ତାକୁ ତିଆରି କରିଦେବେ ତାକୁ କିଛି କହିଛନ୍ତି ସେ ସେଇଟା ମନ ଗ୍ରହ ବି ସେ ନିଜେ ତିଆରି କରୁ।
6: ଜୟ ଜଗନ୍ନାଥ, ଆଜି ଆମେ ବହୁତ ଖୁସି ଆମର କେନ୍ଦୁଝର ଜିଲ୍ଲାରେ ସର୍ବପ୍ରଥମେ ଆମେ ସିଆଡ଼ି ଦୌଡ଼ିରେ ମୁଖ୍ୟ କେନ୍ଦୁଝର ଜିଲ୍ଲାରେ ହିଁ ଆମର ଟାଣେ, ସେଥିପାଇଁ ଆମେ ବହୁତ ଖୁସି, ବେଶୀ ଖୁସି ହେଉଛୁ ଆମେ ଭଉଣୀ ମାନେ ଏଇ ଦୌଡ଼ିକୁ ବି ଆମେ ଟାଣିପାରୁଛୁ, ଏ ଆମର ଯୋଉ ଆଦିବାସୀ ସଂସ୍କୃତି ଯୋଉ ଭୂଆ ସଂସ୍କୃତି ରହିଛି ସେ ସଂସ୍କୃତିରେ ମାନେ ସେମାନେ ଆମର ଏଇ ଦୌଡ଼ିକୁ ମାନେ ତିଆରି କରିଥାନ୍ତି ଆଉ ମାନେ ଏତେ ଖାସିଆ ଯେ ଯେ ଆମର କେନ୍ଦୁଝର ସର୍ବୋଚ୍ଚ ଯିଏ ଆଜି ଆମର ଗିନିଜ୍ ବୁକ୍ରେ ରେକର୍ଡ କରିଛି ସେଇ ରଥରେ ଖାସ କରି କୁହନ୍ତି, ସେ ତ ବହୁତ ମାନେ ସେ ତ ପ୍ରସିଦ୍ଧ ଆଉ ସେ ବହୁତ ପୁଣ୍ୟମୟ ବୋଲି ବି କୁହନ୍ତି ଆଉ ଆମେ ଏଟା ଶୁଣି ଆସିଛୁ ଆମର ପୂର୍ବରୁ ଯୋଉ ଆମର ବହୁତ
5: ସନ୍ଧ୍ୟାରଣୀ ଅଛନ୍, ଏଇଟା ତ ମୋ ନାଚ ନୁହଁ ଏଇଟା ଆମ ନାଚ, ଏଇ ଭଲ ପାଇବା ଯୋଉ ଭାବ ଅଛି ଏଇଟା ଆମେ କେବେ ବାହାରକୁ ଜଣେଇ ପାରିବାନି, କିନ୍ତୁ ଆପଣମାନେ ଦେଖିପାରୁଥିବେ ଏତେ ବର୍ଷ ହେଲା ତାପରେ ବି ଆମେ ମାନେ ସବୁ ନୃତ୍ୟ ପ୍ରଦର୍ଶନ କରୁଥିଲୁ, କାହିଁକି ନା ସିଏ ହେଉଛନ୍ତି ଭାବରେ ଠାକୁର, ସିଏ ଯେତେବେଳେ ଏତେ ଭାବରେ ନିଜ ସ୍ତ୍ରୀ ମନ୍ଦିର ଛାଡି ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ଆସିକି ରଥରେ ବିରାଜମାନ ହେଇଛନ୍ତି, ସେଥିପାଇଁ ତାଙ୍କ ପାଇଁ ଆମେ ନୃତ୍ୟ ପ୍ରଦର୍ଶନ କରିବା ଏଇଟା ଆମର ଗୋଟେ ଛୋଟ ଭାବ ଆଉ ଏଇ ଭାବରେ ଆମମାନଙ୍କ ଏତେ ପ୍ରଫୁଲ୍ଲିତ ହୁଏ କି ଆମକୁ ଜଣାପଡ଼େନି ବର୍ଷା ହଉଛି ଖରା ହଉଛି କଣ ହଉଛି ଆମମାନଙ୍କୁ ଜଣାପଡ଼େନି, ବହୁତ ଖୁସି ବହୁତ ଆନନ୍ଦ ଆମମାନଙ୍କୁ ଲାଗେ ଯେତେବେଳେ ପ୍ରଭୁଙ୍କ ପାଇଁ ଆମେ କିଛି କରିପାରୁ, ପ୍ରଭୁଙ୍କର ପସନ୍ଦର ଜିନିଷ ଯେତେବେଳେ ଆମେ କିଛି କରିପାରୁ ତାଙ୍କ ପାଇଁ କିଛି ସମର୍ପଣ ଆମେ କରିପାରୁ, କାହିଁକି ନା ସିଏ ହଉଛନ୍ତି ଭାବର ଠାକୁର, କିଏ ତାଙ୍କ ଭାଇ ମାନେ କିଏ ତାଙ୍କ ସଖା ମାନେ ଯୋଉ ରୂପରେ ଡାକିଲେ ମଧ୍ୟ ଆସିକି ଦର୍ଶନ ଦିଅନ୍ତି, ତ ଏଇ ଭାବଟାକୁ ଦେଖେଇବା ପାଇଁ ପ୍ରଭୁଙ୍କ ପାଇଁ ଆମେ
7: କୃଷ୍ଣ ରାଣୀ ପାଣି କହିବେ ଏତିକି ପବିତ୍ର ରଥଯାତ୍ରା ପାଇଁ ସବୁ କେନ୍ଦୁଝରବାସୀଙ୍କୁ ଅଶେଷ ଅଶେଷ ଶୁଭକାମନା। ଆଉ ଏତେ ପ୍ରବଳ ବର୍ଷା ସତ୍ତ୍ୱେ ବି ପ୍ରଭୁ ବଳଦେବଜୀଙ୍କ କୃପାରୁ ଆଜି ସୁଚାରୁରୂପେ ରଥଯାତ୍ରା ପାଳନ କରିହେଉଛି, ଆଉ ପହଣ୍ଡି ବି ସୁରୁଖୁରୁରେ ହେଇପାରିଲା। ସବୁ ବଳଦେବଜୀଙ୍କୁ କୃପା, ଆଉ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ତାଙ୍କ ଅପାର କୃପାରୁ ପାଗ ଟିକେ ସୁଧାର ଆସିଲା, ପାଗରେ ସବୁ ନୀତିନୀତି ଠିକ ଭାବରେ ହେଇପାରିଲା। ଏଇଟା ପ୍ରଭୁ ବଳଦେବଜୀଙ୍କର ମହିମା, ତାଙ୍କର ଅପାର କୃପା। ଯେ ସବୁ ବର୍ଷ ପ୍ରବଳ ବର୍ଷା ହୁଏ, ହେଲେ ବି ପ୍ରଭୁ ନିଶ୍ଚିତ ଭାବରେ ଟିକେ ପାଗ ଅନୁକୂଳ କରନ୍ତି, ତାଙ୍କର ସବୁ କାର୍ଯ୍ୟକ୍ରମ ଗୁଡିକ ସୁଚାରୁ ରୂପେ ପାଳନ କରି ହୁଏ।
8: ଦେଖନ୍ତୁ, ବିଶ୍ୱ ପ୍ରସିଦ୍ଧ ବଡ ରଥ ଆଜି ଆମର କେନ୍ଦୁଝର ରଥ। ଏ ରଥର ରଥକୁ ଟାଣିବାର ସୌଭାଗ୍ୟ ଆଜି ମହିଳା ମାନଙ୍କୁ ଦିଆହେଇଛି। ସିଏ ପୁଣି ଶିଆଳି ଦୌଡ଼ି, ସତ ଜନ୍ମର ବିଶ୍ୱାସ ଅଛି, ସତ ଜନ୍ମର ପାପ କ୍ଷୟ ହେଇଯାଏ। ଶିଆଳି ଦୌଡ଼ିକୁ ଛୁଇଁଦେଲେ ଇଏ ଆମର ଜଗନ୍ନାଥ ହଉଛନ୍ତି ଆଦିବାସୀଙ୍କ ଦେବତା। ଆଦିବାସୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଶିଆଳି ଦୌଡ଼ି ଆଜି ଆମେ ମହିଳାମାନେ ଟାଣିବାର ସୌଭାଗ୍ୟ ଲାଭ କରିବୁ। ଏବଂ ବହୁ ଦୂର ଦୂରନ୍ତୁ ପାଗ ଅନୁକୂଳ ନଥିଲେ ମଧ୍ୟ ବହୁ ଦୂର ଦୂରାନ୍ତର ମହିଳା ମା ମାନେ ଆସିଛନ୍ତି, ବିଭିନ୍ନ ସଂଗଠନ ଆସିଛି, ବିଭିନ୍ନ ସ୍ୱେଚ୍ଛାସେବୀ। ଆଜି ଆମେ ଶିଆଳି ଦୌଡ଼ିକୁ ସ୍ପର୍ଶ କରି ଅପାର କରୁଣା ଲାଭ କରିବୁ। ଆମେ ରଥ ଟାଣିବାର ଯୋଉ ସୁଯୋଗ ଦେଇଛନ୍ତି ଆମକୁ ଜିଲ୍ଲା ପ୍ରଶାସନ ଏବଂ କେନ୍ଦୁଝର ବାସୀ, ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଶିଆଳି ଦୌଡ଼ି ଟାଣିବାର, ଶିଆଳି ଦୌଡ଼ି ଏବଂ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଏକ ଦୌଡ଼ି ଥିବାରୁ ଆମେ ବହୁତ ଆନନ୍ଦିତ ଏବଂ ସୁରକ୍ଷିତ ଭାବେ ଆମେ ରଥ ଟାଣିବୁ ବୋଲି ଅନୁଭବ କରୁଛୁ।
9: ଜୟ ଜଗନ୍ନାଥ। ମୁଁ ରଶ୍ମିତା ବିଷୋଇ। ମୁଁ ଆଜି ପ୍ରତିବର୍ଷ ବଳଦେବଜୀଙ୍କର ଯାତ୍ରା ଦେଖିବା ପାଇଁ ଆସେ। ବହୁତ ଭଲ ବି ଏଠି କରୁଛନ୍ତି କଲେକ୍ଟର, ସବ୍ କଲେକ୍ଟର ସାର୍, ଏବେ ଯିବା ଆସିବାରେ ଓ ଯାନବାହନ ରଖିବାରେ ବି ବହୁତ ଭଲ ବ୍ୟବସ୍ଥା କରୁଛନ୍ତି। ଇ ସ୍କୁଟରର ବି ବ୍ୟବସ୍ଥା ରହିଛି, ପାଣି ଖାଇବା ପିଇବା ସବୁ କିଛିର ସୁବିଧା କରୁଛନ୍ତି। ଏଇଥର ଯାତ୍ରା ହେଉଛି ବଡ଼ ଯାତ୍ରା, ଓ ରଥ ହେଉଛି ସ୍ୱତନ୍ତ୍ର ରଥ, ବିଶ୍ୱର ସବୁଠୁ ବୃହତ ରଥ, ବହୁତ ପୁରାତନ ରଥ। ବହୁତ ଭଲ ଲାଗୁଛି, ବହୁତ ଉତ୍ସାହିତ ଲାଗୁଛି। ଆଜି ଯେଉଁ ଦର୍ଶନ ମିଳିଲା ବହୁତ ଖୁସି ବି ଲାଗୁଛି। ପରିଚାଳନା ଦାୟିତ୍ୱ ଆସିବା ପାଇଁ ଭକ୍ତମାନଙ୍କୁ ମନ୍ଦିର କମିଟି ତରଫରୁ

0: ଜୟ ଜଗନ୍ନାଥ। କେନ୍ଦୁଝର ରଥଯାତ୍ରାରେ ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି, ଯଦିଓ ସମଗ୍ର ରଥଯାତ୍ରାରେ ଶ୍ରୀକ୍ଷେତ୍ର ନୀଳାଚଳ ଧାମ ଶ୍ରେଷ୍ଠ, କିନ୍ତୁ କେନ୍ଦୁଝର ଆମ ଓଡ଼ିଶାର ଦ୍ୱିତୀୟ ସର୍ବବୃହତ୍ତମ ବିଷ୍ଣୁ ମନ୍ଦିର ଭାବରେ, ଏବଂ ଏଠି ଆମର କେନ୍ଦୁଝର ରଥଯାତ୍ରାରେ ଗୋଟେ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି। ଯେମିତି ଏଠି ବିଷ୍ଣୁ ମନ୍ଦିର ହେଇଥିଲେ ମଧ୍ୟ ଏଠିକାର ଆରାଧ୍ୟ ହେଲେ ଶ୍ରୀ ବଳଦେବ। ଭଞ୍ଜବଂଶର ଯେଉଁଠି ଶାସନ ରହିଥିଲା ସେମାନଙ୍କର ଆରାଧ୍ୟ ଶ୍ରୀ ବିଷ୍ଣୁ ନୁହଁ ଶିବ ହୋଇଛନ୍ତି। ସେହି କ୍ଷେତ୍ରରେ ଯେହେତୁ ଶ୍ରୀ ବଳଦେବ ହେଉଛନ୍ତି ଶିବ ଅବତାର, ତେଣୁ ବଳଦେବ ହେଉଛନ୍ତି ଏଠିକାର ଆରାଧ୍ୟ ଦେବ। ଏବଂ ସବୁ କ୍ଷେତ୍ରରେ କେନ୍ଦୁଝର ରଥଯାତ୍ରାର କିଛି ନା କିଛି ବ୍ୟତିକ୍ରମ ଦେଖାଯାଏ। ଏବଂ ଯଦି ଦେଖାଯିବ କେନ୍ଦୁଝରର ଅନେକ ସ୍ଥାନରେ ରଥଯାତ୍ରା ହେଇଥିଲେ ମଧ୍ୟ ଏଇଠି ବହୁ ମାତ୍ରାରେ ଜନସମାଗମ ହୁଏ। ଶିଆଳି ଲତାର ଦୌଡ଼ିରେ ଏଠି ରଥ ଟଣା ଯାଇଥାଏ। କେନ୍ଦୁଝରର ରଥ ଯଦିଓ ସର୍ବପ୍ରଥମ ରଥ ଭାବରେ ସାରା ପୃଥିବୀରେ ବିଦ୍ୟମାନ ଯେଉଁଟା ଗିନିଜ୍ ୱାର୍ଲଡ ରେକର୍ଡ ମଧ୍ୟ ସ୍ଥାନ ପାଇଛି। ଏବଂ ସର୍ବୋପରି ଭାବରେ ଏଠିକାର ଯେଉଁ ଭାଇଚାରା ଏବଂ କେନ୍ଦୁଝର ରଥଯାତ୍ରାରେ ଆଦିବାସୀମାନଙ୍କର ଯୋଗଦାନ, ଯେଉଁ ଭାଇଚାରାରେ ଏଠି ରଥଯାତ୍ରା ସମ୍ପନ୍ନ ହୁଏ, ତାହା ସାରା ପୃଥିବୀରେ ନିଆରା। ତେଣୁକରି ଏତେ ଅବସରରେ ଜଗନ୍ନାଥ ସଂସ୍କୃତି ହେଉଛି ଭାଇଚାରାର ପ୍ରତୀକ। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ ଏବଂ ମହାପ୍ରଭୁ ଏହି ଯୁଦ୍ଧକୁ ବନ୍ଦ କରି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରନ୍ତୁ, ଏହି ରଥଯାତ୍ରାର ଆମେ ନମ୍ର ନିବେଦନ କରିବୁ ମହାପ୍ରଭୁଙ୍କ ନିକଟରେ।
1: ମିଶ୍ର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ, ଡିଏନ୍ ହାଇସ୍କୁଲ କେନ୍ଦ୍ର। ନବଦିନାତ୍ମକ ରଥଯାତ୍ରା ପ୍ରଭୁ ଜଗନ୍ନାଥଙ୍କର ଏକ ଅପୂର୍ବ ଲୀଳା, ତେଣୁ ପୁରୀ ଶ୍ରୀକ୍ଷେତ୍ରରେ ଯେଉଁ ନବଦିନାତ୍ମକ ଯାତ୍ରା ହେଉଛି ଏଇ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରୁ ଆରମ୍ଭ ହୋଇଥାଏ ଏବଂ ଦଶମୀ ତିଥିରେ ବାହୁଡ଼ି ଆସନ୍ତି। ସେଥିରେ ପୁଣି ତାଙ୍କର ଅଧରପଣା ଅଛି, ସୁନାବେଶ ଅଛି ଏବଂ ନୀଳାଦ୍ରି ବିଜେ ଅଛି। କିନ୍ତୁ ଆମର କେନ୍ଦୁଝର ହେଉଛି ସେଠାରୁ ଟିକେ ସ୍ୱତନ୍ତ୍ର। ଏଇ କେନ୍ଦୁଝରରେ ଆମର ଯେଉଁ ରଥଯାତ୍ରା ହୁଏ ଏଠି ପୁରୀ ଉତ୍ତରରୁ ଦକ୍ଷିଣକୁ ଯାଆନ୍ତି ଏବଂ ଦକ୍ଷିଣରୁ ଉତ୍ତର ଦିଗକୁ ଆସିଥାନ୍ତି। ଏବଂ ଏଠି ଯେଉଁ ଆମର ରଥରେ ଯଦିଓ ଆମର ବଳଭଦ୍ରଙ୍କୁ ରାଷ୍ଟ୍ର ଦେବତା ଭାବରେ କୁହାଯାଇଛି, କିନ୍ତୁ ଏଠି ଆମର ରଥର ନାମ ହେଉଛି ନନ୍ଦିଘୋଷ। ତେଣୁ ନନ୍ଦିଘୋଷ ରଥରେ ଯେ ଚତୁର୍ଥ ମୂର୍ତ୍ତି ବିରାଜମାନ କରିଥାନ୍ତି। ଏଠି ଶିଆଳି ନତାରେ ଯେଉଁ ଦୌଡ଼ି ହୁଏ ଏଠି ସ୍ୱତନ୍ତ୍ର ଅଛି, ଶିଆଳି ନତା ଯେଉଁ ଅଛି ତିନୋଟି ଦୌଡ଼ି ଏଠି କରାଯାଏ ଏବଂ ସେ ଦୌଡ଼ି ତିନୋଟି ହେଉଛି ଅନନ୍ତ, ବାସୁକୀ ଏବଂ ପଦ୍ମନାଗ। ଏହିଭଳି ଭାବରେ ଯେଉଁ ତିନୋଟି ଦୌଡ଼ି ଏଠି ଶିଆଳି ନତାରେ କରାଯାଏ ଏବଂ ଏଠାର ପରମ୍ପରା ଅଛି, ଯେଉଁ ପରମ୍ପରା ଏଠି ସ୍ୱତନ୍ତ୍ର ପରମ୍ପରା ଭାବରେ ଏଠି ନବଦିନାତ୍ମକ ଯାତ୍ରା ହୁଏ। ଏବଂ ଗୁଣ୍ଡିଚା ମନ୍ଦିରରେ ଯେଉଁ ସାତ ଦିନ ଅବସ୍ଥାପନ କରନ୍ତି, ସେ ଗୁଣ୍ଡିଚା ମନ୍ଦିରରେ ଯଦି ଆମେ ଗୋଟିଏ ଦିନ ଦେଖିବା ତାହେଲେ ଦଶ ବର୍ଷ ମନ୍ଦିରରେ ଦେଖିବାର ଫଳ ସହିତ ସମାନ ହୋଇଥାଏ। ଏବଂ ବିଶେଷ ଭାବରେ ଦିନ ଦର୍ଶନ ସପେକ୍ଷା ରାତ୍ରି ଦର୍ଶନ ସବୁଠାରୁ ମାନେ ଅଧିକ ଫଳପ୍ରଦ ହୋଇଥାଏ, ଦଶ ଗୁଣ ଅଧିକ ଲାଭ ଦେଇଥାଏ। ତେଣୁ ଏଇ ଦଶ ଦିନ ଏଇ ନବଦିନାତ୍ମକ ଯାତ୍ରା ନବଦିନର ଗୋଟେ ବିଶେଷତ୍ୱ ରହିଛି। ତେଣୁ ନବଦିନାତ୍ମକ ଯାତ୍ରାରେ ଆମେ ଜଗନ୍ନାଥଙ୍କୁ ଦର୍ଶନ କରିବା ତେଣୁ କୁହାଯାଇଛି ଯେ ବେଳେଚ ଦୋଳ ଗୋବିନ୍ଦମ ଚାପେ ଚ ମଧୁସୂଦନମ ରଥେତୁ ବାମନ ଦୃଷ୍ଟିଆ ପୁନର୍ଜନ୍ମ ବିଦ୍ୟତେ। ତେଣୁ ବାମନ ନାମ ଧାଡ଼ି ହୋଇଥାନ୍ତି, କାରଣ ଆଷାଢ଼ ମାସରେ ଜଗନ୍ନାଥଙ୍କର ନାମ ହେଉଛି ବାମନ ଏବଂ ବୈଶାଖ ମାସରେ ତାଙ୍କ ନାମ ହେଉଛି ଯେ ମଧୁସୂଦନ ଏବଂ ଦୋଳ ଯେଉଁ ହୁଏ ଫାଲ୍ଗୁନ ମାସରେ ତାଙ୍କ ନାମ ହେଉଛି ଗୋବିନ୍ଦ। ତେଣୁ ଏହିଭଳି ଭାବରେ ନାମକୁ ଯଦି ଆମେ ଦେଖିବା ତେଣୁ ରଥ ଉପରେ ତାଙ୍କର ଦର୍ଶନ କଲେ ଆମେ ପରମ ସୌଭାଗ୍ୟ ଲାଭ କରିବା, ତେଣୁ ନିଜର ଜୀବନକୁ ଧନ୍ୟ ମନେ କରିବା। କେନ୍ଦୁଝରରେ ରଥ ହେଉଛି ମାନେ ପୃଥିବୀ ପ୍ରସିଦ୍ଧ, ଏଭଳିକି ଜଗନ୍ନାଥଙ୍କର ରଥଠାରୁ ମଧ୍ୟ ଉଚ୍ଚତାରେ ଅଧିକ, କାରଣ ଏଇଠି ହେଉଛି ଆମର ବଳଭଦ୍ର ହେଉଛନ୍ତି ରାଷ୍ଟ୍ର ଦେବତା। ବଳଭଦ୍ର ଆମର କେନ୍ଦୁଝରରୁ ଆବିର୍ଭୂତ ହୋଇଥିଲେ ବୋଲି କୁହାଯାଏ, ବଞ୍ଚ ରାଜ୍ୟର ଗୋଟେ ମାନେ ମାଟିତଳରୁ ଆବିର୍ଭୂତ ହୋଇଥିଲେ। ଆଉ ଗୋବିନ୍ଦ ଭଞ୍ଜ ଆମର ଜଗନ୍ନାଥ ଏବଂ ସୁଭଦ୍ରାଙ୍କୁ ଆଣିକି ଏଠି ସ୍ଥାପନା କରିଥିବା ବେଳେ ବଳଭଦ୍ର ଆମର କେନ୍ଦୁଝରର ଦେବତା ଏବଂ ସିଏ ଏଠି ନିଜ ସ୍ଥାନୀୟ ଦେବତା ହୋଇଥିବାରୁ ବଳଭଦ୍ରଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯାଏ। ତେଣୁ ଯଦିଓ ପ୍ରାଧାନ୍ୟ ଦିଆଯାଏ କିନ୍ତୁ ଏ ମନ୍ଦିର ବଳଭଦ୍ରଙ୍କୁ ଶ୍ରେଷ୍ଠତା ପ୍ରତିପାଦନ କରାଯାଉଥିବା ବେଳେ ରଥରେ କିନ୍ତୁ ନାଁ ହେଉଛି ନନ୍ଦିଘୋଷ ରଥଯାତ୍ରା। ଯଦି ଭକ୍ତମାନଙ୍କୁ ମୁଁ ଏଇ ବାର୍ତ୍ତା ଦେବି ଯେ ଆମେ କେବଳ ଧନ ମୋହରେ ନ ପଡ଼ି ଆମେ ଭଗବାନଙ୍କର ଉପରେ ଆମେ ନିଜର ଦୁଃଖ ଗୁହାରୀ ଜଣାଇବା, କାରଣ ଶଙ୍କରାଚାର୍ଯ୍ୟ କହିଥିଲେ ଯେ ମୂଢ଼ ଜଗିକି ଧନଗମ ତୃଷ୍ଣା ପୁରୁଷଦ ବୁଦ୍ଧି ବନସୀ ବିତୃଷ୍ଣା ବିତ୍ତଂ ତେନ ବିନୋଦ ଚିତ୍ତମ, ଯାହା ନିଜ ଉପାର୍ଜନ କରିଛ ସେହିକୁ ନେଇକି ଜୀବନକୁ ଅତିବାହିତ କରିବା ଦରକାର। ତେଣୁ ଧନ ପଛରେ ନ ଗୋଡ଼େଇ କେବଳ ଭଗବାନଙ୍କର ସାନ୍ନିଧ୍ୟ ଲାଭ କରିବା ପାଇଁ ଆମେ ନିଜକୁ ସମର୍ପଣ କରିବା ଦରକାର, କାରଣ ଆତ୍ମା ପରମାତ୍ମା ସହିତ ମିଳନ ହେବା ଇଏ ହେଉଛି ଜୀବନର ଲକ୍ଷ୍ୟ। ତେଣୁ ଭଗବାନଙ୍କୁ ଦର୍ଶନ କରିବା ଏବଂ ନିଜର ଜୀବନକୁ ତ୍ୟାଗ ଏବଂ ସେବାରେ ପରିପୂର୍ଣ୍ଣ କରିବା, ତେଣୁ ନିଶ୍ଚିତ ଭାବରେ ଏହି ଜୀବନ ଧନ୍ୟ ହେବ, କାରଣ ମା ଗୁରୁ ଧନ ଧନ ଯୌବନ ଗର୍ବମ କାଳ ହରତେ ନିମିଷେ ସର୍ବମ। ଏହି ଜୀବନ ଏହି ଚଳଚଞ୍ଚଳ ଜୀବନକୁ ଆମେ ସତ୍ସଙ୍ଗ ଦ୍ୱାରା ନିଶ୍ଚିତ ଭାବରେ ଆହୁରି ଅଧିକ ମାନେ ତାକୁ କର୍ମପ୍ରବଣ କରିବା ଏବଂ ଜୀବନକୁ ସାର୍ଥକ କରିପାରିବା।

କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା ତାରିଣୀଙ୍କର ପ୍ରସିଦ୍ଧ ଆଷାଢ଼ ପର୍ବ ଆଷାଢ଼ ମାସର ଶେଷ ଗୁରୁବାରରେ ପାଳିତ ହୋଇଯାଇଛି। ଏହି ଦିନରେ ପ୍ରଚଳିତ ପ୍ରଥା ଅନୁଯାୟୀ ମା ତାରିଣୀଙ୍କ ମନ୍ଦିର ଓ ପୀଠ ପରିସରରେ ଥିବା ଦ୍ୱାରଶୁଣୀ ମନ୍ଦିର ଦିନ ତମାମ ବନ୍ଦ ରହିଥିଲା। ସନ୍ଧ୍ୟା 7ଟାରୁ ମାଙ୍କ ମନ୍ଦିରର ପହଡ଼ ଖୋଲିବା ସହ ରାତ୍ରି 1ଟାଏ ପର୍ଯ୍ୟନ୍ତ ସମସ୍ତ ପୂଜା ବିଧି ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା। ମାଙ୍କର ମୁଖ୍ୟ ପୂଜକ ଶ୍ୟାମସୁନ୍ଦର ଦେହୁରୀ, ପୂଜକ ରାଜକିଶୋର ଦେହୁରୀ, ନଟବର ଦେହୁରୀ, ରବିନାରାୟଣ ଦେହୁରୀ, ପ୍ରଦୀପ ଦେହୁରୀ, ଯଜାତି ଦେହୁରୀ, ସଦାନନ୍ଦ ଦେହୁରୀ, ଶରତ ଦେହୁରୀ, ଆଲୋକ ଦେହୁରୀ ପ୍ରମୁଖ ଉପସ୍ଥିତ ରହି ମାଙ୍କ ପୂଜାର୍ଚ୍ଚନା ଓ ସୁନାବେଶରେ ସଜ୍ଜିତ କରିଥିଲେ। ସନ୍ଧ୍ୟା 7ଟାରେ ମାଙ୍କ ମୁଖ୍ୟଦ୍ୱାର ଖୋଲିବା ପରେ ଅପେକ୍ଷାରତ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଭକ୍ତମାନେ ମାଙ୍କ ପାଇଁ ଅଧିକାଂଶ ଦିନ ଉପବାସ ରହି ପୂଜାର୍ଚ୍ଚନା କରୁଥିବା ବେଳେ ମା ଶ୍ରଦ୍ଧାଳୁଙ୍କ ପାଇଁ ଏହି ଗୋଟିଏ ଦିନ ବା ଆଷାଢ଼ୀ ପର୍ବ ଦିନ ଉପବାସ ରହିଥାନ୍ତି। ଏହି ଦିନ ଘଟଗାଁ ନିକଟସ୍ଥ 22 ଖଣ୍ଡ ଗ୍ରାମର ମୁଖିଆମାନେ ଆସି ଭଲ କୃଷି କାର୍ଯ୍ୟ ଓ ଗ୍ରାମର ମଙ୍ଗଳ ପାଇଁ ମାଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି। ନିଶାର୍ଦ୍ଧରେ ଏକ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ। ଆଷାଢ଼ୀ ପର୍ବରେ ମନ୍ଦିର ପରିସରକୁ ଫୁଲ ଓ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା। ସେହିପରି ବାଜା, ଶଙ୍ଖ, ହୁଳହୁଳି, ଘଣ୍ଟ ଓ ଆତସବାଜିରେ ମନ୍ଦିର ପ୍ରକମ୍ପିତ ହୋଇଥିଲା। ଆଷାଢ଼ୀ ପର୍ବରେ ଦିନସାରା ଅପେକ୍ଷା କରି ରହିଥିବା ବହୁ ଶ୍ରଦ୍ଧାଳୁ ସନ୍ଧ୍ୟାରୁ ରାତି 10ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ। ମନ୍ଦିର ପରିସରକୁ ଉଜ୍ଜଳ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ SDPO ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଘଟଗାଁ ଥାନା ଅଧିକାରୀ ସୁଭ୍ରାନ୍ତ ଜେନା, ମନ୍ଦିର ଦାୟିତ୍ୱରେ ଥିବା ଦେବୋତ୍ତରର ଡିଭିଜନାଲ ନିରୀକ୍ଷକ ଦକ୍ଷିଣ ମାରାଣ୍ଡି, କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର, ଦେବୋତ୍ତର ନିରୀକ୍ଷକ ଜଗତଜିତ ସାହୁ ଓ ପୁଲିସ ଫୋର୍ସ ଅଗ୍ନିଶମ ବାହିନୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ନମସ୍କାର, କେନ୍ଦୁଝର କାର୍ଯ୍ୟକ୍ରମରେ ସୂଚନା, ସମ୍ବାଦ ଓ ତଥ୍ୟଭିତ୍ତିକ ଉପସ୍ଥାପନା ସାପ୍ତାହିକୀକୁ ଏଇଟି ରଖି ବିଦାୟ ନେଉଛୁ। ନମସ୍କାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ, ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ନିର୍ଦ୍ଦେଶନା ନାରାୟଣ ସିଂ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ।

0: ମହାରାଜ, ଆପଣ କେବଳ ଜଣେ ରାଜା ନୁହନ୍ତି, ଲକ୍ଷ ରାଜାର ମୌଡ଼ମଣି ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ଅଗ୍ରଗଣ୍ୟ ସେବକ, କଳିଙ୍ଗର ଭାଗ୍ୟ ବିଧାତା, କଳିଙ୍ଗବାସୀଙ୍କର ସମସ୍ତ ଆଶା ଆକାଂକ୍ଷାର ପ୍ରତୀକ ଆପଣ। ମୁଁ କଲ୍ୟାଣ କରୁଛି, ଏ ଦାୟିତ୍ୱ ସମ୍ପାଦନ କରିବାରେ ପ୍ରଭୁ ଆପଣଙ୍କୁ ଶକ୍ତି ସାମର୍ଥ୍ୟ ପ୍ରଦାନ କରନ୍ତୁ।
1: ପ୍ରତ୍ୟେକ ଉତ୍ସବ ମୁଖର ଦିବସରେ ଆପଣ ସର୍ବଦା ମୋତେ ସଚେତନ କରିଛନ୍ତି ମୋର ଦାୟିତ୍ୱ ସମ୍ପର୍କରେ। ସତରେ ଏ ଗୁରୁ ଦାୟିତ୍ୱର ଗୌରବ ତ ଗଜପତି ବଂଶର ଯଶ ଖ୍ୟାତି ପ୍ରତିଷ୍ଠାର କାରଣ, ଆଉ ଏ ପ୍ରତିଷ୍ଠାର ପ୍ରତୀକ ହେଉଛନ୍ତି ଏ ମହାନ କଳିଙ୍ଗର ବିଧକ୍ତ ଜନତା। ସେମାନେ ରାଜ୍ୟ ଚାହାନ୍ତିନି, କ୍ଷମତା ଚାହାନ୍ତିନି, ଅର୍ଥ ମଧ୍ୟ ଚାହାନ୍ତିନି, ଚାହାନ୍ତି କେବଳ ହଜିଯିବାକୁ ସେ ଜଗତର ନାଥ ଜଗନ୍ନାଥଙ୍କର ଚରଣାରବିନ୍ଦରେ।
2: ହଁ ମହାରାଜ, ସେଇ ବଳିଆର ଭୁଜ ତ ସମଗ୍ର କଳିଙ୍ଗର ଶାନ୍ତି ପ୍ରଗତିର ପ୍ରାଣକେନ୍ଦ୍ର, କଳିଙ୍ଗବାସୀଙ୍କ ଆତ୍ମା, ତାଙ୍କ ବିନା କଳିଙ୍ଗର ଅସ୍ତିତ୍ୱ କାହିଁ। ଆଉ ସେଇ ଅସ୍ତିତ୍ୱର ସାର୍ବଜନୀନ ପରିପ୍ରକାଶ ହେଉଛନ୍ତି ଗଜପତି ପୁରୁଷୋତ୍ତମ ଦେବ।
1: ନା ନା ମହାମନ୍ତ୍ରୀ, କଳିଙ୍ଗର ପ୍ରକୃତ କର୍ଣ୍ଣଧାର ତ ସେଇ ଛକା ନୟନ ପତିତ ପାବନ, ତାଙ୍କରି ନିର୍ଦ୍ଦେଶରେ ସବୁ କାର୍ଯ୍ୟ ପରିଚାଳିତ ହେଉଛି, ଗଜପତି ତ କେବଳ ନିମିତ୍ତ ମାତ୍ର।
3: କିନ୍ତୁ
1: କୁହନ୍ତୁ କୁହନ୍ତୁ ସେନାପତି।
3: ମହାରାଜ, ଏତେ ତ୍ୟାଗ ଓ ସାଧନାର ପ୍ରତିଦାନରେ ଆମେ ଯେଉଁ ଶାନ୍ତି ଓ ପ୍ରଗତି ପଥରେ ଦ୍ରୁତ ଆଗେଇ ଚାଲିଛୁ, କେହି ଯଦି ତାର ପଥରୁଦ୍ଧ କରେ, ତାହେଲେ କ'ଣ ଭାତୃତ୍ୱର ନିଗଡ଼ ବନ୍ଧନର ଦୁଆଇ ଦେଇ ଆମେ ଚୁପେଇ ବସି ରହିବା।
2: ସେନାପତିଙ୍କର ଏଇ ଆବେଗର ଭାଷା ମୋତେ ଆଉ ପାଦେ ଆଗେଇ ଯିବାକୁ ବାଧ୍ୟ କରୁଛି।
1: କୁହନ୍ତୁ ମହାମନ୍ତ୍ରୀ।
2: ମହାରାଜ, କିଏ ଯଦି ଏଇ କଳିଙ୍ଗ ରାଜଶକ୍ତିର ଛତ୍ର ଛାୟା ତଳେ ଗଜପତି ବଂଶର ଦୁଆହି ଦେଇ ବିଦ୍ରୋହ ଘୋଷଣା କରେ, ତୁଚ୍ଛ ସ୍ୱାର୍ଥ ପାଇଁ ରାଜ୍ୟରେ ବ୍ୟଭିଚାର, ଭ୍ରଷ୍ଟାଚାର ଆଉ ଅରାଜକତାର ବୀଜ ବପନ କରେ,
4: ତେବେ ଅଙ୍କୁରୋଦ୍ଗମ ହେବା ପୂର୍ବରୁ ସେଇ ବୀଜକୁ ସମୂଳେ ନିଶେଷ କରିବାକୁ ହେବ। ସେଇ କାଳଦ୍ରୋହୀ ଧୂମକେତୁମାନଙ୍କୁ କକ୍ଷଚ୍ୟୁତ କରି ସାଗରର ଅତଳ ଗର୍ଭରେ ନିକ୍ଷେପ କରିବାକୁ ହେବ। ଆଉ ସେମାନଙ୍କୁ ଦେଖିଦେବାକୁ ପଡ଼ିବ କଳିଙ୍ଗର ରାଜଶକ୍ତି ଦୁର୍ବଳ କିମ୍ବା ଅସହାୟ ନୁହେଁ।
1: ମୁଁ ଆପଣମାନଙ୍କର ଉକ୍ତିର ମର୍ମ ବୁଝୁଛି ମହାମନ୍ତ୍ରୀ।
3: ମୋର ଧୃଷ୍ଟତା ମାର୍ଜନା କରିବେ ଛାମୁ, ଆପଣଙ୍କ ଭାଇମାନେ ଏଇ ମହର୍ଗ ସିଂହାସନ ପାଇଁ ବିଦ୍ରୋହ ଘୋଷଣା କରିଛନ୍ତି।

ମୁଁ ଜାଣେ ସେନାପତି, କିନ୍ତୁ ଯିଏ ଯେତେ ଉଚ୍ଚ ପଦାଧିକାରୀ ହେଇଥାନ୍ତୁ ନା କାହିଁକି, ଯଦି ରାଜ୍ୟରେ ଅରାଜକତା ସୃଷ୍ଟି କରନ୍ତି, ବ୍ୟଭିଚାର ସୃଷ୍ଟି କରନ୍ତି, ତେବେ ସମ୍ରାଟ ପୁରୁଷୋତ୍ତମ ତାଙ୍କୁ କେବେ ହେଲେ କ୍ଷମା ଦେବ ନାହିଁ। ସେମାନେ ଦେଖିବେ ଥରେ ବିଦ୍ରୋହ କଲେ କଳିଙ୍ଗର ରାଜଶକ୍ତି କିପରି କଠୋର ଦଣ୍ଡରେ ଦଣ୍ଡିତ କରିପାରେ। ଆପଣ ଶୁଭବଳ ନିର୍ଘଣ୍ଟ କରନ୍ତୁ ରାଜଗୁରୁ, ଆପଣ ମୁଁ ନିଜେ ଏହି ବିଦ୍ରୋହ ଦମନ କରିବାକୁ ଯିବି। ଆଉ ମୋତେ ମଧ୍ୟ ପ୍ରମାଣିତ କରି ଦେଖାଇ ଦେବାକୁ ହେବ ନ୍ୟାୟ ପାଇଁ, ପବିତ୍ର ସିଂହାସନର ସୁରକ୍ଷା ପାଇଁ ସମ୍ରାଟ ପୁରୁଷୋତ୍ତମ ତାର ଭାଇ ବକ୍ଷରେ ତରବାରୀ ବିଦ୍ଧ କରିପାରୁଛି କି ନା।

0: ପୁରୁଷୋତ୍ତମ ଅତ୍ୟନ୍ତ ଚତୁରତାର ସହିତ ତମେ ଉତ୍କଳ ରାଜ ସିଂହାସନକୁ କରଗତ କରିଛ। ଆଉ ସେଇଦିନ ଠାରୁ ଅଗ୍ରଜ ବିକ୍ରମଦେବ ଅରାଜକତାର ବୀଜ ବପନ କରିଛି ଏଇ ଉତ୍କଳ ଭୂଖଣ୍ଡରେ।
1: ନାର୍ଯ୍ୟ ପାପ୍ୟରୁ ବଞ୍ଚିତ କରି ପିତା ଆମକୁ ସର୍ବଶାନ୍ତ ଦାଣ୍ଡର ଭିକାରୀ କରିଦେଇ ଯାଇଛନ୍ତି।
2: ହଁ ପଦ୍ମନାଭ, ପିତା ଜାଣିଶୁଣି ସମସ୍ତ ପରମ୍ପରାକୁ ଭଙ୍ଗ କରି ପୁରୁଷୋତ୍ତମକୁ ଉତ୍କଳର ସମ୍ରାଟ ପଦରେ ଅଭିଷିକ୍ତ କରିଛନ୍ତି।
0: ମୁଁ କିନ୍ତୁ ତାକୁ ସେଇ ମହାର୍ଘ ସିଂହାସନ ଉପରୁ ଟାଣି ଆଣିବି କର୍ଦ୍ଦମାର୍ତ୍ତ ପଥ ପ୍ରାନ୍ତକୁ।
3: କିନ୍ତୁ ଭାଇ, ଏତେ କାଳ ବିଦ୍ରୋହ କରି ଆପଣ ପାଇଛନ୍ତି କ'ଣ? କେବଳ ଅଶାନ୍ତି, ଦୁଃଖ, ଯନ୍ତ୍ରଣା। ସମସ୍ୟାର କ'ଣ କେବେ ସମାଧାନ ହୋଇପାରିଛି?
0: ଉତ୍କଳର ରାଜ ସିଂହାସନ ମୋର ଜନ୍ମସିଦ୍ଧ ଅଧିକାର, ଆଉ ଏ ଅଧିକାରକୁ ସାବ୍ୟସ୍ତ କରିବାର ଶକ୍ତି ସାମର୍ଥ୍ୟ ମୋର ଅଛି।
4: ପ୍ରଣାମ ରାଜଭ୍ରାତା, ଆପଣ ମୋତେ ସମ୍ବାଦ ଦେଇଥିଲେ ଆସିବାକୁ?
0: ହଁ, ଆମେ ପୁରୁଷୋତ୍ତମଙ୍କ ବିରୁଦ୍ଧରେ ବିଦ୍ରୋହ କରିଛୁ, ସେଇ ବିଦ୍ରୋହ ଦମନ କରିବା ପାଇଁ ପୁରୁଷୋତ୍ତମ ନିଜେ ଆସୁଛି। ତୁମେ ତୁମର ପାହାଡ଼ି ସୈନ୍ୟଙ୍କ ସହ ଆମକୁ ସହଯୋଗ କରିବା ପାଇଁ ମୁଁ ତୁମକୁ ଆମନ୍ତ୍ରଣ କରିଛି।
4: କ'ଣ କହିଲେ, କ'ଣ କହିଲେ ରାଜଭ୍ରାତା?
5: ଗଜପତି ପୁରୁଷୋତ୍ତମଙ୍କ ବିରୁଦ୍ଧରେ ଅସିଧାରଣ କରିବାକୁ ଆପଣ

0: ଗ୍ରୀଷ୍ମର କ୍ଳାନ୍ତ ଗୋଧୂଳିରେ ବନ ବିହଙ୍ଗ ମୋର କାକଳି ଦୂର ବନ ପାହାଡ଼ ତଳେ ଅସ୍ତଗାମୀ ସୂର୍ଯ୍ୟର ରକ୍ତିମ ଆଭା ଆକାଶର ନୀଳ ଜଳ ତରଙ୍ଗ ଆଉ କୃଷ୍ଣା ନଦୀର ନୀଳ ତରଙ୍ଗ ଦୁହେଁ ମିଶି ଯେପରି ଏକ ହେଇ ଯାଇଛନ୍ତି।
1: ହଁ ଯେ ମା, ଆକାଶ ଯୋଉଠି ଧରିତ୍ରୀ ସହିତ ମିଶି ଯାଇଛି ନା।
0: ହଁ ସଖୀ, ସେଠି ବାଧା ନାହିଁ, ବନ୍ଧନ ନାହିଁ, ହିଂସା ନାହିଁ, ଦ୍ୱେଷ ନାହିଁ, ବିଦ୍ରୋହ ନାହିଁ, ବିପ୍ଳବ ନାହିଁ, ଅଛି କେବଳ ତନ୍ମୟତା ଆଉ ସମ୍ପୂର୍ଣ୍ଣ ରୂପେ ନିଜକୁ ନିଶ୍ୱ କରିଦେବାର ସାର୍ଥକତା।
1: କିନ୍ତୁ ଜେମା, ହିଂସା, ଦେଶ, ବିଦ୍ରୋହ, ବିପ୍ଳବ ନଥିଲେ ଉତ୍କଳର ଗଜପତି ମହାରାଜା ପୁରୁଷୋତ୍ତମଙ୍କ ଭାଇମାନେ କ'ଣ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥାନ୍ତେ?
0: କ'ଣ କହିଲ ସଖୀ, ଉତ୍କଳ ସମ୍ରାଟଙ୍କ ବିରୁଦ୍ଧରେ ଅସ୍ତ୍ର ଧାରଣ କରିଛନ୍ତି ତାଙ୍କର ଭାଇମାନେ?
1: ହଁ ଜେମା, ସେଇଥିପାଇଁ ତ ସ୍ୱୟଂ ମହାରାଜା ନିଜେ ବିଜେ କରୁଛନ୍ତି ବିଦ୍ରୋହ ଦମନ କରିବାକୁ।
0: କ'ଣ କହିଲ ସଖୀ, ସ୍ୱୟଂ ରାଜା ପୁରୁଷୋତ୍ତମ ଦେବ?
1: ଆଚ୍ଛା ଜେମା ଦେଇ, ତମେ ମହାରାଜା ପୁରୁଷୋତ୍ତମଙ୍କୁ କେବେ ଦେଖିଛ?
0: ନା ସଖୀ, ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ଲକ୍ଷେ ରାଜାର ମଉଡ଼ ମଣିଷେ, ତାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମୋର ଏପର୍ଯ୍ୟନ୍ତ ହେଇନି ସଖୀ।
1: ଜେମା ଦେଖିଲ, ଦେଖିଲ ପ୍ରବଳ ବିକ୍ରମରେ ଏକ ବୀରପୁରୁଷ କେମିତି ଚାରି ଜଣଙ୍କ ସହ ଯୁଦ୍ଧ କରୁଛନ୍ତି।
0: ବାଃ, ବୀରପୁରୁଷଟି ସୁପୁରୁଷ, କି କ୍ଷିପ୍ର ଅସି ଚାଳନା, ବଳିଷ୍ଠ ସୁଠାମ ଅଙ୍ଗରୁ ସ୍ୱେଦ ଭାରି ଛରି ପଡ଼ୁଛି, ତେଜ ଦୀପ୍ତ ଶରୀରରେ ରୁଧିରର ଛିଟା, ଅସ୍ତ୍ରର ଆଘାତ ପ୍ରତି ଭୃକ୍ଷେପ ନାହିଁ। ଏଇ ତ ଚରମ ବୀରତ୍ୱର ଗୌରବମୟ ଆଲକ୍ଷ୍ୟ। ଦେଖ ଦେଖ ସଖୀ, ଅରାତି ଛତ୍ରଭଙ୍ଗ ଦେଇଛି, ପଶୁରାଜ ସିଂହ ସମ୍ମୁଖରୁ ଶୃଗାଳମାନେ ପଳାୟନ କରିଛନ୍ତି, କିନ୍ତୁ କିନ୍ତୁ କିନ୍ତୁ ଇଏ କ'ଣ ସଖୀ? ସିଂହ ଯେ ଶ୍ରାନ୍ତ, କ୍ଳାନ୍ତ, ଆହତ।
1: ହଁ ହଁ ଜେମା, ରଣକ୍ଳାନ୍ତ ବୀରପୁରୁଷ ଟଳି ଟଳି ଏଇ ଆଡ଼କୁ ଆଗେଇ ଆସୁଛନ୍ତି, ଶରୀରରେ ଗଭୀର ବ୍ୟଥାର ଚିହ୍ନ ସୁସ୍ପଷ୍ଟ।
2: ପାଣି, ପାଣି, ତୃଷାରେ ତୃଷାରେ କଣ୍ଠ ଫାଟି ଯାଉଛି, ପାଣି।
0: ଆପଣ ଧୈର୍ଯ୍ୟ ଧରନ୍ତୁ ଭଦ୍ର। ମାୟା,
1: ଜେମା
0: ଯାଅ, ତୁରନ୍ତ ଜଳ ନେଇ ଆସ।
2: ଆପଣଙ୍କୁ ଆପଣଙ୍କୁ କଷ୍ଟ ଦେଲେ ଦେବି, କ୍ଷମା କରିବି।
0: ଏ କ'ଣ କହୁଛନ୍ତି ଆପଣ? ଏହା ତ ମନୁଷ୍ୟ ପ୍ରତି ମନୁଷ୍ୟର କର୍ତ୍ତବ୍ୟ, ଏଥିରେ କଷ୍ଟର ପ୍ରଶ୍ନ ଉଠୁଛି କୋଉଠୁ?
1: ନିଅନ୍ତୁ ଜେମା ଦେଇ ପାଣି।
2: ଆପଣ ଆପଣ ଏ ଜୀବନଟାକୁ ବଞ୍ଚାଇ ଦେଲେ ଦେବୀ, ଖୁବ୍ ଭାଷାରେ ଯେ କୃତଜ୍ଞତା ଜଣେଇବି ଭାବିପାରୁନି, କ୍ଷମା କରିବେ, ଦେବୀଙ୍କର ପରିଚୟ ଜାଣିପାରିଲିନି।
1: ଦେବୀ ହେଉଛନ୍ତି କାଞ୍ଚି ରାଜଜେମା ପଦ୍ମାବତୀ।
2: କାଞ୍ଚି ରାଜଜେମା ପଦ୍ମାବତୀ, ଆପଣଙ୍କ ଗୁଣର ପ୍ରଶଂସା ସତ ମୁଖରେ ଶୁଣିଥିଲି, କିନ୍ତୁ ଆଜି ଦେଖି କୃତାର୍ଥ ହେଲି। ପ୍ରକୃତରେ ପ୍ରକୃତରେ ଆପଣ ପ୍ରଶଂସାର ଅଧିକାରିଣୀ।
1: କିନ୍ତୁ ହେ ବୀରପୁଙ୍ଗବ, ଆପଣଙ୍କ ପରିଚୟଟା ଜାଣିବାରେ କ'ଣ ବାଧା ଅଛି?
2: ନା ନା ଭତ୍ରେ, ଜୀବନଦାତ୍ରୀଙ୍କ ପରିଚୟ ଗୋପନ ରଖିବାରେ କିଛି ମାନେ ହୁଏ ନା। ମୁଁ ଉତ୍କଳର ଗଜପତି ସମ୍ରାଟ ପୁରୁଷୋତ୍ତମ।
0: ଗଜପତି, ଗଜପତି ସମ୍ରାଟ ପୁରୁଷୋତ୍ତମ ଦେବ, ଲକ୍ଷେ ରାଜାର ମଉଡ଼ ମଣି, ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ଆହୋ ଆହୋ ଭାଗ୍ୟ ମୋର! ଆପଣଙ୍କର ଦର୍ଶନ ଲାଭ କରି ନୟନ ମନ ସାର୍ଥକ ହେଲା ମୋର ମହାରାଜ।
3: ବିଦ୍ରୋହ ସମ୍ପୂର୍ଣ୍ଣ ଭାବରେ ଦମନ ହୋଇଛି ମହାରାଜ।
2: ଉତ୍ତମ ସେନାପତି, ଏଇ ମହିଷୀ ଦେବୀ ହେଉଛନ୍ତି କାଞ୍ଚି ରାଜନନ୍ଦିନୀ ପଦ୍ମାବତୀ, ପୁରୁଷୋତ୍ତମର ଜୀବନ।

0: ଅନ୍ନଦାତ୍ରୀ।
1: ପ୍ରଣାମ ଦେବୀ।
2: ପ୍ରଣାମ। କିନ୍ତୁ ମହାରାଜ, ଆପଣ ଆହତ, ବିଶ୍ରାମ ଆପଣଙ୍କର ଏକାନ୍ତ ପ୍ରୟୋଜନ। ଏଥିପାଇଁ କାଞ୍ଚି ରାଜପୁରୀର ଆତିଥେୟତା ଗ୍ରହଣ କରିବା ପାଇଁ ମୁଁ ଅନୁରୋଧ କରୁଛି ମହାରାଜ।
0: ଆପଣଙ୍କ ସୌଜନ୍ୟ ପାଇଁ ଧନ୍ୟବାଦ ଦେବୀ। ଏ ଆତିଥେୟତା ସ୍ୱୀକାର କରିପାରିଥିଲେ ପୁରୁଷୋତ୍ତମ ନିଜକୁ ଧନ୍ୟ ମନେ କରିପାରିଥାନ୍ତା, କିନ୍ତୁ କିନ୍ତୁ ମୁଁ ଯେ ନିରୁପାୟ ଦେବୀ, ଏକାନ୍ତ ନିରୁପାୟ, ମୋତେ ଫେରିଯିବାକୁ ହେବ। ଏଇ ଜୀବନ ଦାନ କରି ଆପଣ ସବୁଦିନ ପାଇଁ ପୁରୁଷୋତ୍ତମକୁ ଋଣୀ କରି ରଖିଦେଲେ ଏ ମହତ ଦାନର ପ୍ରତିଦାନ ଥାଏ ନା ଦେବୀ। ତଥାପି ଏଇ ଘଟଣାକୁ ସ୍ମରଣୀୟ ରଖିବା ପାଇଁ ପ୍ରଭୁ ଜଗନ୍ନାଥଙ୍କର ଅଙ୍ଗବସ୍ତ୍ର ଆପଣଙ୍କୁ ମୁଁ ପ୍ରଦାନ କରୁଛି। ଜଗତର ନାଥ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ମୁଁ ଆସୁଛି ଦେବୀ।
2: ପ୍ରଣାମ ମହାରାଜ।
0: ପ୍ରଣାମ।
1: ମହାମନ୍ତ୍ରୀ ମହୋଦୟ, ମହାରାଜ କ'ଣ ଅସୁସ୍ଥ?
3: ନା, ସେପରି କିଛି ନୁହେଁ। ମୁଁ ବୈଦ୍ୟରାଜଙ୍କ ସହ ପରାମର୍ଶ କରିଥିଲି।
1: ତେବେ ଯୁଦ୍ଧରୁ ଫେରିବା ଦିନଠାରୁ ଛାମୁଙ୍କଠାରେ କିଛି ଅସ୍ୱାଭାବିକତା ପରିଲକ୍ଷିତ ହେଉଛି, ନୁହେଁ କି?
4: ହଁ ସେନାପତି ମହାଶୟ, ଆପଣଙ୍କ ଅନୁମାନ ଠିକ୍। ଚିତ୍ତ ଚାଞ୍ଚଲ୍ୟ, ପୂଜ୍ୟ ଭ୍ରାତାଙ୍କ ଚିତ୍ତରେ ଚାଞ୍ଚଲ୍ୟ ଦେଖାଦେଇଛି।
1: ଚିତ୍ତ ଚାଞ୍ଚଲ୍ୟ ଅର୍ଥାତ୍?
5: କୃଷ୍ଣା ନଦୀ ତଟରେ ଅସ୍ତରାଗର ଗୋଧୂଳି, ଦୁଇଟି ଘନକୃଷ୍ଣ ଚପଳ ନୟନ, ନୟନରେ କାହିଁ କେତେ ଯୁଗର ସ୍ୱପ୍ନୀଳ ଛାୟା,
4: ଦୁଇ ଚକ୍ଷୁ ଚାରି ଚକ୍ଷୁ ହେଲା, ଅଙ୍ଗରେ ଶତ କଦମ୍ବରେ ରୋମାଞ୍ଚ।
1: ବାସ୍ତବିକ ଉତ୍କଳର ମହାରାଣୀ ହେବାର ସମସ୍ତ ଯୋଗ୍ୟତା କାଞ୍ଚି ରାଜନନ୍ଦିନୀଙ୍କର ଅଛି ମହାମନ୍ତ୍ରୀ ମହୋଦୟ।
3: ଉତ୍ତମ, କାଞ୍ଚି ଓ କଳିଙ୍ଗ ଦୁଇ ମହାନ ଦେଶ ମୈତ୍ରୀ ବନ୍ଧନରେ ଆବଦ୍ଧ ହେବେ, ଏହା ତ ଅତି ସୌଭାଗ୍ୟର କଥା।
4: ତାପରେ ପୁଣି ସ୍ୱୟଂ କାଞ୍ଚି ରାଜ କନ୍ୟାଙ୍କ ସହ ଶ୍ରୀକ୍ଷେତ୍ରକୁ ବିଜେ କରୁଛନ୍ତି। ସ୍ନାନ ଯାତ୍ରା ଠାରୁ ଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ,
3: ଏହା ତ ଅତି ଆନନ୍ଦର କଥା। ମଳୁ ଖୋଜୁଥିଲା ଯାହା ବୈଦବ ତାଇଲା।

0: ଆସନ୍ତୁ ଆସନ୍ତୁ କାନ୍ତି ନରେଶ, ସ୍ନାନ ମଣ୍ଡପରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ। ଆସନ୍ତୁ ମା, ଏଠାରେ ଉପବିଷ୍ଟ ହେବା ହୁଅନ୍ତୁ। ମହାର୍ଯ୍ୟା ବିଜେ କଲେ ପରମ୍ପରାଗତ ମାଜଣା ବିଧି ଅନୁଷ୍ଠିତ ହେବ।
1: ବଡ଼ ବିଚିତ୍ର ଏହି ପ୍ରଭୁର ଲୀଳା ରାଜନ, ଜଗତର ନାଥ ବୋଲି ତ ତା ନାଁ ଜଗନ୍ନାଥ। ଜଗତବାସୀଙ୍କର ସାମାଜିକ ଚିତ୍ର ପ୍ରତିଫଳିତ ହୋଇଥାଏ ପ୍ରଭୁର ସେବା ମାଧ୍ୟମରେ।
0: ଦେଖୁନାହାନ୍ତି, ଏତେ ବଡ଼ ପ୍ରଭୁ ଚାହିଁଲେ ବିଶ୍ୱ ଥରି ଉଠିବ। ସେ ପୁଣି ଶତକୁମ୍ଭ ଜଳରେ ସ୍ନାନ କରିବେ, ତାଙ୍କୁ ଜ୍ୱର ହେବ, ଅଣସର ଘରେ ରହିବେ, ଦଶମୂଳାରିଷ୍ଟ ପାଚନ ପିଇବେ, ଭଲ ହେବେ, ନବ ଯୌବନ ଭେଷ ହୋଇ ଗୁଣ୍ଡିଚା ଦିନ ରଥଯାତ୍ରା କରିବେ। ଅପୂର୍ବ ଅପୂର୍ବ ଏ ଲୀଳା।
2: କିନ୍ତୁ ବଡ଼ ପଣ୍ଡା ଆପଣେ, ଯାଦୃଶ୍ୟ ଭାବନା ଯଶ୍ୟ ସିଦ୍ଧିର୍ ଭବତି ତାଦୃଶ୍ୟ, ଯିଏ ଯେପରି ଭାବେ ତାର ସିଦ୍ଧି ସେପରି ହୁଏ। ମୁଁ ଗାଣପତ୍ୟ, ପ୍ରଭୁ ଗଣପତି ମୋର ଇଷ୍ଟ ଦେବତା, ତାଙ୍କ ପ୍ରସାଦ ବ୍ୟତୀତ ଅନ୍ୟ ପ୍ରସାଦରେ ମୋର ଅଭିରୁଚି ନାହିଁ। ତେଣୁ ପ୍ରଭୁ ଜଗବନ୍ଧୁ ଜଗନ୍ନାଥଙ୍କ ଠାରେ ମୁଁ ଯଦି ଗଜପତିଙ୍କୁ ଦର୍ଶନ କରିପାରନ୍ତି, ତେବେ ଜନ୍ମ ସାର୍ଥକ ହୁଅନ୍ତା।
3: ପିତା, ଯିଏ ଯେପରି ତାଙ୍କୁ ଭଜନ କରନ୍ତି ସେ ସେହିପରି ତାଙ୍କୁ ଅନୁଗୃହିତ କରନ୍ତି। ସବୁ କେବଳ ନିଷ୍ଠା ଉପରେ ନିର୍ଭର କରେ।
4: ଗଜପତି ମହାରାଜ ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ବିଜେ।
0: ଆହେ ଶରଣ ପଞ୍ଜର ମହାବାହୁ, ଆହେ ବଳିଆର ଭୁଜ, ଗଜପତି ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ମହାରାଜାଙ୍କ ପୂଜାର୍ଚ୍ଚନା ଗ୍ରହଣ କରିବାକୁ ଅବଧାନ ହେଉ ମଣିମା।

0: ମାଣିକ ମାଣିକ ମାଣିକ ଟିକେ ଶୁଣୁ ମ, ଆରେ ଅନ୍ତା ହେଇ ଆମ ମାଣିକ, ଆଲୋ ବୁଝିଲୁ ମାଣିକ, ତୁ ଯେତେବେଳେ ହାତୀ ପରି ତୋହଲି ତୋହଲି ହଲି ହଲି ଝୁଲି ଝୁଲି ଏଇ ପସରା ମୁଣ୍ଡେ ଆଇଲୁ ନା, ଆମେ ଆମେ ତୋରି ପଛେ ପଛେ ଧପାଲିଛୁ ଆଉ।
1: ସତ କହୁଛୁ ନା ମାଣିକ, ଗାଈ ପଛରେ ବାଛୁଡ଼ି ଦୌଡ଼ିଲା ପରି ଆମେ ଦିଟା ତୋ ପଛରେ ଦୌଡ଼ି ଦୌଡ଼ି ନୟାନ୍ତ ହେଇଗଲୁଣି।
2: କାହିଁକି ବା, ତମ ଦିଟାଙ୍କୁ ତ ମୁଁ ଚିହ୍ନିନି, କିଏ ବା ତମେ?
0: କଣ କହିଲୁ, ଆମକୁ ଚିହ୍ନିନୁ? ଆମେ ହଉଛୁ ଅନାଦି।
1: ଆମେ ଅନନ୍ତ।
0: ମୋର ଆଦି ନାହିଁ,
1: ମୋର ଅନ୍ତ ନାହିଁ, ବାଡ଼ି ଅଗରେ ଗୋବେ ନାହିଁ,
0: ଘର ନାହିଁ କି ଢିଅ ନାହିଁ,
1: ପାଠ ନାହିଁ କି ସାଠ ନାହିଁ,
0: ରୂପ ନାହିଁ କି ଭେକ ନାହିଁ, ଠକ୍ ଠକ୍ ମଦନ ଗୋସେଇ ଦେମା ଦେଲୁ ଦହି ମୁନ୍ଦି ଦେ।
2: ନାଗର ଏ ଫଟା ରସିକର ଛଇ ନା ଦହି ନବ ବୋଲି ମନ କରିଛି ଯେ ଅଣ୍ଟାରେ କଉଡ଼ି ନାହିଁ, ଭେଣ୍ଡିଆ ଟୋକା ଦିଟା ଗତର ନ ଖଟେ ମାଗି ଖାଇବାକୁ ଭାରି ସୁଖ ଲାଗୁଛି ନାହିଁ।
0: କଣ କହିଲୁ କଣ କହିଲୁ, ଆମେ ଛତିଶ ବର୍ଣ୍ଣରେ ରାଜା, ଦିଜ କୁଳ ଶ୍ରେଷ୍ଠ ରତନ ହରିଚନ୍ଦନ ଭବ ଖଣ୍ଡନ ମଣିମଣ୍ଡନ ଜନରଞ୍ଜନ ବୈରୀ ଗଞ୍ଜନ, ଆମେ ଅନାଦି ଅନନ୍ତ, ଗତର ଖଟେ ପତର ଗୋଟେ ଉଦର ଭରଣା କରିବୁ, ଆଲୋ ପୁଥି ଠୋକିନା ଫାଟି ଯିବନି।
1: ହଁ ଲୋ ମାଣିକ, ଅନାଦି ଠିକ କହୁଛି, ନହେଲେ ବ୍ରାହ୍ମଣ ପୁଅ ପଇତା ଧରି ଅଭିଶାପଟା ଦେଇଦେଲା ନା, କଣ ନାଇଁ କଣ ହେଇଯିବ, ତତେ ଭଲରେ କହୁଛି ମାଣିକ, ସେ ଅଡୁଆ ଭିତରେ ଆଉ ପଶ ନା।
2: କଣ କହିଲୁ ରେ ଅଳ ପଇସା ରହିଜଳା, ଅଭିସମ୍ପାଦ ଦବୁ ନା ନିଆଁ ପାଉଁସ ଦବୁ ମ? ଆରେ ମାଣିକକୁ ଚିହ୍ନିନି ପରା, ଦେବି ଯେ ଖଡ଼ୁ ମୂଷାରେ ବୋପାକୁ ମଉସା ଡାକି ପଳେଇବୁ। ଏ ଛନକ ଛଟା ତିନି ବେଳା ତାର ଖଦି ପାଲଟା ମାଉସୀ ଦୁଆରେ ଥାଏ, ଏ ନାକଟି ଅଗରେ ଚିତାକୁଟି ଥାଏ, ଅଗସା ପାଟିରେ ଖାଏ।
1: ଆରେ ଆଦିଆ, ଏ ଆଦିଆ, ଏ ଅନନ୍ତର ଏଇଠି ଅନ୍ତ ହେଇଯିବ ରେ, ଭାଗବତ କହିନି ଏ ଘର ଦୁଆର ନୁହେଁ କିଛି, ଏ ଜୀବନ ଥିଲେ ସବୁ ଅଛି।
0: ହରେ ଅନ୍ତା ମାତା, ବର୍ତ୍ତମାନ ଉଗ୍ର ଚଣ୍ଡା ପ୍ରଚଣ୍ଡା ଚ, ବର୍ତ୍ତମାନ ଯ ପଳାୟତି ସହଜୀବତି, ଆ ପଳେଇ
1: ଚାଲ ପଳେଇ
0: ଆ ପଳେଇ
1: ଚାଲ ପଳେଇ।
2: ଆରେ ମଉସା, ତମେ ବୁଢା ମଣିଷ, ଏ ତାତିରେ ବାହାରି ନଥିଲେ କଣ ଚଳି ନଥାନ୍ତା?
3: କଣ କରିବି ରେ ମା, ଦୁଃଖୀ ଲୋକ, ସମସ୍ତେ ସିନା ମତେ ଛାଡ଼ି ଚାଲିଗଲେ, ଏ ନିହାନଗା ପେଟ ଚାଖଣ୍ଡ କତ ଅଛି।
2: ହଁ ମଉସା, ସବୁ କପାଳ, କାହା କରମକୁ ଖିରି ଖିରି ସା, କାହା କପାଳକୁ ଲଡ଼ୁ, କାହା କରମକୁ ଖାରିଆ ଖଡ଼ା ଚୋବେଇ ଚୋବେଇ ମରୁ, ତମେ ଦହି ଟିକେ ପିଇଦିଅ ମଉସା, ଆତ୍ମା ଶାନ୍ତି ହେଇଯିବ।
3: ନାଇଁ ରେ ମା, ପାଖରେ କଉଡ଼ି ନାହିଁ, ଦହି ପିଇବି, ପେଜ ତୋରାଣୀ ସାତ ସପନ, ସେ ପୁଣି କରିବ ପୁରୀ ଭୋଜନ।
2: କଉଡ଼ି ତମକୁ କିଏ ମାଗୁଛି ଯେ ମଉସା, କଉଡ଼ି କ'ଣ ସ୍ୱର୍ଗକୁ ନବ, ତମେ ଦହି ପିଇଲ ପିଅ ନିଅ।
3: ଓହୋ, ଜୀବନଟା ରହିଗଲା ରେ ମା, ଜଗନ୍ନାଥ ତୋର ମଙ୍ଗଳ କରନ୍ତୁ, ମୁଁ କଲ୍ୟାଣ କରୁଛି, ତୋ ଇଚ୍ଛା ପୂରଣ ହଉ ମା।
2: କଣ କହିଲ କଣ କହିଲ ମଉସା, ଜଗନ୍ନାଥ ମୋର ଇଚ୍ଛା ପୂରଣ କରିବେ, ସତେ ମୋର ଏଡ଼େ ବଡ଼ ଭାଗ୍ୟ ହବ।

0: ମହାରାଜ, ଦୂତ ଠାରୁ ଏ ଦୁଃସମ୍ବାଦ ଶୁଣି ମୁଁ ବଡ଼ ମର୍ମାହତ ହୋଇଛି ମହାରାଜ। ଏଥିରେ ଭବିଷ୍ୟତର ପାରିବାରିକ ସମ୍ପର୍କ ତୁଟିଯିବାର ସମ୍ଭାବନା ଅଧିକ।
1: କଣ କହିଲେ ମହାମନ୍ତ୍ରୀ? ପାରିବାରିକ ସମ୍ପର୍କ, ସେ ସମ୍ପର୍କ ତ ତୁଟି ଗଲା ମହାମନ୍ତ୍ରୀ, ଆଉ ସମ୍ଭାବନା କ'ଣ? କିନ୍ତୁ ଏ ସମ୍ପର୍କ ସ୍ଥାପନ କରିବାକୁ ମୁଁ ତ ପ୍ରସ୍ତାବ ଦେଇନଥିଲି। ପଦ୍ମାବତୀଙ୍କର ପାଣି ଗ୍ରହଣ କରିବାକୁ ମୁଁ ତ କାଞ୍ଚି ନରସିଂହଙ୍କ ନିକଟରେ ଭିକ୍ଷା ପ୍ରାର୍ଥନା କରିନଥିଲି।
2: ନା ଛାମୁ, ଅଯାଚିତ ଭାବରେ ସେ ପ୍ରସ୍ତାବକୁ ଉପସ୍ଥାପିତ କରିଥିଲେ, ବଚନବଦ୍ଧ ହୋଇଥିଲେ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ।
1: ତେବେ କାହିଁକି ସେ ବଚନ ଭଙ୍ଗ କଲେ? କାହିଁକି ସେ ପୁରୁଷୋତ୍ତମକୁ ହୀନ ବୀର୍ଯ୍ୟ ଦୁର୍ବଳ ବ୍ୟକ୍ତିତ୍ୱ ଭାବରେ ଚିତ୍ରିତ କଲେ? କାହିଁକି କାହିଁକି ତାକୁ ଘୃଣିତ ହୀନ ଚଣ୍ଡାଳ କହି ସର୍ବଜନ ସମକ୍ଷରେ ଅପମାନିତ କଲେ? ସାଲ୍ଲୋ ନରସିଂହ, ତମର ଆସ୍ପର୍ଦ୍ଧା ସୀମା ଲଙ୍ଘନ କରିଛି। ତମେ ଦେଖିବ, ତମର ଗର୍ବୋନ୍ନତ ଉଦ୍ଧତ ଶିରସ୍ତ୍ରାଣକୁ ପଦାନତ କରି ତମର ସମସ୍ତ ବୈଭବକୁ ସାଗରର ଅତଳ ଗର୍ଭରେ ମୁଁ ନିକ୍ଷେପ କରିବି, ଆଉ ତମର କନ୍ୟା ପଦ୍ମାବତୀକୁ ବଳାତ୍କାର ଘେଣିଯିବି ରାଣୀ ହଂସପୁରକୁ।
0: ବଳାତ୍କାରରେ ଅଧିକାର ସାବ୍ୟସ୍ତ ହୁଏ ନା ମଣିମା? ଏହା ଅଧର୍ମ, ଅନ୍ୟାୟ।
1: ଧର୍ମ ଅଧର୍ମ, ନ୍ୟାୟ ଅନ୍ୟାୟ ମୋ ନିକଟରେ ବର୍ତ୍ତମାନ ମୂଲ୍ୟହୀନ ମହାମନ୍ତ୍ରୀ। କେବଳ ଶବ୍ଦାବଳୀ ପ୍ରୟୋଗ ନ କରି କାର୍ଯ୍ୟାନୁଷ୍ଠାନ କଥା ଚିନ୍ତା କରନ୍ତୁ।
2: ଛାମୁ, ଆପଣ ରାଜା, ପ୍ରଜାମାନଙ୍କ ଭାଗ୍ୟ ବିଧାତା। ଆପଣ ଅଶାନ୍ତ ହେଲେ ସେମାନେ ଅନାଥ ହୋଇଯିବେ। ଆପଣ ଧୈର୍ଯ୍ୟ ଧରନ୍ତୁ, କ୍ରୋଧ ସମ୍ବରଣ କରନ୍ତୁ।

0: ଆରେ ସତେ ତ, ମୁଁ ଯେ ଜଣେ ରାଜା, ମୁଁ କ୍ରୋଧିତ ହେବି ନାହିଁ, ଅଶାନ୍ତ ହେବି ନାହିଁ, ଅଧୈର୍ଯ୍ୟ ହେବି ନାହିଁ। ଜଣେ ଜଣେ ମୋତେ ଅପମାନିତ କରିବ, ହୀନ ଚଣ୍ଡାଳ କହି ତିରସ୍କାର କରିବ, ଆଉ ମୁଁ ମୁଁ ସ୍ଥାଣୁ ପଙ୍ଗୁ ପରି ନିଚେଷ୍ଟ ହୋଇ ବସି ରହିବି। ବାହ ବାହ, ଚମତ୍କାର ଉପଦେଶ।
1: ନା ନା ସେନାପତି, ପ୍ରଜାମାନଙ୍କ ପରି ରାଜାର ମଧ୍ୟ ଗୋଟେ ମନ ଅଛି, ସେ ରାଜା ହେଲେ ବି ମଣିଷ।
2: ମହାରାଜ, ଯେଉଁ ଠାକୁରର ସେବା କାର୍ଯ୍ୟ ପାଇଁ ଠାକୁର ରାଜା ଆଜି ଲାଞ୍ଛିତ ଅପମାନିତ, ସେ ତ କେବଳ ରାଜାର ଅପମାନ ନୁହେଁ, ସ୍ୱୟଂ ଜଗତର ନାଥ ଜଗନ୍ନାଥଙ୍କର ଅପମାନ। ତେଣୁ ତାରି ଉପରେ ଭରସା ରଖି ଧୈର୍ଯ୍ୟ ଧରିବାକୁ ମୁଁ ଅନୁରୋଧ କରୁଛି।
1: ଠାକୁର ଠାକୁର କହି ମୁଁ ମୋର ଶକ୍ତି ସାମର୍ଥ୍ୟ ପୁରୁଷକାରକୁ ଅମର୍ଯ୍ୟାଦା କରିପାରିବି ନାହିଁ। ମହାମନ୍ତ୍ରୀ, ମୁଁ ସିଦ୍ଧାନ୍ତ କରିସାରିଛି, ଉପଦେଶ ନୁହେଁ, ଆଦେଶ ପାଳନ ହିଁ ଆପଣମାନଙ୍କର କର୍ତ୍ତବ୍ୟ। ସେନାପତି
3: ମହାରାଜ,
1: ସୈନ୍ୟ ବାହିନୀଙ୍କୁ ମୋର ଆଦେଶ ଜଣାଇ ଦିଅନ୍ତୁ, କାଲି କାଲି ପ୍ରଭାତରୁ ମୁଁ ଯୁଦ୍ଧ ଯାତ୍ରା କରିବି।
3: ଆଦେଶ ଶିରୋଧାର୍ଯ୍ୟ ମଣିମା।

0: ଜଗନ୍ନାଥ ଜଗନ୍ନାଥ
1: ଭାଇ
0: ଦେଖୁଛୁ ଦେଖୁଛୁ ଜଗନ୍ନାଥ ଏଇ ଅପରିଣାମଦର୍ଶୀ ଉଦ୍ଭ୍ରାନ୍ତ ରାଜାକୁ ଆରେ ଏଇ ଠାକୁରର ସେବା ପାଇଁ ତୁ ଠାକୁରର ରାଜା ଲକ୍ଷେ ରାଜାର ମୌଡ଼ମଣି ଅଥଚ ଏଇ ଠାକୁରଙ୍କର ଆଜ୍ଞା ନ ନେଇ ତୁ ଯୁଦ୍ଧକୁ ଚାଲିଗଲୁ ମିଥ୍ୟା ଅହମିକାର ବଶବର୍ତ୍ତୀ ହୋଇ ନିଜର ପ୍ରତିଷ୍ଠା ଗୌରବ ସବୁକିଛି ଭୁଲିଗଲୁ
1: ହଁ ଭାଇ ପୁରୁଷୋତ୍ତମର ଅଧପତନରେ ମୁଁ ଚିନ୍ତାଗ୍ରସ୍ତ ହୋଇପଡ଼ିଛି ମନୁଷ୍ୟର କର୍ମରେ ଠାକୁରର ମହନୀୟ ତତ୍ତ୍ୱ ପ୍ରସାରିତ ହୋଇଥାଏ ଏ ଜଗତରେ ଯେଉଁ ସେବା କର୍ମ ପାଇଁ ଜଗନ୍ନାଥ ଆଜି ଲାଞ୍ଛିତ ଅପମାନିତ ତାର ତାତ୍ତ୍ୱିକ ପରିଭାଷା ହେଲା ହେ ମାନବ ତମ ହୃଦୟରୁ ଚଣ୍ଡାଳତ୍ୱ ପରିହାର କର ମୋହ ମାୟାରେ ବଶୀଭୂତ ନ ହୋଇ ସ୍ନେହ ପ୍ରେମ ଦୟା କ୍ଷମା ଓ ମାନବିକତାର ପବିତ୍ର ମନ୍ତ୍ରରେ ଦୀକ୍ଷିତ ହୁଅ ସତ୍ୟ ଶିବ ସୁନ୍ଦରକୁ ଉପଲବ୍ଧି କର ନିଷ୍ଠାର ସହିତ ଯେକୌଣସି କର୍ମ ନୀଚ କିମ୍ବା ଘୃଣିତ ନୁହେଁ କିନ୍ତୁ
0: କିନ୍ତୁ ଏଇଟା ପୁରୁଷୋତ୍ତମ ନିକଟରେ ଗୌଣ ହୋଇଗଲା ଅଥଚ ମୁଖ୍ୟ ହେଲା ଏକ ନାରୀକୁ ପାଇବାର ଦୁର୍ବାର ଆକାଂକ୍ଷା ଜୈବିକ କ୍ରୋଧାରେ ଏକ ନିର୍ଲଜ ପରିପ୍ରକାଶ
1: ଭାଇ ସମଗ୍ର ଜନତାର ପ୍ରତିନିଧିତ୍ୱ କରୁଥିବା ଶାସକ ଯେବେ ଭ୍ରଷ୍ଟାଚାରୀ ଆତ୍ମକେନ୍ଦ୍ରିକ ହୁଏ ତେବେ କାହାକୁ ଆଦର୍ଶ ଭାବରେ ଗ୍ରହଣ କରି ଏ ଦେଶ ଏ ଜାତି ଅଗ୍ରସର ହେବ
0: ତୁ ଠିକ୍ କହିଛୁ ଜଗନ୍ନାଥ କୋଟି କୋଟି ପ୍ରଜା ପାଠକଙ୍କ ମଧ୍ୟରୁ କେବଳ ଜଣେ ରାଜା ହୁଏ କାହିଁକି କାରଣ ତାର କର୍ମ ଆଉ ସଂସ୍କାର ପାଇଁ ସେ ଦୁଃଖରେ ଉଦ୍ବିଗ୍ନ ହେବ ନାହିଁ ସୁଖରେ ବିଗତସ୍ପ ହେବ ନାହିଁ ସ୍ଥିଧତି ହେବ ଦୁଃଖେ ସୁଉଦ୍ବିଗ୍ନ ମନା ସୁଖେ ସୁବିଗତସ୍ପ ବୀତରାଗ ଭୟକ୍ରୋଧ ସ୍ଥିତତି ମୁନିରୋଚ୍ୟତି ମନେ ଅଛି ଜଗନ୍ନାଥ
1: ସବୁ ମନେ ଅଛି ଭାଇ ଆଉ ସେଇଥିପାଇଁ ତ ପୁରୁଷୋତ୍ତମର ଏଇ ଦୁର୍ଗତିରେ ମୁଁ ବେଶୀ ବିଚଳିତ ହୋଇପଡ଼ୁଛି ଯାହା ହେଲେ ମଧ୍ୟ ସେ ମୋର ପରମ ଭକ୍ତ ଆଦ୍ୟ ସେବକ କିନ୍ତୁ କ'ଣ ବା କରିପାରିବି ମୁଁ
0: ଜଗତର ସର୍ବକର୍ମର କାରକ ଯିଏ ସେ କହୁଛି ମୁଁ କିଛି କରିପାରିବି ନାହିଁ ବୋଲି
1: ନା ଭାଇ ମୁଁ ଚାହିଁଲେ ବି କିଛି ହେବ ନାହିଁ ମହାଭାରତ ଯୁଦ୍ଧ ନ ହେଉ ବୋଲି ମୁଁ କ'ଣ ଚାହିଁନଥିଲି ସେଇଥିପାଇଁ ଦୂତ ଭାବରେ କାର୍ଯ୍ୟ କରିବାକୁ ମୁଁ କେବେ କୁଣ୍ଠାବୋଧ କରିନାହିଁ ହେଲେ କ'ଣ ହେଲା 18 ଦିନ ଭିତରେ 18 ଅକ୍ଷଣୀ ସୈନ୍ୟ ନିଶେଷ ହୋଇଗଲେ ଏତେ ବଡ଼ ଯାଦବ ବଂଶକୁ କଳିର ପ୍ରଭାବରୁ ମୁକ୍ତ କରିବାକୁ ମହର୍ଷି ଅଷ୍ଟବକ୍ରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲି କିନ୍ତୁ ସେହି ଆଶୀର୍ବାଦ ଅଭିଶାପରେ ପରିଣତ ହୋଇଗଲା ଯଦୁବଂଶ ଧ୍ୱଂସ ହୋଇଗଲା କ'ଣ କରିପାରିଲି ମୁଁ ନିରୁପାୟ ଭାଇ
0: ତାହେଲେ ତୁ କହୁଛୁ ଯିଏ ଯେଉଁ କର୍ମ କରିବ ତା ଫଳ ଭୋଗ କରିବାକୁ ସେ ବାଧ୍ୟ
1: ନିଶ୍ଚିତ ଏହା ହିଁ ମହାକାଳର ଅନୁଶାସନ ଧାରା କାମନାର ବଶବର୍ତ୍ତୀ ହୋଇ ପୁରୁଷୋତ୍ତମ ଗୋଟିକ ପରେ ଗୋଟିଏ ଯେଉଁ ଭୁଲ କରି ଚାଲିଛି ତାର ଫଳ ଭୋଗିବାକୁ ସେ ବାଧ୍ୟ ମନେ ଅଛି ଭାଇ ଭଗବତ ଗୀତାର ସେହି ପଂକ୍ତି ଯାହା ମୁଁ ଅର୍ଜୁନକୁ ବୁଝାଇଥିଲି ମହାଭାରତ ଯୁଦ୍ଧ କ୍ଷେତ୍ରରେ ଧାୟତ ବିଂଶୟାନ ପୁଂସ ସଙ୍ଗସ୍ତେଷ ଉପଜାୟତେ ସଙ୍ଗାତ ସଞ୍ଜାୟତେ କାମ କାମାତ କ୍ରୋଧ ଭିଜାୟତେ କ୍ରୋଧାତ ଭବତି ସମ୍ମୋହ ସମ୍ମୋହାତ ସ୍ମୃତି ବିଭ୍ରମ ସ୍ମୃତି ଭ୍ରଂଶାତ ବୁଦ୍ଧିନାଶ ବୁଦ୍ଧିନାଶାତ ପ୍ରଣଶ୍ୟତି

0: ମହାରାଜ, କାଞ୍ଚିରୁ ପ୍ରତ୍ୟାବର୍ତ୍ତନ ପରେ ଆପଣ ମ୍ରିୟମାଣ ହୋଇପଡ଼ିଛନ୍ତି। ସ୍ନାନ ଶୟନ ଭୋଜନ ପରିତ୍ୟାଗ କରି ଏଇ କକ୍ଷରେ ନିଜକୁ ଅବରୁଦ୍ଧ କରି ରଖିଛନ୍ତି। କିନ୍ତୁ ମହାରାଜ, ଜୟ ପରାଜୟ ତ ଏକ ରାଜା ପକ୍ଷରେ କିଛି ନୂତନ କଥା ନୁହେଁ।
1: ହଁ ମହାରାଜ, ଏଇ ସାମାନ୍ୟ କଥାରେ ଆପଣ ଯଦି ଏତେ ଭାଙ୍ଗି ପଡ଼ିବେ ତେବେ ରାଜକାର୍ଯ୍ୟ ଚଳିବ କେମିତି?
2: ମହାମନ୍ତ୍ରୀ, ସେନାପତି, ଆପଣମାନେ ଏଇ ଗଜପତି ବଂଶର ଚିରଦିନ ଅନୁଗତ, କିନ୍ତୁ ଏଇ ଅଧମ ପୁରୁଷୋତ୍ତମ ସେଇ ଆନୁଗତ୍ୟକୁ ସ୍ୱୀକାର କରିନାହିଁ। ଆପଣମାନଙ୍କର ମୂଲ୍ୟବାନ ଉପଦେଶ ପ୍ରତି ବୃକ୍ଷେପ ସୁଦ୍ଧା କରିନାହିଁ। ନିଜର ଉଦ୍ଭ୍ରାନ୍ତ କାମନାକୁ ଚରିତାର୍ଥ କରିବାକୁ ଯାଇ ଦେଶର ଧନ ଜୀବନକୁ ବିପନ୍ନ କରିଛି। ଏହା ସତ୍ୟ ମଧ୍ୟ ଆପଣମାନେ ମୋତେ କ'ଣ କ୍ଷମା କରିବାକୁ ଚାହାନ୍ତି? ନା ନା ନା ନା ମହାମନ୍ତ୍ରୀ, ଆପଣମାନେ ମୋତେ ତିରସ୍କାର କରନ୍ତୁ, ଚରମ ଶାସ୍ତି ବିଧାନ କରନ୍ତୁ।
0: ମହାରାଜ, ଦାସ କ'ଣ କେବେ ପ୍ରଭୁ ପ୍ରତି ଦଣ୍ଡ ବିଧାନ କରିପାରେ? ଏପରି କହି ଆମକୁ ଲଜ୍ଜା ଦିଅନ୍ତୁ ନାହିଁ, ମଣିମା ଲଜ୍ଜା ଦିଅନ୍ତୁ ନାହିଁ।
2: ନା ନା ମହାମନ୍ତ୍ରୀ, ପୁରୁଷୋତ୍ତମ ପ୍ରଭୁ ହେବା ପାଇଁ ଏକାନ୍ତ ଅଯୋଗ୍ୟ। ସେ ପ୍ରଭୁତ୍ୱର ଅବମାନନା କରିଛି, ପବିତ୍ର ରାଜସିଂହାସନର ଅମର୍ଯ୍ୟାଦା କରିଛି, ପୂଜ୍ୟ ପିତାଙ୍କ ବିଶ୍ୱାସରେ କୁଠାରଘାତ କରିଛି। ତେଣୁ ରାଜଭାବରେ ରହିବାର ତାର ଆଉ କୌଣସି ନୈତିକ ଅଧିକାର ନାହିଁ।
1: ମହାରାଜ, ଆମେ କେବଳ ଗଜପତି ବଂଶର ଅନୁଗତ ଦାସ ନୁହଁ, ଏ ବଂଶର ଏ ପରିବାରର ସଦସ୍ୟ ବୋଲି ମନେ କରୁ। ଆମେ ଆପଣଙ୍କ ଅତୀତ ବ୍ୟବହାରରେ କ୍ଷୁବ୍ଧ ନୁହଁ ଛାମୁ, ବରଂ ଆମେ ଆନନ୍ଦିତ ଯେ ଆମେ ଏପରି ପ୍ରଭୁର ଦାସ ଯେ ନିଜର ଭୁଲ ପାଇଁ ଅନୁତାପ କରେ, ପ୍ରାୟଶ୍ଚିତ କରିବା ପାଇଁ କ୍ଷମା ପ୍ରାର୍ଥନା କରେ। ଏ ତ ଆପଣଙ୍କ ମହାନତା ଛାମୁ।
3: ଆପଣ ଉଠନ୍ତୁ ଭାଇ, ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଦରବାରକୁ ବିଜେ କରନ୍ତୁ।
2: ଭାଇ ଭାଇ ରାମଚନ୍ଦ୍ର, ଏଇ କଳଙ୍କିତ ମୁଖ ନେଇ ମୁଁ କାଳିଆ ପାଖକୁ ଯିବି କେମିତି? ମୁଁ ଯେ ତାର ସତ୍ତାକୁ ଅସ୍ୱୀକାର କରିଛି।
3: ଭାଇ, ମନ ଆପଣଙ୍କର ଅଶାନ୍ତ ହୋଇପଡ଼ିଛି। ଅଭିମାନ, ବଳ, ଦର୍ପ, କାମକ୍ରୋଧକୁ ପରିହାର କରି ସମ୍ପୂର୍ଣ୍ଣ କାମନା ଶୂନ୍ୟ ଭାବରେ ସେହି ପରମ ବ୍ରହ୍ମଙ୍କ ଚରଣାରବିନ୍ଦରେ ନିଜକୁ ସମର୍ପଣ କରନ୍ତୁ।

0: ଦେଖନ୍ତୁ ଦେଖନ୍ତୁ ମହାରାଜ, ପ୍ରଭୁ ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଖସି ପଡ଼ିଛି।
1: ପ୍ରଭୁଙ୍କର ଆଜ୍ଞାମାଳ, ଦେଖ ଦେଖ ଭାଇ ରାମଚନ୍ଦ୍ର, ଦେଖନ୍ତୁ ଦେଖନ୍ତୁ ମହାମନ୍ତ୍ରୀ, ପ୍ରଭୁ ମୋତେ କ୍ଷମା କରିଦେଇଛନ୍ତି, ମୋର ମୋର ଅପରାଧକୁ ମାର୍ଜନା କରିଛନ୍ତି।
0: ମହାରାଜ, ପ୍ରଭୁଙ୍କ ଠାରେ ମୁଁ ଗୁହାରିଆ ଥିଲି, ହଠାତ୍ ସ୍ୱପ୍ନାଦେଶ ହେଲା ଯେ ଯାଅ, ମୋ ନିର୍ଦ୍ଦେଶ ପୁରୁଷୋତ୍ତମକୁ ଜଣାଇ ଦିଅ, ତୁରନ୍ତ କାଞ୍ଚି ଆକ୍ରମଣ କରି ମୋର ଅପମାନର ପ୍ରତିଶୋଧ ନେଉ।
1: କିନ୍ତୁ
2: ଏଥିରେ କିନ୍ତୁର ପ୍ରଶ୍ନ ନାହିଁ ମହାରାଜ, ଏଥର ଏ ଅଭିଯାନ ଗଜପତି ସମ୍ରାଟ ପୁରୁଷୋତ୍ତମ ଦେବଙ୍କର ନୁହେଁ, କାଞ୍ଚି ରାଜକନ୍ୟା ପଦ୍ମାବତୀଙ୍କ ପାଇଁ ନୁହେଁ। ଏ ଅଭିଯାନ ହେବ ଓଡ଼ିଆ ଜାତିର, ଦେଶର, ଧର୍ମର, ସର୍ବୋପରି ଜଗତର ନାଥ ଜଗନ୍ନାଥଙ୍କର ଅପମାନର ପ୍ରତିଶୋଧ ପାଇଁ।
1: ତବ ଇଚ୍ଛା, ତବ ଇଚ୍ଛା ସେହି ମୋର ଦୀକ୍ଷା।
3: ଜୟ ଜଗତର ନାଥ ଜଗନ୍ନାଥଙ୍କର।
4: ଜୟ।

0: ଦେଖ ମାଣିକ ଆସୁଛି, ଆସ ଶୀଘ୍ର ଆସ।
1: ଭାରି ଟାଣ ଖରା ହୋଇଛି, ଶୋଷରେ କଣ୍ଠ ଫାଟି ଯାଉଛି, ମୁନ୍ଦେ ପାଣି ଦିଅନ୍ତୁ ନାହିଁ ମା।
2: ଆମେ ପୁରସ୍ତମରୁ ଆସିଛୁ ମା, ପାଣି ଟିକେ ନ ପାଇଲେ, ପାଣି ଟିକେ ନ ପାଇଲେ ଆମ ଜୀବନ ଛାଡ଼ିଯିବ ମା।
3: ହଉ ହଉ ବସ, ଶାସ୍ତମ ହୁଅ। ଆରେ ଆରେ ଲହୁଣୀ ପିତୁଳା ପରି ଦେହ, ଖରାରେ କ'ଣ ହେଲାଣି? ଆରେ ପୁଅ ପାଣି ତ ନାହିଁ, ତେବେ ଘୋଳ ଦହି ଅଛି, ନିଅ ପିଅ। ମାଣିକ ଦହି ପିଇଲେ ନା ଆତ୍ମା ଶାନ୍ତି ହେଇଯିବ, ନେ ପୁଅ ନେ।
2: ଦିଅ ଦିଅ ମା, ଦିଅ ଦିଅ ମା, ଦିଅ।
0: ଜୀବନଟା ରହିଗଲା ଭାଇ।
2: ଆଉ ପଚାରୁଛୁ ମା, ତମ ଦହି ନା ଅମୃତ ପରି ଲାଗିଲା।
3: ଆରେ ପୁଅ ତମେ କ'ଣ ଦି ଭାଇ, ତମର କ'ଣ କେହି ନାହାନ୍ତି ଯେ ଏ ଅରକ୍ଷିତଙ୍କ ପରି ଏଡ଼େ ଖରାଟାରେ ଯାଉଛ?
0: ମା ଆମେ ହେଉଛୁ ଗଜପତି ମହାରାଜାଙ୍କ ପାଇକ ଦି ଭାଇ, ଜଗା ବଳିଆ। କାଞ୍ଚିରେ ଯୁଦ୍ଧ ହେବ ଯେ ମହାରାଜା ଆମକୁ ଆଗରେ ପଠାଇ ପଛରେ ଆସୁଛନ୍ତି।
2: ମା ତୋର ଆଉ ସବୁ କିଏ ଅଛନ୍ତି, କିଛି କହିଲୁନି ତ?
3: ନା ରେ ପୁଅ, ଏଡ଼େ ବଡ଼ ସଂସାରଟାରେ ମୋର କେହି ବିଲି କେହି ନାହାନ୍ତି। ଦୁଃଖୀ ଲୋକ ସେଇ ଠାକୁରଙ୍କୁ ଆଶ୍ରା କରି ପଡ଼ି ରହିଛି, ପେଟ ଚାଖଣ୍ଡକ ପାଇଁ ଦହି ବିକି ଚଳିଯାଉଛି।
0: ବା ତାହେଲେ ତ ହେଲା, ତୋର କେହି ନାହାନ୍ତି, ଆମର ବି କେହି ନାହାନ୍ତି। ଆଜିଠାରୁ ତୁ ହେଲୁ ଆମର ମା, ଆଉ ଆମେ ତୋ ପୁଅ ଜଗା ବଳିଆ।
3: କ'ଣ କହିଲୁ କ'ଣ କହିଲୁ ଜଗା, ତମେ ଦୁହେଁ ମୋର ପୁଅ? ସତ କହୁଛୁ ସତ କହୁଛୁ ଜଗା? ଆରେ ବଳିଆ ଜଗା କ'ଣ କହୁଛି ତୁ ଶୁଣିଲୁ ତ? ଆରେ ଆଉ ଥରେ ମା ବିଲି ଡାକିଲୁ, ଆଉ ଥରେ ମା ବିଲି ଡାକେ।
0: ମା
2: ମା ମା,
0: ଏ ମା କ'ଣ ହେଲା ତୋର, କହିଲୁ?
3: ଏ କ'ଣ କହିଲୁ କ'ଣ କହିଲୁ ଜଗା? ନା ନା ମୋର କିଛି ହେଇନି ତ, ତମ ପରି ପୁଅ ଥାଉ ଥାଉ ମୋର ଆଉ କ'ଣ ହବ?
0: ମା ମ ଆମ ପଛରେ ମହାରାଜା ଆସୁଛନ୍ତି, ତାଙ୍କୁ ଟିକେ ଜଣେଇଦେବୁ ଆମେ ଯୁଦ୍ଧକୁ ଯାଉଛୁ। ଏ ମୁଦିଟା ରଖତ, ମହାରାଜାଙ୍କୁ ଦେଲେ ସେ ଜାଣିପାରିବେ। ଆମେ ଯାଉଛୁ ମା।
4: ସେନାପତି, ପ୍ରଚଣ୍ଡ ରୌଦ୍ର ତାପରେ ଆମେମାନେ କ୍ଲାନ୍ତ, ଏଇଠାରେ କିଛି ସମୟ ବିଶ୍ରାମ କରି ତାପରେ ଯାତ୍ରା କରିବା।
5: ଯଥା ଆଜ୍ଞା ମହାରାଜ।
3: ଜୁହାର ଛାମୁ, ମୁଁ ମାଣିକ ଦହି ବିକେ, ମୋର ଦି ପୁଅ ଜଗା ଆଉ ବଳିଆ ଆପଣଙ୍କର ପାଇକ ହେଇଛନ୍ତି। ଖରାରେ ଆସିଲେ ଦହି ଦେଲି ପିଇଲେ ଖାଇଲେ ସାଷ୍ଟାମ ହେଲେ, କାଞ୍ଚି ଗଲେ ଯୁଦ୍ଧ କରିବାକୁ।
4: କ'ଣ ହେଲା, ଉତ୍କଳର ଦୁଇଜଣ ପାଇକ କାଞ୍ଚି ଅଭିମୁଖେ ଯାତ୍ରା କଲେ, ଅଥଚ ମୁଁ ଜାଣିପାରିଲିନି?
3: ହଁ ଛାମୁ,

0: ଆଜିର ଏହି ସ୍ମୃତିକୁ ଚିରସ୍ମରଣୀୟ ରଖିବା ପାଇଁ ତୋରି ନାମରେ ନାମିତ କରୁଛି ଏ ବିସ୍ତୃତ ଅଞ୍ଚଳ। ଆଜିଠାରୁ ଏହାର ନାମ ହେବ ମାଣିକ ପାଟଣା। ପ୍ରଭୁଙ୍କୁ ତୁ ଦହି ଦେଇଛୁ, ଧନ ଦୌଲତରେ ତୋର ଅଭାବ ରହିବ ନାହିଁ ମା।
1: ନାଇଁ ନାଇଁ, ଏମିତି କୁହନ୍ତୁ ନାହିଁ ମଣିମା। ଜଗା ବଳିଆ ପରି ପୁଅ ଥାଉ ଥାଉ ଧନ ଦୌଲତ ପାଟଣା, ଇଏ ମୋର କ'ଣ ହବ ଛାମୁ? ମାଠୁ ପୁଅ ଦହି ଖାଇଛି, ମା କଉଡ଼ି ନବ? ପୁଅର ସିରି ତୁଟି ଯିବନି? ସିଏ ତମ ଗରିବର ସଂଖାଳି, ଆଖିର ତାରା, ତାକୁ କ'ଣ ମୁଁ ଭୁଲି ପାରିବି? ମୁଁ ମାଣିକ, ସିଏ କାଳିଆ, ସିଏ ମୋର କଳା ମାଣିକ।

ସେନାପତି, ଦ୍ୱାପର ଯୁଗର ଯଶୋଦା ମାଙ୍କ କଥା ପଢ଼ିଥିଲି, କିନ୍ତୁ କିନ୍ତୁ ଆଜି ମାଣିକକୁ ଦେଖି ଅନୁଭବ କରୁଛି ପୁଅ ପାଇଁ ମାଆର ବ୍ୟାକୁଳତା, ସର୍ବସ୍ୱ ତ୍ୟାଗ କରିବାର ଭାବନା। ଧନ୍ୟ ଧନ୍ୟ ତୁ ମାଣିକ, ଧନ୍ୟ ତୁ। ଜଗତର ନାଥଙ୍କୁ ପୁଅ ରୂପରେ ପାଇ ଜୀବନ ତୋର ଧନ୍ୟ ହେଇଛି, ସାର୍ଥକ ହେଇଛି ତୋର ଜନ୍ମ। ଚାଲ ଚାଲ ସେନାପତି, ପ୍ରଭୁ ଯେତେବେଳେ ଆଗରେ ଗଲେଣି ଆଉ ବିଶ୍ରାମର ପ୍ରୟୋଜନ ନାହିଁ। ମୁଁ ଆସୁଛି ମା, ମୋତେ ଆଶୀର୍ବାଦ ଦେ। ଉତ୍କଳ ଗଜପତି ପୁରୁଷୋତ୍ତମର ପ୍ରଣାମ ତୁ ଗ୍ରହଣ କର ମା।

0: ପ୍ରଣାମ ରାଜନ।
1: ମୋତେ ଆଉ ଲଜ୍ଜା ଦିଅନ୍ତୁ ନାହିଁ ମହାରାଜ, ଆଜିଠାରୁ ଏହି ରାଜ୍ୟ ଆପଣଙ୍କର। ଆଉ ପରାଜିତ ଶାଲ୍ୱ ନରସିଂହ ଯେକୌଣସି ଦଣ୍ଡ ପାଇଁ ପ୍ରସ୍ତୁତ।
0: ରାଜନ, ଉତ୍କଳ ଗଜପତିର କ୍ଷମତା, ରାଜ୍ୟ ବିଭବ ଲିପ୍ସା କେବେ ବି ନଥିଲା, ଆଉ ଆଜି ବି ନାହିଁ। କିନ୍ତୁ ଆପଣଙ୍କର ଅହଂକାର ଓ ଅବିବେକିତାର ଶାସ୍ତି ବିଧାନ ପାଇଁ ଆଜିର ଏ କାଞ୍ଚି ଅଭିଯାନ, ଏ ଯୁଦ୍ଧ, ଏ ବିପର୍ଯ୍ୟୟ, ଏ ପ୍ରଳୟ, ଆଉ ଏହି ପ୍ରଳୟର ନେତୃତ୍ୱ ନେଇଛନ୍ତି ସ୍ୱୟଂ ପ୍ରଭୁ ଜଗନ୍ନାଥ। କଳା ଧଳା ଘୋଡ଼ା ଚଢ଼ି ଦୁଇ ଭାଇ ରଣରେ ଅବତୀର୍ଣ୍ଣ ହୋଇଛନ୍ତି, ସଞ୍ଚାଳିତ କରିଛନ୍ତି ଉତ୍କଳ ବାହିନୀକୁ। ପୁରୁଷୋତ୍ତମ ତ କେବଳ ନିମିତ୍ତ ମାତ୍ର। ହଁ ମହାରାଜ, ଏହି ବିଜୟର ସ୍ମାରକୀ ସ୍ୱରୂପ ବିଘ୍ନରାଜ ଗଣେଶଙ୍କୁ ନେଇଯାଉଛି, ଶ୍ରୀମନ୍ଦିରରେ ପ୍ରତିଷ୍ଠା କରିବି, ଆଉ ନେଇଯାଉଛି ଆପଣଙ୍କର ଅଲିଅଳି ଗୁଣବତୀ କନ୍ୟା ପଦ୍ମାବତୀଙ୍କୁ। ଆପଣ ପୁରୁଷୋତ୍ତମକୁ ଚଣ୍ଡାଳ କହିପାରନ୍ତି ରାଜନ, କିନ୍ତୁ ଉତ୍କଳର ଗଜପତିଙ୍କୁ ଚଣ୍ଡାଳ ବୋଲି କହି ଅପମାନିତ କରିଛନ୍ତି। ଜଗନ୍ନାଥଙ୍କ ସେବାକୁ ଚଣ୍ଡାଳ ସେବା କହି ଉପେକ୍ଷା କରିଛନ୍ତି। ତେଣୁ ସେହି ଅପମାନର ପ୍ରତିଶୋଧ ନେବା ପାଇଁ ଆଗାମୀ ଶ୍ରୀଗୁଣ୍ଡିଚା ଦିନ ରଥାରୂଢ଼ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ମୁଖରେ ଲକ୍ଷ ଲକ୍ଷ ଜନତା ଜନାର୍ଦ୍ଦନଙ୍କୁ ସାକ୍ଷୀ ରଖି ମୁଁ ଆପଣଙ୍କ କନ୍ୟାଙ୍କୁ ଏକ ଚଣ୍ଡାଳ ହସ୍ତରେ ଅର୍ପଣ କରିବି। ଏହା ହିଁ ପ୍ରଭୁର ନିର୍ଦ୍ଦେଶ, ଆଉ ଉତ୍କଳ ଗଜପତି ସମ୍ରାଟ ପୁରୁଷୋତ୍ତମର ସିଦ୍ଧାନ୍ତ। ସେନାପତି, ଦେବୀ ପଦ୍ମାବତୀଙ୍କୁ ସସମ୍ମାନେ ଉତ୍କଳର ମହାମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇ ଦେଇ ମୋର ଆଦେଶ ଜଣାଇ ଦିଅନ୍ତୁ।
2: ମହାରାଜ, ଆଜ ଦିନ ଦେବୀ ପଦ୍ମାବତୀଙ୍କୁ ଏକ ଚଣ୍ଡାଳ ହସ୍ତରେ ଅର୍ପଣ କରିବାକୁ ମୋତେ ଆଦେଶ ଦିଅ। ସେହି ଦାୟିତ୍ୱ ନିର୍ବାହ କରିବାକୁ ଦାସ ଆପଣଙ୍କ ଅନୁମତି ପ୍ରାର୍ଥନା କରୁଛି।
0: ଆପଣ ଆଦେଶ ପାଳନ କରିବେ, ଏଥିରେ ଅନୁମତିର ପ୍ରୟୋଜନ କ'ଣ?
2: ତେବେ ଆସ ମା, ଆଜିର ଏହି ପବିତ୍ର ଗୁଣ୍ଡିଚା ଦିବସରେ ରଥାରୂଢ଼ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ ସାକ୍ଷୀ ରଖି ଲକ୍ଷ ଲକ୍ଷ ଜନତା ଜନାର୍ଦ୍ଦନଙ୍କ ସମ୍ମୁଖରେ ମୁଁ ଉତ୍କଳର ମହାମନ୍ତ୍ରୀ ଦେବୀ ପଦ୍ମାବତୀଙ୍କୁ ନିର୍ଦ୍ଦେଶ ଦେଉଛି, ପୃଥିବୀର ସର୍ବଶ୍ରେଷ୍ଠ ଚଣ୍ଡାଳ ଗଜପତି ପୁରୁଷୋତ୍ତମଙ୍କୁ ସ୍ୱାମୀ ରୂପରେ ବରଣ କରନ୍ତୁ।
0: ମହାମନ୍ତ୍ରୀ, ମହାମନ୍ତ୍ରୀ, ଆପଣ ଏ କ'ଣ କହୁଛନ୍ତି? ମହାମନ୍ତ୍ରୀ,
2: ମୋର ଧୃଷ୍ଟତା ମାର୍ଜନା କରିବେ ସ୍ୱାମୀ, ଆପଣଙ୍କର ନିଜର ବିଚାରଧାରାକୁ ଯଦି ଆପଣ ନ ମାନିବେ ତେବେ ମୋର କିଛି କହିବାର ନାହିଁ ମଣିମା। କିନ୍ତୁ ମୁଁ କହିବି, ଗଜପତି ନିଜେ କ'ଣ ସ୍ୱୀକାର କରିନାହାନ୍ତି ଏହି ସମୟରେ ତାଙ୍କର ଚଣ୍ଡାଳତ୍ୱକୁ? ମହାରାଜ କ'ଣ ମାନି ନେଇନାହାନ୍ତି ଏହା ତାଙ୍କର ଗୌରବ ଓ ପ୍ରତିଷ୍ଠାର ପ୍ରତୀକ ବୋଲି? ତେବେ କୁହନ୍ତୁ ସମ୍ରାଟ, ପୃଥିବୀର ସର୍ବଶ୍ରେଷ୍ଠ ଚଣ୍ଡାଳ ମୋ ପାଖରେ ଥାଉ ଥାଉ ମୁଁ ଆଉ କେଉଁ ଚଣ୍ଡାଳକୁ ଖୋଜିବି ଛାମୁ? ଏଥିରେ ଏହି ବୃଦ୍ଧ ସେବକର ଯଦି ଅପରାଧ ହୁଏ, ବିଚାରରେ ତ୍ରୁଟି ଥାଏ, ତେବେ ସର୍ବଜନ ସମ୍ମୁଖରେ ଯେକୌଣସି ଦଣ୍ଡ ଭୋଗିବାକୁ ମୁଁ ପ୍ରସ୍ତୁତ ମହାରାଜ।
0: ଚତୁରତାର ଇନ୍ଦ୍ରଜାଲରେ ମୋର ସମସ୍ତ ପଥ ଅବରୁଦ୍ଧ କରିଦେଲେ ମହାମନ୍ତ୍ରୀ, ମୋର ନିକ୍ଷେପିତ ତୀରକୁ ମୋରି ତୁଣୀରକୁ ପୁଣି ଫେରାଇଦେଲେ। ବା, ଆପଣଙ୍କ ଅକାଟ୍ୟ ଯୁକ୍ତି ନିକଟରେ ମୁଁ ପରାଜିତ ମହାମନ୍ତ୍ରୀ।
3: ଆପଣ ଆଉ ନିର୍ବାକ ବୋଲି ଚାହିଁଛନ୍ତି କ'ଣ ବଡ଼ ପଣ୍ଡା? ଆପଣ ପ୍ରଭୁ ନିକଟରେ ମାଳା ବଦଳ କରନ୍ତୁ।
4: ଆସନ୍ତୁ ଆସନ୍ତୁ ମହାରାଜ, ଆସନ୍ତୁ ମା, ଅମୃତ ବେଳା ଗଡ଼ିଯାଉଛି।
5: ଜୟ ଜଗତର ନାଥ ଜଗନ୍ନାଥଙ୍କର, ଜୟ ଜଗତର ନାଥ ଜଗନ୍ନାଥଙ୍କର, ଜୟ ଜଗତର ନାଥ ଜଗନ୍ନାଥ।